ଆକାଶବାଣୀ କେନ୍ଦୁଝର ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ପ୍ରାତଃ 5:58 ଆଜି ରବିବାର 1948 ଶତାବ୍ଦ ବୈଶାଖ ମାସର 27 ଦିନ ଇଂରାଜୀ 2026 ମସିହା ମଇ ମାସ 17 ତାରିଖ ସୁପ୍ରଭାତ ଶ୍ରୋତାବନ୍ଧୁ ପ୍ରତ୍ୟୁଷର ଏହି ମାଙ୍ଗଳିକ ମୁହୂର୍ତ୍ତରେ ଆମର ଅଗଣିତ ଶ୍ରୋତାବନ୍ଧୁଙ୍କୁ ହାର୍ଦ୍ଦିକ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 100.1 FM ବ୍ୟାଣ୍ଡରେ।

ହେ ମହାପ୍ରଭୁ, ତୁମ ରୂପର କଳନା ନାହିଁ ପ୍ରଭୁ, ହାତପାଦ ନଥାଇ ବି ସାରା ସଂସାରକୁ ଉଦ୍ଧାର କର। ସେଇଥିପାଇଁ ତ ସାରା ଜଗତ ତୁମ ପ୍ରେମରେ ବାଇୟା। ଏଥର ଆଉ ଏକ ପାରମ୍ପରିକ ରଚନାରୁ ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଭିକାରୀ ବଳ।

हे परमेश्वर ବୈକୁଣ୍ଠ ବିହାରୀ, ତୁମ ଲୀଳା କିଏ ବୁଝିବ ପ୍ରଭୁ? କେତେବେଳେ ଦୁଃଖର, କେତେବେଳେ ଦୁଃଖୀର ଦୁଃଖହର, ତ ଆଉ କେତେବେଳେ ରାଜାକୁ ଦାଣ୍ଡର ଭିକାରୀ କର। କିଏ ସେ ତୁମ ମାୟାରେ ପଶିବ? ସବୁ ତୁମ ଲୀଳାଖେଳ ପ୍ରଭୁ, ସବୁ ତୁମ ଲୀଳାଖେଳ। ଏଥର ଭକ୍ତିଗୀତଟିକୁ ରଚନା କରିଛନ୍ତି ବିଷ୍ଣୁପ୍ରସାଦ ପଟ୍ଟନାୟକ, କଣ୍ଠଦାନ କରିଛନ୍ତି ଶିଳ୍ପୀ ପଦ୍ମାବତୀ ଦ୍ୱିବେଦୀ।

ହେଇ କଳା ଠାକୁର, ସକାଳୁ ଆସି ସଞ୍ଜ ହେଲାଣି, ତୁମକୁ ମୋର ବିକଳ ସ୍ୱର ଶୁଭୁନି କି ପ୍ରଭୁ? ମୋ ଗୁହାରି ଶୁଣ ପ୍ରଭୁ, ମୋ ଗୁହାରି ଶୁଣ। ଏଥର ଭକ୍ତିଗୀତର ପାଇଁ କଣ୍ଠଦାନ କରିଛନ୍ତି ସୁମିତା ଗରାବଡ଼ୁ, ଶିଳ୍ପୀ ଗାଇଛନ୍ତି ବାବା ବୁଧନାଥ ଦାସଙ୍କ ରଚନାରୁ।

ହେ ମା, ଯେମିତି ତ ପଣତରେ ସାରା ସଂସାରକୁ ଘୋଡ଼େଇ ରଖିଛୁ, ସେମିତି ତ ଆଶିଷ ସଭିଙ୍କୁ ଦେଇଥିବୁ ମା, ସମସ୍ତଙ୍କ ଦୁଃଖ ହାରିବୁ, ତୋ ପାଦ ତଳେ ଆମର ଏତିକି ଗୁହାରି। ଏଥର ଭକ୍ତିଗୀତରେ ପାଇଁ କଣ୍ଠଦାନ କରିଛନ୍ତି ଶିଳ୍ପୀ ମହମ୍ମଦ ସିକନ୍ଦର ଆଲାମ। ଶିଳ୍ପୀ ଗାଇଛନ୍ତି ପ୍ରଫୁଲ୍ଲ କୁମାର ଜେନାଙ୍କ ରଚନାରୁ।

ଶେଷ ହେଲା ଭକ୍ତି ଗୀତର କାର୍ଯ୍ୟକ୍ରମ ନୈବେଦ୍ୟ। ଆଜିର ଶିଳ୍ପୀ ଥିଲେ ନିର୍ମଳା ମିଶ୍ର ଭିକାରୀ ବଳ, ପଦ୍ମାବତୀ ଦ୍ୱିବେଦୀ, ମହମ୍ମଦ ସିକନ୍ଦର ଆଲାମ ଏବଂ ସୁମିତା ଗରାବୁଡ଼ୁ। ଗୀତ ରଚନା କରିଥିଲେ ବିଷ୍ଣୁ ପ୍ରସାଦ ପଟ୍ଟନାୟକ, ପ୍ରଫୁଲ୍ଲ କୁମାର ଜେନା, ବାବା ବୁଦ୍ଧନାଥ ଦାସ। ଏବଂ ଶୁଣିଲେ ପାରମ୍ପରିକ ରଚନାରୁ କେତୋଟି ଭକ୍ତି ଗୀତ। ଆକାଶବାଣୀ କେନ୍ଦୁଝର।

0: ଆକାଶବାଣୀ କେନ୍ଦୁଝର ବର୍ତ୍ତମାନ ଶୁଣନ୍ତୁ ଅନୁଚିନ୍ତା ରିଲେ କରି ଶୁଣାଉଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି ସମୟ ମଧ୍ୟରେ।
1: ଆକାଶବାଣୀ କଟକ ଅନୁଚିନ୍ତା ନିବେଦନ କରିଛନ୍ତି ବୈଷ୍ଣବ ଚରଣ ସମଲ।
2: ଏକଦା ବୁଧଦେବ ଏକାକି ଯାଉଥାନ୍ତି ଗୋଟିଏ ନିଘଞ୍ଚ ବନ ପଥରେ। ହଠାତ୍ ତାଙ୍କ ଆଗରେ ଛିଡ଼ା ହୋଇଗଲା ଗୋଟିଏ ବିକଟାଳ ଦାନବ ପରି ମଣିଷଟିଏ। ହାତରେ ଶାଣିତ କୃପାଣ, ବେକରେ ପଡ଼ିଛି ଗୋଟାଏ ଅଙ୍ଗୁଳିର ମାଳ। ସେ କୃପାଣ ଉଠାଇ ବୁଧଦେବଙ୍କୁ ଧମକ ଦେଲା, ଏ ବଣର ସେ ରାଜା, ଏ ଶସା ଘରା ଧରାର ସେ ସବୁଠାରୁ ଶକ୍ତିଶାଳୀ। ତମକୁ ମାରି ତମ ଆଙ୍ଗୁଠି କାଟି ମୋର ପୂର୍ବରୁ ଥିବା 107 ଆଙ୍ଗୁଠି ସହିତ ମିଶାଇ 108 ଆଙ୍ଗୁଠିକୁ ଗୁନ୍ଥି ମାଳି କରି ମୋ ବେକରେ ପକେଇବି। ମୋ ନାଁ ଅଙ୍ଗୁଳି ମାଳା, ଓ ସେଇ ନାଁର ସାର୍ଥକତା ହେବ। ବୁଧଦେବ ସେଇମିତି ଅବିଚଳିତ ଭାବରେ ହସି ହସି କହିଲେ, ବେଶ ଭଲ କଥା, ତେବେ କାହିଁକି ତମର ଏଇ ଆଙ୍ଗୁଠି ମାଳା ପ୍ରତି ଏତେ ଲୋଭ? ଅଙ୍ଗୁଳି ମାଳା କହିଲା, ଦେଖୁଛି ତମେ ଗୋଟେ ନିହାତି ବୋକା। ତମେ କ'ଣ ଜାଣିନା 108 ରୁଦ୍ରାକ୍ଷ ମାଳି ଲୋକେ ପିନ୍ଧନ୍ତି, 108 ତୁଳସୀ କାଠିରେ ମାଳି ପିନ୍ଧନ୍ତି, ଓ ସେଇଆକୁ ଗଡ଼େଇଲେ କୁଆଡ଼େ ଭଗବାନଙ୍କୁ ପାଇଯାଆନ୍ତି। ମୁଁ ତ ମଣିଷର ଆଙ୍ଗୁଠି କାଠି କରି ତାହାକୁ ମାଳା କରି ପିନ୍ଧିବି, ଏଥିରେ ମୁଁ ସମସ୍ତଙ୍କଠାରୁ ବଡ଼ ହୋଇଯିବି ନାହିଁ କି? ଗୁରୁଦେବ କହିଲେ, ହଁ ଭାରି ଭଲ କଥା, ମୁଁ ଏଇଠି ଅଛି, କୁଆଡ଼କୁ ଯିବି ନାହିଁ। ତମେ ଏଇ ଯେଉଁ ଗଛ ଦେଖୁଛ, ସେ ଗଛରୁ ଗୋଟିଏ ପତ୍ର ଆଣ। ଆଙ୍ଗୁଳି ମାଳା ଗଛ ପାଖକୁ ଯାଇ ଗୋଟିଏ ଡେମ୍ଫ ଡଗା ପତ୍ର ଆଣିଲା। ଏଥର ବୁଧଦେବ କହିଲେ, ପୁଣି ତମେ ସେଇ ଗଛ ପାଖକୁ ଯାଇ ଏଇ ପତ୍ରଟିକୁ ଯେଉଁଠୁ ଆଣିଲ ସେଇଠି ଯୋଡ଼ି ଦିଅ ତ। ଅଙ୍ଗୁରମାଳା ଗଛ ପାଖକୁ ଗଲା, ପତ୍ରକୁ ଯୋଡ଼ିବାକୁ ଯେତେ ଚେଷ୍ଟା କଲେ ବି ଯୋଡ଼ି ହେଲା ନାହିଁ। ନିରାଶରେ ଫେରି ଆସି କହିଲା, ପତ୍ର ଆଉ ଯୋଡ଼ି ହେଉନାହିଁ। ବୁଧଦେବ ଏଥର କହିଲେ, ଯଦି ପତ୍ରଟିକୁ ଯୋଡ଼ି ପାରିଲ ନାହିଁ, ତେବେ ତମେ ଏଇ ଯେଉଁ 107 ଲୋକଙ୍କୁ ମାରି ସେମାନଙ୍କ ଆଙ୍ଗୁଠି କାଟି ଆଣିଛ, ସେଇ ଲୋକମାନଙ୍କୁ ବଞ୍ଚାଇ ଦେଇପାରିବ କି? ଅଙ୍ଗୁଳି ମାଳା ସ୍ତବ୍ଧ ହୋଇଗଲା, ଭାବିଲା, ଇଏ କିଏ, ଇଏ କ'ଣ କେଉଁ ମହାତ୍ମା ନା ଭଗବାନ? ସେ ଗୋଡ଼ ତଳେ ପଡ଼ି କ୍ଷମା ମାଗିଲା। ବୁଧଦେବ ତାକୁ ଉଠାଇ ଆଣି କୂଳରେ ଜାବୁଡ଼ି ଧରିଲେ। ସେ ହୋଇଗଲା ବୁଧଦେବଙ୍କର ଶିଷ୍ୟ, ପରବର୍ତ୍ତୀ କାଳରେ ମଧ୍ୟ ସେ ହେଲା ପ୍ରସିଦ୍ଧ ବୌଦ୍ଧ ସନ୍ନ୍ୟାସୀ। ଅଙ୍ଗୁଳି ମାଳା ବୁଝିଲା ତାଙ୍କ ପୂର୍ବରୁ ଦଶୁ ରତ୍ନାକର ମଧ୍ୟ ବୁଝିଥିଲା। ରତ୍ନାକର ପାଇଁ ଲୋଡ଼ା ଥିଲା ଦେବର୍ଷି ନାରଦଙ୍କ ପରି ସର୍ବତ୍ୟାଗୀ ସର୍ବଗାମୀ ଭକ୍ତଟି। ଅଙ୍ଗୁଳି ମାଳା ପାଇଁ ଲୋଡ଼ା ହେଲା ମାନବ ଦୁଃଖ କାତର ସତ୍ୟ ପ୍ରେମ ଅହିଂସାର ପ୍ରତିଭୁ ବୁଦ୍ଧ ଦେବ କରୁଣାର ଅବତାର। ଆଜିର ମଣିଷମାନେ ଏକଥା କ'ଣ ବୁଝୁଛନ୍ତି? ଏମାନେ ରତ୍ନାକରଠୁ ଅଙ୍ଗୁଳି ମାଳାଠୁ ବଳି, ଏମାନଙ୍କୁ କେଉଁ ନାରଦ ବା ବୁଦ୍ଧ ସତ୍ପଥକୁ କରୁଣା ପଥକୁ ଅହିଂସା ପଥକୁ ଆଣିପାରିବେ? ଏମାନେ କହନ୍ତି ଅହିଂସା ଦୁର୍ବଳର ଅସ୍ତ୍ର, ଭୀରୁର ଅସ୍ତ୍ର। ଅନ୍ୟମାନଙ୍କୁ ନ ମାରିଲେ ନ ଲୁଣ୍ଠିଲେ ସେମାନେ ବଡ଼ ହେବେ କେମିତି? ଏମାନେ ଜାଣନ୍ତି ଜୋରଜାର ମୂଳକତାର, ଅସଲ କଥା ହେଲା ଧନ ଓ ବଳ। ଧନ ଅଛି ତ ଅନ୍ୟମାନଙ୍କୁ କିଣି ନିଜ ପକେଟ୍ ଭିତରେ ରଖିପାରିବେ, ତମ ଧନ ପାଖରେ ସେମାନେ ହାତ ଯୋଡ଼ି ମୁଣ୍ଡ ନୁଆଁଇ ଛିଡ଼ା ହେବେ। ଆଜିର ଏଇ ରତ୍ନାକରମାନେ ଅଙ୍ଗୁଳିମାଳାମାନେ ନୂଆ ନୂଆ ଅବତାର ନେଇ ଜନ୍ମ ନେଇଛନ୍ତି। ଏମାନଙ୍କ ଦେହରେ ଭଦ୍ର ପୋଷାକ ମାତ୍ର ଭିତରେ ଛପି ରହିଛନ୍ତି ସେଇ ଦସ୍ୟୁର ଆତ୍ମାମାନେ। ସେମାନଙ୍କ ପାଖରେ ଦୟା ନାହିଁ, କରୁଣା ନାହିଁ, ଅଛି କେବଳ ଅନ୍ୟମାନଙ୍କୁ ଗ୍ରାସ କରିଦେଇଯିବାର ମୋହ। ଏଇ ଧରଣୀର ମାଟି ଉପରେ କେତେ ଯୁଗ ବହିଗଲାଣି। ଦାନମାନେ ଆସିଥିଲେ, ସ୍ୱର୍ଗକୁ ଅଧିକାର କରିଥିଲେ, ବିଳାସୀ ହୋଇଗଲେ, ଉପଭୋଗ୍ୟ ହୋଇଗଲେ, ନୀତି ନୈତିକତା ହରେଇ ଦେଲେ, ଧ୍ୱଂସ ହେଲେ। ରାଜା ମହାରାଜା ଚକ୍ରବର୍ତ୍ତୀ ରାଜାମାନେ ଆସିଥିଲେ ମଧ୍ୟ, ସେମାନେ ବି ଗଲେ ଏବେ ନୂଆ ଯୁଗରେ ନୂଆ ପୋଷାକରେ। ରଜାମାନେ ଆସିଗଲେ, ଯେଉଁମାନେ କି ନେତା ଜ୍ଞାନୀ ବିଜ୍ଞାନୀମାନେ ମଧ୍ୟ ଆସିଗଲେ, କେତେ କେତେ ମୋହରେ ଶୋଭା ପାଇଲେ। ହେଲେ ସେମାନଙ୍କ ଭିତରେ ଜୀ ରହିଲେ ସେଇ ରତ୍ନାକର ସେଇ ଅଙ୍ଗୁଳି ମାଳାର ଆତ୍ମାମାନେ। ଯେତେ ଧ୍ୱଂସର ମରଣର ନିଷ୍ଠୁରତାର ବାଦଲ ବାଜୁଛି ଆଜିର ଯୁଗରେ, ଏମିତି ଆଗ କାଳରେ ନଥିଲା। ସେଇମିତି ବଳୁଆମାନେ ଯିଏ ଦେହ ବଳ ହେଉ ବା ଧନ ବଳ ହେଉ ଅଥବା ମୋହରର ବଳ ହେଉ, ଦଡ଼ି ଯାଉଛି ନିର୍ବଳିଆମାନଙ୍କୁ। ଏମିତି ଚାଲିଛି, ଚାଲୁଥିବ ମଧ୍ୟ। ଆଉ ସେ ନାରଦ ନାହାନ୍ତି, ବୁଦ୍ଧ ବି ନାହାନ୍ତି, କି ଗାନ୍ଧୀ ନାହାନ୍ତି। ସେମାନେ ଥିଲେ ଜୀଅନ୍ତା ବିବେକ, ଏବେ ବିବେକ ଲୋପ ପାଇଲାଣି, ଚାଲୁ କେତେଦିନ ଚାଲିବ। ତେଣିକି ତ ଗୋଟାଏ ଡୁହା ନିରାଶ୍ରୟ ମାଂ ଜଗଦୀଶ ରକ୍ଷ।
1: ଶୁଣୁଥିଲେ ଅନୁଚିନ୍ତା, ନିବେଦନ କରିଥିଲେ ବୈଷ୍ଣବ ଚରଣ ସମଲ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 38ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ରାଜା ମୁନିମାନଙ୍କୁ ପଚାରିଲେ, ଏ ସଂସାର ସମୁଦ୍ରରୁ ତରିବି କିପରି? ଏପରି ପଚାରିବା ବେଳେ ସୁକଦେବ ଆସି ପହଞ୍ଚିଗଲେ। ସେ ଶୁକଙ୍କୁ ଦେଖି ମୁନିମାନେ ଆସନ ଛାଡ଼ି ଉଠିଲେ। ଶୁକଦେବଙ୍କୁ ନମସ୍କାର କରି ରାଜା ତାଙ୍କର ପାଦ ଧୋଇଦେଲେ, ପୂଜା କଲେ। ରାଜାଙ୍କ ପାଖରେ ଶୁକ ବସିଲେ। ମୁନିମାନଙ୍କ ଭିତରେ ଶୁକଦେବ ତାରାମାନଙ୍କ ମେଳରେ ଚନ୍ଦ୍ର ପରି ବିରାଜିଲେ। ଶୁକ ମୁନିଙ୍କୁ ଚାହିଁ ରାଜା ତାଙ୍କ ଚରଣ ତଳେ ପଡ଼ି ତାଙ୍କୁ ଅତିଥି ରୂପେ ପାଇ କୃତକୃତ୍ୟ ହେଲେ ବୋଲି କହିଲେ।

ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 38ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ତୃପ୍ତି ଦାସ, ଶୈଳଭମ ମହାପାତ୍ର ଏବଂ କୃଷ୍ଣଚନ୍ଦ୍ର ରାୟ। ବେତାର ସମ୍ପାଦନା କରିଥିଲେ ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ରାଖାଲ ଚନ୍ଦ୍ର ମହାନ୍ତି, ବର୍ଣ୍ଣନା କରିଥିଲେ ସଞ୍ଜୟ କୁମାର ଶତପଥୀ ଏବଂ ପ୍ରଯୋଜନା ସୁହାସ ମହାନ୍ତି।

0: ଆକାଶବାଣୀ କଟକ ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ଧାନ ଚାଷ କରିବା ପୂର୍ବରୁ ଜମିକୁ ଗଭୀର ଚାଷ କରି ମାଟିକୁ ଗୁଣ୍ଡ କରନ୍ତୁ ଓ ମଇ ଦେଇ ସମତୁଲ କରନ୍ତୁ। ଶେଷଉଡ଼ ଚାଷ ବେଳେ ହେକ୍ଟର ପ୍ରତି 10 ଗାଡ଼ି ସଢ଼ା ଗୋବର ଖତ ବା କମ୍ପୋଷ୍ଟ ପ୍ରୟୋଗ କରନ୍ତୁ। ଛଟାବୁଣା ନ କରି ବିହନ ବୁଣା ଯନ୍ତ୍ର ସାହାଯ୍ୟରେ ଅଥବା ଲଙ୍ଗଳ ସିଆରରେ 2-3 ସେଣ୍ଟିମିଟର ଗଭୀରରେ ଓ ଧାଡ଼ିରେ ବିହନ ବୁଣନ୍ତୁ। ବୁଣିସାରି ଥରେ ମଇ ଦେଇଦିଅନ୍ତୁ। ସହଳ କିସମରେ ଧାଡ଼ିକୁ ଧାଡ଼ି 15 ସେଣ୍ଟିମିଟର ଓ ବିଳମ୍ବ କିସମରେ 20 ସେଣ୍ଟିମିଟର ବ୍ୟବଧାନ ରଖନ୍ତୁ। ହେକ୍ଟର ପ୍ରତି 80 କିଲୋଗ୍ରାମ ବିହନ ବିଶୋଧନ କରି ବୁଣନ୍ତୁ। ଯେଉଁଠାରେ ଜଳର ସୁବିଧା ଅଛି ରୋଇବା ନିମନ୍ତେ ତଳିଘେରା ପ୍ରସ୍ତୁତି କରନ୍ତୁ। 1 ହେକ୍ଟର ପାଇଁ ତଳି ଉତାରିବା ନିମନ୍ତେ ଆବଶ୍ୟକୀୟ 25 ଡେସିମିଲ ତଳିଘେରାରେ 1 ମିଟର ଚଉଡ଼ାର ପଟି କରି ମଝିରେ ମଝିରେ 30 ସେଣ୍ଟିମିଟର ଚଉଡ଼ାର ନାଳି ଛାଡ଼ନ୍ତୁ। ତଳି ପଟିଗୁଡ଼ିକରେ ଆବଶ୍ୟକ ହୋଇଥିବା 50 କିଲୋଗ୍ରାମ ଅଧିକ ଅମଳକ୍ଷମ ନଚେତ 15 କିଲୋଗ୍ରାମ ଶଙ୍କର କିସମ ଓଦା ତଳିଘେରାରେ ଗଜା ପିଟିଥିବା ବିହନ ବୁଣନ୍ତୁ। ଦୋରସା ମାଟି ଥିବା ବର୍ଷା ଆଧାରିତ ଜମିରେ ଶୁଖିଲା ତଳିପଟି ମଧ୍ୟ କରିପାରିବେ। ଏଣୁ ଶୁଖିଲା ତଳିପଟିରେ ଧାଡ଼ିରେ 10 ସେଣ୍ଟିମିଟର ବ୍ୟବଧାନରେ ବିହନ ବୁଣନ୍ତୁ ଏବଂ ଖତ ଓ ମାଟି ମିଶାଇ ଘୋଡ଼ାଇ ଦିଅନ୍ତୁ। ତଳିପତ୍ର ଫିଟିଗଲେ ତଳିପଟିରେ ଧୀରେ ଧୀରେ ଜଳର ସ୍ତର ବୃଦ୍ଧି କରନ୍ତୁ। ଗଜା ହେବା ପାଇଁ ମାଟିରେ ଯଥେଷ୍ଟ ବତର ଥାଇ ବୁଣିବା ଆବଶ୍ୟକ। ଯେଉଁ ଜମିଗୁଡ଼ିକରେ ଘାସ ଉପଦ୍ରବ ଦେଖାଦେଇଛି, ବିଶେଷ କରି ଢିପ ଜମିରେ ଘାସମରା ଔଷଧ ବ୍ୟବହାର କରି ଘାସ ଦମନ କରନ୍ତୁ। ଏଥିପାଇଁ ଢିପ ଜମିରେ ହେକ୍ଟର ପ୍ରତି ବ୍ଲୁଟାକ୍ଲୋର କିମ୍ବା ପ୍ରେଟିଲାକ୍ଲୋର 1 ଲିଟରକୁ 500 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ରୋଇବା ପାଇଁ ଉର୍ଦ୍ଧିଷ୍ଟ ଜମିରେ ହେକ୍ଟର ପ୍ରତି 25 କିଲୋଗ୍ରାମ ଧଣିଚା ବୁଣନ୍ତୁ। ଜଳସେଚିତ ଜମିଗୁଡ଼ିକରେ ଜଳର ସୁବିଧା ଥିଲେ ସବୁଜ ସାର ନିମିତ୍ତ ଆଜୁଲା ବଢ଼ାନ୍ତୁ। ସାଧାରଣତଃ ଉର୍ବର ଜମିରେ ବୁଣାବେଳେ ହେକ୍ଟର ପ୍ରତି 15 କିଲୋଗ୍ରାମ ଯବକ୍ଷାରଜାନ, 30 କିଲୋଗ୍ରାମ ଫସ୍ଫରସ୍ ଓ 15 କିଲୋଗ୍ରାମ ପଟାସ ସାର ଖାଦ୍ୟ ସାର ଭାବେ ପ୍ରୟୋଗ କରନ୍ତୁ। ଧାନ ବଦଳରେ ଅଣଧାନ ଫସଲ ଯଥା ମକା, ବରୁଗୁଡ଼ି, ହରଡ଼, ବିରି, ମାଣ୍ଡିଆ, ଚିନାବାଦାମ, ଜଡ଼ା ଓ କନ୍ଦମୂଳ ଇତ୍ୟାଦି ଚାଷ କରନ୍ତୁ। ମରୁଡ଼ି ସହଣି ଥିବା ଗଭୀର ଚେର, ଶୀଘ୍ର ବୃଦ୍ଧି ଓ ସ୍ୱଳ୍ପ ଅବଧି କିସମ ନିର୍ବାଚନ କରନ୍ତୁ। ଫସଲ ସଙ୍କଟ ଅବସ୍ଥାରେ ଜଳସେଚନ ପାଇଁ ବର୍ଷା ପାଣିକୁ ସଞ୍ଚୟ କରି ରଖନ୍ତୁ। ଗଡ଼ାଣିଆ ଜମିରେ ଗଡ଼ାଣିର ବିପରୀତ ଦିଗରେ ହୁଡ଼ା ଓ ନାଳ ଅଦଳ ବଦଳରେ କରନ୍ତୁ, ଯାହାଦ୍ୱାରା ମାଟିରେ ଅଧିକ ବର୍ଷା ପାଣି ସଞ୍ଚିତ ହୋଇ ରହିବ। ଖରାଟିଆ ଚାଷ ନିଶ୍ଚିତ ଭାବେ କରନ୍ତୁ, ଏହାଦ୍ୱାରା ରୋଗପୋକ ଓ ଘାସ ଦମନ କରାଯାଇପାରିବ ଏବଂ ଫସଲ ଶୀଘ୍ର ବୁଣାଯାଇପାରିବ। ଅମଳ ମାଟିରେ ଚୂନ ଓ କାଗଜକଳ ମଇଳା ଇତ୍ୟାଦି ପକାଇ ମୃତ୍ତିକା ସଂଶୋଧନ ବ୍ୟବସ୍ଥା କରନ୍ତୁ, ଯାହାଫଳରେ ଜମିରେ ଘାସ କମ୍ ହେବ, ଅଧିକ ଜଳ ସଞ୍ଚିତ ହେବ ଏବଂ ଅଧିକ ଅମଳ ହେବ। ଏକକ ଫସଲ ପରିବର୍ତ୍ତେ ମିଶ୍ରିତ ବା ଅନ୍ତଃ ଫସଲ ଚାଷ କରନ୍ତୁ। ଢିପ ଜମିଗୁଡ଼ିକରେ କେବଳ ଧାନ ନ କରି ଅନ୍ୟ ଫସଲ ଯଥା ମୁଗ, ବିରି, ହରଡ଼, ମାଣ୍ଡିଆ, ମକା ଆଦି ଫସଲ ଅନ୍ତଃ ଫସଲ ହିସାବରେ ନିଅନ୍ତୁ। ବୁଣିବା ବେଳେ

ଇନ୍ଦ୍ରଧନୁ କାର୍ଯ୍ୟକ୍ରମ ଶୁଣିପାରିବେ ସନ୍ଧ୍ୟା 5ଟାରେ, ସନ୍ଧ୍ୟା 5:30ରେ ଯୁବଶ୍ରୋତା ଭାଇ ଭଉଣୀଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ, ସନ୍ଧ୍ୟା 6:02ରେ ଆଦିବାସୀ ସଙ୍ଗୀତ ଉପରେ ଆଧାରିତ ଆମର କାର୍ଯ୍ୟକ୍ରମ ବନସୁରଭି, ଆଜି ଏଥିରେ ଶୁଣିବେ ସାନ୍ତାଳୀ ଗୀତ, ପରିବେଷଣ କରିବେ ବିପ୍ରଚରଣ ଟୁଡୁ ଓ ତାଙ୍କ ସାଥୀ, ଶ୍ରୋତା ମଞ୍ଚ ସନ୍ଧ୍ୟା 7ଟାରେ, ସନ୍ଧ୍ୟା 7:30ରେ ପ୍ରାୟୋଜିତ କାର୍ଯ୍ୟକ୍ରମ ଆମ କେନ୍ଦୁଝର ଆମ ଡିଏମ୍ଏଫ୍, ଚମ୍ପୁ ଗୀତ ଶୁଣିବେ ରାତି 8:15ରେ ପଥେ ପ୍ରାନ୍ତେ, ରାତି 10ଟାରେ ହାଲୋ ଆକାଶବାଣୀ କାର୍ଯ୍ୟକ୍ରମର ପୁନଃପ୍ରସାରଣ। ଶୁଣିଲେ ଆଜିର କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ କେନ୍ଦୁଝର, ବର୍ତ୍ତମାନ ଶୁଣନ୍ତୁ ଆଞ୍ଚଳିକ ସମ୍ବାଦ, ପରେ ପରେ ଆମର ସ୍ୱାସ୍ଥ୍ୟ, କିନ୍ତୁ ତା ପୂର୍ବରୁ କିଛି ବିଜ୍ଞାପନ ରିଲେ କରି ଶୁଣାଉଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝୀ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ଦ୍ୱାରା ପରିଚାଳିତ ନବମ ଓ ଦଶମ ଶ୍ରେଣୀ ବିଦ୍ୟାର୍ଥୀଙ୍କ ଲାଗି ଭାଷା ଅଧ୍ୟୟନ ଉପରେ ଏକ ସ୍ୱତନ୍ତ୍ର ନିୟମ ପ୍ରଣୟନ କରାଯାଇଛି। ଛାତ୍ରଛାତ୍ରୀମାନେ ତିନୋଟି ଭାଷାରେ ଅଧ୍ୟୟନ କରିବାକୁ ବାଧ୍ୟତାମୂଳକ କରାଯାଇଛି। ଚଳିତ ଶିକ୍ଷାବର୍ଷରୁ ଏହି ନିୟମ ଲାଗୁ ହେବ। ତିନୋଟି ଭାଷା ମଧ୍ୟରୁ ଦୁଇଟି ଭାରତୀୟ ଭାଷା ସହିତ ଗୋଟିଏ ବିଦେଶୀ ଭାଷା ଅନ୍ତର୍ଭୁକ୍ତ। ଦଶମ ଶ୍ରେଣୀ ବିଦ୍ୟାର୍ଥୀଙ୍କ ନିମନ୍ତେ ତିନୋଟି ଭାଷା ଅଧ୍ୟୟନ କରିବା ବାଧ୍ୟତାମୂଳକ କରାଯାଇଛି। ଦଶମ ବୋର୍ଡ଼ ପରୀକ୍ଷାରେ କେବଳ ପ୍ରଥମ ଓ ଦ୍ୱିତୀୟ ଭାଷାରେ ପରୀକ୍ଷା ଦେବେ। ତୃତୀୟ ଭାଷାରେ କେବଳ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଇଣ୍ଟର୍ନାଲ୍ ଆସେସ୍ମେଣ୍ଟ କରାଯାଇ ମାର୍କ ଦିଆଯିବ। ଜାତୀୟ ଶିକ୍ଷାନୀତି 2020 ନୀତି ଆଧାରରେ ସିବିଏସ୍ଇ ପକ୍ଷରୁ ଏହି ନିୟମକୁ ଜୁଲାଇ 1ରୁ ଲାଗୁ କରାଯିବ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବେ। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆସନ୍ତାକାଲି ହେବାକୁ ଥିବା କୋର୍ କମିଟି ବୈଠକରେ ଶ୍ରୀ ନବୀନ ଯୋଗଦେବେ ବୋଲି ଦଳ ପକ୍ଷରୁ କୁହାଯାଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ ନୀତିନ ନବୀନ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସିବେ। ଓଡ଼ିଶା ଲୋକସେବା ଆୟୋଗ ଓପିଏସ୍ସି ପକ୍ଷରୁ ସିଭିଲ୍ ସର୍ଭିସ୍ ପ୍ରିଲିମିନାରୀ ପରୀକ୍ଷା 2025 କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଆସନ୍ତା ଜୁନ୍ ମାସ 7 ତାରିଖରେ ପ୍ରିଲିମିନାରୀ ପରୀକ୍ଷା ଦୁଇଟି ପର୍ଯ୍ୟାୟରେ ହେବ। ରାଜ୍ୟର 6 ଜୋନ୍ ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ, ଜୟପୁର ଓ ସମ୍ବଲପୁରଠାରେ ପରୀକ୍ଷା ହେବ ବୋଲି ଜଣାପଡ଼ିଛି। ଅପରାଧ ଓ ବେଆଇନ କାରବାର ବିରୁଦ୍ଧରେ ଓଡ଼ିଶା ପୁଲିସ୍ର ରାଜ୍ୟବ୍ୟାପୀ 5-ଦିନିଆ ସ୍ୱତନ୍ତ୍ର ଅଭିଯାନରେ 1771 ଜଣ ଅପରାଧୀଙ୍କୁ ଗିରଫ କରାଯାଇଛି। ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ସୂଚନା ଅନୁସାରେ 190 ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଚଳିତ ମାସ 12 ତାରିଖରୁ 16 ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ପୁଲିସ୍ ରେଞ୍ଜରେ ଜିଲ୍ଲା ଏସ୍ପି ଏବଂ ପୁଲିସ୍ କମିଶନରଙ୍କ ନେତୃତ୍ୱରେ ଏହି ଅଭିଯାନରେ ଅପରାଧୀଙ୍କ ବିରୁଦ୍ଧରେ ପୁଲିସ୍ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗଞ୍ଜାମ ଜିଲ୍ଲା ଦିଗପଣ୍ଡିସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରଠାରେ ବିଦ୍ୟାଭାରତୀ ଶିକ୍ଷା ବିକାଶ ସମିତି ଆନୁକୂଲ୍ୟରେ ଚାଲିଥିବା ରାଜ୍ୟସ୍ତରୀୟ ପ୍ରାଥମିକ ଆଚାର୍ଯ୍ୟ ଆଚାର୍ଯ୍ୟଙ୍କ ପ୍ରଶିକ୍ଷଣ ଶିବିର ଉଦ୍ଯାପିତ ହୋଇଯାଇଛି। ଶିବିରରେ ରାଜ୍ୟର 9 ସମ୍ଭାଗରୁ 140 ଜଣ ଆଚାର୍ଯ୍ୟ ଆଚାର୍ଯ୍ୟ 20 ଜଣ ପ୍ରଶିକ୍ଷକ ଶିବିରରେ ଭାଗ ନେଇଥିଲେ। ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ନିର୍ଦ୍ଦେଶକ ସୁକାନ୍ତ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଆଭାସୀ ମାଧ୍ୟମରେ ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାର ପେନ୍ସନ୍ ସମ୍ବନ୍ଧୀୟ ଆପତ୍ତି ଅଭିଯୋଗ ସଂକ୍ରାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସମସ୍ତ ଅବସରପ୍ରାପ୍ତ ଏବଂ ମୃତ ସରକାରୀ କର୍ମଚାରୀଙ୍କ ଉତ୍ତରାଧିକାରୀମାନେ ନିଜର ପେନ୍ସନ୍ ସମ୍ବନ୍ଧୀୟ ଆପତ୍ତି ଅଭିଯୋଗ ପେନ୍ସନ୍ ଅଦାଲତରେ ଉପସ୍ଥିତ ରହି ସମସ୍ୟା ସମାଧାନ କରିବାକୁ କୁହାଯାଇଛି। ଯୋଗାଣ ମନ୍ତ୍ରୀ ଏବଂ ବିଭାଗୀୟ ସଚିବଙ୍କ ନିର୍ଦ୍ଦେଶକ୍ରମେ ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଜିଲ୍ଲା ଯୋଗାଣ ଅଧିକାରୀ, ରାଜ୍ୟ ସହକାରୀ ଯୋଗାଣ ଅଧିକାରୀଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ଭୁବନେଶ୍ୱର ଉପକଣ୍ଠରେ ଥିବା ବିଭିନ୍ନ ପେଟ୍ରୋଲ୍ ପମ୍ପ ଓ ଅବୈଧ ସ୍ଥାନରେ ପେଟ୍ରୋଲ୍ ଓ ଡିଜେଲ୍ ଗଚ୍ଛିତ କେନ୍ଦ୍ରମାନଙ୍କରେ ଚଢ଼ାଉ କରିଛନ୍ତି। ଚଢ଼ାଉ ବେଳେ 505 ଲିଟର ଇନ୍ଧନ କଳାବଜାରୀଙ୍କଠାରୁ ଜବତ କରାଯାଇଛି। ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ କହିଛନ୍ତି ପେଟ୍ରୋଲ୍ ଏବଂ ଡିଜେଲ୍ ଅଭାବ ନାହିଁ, ଅନାବଶ୍ୟକ ଭାବେ ଇନ୍ଧନ ମହଜୁଦ ରଖନ୍ତୁ ନାହିଁ ଏବଂ ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସୂଚନା ଓ ପ୍ରଯୁକ୍ତି, ଇଣ୍ଟରନେଟ୍ ଭଳି ଆଧୁନିକ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ ବର୍ତ୍ତମାନ ସମୟରେ ସମାଜ ଉପରେ ଗଭୀର ପ୍ରଭାବ ସୃଷ୍ଟି କରିଛି। ସମାଜ ଉପରେ ଏହାର ପ୍ରଭାବକୁ ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ 2006 ମିଳିତ ଜାତିସଂଘ ପକ୍ଷରୁ ଆଜିର ଦିନକୁ ବିଶ୍ୱ ଦୂରସଞ୍ଚାର ଦିବସ ରୂପେ ପାଳନ କରାଯାଉଛି। ସୂଚନାଯୋଗ୍ୟ, 1865 ଆଜିର ଦିନରେ ଆନ୍ତର୍ଜାତିକ ଦୂରସଞ୍ଚାର ସଂଘ ଇଣ୍ଟରନ୍ୟାସନାଲ୍ ଟେଲିକମ୍ୟୁନିକେସନ୍ ୟୁନିୟନ୍ ଗଠନ କରାଯାଇଥିଲା। ଉଚ୍ଚ ରକ୍ତଚାପ, ହାଇ ବ୍ଲଡ୍ ପ୍ରେସରର ପ୍ରତିରୋଧ, ଚିହ୍ନଟ ଏବଂ ନିୟନ୍ତ୍ରଣକୁ ନେଇ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ପାଳନ କରାଯାଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ 2006 ପ୍ରତିବର୍ଷ ଆଜିର ଦିନରେ ଏହି ଦିବସ ପାଳନ କରାଯାଇଛି। ଚଳିତ ବର୍ଷର ବିଶ୍ୱ ଉଚ୍ଚ ରକ୍ତଚାପ ଦିବସର ବାର୍ତ୍ତା ହେଉଛି ଏକତ୍ର ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଗତକାଲି ଆଣ୍ଡାମାନ ସାଗର ଛୁଇଁଥିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ମୌସୁମୀ ବାୟୁ ଦକ୍ଷିଣ ପୂର୍ବ ଆରବ ସାଗର କିଛି ଅଂଶ, ଦକ୍ଷିଣ ପଶ୍ଚିମ ଓ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରର କିଛି ଅଞ୍ଚଳକୁ ଆଜି ସନ୍ଧ୍ୟା ସୁଦ୍ଧା ଅଗ୍ରସର ହେବାର ଅନୁମାନ କରାଯାଉଛି। ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଏବଂ ଶ୍ରୀ ବିଜୟପୁରମ୍ ସହିତ ଏହି ଅଞ୍ଚଳର ଅନ୍ୟ ଦ୍ୱୀପପୁଞ୍ଜଗୁଡ଼ିକୁ ମୌସୁମୀ ଛୁଇଁବ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜିଥିରେ ଶୁଣନ୍ତୁ ନିରବ ଘାତକ ଉଚ୍ଚ ରକ୍ତଚାପ ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ଶିଶୁଶଙ୍କର ମିଶ୍ର।
2: ଆଜି ମେ ମାସର 17 ତାରିଖ ଆଜିର ଦିନଟିକୁ ୱାର୍ଲଡ ହାଇପରଟେନସନ୍ ଡେ ବା ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ଭାବରେ ୱାର୍ଲଡ ହେଲ୍ଥ ଅର୍ଗାନାଇଜେସନ୍ ପକ୍ଷରୁ ସାରା ବିଶ୍ୱରେ ପାଳନ କରାଯାଉଛି। କାରଣ ଉଚ୍ଚ ରକ୍ତଚାପ ଏକ ନିରବ ଘାତକ। ଉଚ୍ଚ ରକ୍ତଚାପ କହିଲେ ସାଧାରଣରେ କ'ଣ ବୁଝାଏ? ଗୋଟିଏ ସୁସ୍ଥ ଲୋକର ବ୍ଲଡ୍ ପ୍ରେସର 120/80 ତଳକୁ ରହିବା ଉଚିତ। ଉପରଟିକୁ ସିଷ୍ଟ୍ରୋଲିକ୍ ଏବଂ ତଳ ଅଙ୍କଟିକୁ ଡାଏଷ୍ଟ୍ରୋଲିକ୍ ବୋଲି କୁହାଯାଏ। ଯେତେବେଳେ ବ୍ଲଡ୍ ପ୍ରେସର 140 ଉପରକୁ ଉପରଟି ଏବଂ 80-90 ଉପରକୁ ତଳ ଅଙ୍କଟି ବଢ଼ିଥାଏ ବା ଡାଏଷ୍ଟ୍ରୋଲିକ୍ଟି ବଢ଼ିଥାଏ ତାକୁ ଉଚ୍ଚ ରକ୍ତଚାପ କୁହାଯାଏ। ଉଚ୍ଚ ରକ୍ତଚାପ ହେଲେ ଏହା କେବଳ ଏହି ନମ୍ବର ଭିତରେ ସୀମିତ ରହେ ନାହିଁ। ଉଚ୍ଚ ରକ୍ତଚାପ ଆମର ଶରୀରର ମସ୍ତିଷ୍କ, ଚକ୍ଷୁ, ହୃତ୍ପିଣ୍ଡ, ବୃକକ୍ ଏବଂ ସାରା ଶରୀରରେ ଥିବା 1,000,000 km ଶିରାମାନଙ୍କୁ ଧୀରେ ଧୀରେ ନଷ୍ଟ କରିଥାଏ। ଫଳରେ ସାରା ଶରୀରର ଅଙ୍ଗମାନେ ନଷ୍ଟ ହୋଇଥାନ୍ତି। କିନ୍ତୁ ଦୁଃଖର କଥା ଯେ ଉଚ୍ଚ ରକ୍ତଚାପରେ ପ୍ରାୟ 95% ଲୋକଙ୍କୁ କିଛି ଅସୁବିଧା ଜଣାଯାଏ ନାହିଁ, ତେଣୁ ସେ ସହଜରେ ଡାକ୍ତରଙ୍କ ପାଖକୁ ଯାଆନ୍ତି ନାହିଁ। କେତେବେଳେ ଆସନ୍ତି? ଯେତେବେଳେ ତାଙ୍କର କିଛି ଗୋଟେ ଦେହରେ ଅସୁବିଧା ହୋଇଥାଏ, ଯଥା ମୁଣ୍ଡ ଭିତରେ ବିନ୍ଧା ହେଲା, ରକ୍ତ ମୁଣ୍ଡରେ କ୍ଷରଣ ହୋଇ ଚେତାଶୂନ୍ୟ ହୋଇଗଲେ, କିମ୍ବା ଆଖି ଭିତରେ ରକ୍ତ କ୍ଷରଣ ହୋଇ ଚକ୍ଷୁ ନଷ୍ଟ ହୋଇଗଲା, ହୃତ୍ପିଣ୍ଡରେ ଯନ୍ତ୍ରଣା ହୋଇ ଅସୁବିଧାରେ ପଡ଼ି ସେ ଲୋକମାନେ ପରିଶେଷରେ ଡାକ୍ତରଙ୍କ ପାଖରେ ପହଞ୍ଚିଥାନ୍ତି। ଅନେକ ସମୟରେ ଯେତେବେଳେ ଧୀରେ ଧୀରେ ଏଇ ରକ୍ତଚାପଟି ବଢ଼ିଥାଏ, ଆମର ବୃକକ୍ ବା କିଡ଼ନୀକୁ ସେ ଧୀରେ ଧୀରେ ନଷ୍ଟ କରିଥାଏ। ସେ ନଷ୍ଟ ହେଲା ଫଳରେ ଆମର କିଡ଼ନୀ ଫେଲିୟର ହୋଇଥାଏ, ଯାହାଫଳରେ ଆଜିକାଲି ବହୁତ ଲୋକ ସହଜରେ ଡାୟାଲିସିସ୍କୁ ଯାଉଛନ୍ତି। ମନେ ରଖିବାକୁ ହେବ ଯେ ଏତେ ସଂଖ୍ୟକ ଲୋକଙ୍କୁ ଉଚ୍ଚ ରକ୍ତଚାପ ଏବଂ ତା ଫଳରେ ହୃଦଘାତ ହେଉଛି। ଲୋକମାନେ ସଚେତନ ହେବାର ସମୟ ବର୍ତ୍ତମାନ ଆସିଛି। ଯଦି ଆମେ ସଚେତନ ହୋଇ ଉଚ୍ଚ ରକ୍ତଚାପକୁ ସମ୍ପୂର୍ଣ୍ଣ ରୂପେ ନିୟନ୍ତ୍ରଣରେ ରଖିବା, ତେବେ ଦୀର୍ଘ ନିରାମୟ ଜୀବନଯାପନ କରିପାରିବା ଏବଂ ଗୋଟେ ପୂର୍ଣ୍ଣବୟସ୍କ ଲୋକ ହିସାବରେ ଆମେ ଜୀବନରେ ବଞ୍ଚିପାରିବା। ତେଣୁ ଆମେ 20 ବୟସ ପରେ ପ୍ରତି 6 ମାସରୁ ବର୍ଷେ ଥରେ ଉପଯୁକ୍ତ ଡାକ୍ତରଙ୍କ ପାଖକୁ ଯେଉଁ ବାର୍ତ୍ତା ଦିଆଯାଇଛି ଆକ୍ୟୁରେଟଲି ମେଜର କରିବା, ମାନେ ସଠିକ୍ ଭାବରେ ରକ୍ତଚାପକୁ ମାପିବେ, ସଠିକ୍ ଜାଗାରେ ମାପିବେ ଏବଂ ଦେଖିବେ ଯେ ଆପଣଙ୍କର ରକ୍ତଚାପ ନିୟନ୍ତ୍ରଣ ମଧ୍ୟରେ ଅଛି, ତା ଫଳରେ ଆପଣ ଦୀର୍ଘ ନିରାମୟ ଜୀବନ ଯାପନ କରିପାରିବେ। ଆମକୁ ଜାଣିବାକୁ ପଡ଼ିବ ଯେ ଏଭଳି ନିରବ ଘାତକୁ ଯଦି ଆମେ ନିୟନ୍ତ୍ରଣରେ ରଖିବା ଆମର କୌଣସି ଅସୁବିଧା ହେବ ନାହିଁ। ଉଚ୍ଚ ରକ୍ତଚାପର ଚିକିତ୍ସା 2 ପ୍ରକାରର ଆମକୁ କରିବାକୁ ହେବ। ପ୍ରଥମଟି ହେଲା ବିନା ଔଷଧରେ, ଯଥା

0: ଖାଦ୍ୟରେ ଲୁଣ କମ୍ ଖାଇବା, 5 ଗ୍ରାମରୁ ସାଧାରଣତଃ କମ୍ ଲୁଣ ଆମେମାନେ ଖାଇବା କଥା, ଖରାଦିନରେ ହୁଏତ 5-7 ଗ୍ରାମ ଖାଇବା, ଧୂମପାନ ନିଷେଧ, ମଦ୍ୟପାନ ସମ୍ପୂର୍ଣ୍ଣ ରୂପେ ବର୍ଜନୀୟ, ନିୟମିତ ବ୍ୟାୟାମ କରିବା, ଶରୀର ଓଜନ କମାଇ ରଖିବା, ଯୋଗାଭ୍ୟାସ ଦ୍ୱାରା ମାନସିକ ଓ ଶାରୀରିକ ଚାପ କମ୍ ରଖିବା। ମାନସିକ ଚାପ ଅଧିକ ହେଲେ ଉଚ୍ଚ ରକ୍ତଚାପ ମଧ୍ୟ ହୋଇଥାଏ। ଦ୍ୱିତୀୟ ପ୍ରକାର ଚିକିତ୍ସା ହେଉଛି ଔଷଧ ସାହାଯ୍ୟରେ। ଆଜିକାଲି ବହୁତ ଭଲ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ପାଇଁ ଔଷଧ ମିଳୁଛି। ଉପଯୁକ୍ତ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧକୁ ନିୟମିତ ଖାଇବାକୁ ହେବ। ମନେ ରଖିବାକୁ ହେବ ଯେ ଔଷଧ ଖାଇ ଯଦି ରକ୍ତଚାପ ସାଧାରଣ ହୋଇଯାଏ ତେବେ ମଧ୍ୟ ଔଷଧକୁ ଖାଇବାକୁ ପଡ଼ିବ। ବେଳେବେଳେ କିଛି ଲୋକ ସାଧାରଣ ହୋଇଗଲେ ରକ୍ତଚାପ ଔଷଧ ବନ୍ଦ କରିଦେଇଥାନ୍ତି, ତାହା ବିପଜ୍ଜନକ। କାରଣ ଔଷଧକୁ ବନ୍ଦ କରିଦେଲେ ହଠାତ୍ ରକ୍ତଚାପ ବୃଦ୍ଧି ପାଇଥାଏ ଏବଂ ତାହା ବିଷମ ଅବସ୍ଥା ସୃଷ୍ଟି କରେ। ତେଣୁ ସେଥିରୁ ଦୂରେଇ ରହିବା ପାଇଁ ନିୟମିତ ଔଷଧ ଖାଇବେ। ଯଦି କୌଣସି ସମୟରେ କମ୍ ବେଶୀ ହେଉଛି ଉପଯୁକ୍ତ ଡାକ୍ତରୀ ପରାମର୍ଶ ଅନୁସାରେ ଔଷଧକୁ ଖାଇବା। ତେଣୁ ଯଦି ଆମର ରକ୍ତଚାପକୁ ନିୟନ୍ତ୍ରଣ ଭିତରେ ରଖିବା ଆମର ଜୀବନ ସୁଦୀର୍ଘ ନିରାମୟ ହେବ।
1: ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣିଥିଲେ ନିରବ ଘାତକ ଉଚ୍ଚ ରକ୍ତଚାପ, ଏ ସମ୍ପର୍କରେ ଆଲୋଚନା କରିଥିଲେ ଡାକ୍ତର ଶିଶୁଶଙ୍କର ମିଶ୍ର। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ କିଛି କ୍ଷଣ ମଧ୍ୟରେ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଦୁଇଦିନିଆ ସ୍ୱିଡେନ୍ ଗସ୍ତରେ ଯାଇ ଆଜି ଗୋଥେନବର୍ଗରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ଭାରତ ଓ ନେଦରଲ୍ୟାଣ୍ଡସ୍ ମଧ୍ୟରେ ନବୀକରଣୀୟ ଶକ୍ତି ସମେତ 17 ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସହଯୋଗ ଚୂଡ଼ାନ୍ତ। ରୂପା ଆମଦାନୀ ନୀତି ଉପରେ କଟକଣା ଜାରି କଲେ କେନ୍ଦ୍ର ସରକାର। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଅନ୍ୟ ଜଣେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ସିବିଆଇ। ଏବଂ ଆଇପିଏଲ୍ କ୍ରିକେଟରେ ଗୁଜରାଟ ଟାଇଟନ୍ସକୁ 29 ପରାସ୍ତ କଲା କୋଲକାତା ନାଇଟ୍ ରାଇଡର୍ସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦୁଇଦିନିଆ ସ୍ୱିଡେନ୍ ଗସ୍ତରେ ଯାଇ ଗୋଥେନବର୍ଗରେ ପହଞ୍ଚିବେ। ଶ୍ରୀ ମୋଦି ତାଙ୍କର ସ୍ୱିଡିଶ ପ୍ରତିପକ୍ଷ ଉଲ୍ଫ କ୍ରିଷ୍ଟର୍ସନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ଏବଂ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ବୃଦ୍ଧି କରିବା ନେଇ ସହଯୋଗର ନୂତନ ଉପାୟ ଅନୁସନ୍ଧାନ କରାଯିବ। ଶ୍ରୀ ମୋଦି ଆଲୋଚନା କାଳରେ ସବୁଜ ପରିବର୍ତ୍ତନ, ଏଆଇ, ପ୍ରଯୁକ୍ତିବିଦ୍ୟା, ଷ୍ଟାର୍ଟଅପ୍, ସ୍ଥିର ଯୋଗାଣ ଶୃଙ୍ଖଳ, ପ୍ରତିରକ୍ଷା ମହାକାଶ, ଜଳବାୟୁ ଏବଂ ଲୋକସମ୍ପର୍କ କ୍ଷେତ୍ରଗୁଡ଼ିକ ଉପରେ ଗୁରୁତ୍ୱ ଦେବେ ବୋଲି ଜଣାପଡ଼ିଛି। ଉଭୟ ପ୍ରଧାନମନ୍ତ୍ରୀ ୟୁରୋପୀୟ ସଂଘର ଅଧ୍ୟକ୍ଷ ଉର୍ସୁଲା ୱାନ୍ ଡେର୍ ଲେୟନ୍ଙ୍କ ସହିତ ଏକ ବ୍ୟବସାୟିକ ମଞ୍ଚକୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୟୁରୋପୀୟ ଗସ୍ତର ତୃତୀୟ ପର୍ଯ୍ୟାୟ ଏବଂ ଚଳିତ ବର୍ଷ ଜାନୁଆରୀରେ ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମା କାର୍ଯ୍ୟକାରୀ ହେବା ପରଠାରୁ ଏହା ତାଙ୍କର ପ୍ରଥମ ଗସ୍ତକୁ ପ୍ରତିନିଧିତ୍ୱ କରୁଛି। 2025 ୟୁରୋପୀୟ ସଂଘ ଓ ଭାରତ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ରେକର୍ଡ $7.75 ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିଛି ଏବଂ 2000-2025 ମଧ୍ୟରେ ଭାରତରେ ସ୍ୱିଡିଶ ପ୍ରତ୍ୟକ୍ଷ ପୁଞ୍ଜି ବିନିଯୋଗ $2.825 ବିଲିୟନ ହୋଇଛି। ବର୍ତ୍ତମାନ 280 ଅଧିକ ସ୍ୱିଡିଶ କମ୍ପାନୀ ଭାରତରେ କାର୍ଯ୍ୟ କରୁଥିବାବେଳେ 75 ଭାରତୀୟ ଫାର୍ମ ସ୍ୱିଡେନରେ କାର୍ଯ୍ୟ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ନେଦରଲ୍ୟାଣ୍ଡସ୍ ଗସ୍ତର ଦ୍ୱିତୀୟ ଦିନରେ ବିଭିନ୍ନ ପର୍ଯ୍ୟାୟରେ ବୈଠକ କରିବା ସହ ସେଠାକାର ରାଜପରିବାର ସହିତ ସାକ୍ଷାତ କରିଥିଲେ। ଶ୍ରୀ ମୋଦି ଏବଂ ନେଦରଲ୍ୟାଣ୍ଡସ୍ର ପ୍ରଧାନମନ୍ତ୍ରୀ ଚୋଳଯୁଗର ତମ୍ବା ପ୍ଲେଟ୍ର ଐତିହାସିକ ପୁନଃସ୍ଥାପନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏହି ପ୍ଲେଟ୍ଗୁଡ଼ିକ ଭାରତର ଐତିହ୍ୟ ଏବଂ ସଭ୍ୟତାର ଏକ ଅମୂଲ୍ୟ ଅଧ୍ୟାୟକୁ ପ୍ରତିନିଧିତ୍ୱ କରେ। ଭାରତର ସେମିକଣ୍ଡକ୍ଟର ଉତ୍ପାଦନ ଇକୋସିଷ୍ଟମକୁ ସୁଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଅବସରରେ ଟାଟା ଇଲେକ୍ଟ୍ରୋନିକ୍ସ ଏବଂ ଏଏସ୍ଏମ୍ଏଲ୍ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ବୁଝାମଣାପତ୍ର ଅଧୀନରେ ଏଏସ୍ଏମ୍ଏଲ୍ ଗୁଜରାଟର ଧୋଲେରାରେ ଟାଟା ଇଲେକ୍ଟ୍ରୋନିକ୍ସର ସେମିକଣ୍ଡକ୍ଟର ବ୍ୟବସ୍ଥାକୁ ଅତ୍ୟାଧୁନିକ ଜ୍ଞାନକୌଶଳ ଯୋଗାଇଦେବ। ଉଭୟ ନେତା ମିଳିତ ଭାବରେ ଶକ୍ତି, ବନ୍ଦର, ସ୍ୱାସ୍ଥ୍ୟ, କୃଷି, ବାଣିଜ୍ୟ ଏବଂ ପ୍ରଯୁକ୍ତିବିଦ୍ୟାର ପ୍ରମୁଖ ଡଚ୍ କମ୍ପାନୀଗୁଡ଼ିକର ପରିଚାଳନା ନିର୍ଦ୍ଦେଶକମାନଙ୍କ ସହିତ ଆଲୋଚନା କରିଥିଲେ। ଏହି ଗସ୍ତକାଳରେ ଉଭୟ ଦେଶ ମଧ୍ୟରେ 17 ଗୁରୁତ୍ୱ

ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସହଯୋଗ ଚୂଡ଼ାନ୍ତ ହୋଇଛି। ଏଥିରେ ନବୀକରଣୀୟ ଶକ୍ତି, ସବୁଜ ହାଇଡ୍ରୋଜେନ୍ ରୋଡ୍ମ୍ୟାପ୍, ଯୋଗାଣ ଶୃଙ୍ଖଳ ସୁରକ୍ଷିତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଖଣିଜ ସହଯୋଗ ସମେତ ଜଳ ପରିଚାଳନା, ତ୍ରିପୁରାରେ ଫୁଲ ଚାଷ, ବେଙ୍ଗାଲୁରୁରେ ଦୁଗ୍ଧ ତାଲିମ, ନାଳନ୍ଦା ଏବଂ ଗ୍ରୋନିଞ୍ଜେନ୍ ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣା ତଥା ସ୍ୱାସ୍ଥ୍ୟ ଓ ସୀମାଶୁଳ୍କ କ୍ଷେତ୍ର ରହିଛି। ଏକ ରାଷ୍ଟ୍ର ଏକ ନିର୍ବାଚନ ବିଲ୍ ଉପରେ ଯୁଗ୍ମ ସଂସଦୀୟ କମିଟି ଗତକାଲି ବେଙ୍ଗାଲୁରୁରେ ବିଭିନ୍ନ ରାଜନୈତିକ ଦଳ ଓ ଲୋକମାନଙ୍କ ସହିତ ଆଲୋଚନା କରିଛନ୍ତି। କମିଟିର ଅଧ୍ୟକ୍ଷ ପିପି ଚୌଧୁରୀ କହିଛନ୍ତି, କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର, ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରପ୍ପା ମୋଇଲି ଏବଂ ବିଜେପି ଓ ଅନ୍ୟାନ୍ୟ ଦଳର ପ୍ରତିନିଧିମାନେ ଏକ ରାଷ୍ଟ୍ର ଏକ ନିର୍ବାଚନ ବିଲ୍ ଉପରେ ସେମାନଙ୍କର ମତାମତ ଉପସ୍ଥାପନ କରିଥିଲେ। ସେ ଗୁରୁତ୍ୱାରୋପ କରିଥିଲେ ଯେ ବିଭିନ୍ନ ରାଜ୍ୟ ଗସ୍ତ ସମୟରେ ଜେପିସି ଦ୍ୱାରା ଆପତ୍ତି ଏବଂ ସୁପାରିଶ ଗ୍ରହଣ କରାଯାଉଛି। ସେ କହିଥିଲେ, ବାରମ୍ବାର ନିର୍ବାଚନ ଏବଂ ଏଥିଯୋଗୁଁ ଲାଗୁ ହେଉଥିବା ନିର୍ବାଚନ ଆଚରଣ ବିଧି ଦେଶର ବିକାଶ କାର୍ଯ୍ୟକୁ ପ୍ରଭାବିତ କରୁଛି। ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗେରିଟା ଡୋମିନିକାର ବୈଦେଶିକ ମନ୍ତ୍ରୀଙ୍କ ସହ ବୁଝାମଣାପତ୍ର ଆଦାନ ପ୍ରଦାନ କରିଛନ୍ତି। ସେ ଡୋମିନିକାର ବୈଦେଶିକ ବ୍ୟାପାର, ଆନ୍ତର୍ଜାତୀୟ ବ୍ୟବସାୟ, ବାଣିଜ୍ୟ ଏବଂ ଶକ୍ତିମନ୍ତ୍ରୀ ଭିନ୍ସ ହେଣ୍ଡରସନ୍ଙ୍କୁ ସାକ୍ଷାତ କରି ଉଭୟ ଦେଶ ମଧ୍ୟରେ ସହଯୋଗ ସୁଦୃଢ଼ କରିବା ଲାଗି ଆଲୋଚନା କରିଛନ୍ତି। ପୂର୍ବରୁ ମାର୍ଗେରିଟା ଡୋମିନିକାର କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଇରଭିଙ୍ଗ ମ୍ୟାକିନ୍ଟାଇନ୍ଙ୍କୁ ସାକ୍ଷାତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶୁଭେଚ୍ଛା ଜଣାଇଥିଲେ। ବେଲିଜ୍ ଏବଂ ହଣ୍ଡୁରାସର ସଫଳ ଗସ୍ତ ପରେ ମାର୍ଗେରିଟା ଗତକାଲି ଡୋମିନିକାରେ ପହଞ୍ଚିଥିଲେ। ମୂଲ୍ୟବାନ ଧାତୁ ଉପରେ ଅଧିକ ସୀମା ଶୁଳ୍କ ଲାଗୁ କରିବାର କିଛିଦିନ ମଧ୍ୟରେ କେନ୍ଦ୍ର ସରକାର ରୂପା ଆମଦାନୀ ଉପରେ କଟକଣା ଜାରି କରିଛନ୍ତି। ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟର ବିଜ୍ଞପ୍ତି ଅନୁଯାୟୀ ସୁନା ଏବଂ ପ୍ଲାଟିନମ୍ ସହିତ ରୂପା ଆଚ୍ଛାଦିତ ଓ ରୂପା ଆମଦାନୀ ନୀତି ଉପରେ କଟକଣା ଜାରି କରାଯାଇଛି। ଗତ ବୁଧବାର ମୂଲ୍ୟବାନ ଧାତୁ ଉପରେ ଆମଦାନୀ ଶୁଳ୍କକୁ 6%ରୁ 15%କୁ ବୃଦ୍ଧି କରାଯାଇଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଅନ୍ୟ ଜଣେ ମୁଖ୍ୟ ଅଭିଯୁକ୍ତକୁ ପୁଣେରୁ ଗିରଫ କରିଛି। ପୁଣେର ଏକ କଲେଜରେ ବଟନି ବିଭାଗର ଅଧ୍ୟାପିକା ମନୀଷା ମାନ୍ଧାରେଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ସିବିଆଇ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ତାଙ୍କୁ ଏହି ପରୀକ୍ଷାରେ ବିଶେଷଜ୍ଞ ଭାବେ ନିଯୁକ୍ତ କରାଯାଇଥିଲା। ପୂର୍ବରୁ ଅନ୍ୟ ଜଣେ ଅଭିଯୁକ୍ତ ମନୀଷା ବାଘମାରେଙ୍କୁ ଗତ 14 ତାରିଖରେ ପୁଣେରୁ ସିବିଆଇ ଗିରଫ କରିଥିଲା। ମହାରାଷ୍ଟ୍ରର ଗଡ଼ଚିରୋଲି ପୋଲିସ ଏବଂ ସିଆର୍ପିଏଫ୍ ପକ୍ଷରୁ ଅଭିଯାନ ସମୟରେ 8 ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା 8 ଜଣ ମାଓବାଦୀଙ୍କ ମଧ୍ୟରେ 2 ଜଣ ଡିଭିଜନାଲ୍ କମିଟି ସଦସ୍ୟ ଏବଂ 2 ଜଣ ପ୍ଲାଟୁନ୍ ପାର୍ଟି କମିଟି ସଦସ୍ୟ ରହିଥିବା ଜଣାପଡ଼ିଛି। ତଲାସୀ ଅଭିଯାନ ସମୟରେ ସୁରକ୍ଷା ବାହିନୀ LMG, AK-47 ରାଇଫଲ, SLR, ଇନ୍ସାସ୍ ରାଇଫଲ, 303 ରାଇଫଲ ସମେତ 51 ବନ୍ଧୁକ ଜବତ କରିଛି। ଏହି ଅଭିଯାନରେ 65,34,000 ଟଙ୍କା ମଧ୍ୟ ଜବତ କରାଯାଇଥିବା ଜଣାପଡ଼ିଛି। ଗିରଫ କ୍ୟାଡର ମାଓବାଦୀଙ୍କ ପାଇଁ ମହାରାଷ୍ଟ୍ର ସରକାର 64,00,000 ଟଙ୍କାର ମିଳିତ ପୁରସ୍କାର ଘୋଷଣା କରିଥିଲେ। ଅନ୍ୟ ଏକ ଘଟଣାରେ ଗତକାଲି 5 ଜଣ ବରିଷ୍ଠ ମାଓବାଦୀ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। କୋଲକାତାର ଆର୍ଜି କର ମେଡିକାଲ କଲେଜ ଦୁଷ୍କର୍ମ ଏବଂ ହତ୍ୟା ମାମଲାର ଶୁଣାଣି କୋଲକାତା ହାଇକୋର୍ଟର ବିଚାରପତି ସମ୍ପା ସରକାର ଏବଂ ତୀର୍ଥଙ୍କର ଘୋଷଙ୍କ ଖଣ୍ଡପୀଠରେ କରାଯିବ। ବିଚାରପତି ରାଜାଶେଖର ମନ୍ଥା ଏବଂ ରାୟ ଚଟ୍ଟୋପାଧ୍ୟାୟ ଏହି ମାମଲାରୁ ଗତ 11 ତାରିଖରେ ଓହରି ଯାଇଛନ୍ତି। ଏହି ମାମଲାରେ ଏକମାତ୍ର ଦୋଷୀ ସଞ୍ଜୟ ରାୟଙ୍କୁ ଗତବର୍ଷ ଜାନୁଆରୀରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଏବେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ଘଟଣାର ତଦନ୍ତ କରୁଥିବା ବେଳେ ଅଭିଯୁକ୍ତର ମୃତ୍ୟୁଦଣ୍ଡ ଦାବି କରିଛି। କଲମ୍ବିଆର ରାଷ୍ଟ୍ରପତି ପ୍ରାର୍ଥୀ ଆଭାଲେଡୋ ଡି ଲା ଏସ୍ପ୍ରିଏଲାଙ୍କ ସହଯୋଗୀ ଥିବା ଜଣେ ପୂର୍ବତନ ମେୟର ରୋଜର ଡେଭିଆଙ୍କୁ ଗୁଳି କରି ହତ୍ୟା କରାଯାଇଛି। ତାଙ୍କର ଜଣେ ସହଯୋଗୀ ଏଡର୍ କାର୍ଡୋନାଙ୍କୁ ମଧ୍ୟ ହତ୍ୟା କରାଯାଇଥିବା ଜଣାପଡ଼ିଛି। ଆମେରିକା ସରକାରଙ୍କ ଦ୍ୱାରା ଆତଙ୍କବାଦୀ ଭାବରେ ଘୋଷଣା କରାଯାଇଥିବା 2 ଗୋଷ୍ଠୀ ଏବଂ ତୃତୀୟ ଗୋଷ୍ଠୀ ସମ୍ପୃକ୍ତ ଅଞ୍ଚଳରେ 2020ରୁ 2023 ପର୍ଯ୍ୟନ୍ତ ସକ୍ରିୟ ରହିଥିଲେ। ଡେଭିଆଙ୍କ ମୃତ୍ୟୁ ରାଜଧାନୀ ବୋଟାଗୋରୁ 170 କିଲୋମିଟର ଦକ୍ଷିଣରେ ଥିବା ଏକ ଗ୍ରାମରେ ରହିଛି। କ୍ୟୁବାରାଲ ଗ୍ରାମାଞ୍ଚଳରେ ବନ୍ଧୁକଧାରୀଙ୍କ ଆକ୍ରମଣରେ ଡେଭିଆଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଚଳିତ ମାସ 31 ତାରିଖରେ ହେବାକୁ ଥିବା କଲମ୍ବିଆ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଏଭଳି ହତ୍ୟାକାଣ୍ଡ ଅସ୍ଥିରତା ସୃଷ୍ଟି କରିପାରେ ବୋଲି ଅନୁମାନ କରାଯାଇଛି। ଲାଟଭିଆର ରାଷ୍ଟ୍ରପତି ଏଡଗାସ୍ ରିଙ୍କେଭିକ୍ସଙ୍କ ଘୋଷଣା ଅନୁଯାୟୀ ସେ ବିରୋଧୀ ୟୁନାଇଟେଡ୍ ଲିଷ୍ଟ ପାର୍ଟିର ସାଂସଦ

0: ଆଣ୍ଡ୍ରିସ୍ କୁଲବର୍ଙ୍କୁ ଏକ ନୂଆ ସରକାର ଗଠନ ପାଇଁ ଦାୟିତ୍ୱ ଦେଇଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ରିଙ୍କେଭିକ୍ସ କହିଛନ୍ତି ସେ ବିଦାୟୀ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ପରେ ବିଭିନ୍ନ ରାଜନୈତିକ ଦଳ ଓ ଗୋଷ୍ଠୀଗୁଡ଼ିକ ସହ ଆଲୋଚନା କରିଥିଲେ। ଚଳିତ ମାସ 25 ସୁଦ୍ଧା ସେ ନୂଆ ସରକାର ଗଠନ ହେବା ନେଇ ଆଶାବାଦୀ ଥିବା କହିଛନ୍ତି। କ୍ରିକେଟ୍। ଆଇପିଏଲ୍ କ୍ରିକେଟ୍ରେ ଗତକାଲି କୋଲକାତାର ଇଡେନ୍ ଗାର୍ଡେନ୍ରେ ଅନୁଷ୍ଠିତ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ 29 ରନ୍ରେ ଗୁଜରାଟ ଟାଇଟନ୍ସକୁ ପରାସ୍ତ କରିଛି। 248 ରନ୍ ବିଜୟ ଲକ୍ଷ୍ୟକୁ ପିଛା କରି ଗୁଜରାଟ ଟାଇଟନ୍ସ ନିର୍ଦ୍ଧାରିତ 20 ଓଭରରେ 4 ୱିକେଟ୍ ହରାଇ 218 ରନ୍ କରିଥିଲା। ଗୁଜରାଟ ଟାଇଟନ୍ସ ପକ୍ଷରୁ ଅଧିନାୟକ ସୁମନ ଗିଲ୍ ସର୍ବାଧିକ 85 ରନ୍ କରିଥିବାବେଳେ ସାଇ ସୁଦର୍ଶନ 53 ଏବଂ ଜୋସ୍ ବଟଲର 57 ରନ୍ କରିଥିଲେ। ସୁନୀଲ ନାରିନ୍ଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା। ପ୍ରଥମେ ବ୍ୟାଟିଂ କରି କୋଲକାତା ନାଇଟ୍ ରାଇଡର୍ସ ନିର୍ଦ୍ଧାରିତ 20 ଓଭରରେ 2 ୱିକେଟ୍ ହରାଇ 247 ରନ୍ ସ୍କୋର କରିଥିଲା। ଆଇପିଏଲ୍ କ୍ରିକେଟ୍ରେ ଆଜି 2 ମ୍ୟାଚ୍ ଖେଳାଯିବ। ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ରେ ଅପରାହ୍ନ 3:30 ପଞ୍ଜାବ କିଙ୍ଗ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଏବଂ ସନ୍ଧ୍ୟା 7:30 ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ରେ ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ଦୁଇଦିନିଆ ସ୍ୱିଡେନ୍ ଗସ୍ତରେ ଯାଇ ଆଜି ଗୋଥେନବର୍ଗରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ଭାରତ ଓ ନେଦରଲ୍ୟାଣ୍ଡସ୍ ମଧ୍ୟରେ ନବୀକରଣୀୟ ଶକ୍ତି ସମେତ 17 ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସହଯୋଗ ଚୂଡ଼ାନ୍ତ। ରୂପା ଆମଦାନୀ ନୀତି ଉପରେ କଟକଣା ଜାରି କଲେ କେନ୍ଦ୍ର ସରକାର। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଅନ୍ୟ ଜଣେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ସିବିଆଇ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗୁଜରାଟ ଟାଇଟନ୍ସକୁ 29 ରନ୍ରେ ପରାସ୍ତ କଲା କୋଲକାତା ନାଇଟ୍ ରାଇଡର୍ସ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କେନ୍ଦୁଝର ବର୍ତ୍ତମାନ ଶୁଣନ୍ତୁ ଅରବିନ୍ଦ ମୁନ୍ଦୁଲିଙ୍କ କଣ୍ଠରୁ ଗୋଟିଏ ଭକ୍ତିଗୀତ।

ଶୁଣିଲେ ଅରବିନ୍ଦ ମୁଦୁଲିଙ୍କ କଣ୍ଠରୁ ଗୋଟିଏ ଭକ୍ତିଗୀତ, ଆକାଶବାଣୀ କେନ୍ଦୁଝର। ବର୍ତ୍ତମାନ ଶୁଣନ୍ତୁ ଆଦିବାସୀ ସଙ୍ଗୀତ କ୍ରମରେ ସାନ୍ତାଳୀ ଗୀତ, ପରିବେଷଣ କରୁଛନ୍ତି ରଘୁ ମୁର୍ମୁ ଓ ତାଙ୍କ ସାଥୀ।

0: ବୋଲ
1: କେତେ ସୁନ୍ଦର ଭାବରେ ଆମର ପିଲାମାନେ ଠାକୁରଙ୍କ ନାଁ ନେଲେ, ତେବେ ଆସ ଆମେ ଆମର କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇବା। ପିଲାମାନେ ତମେମାନେ ସବୁ ଚୁପ୍ ହେଇ ବସ, ଆଉ ମୁଁ ଯାହା କହୁଛି ମନ ଦେଇ ଶୁଣ। ପିଲାମାନେ ତମେମାନେ ସବୁ ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ନାଁ ଶୁଣିଛ? ଆଜି ମୁଁ ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ସମ୍ପର୍କରେ କହିବି। ଆମ କେନ୍ଦୁଝର ଝିଅଟିଏ, 1964 ମସିହାର କଥା। ପାହାଡ଼ ପର୍ବତ ଘେରା କେନ୍ଦୁଝର ଜିଲ୍ଲାର ଯୋଡ଼ିଆପଡ଼ା ଗାଁରେ ଆମର ଜଣାଶୁଣା ସ୍ୱାଧୀନତା ସଂଗ୍ରାମୀ ଆଉ ସମାଜସେବୀ ମାଳତୀ ଚୌଧୁରୀ ଗୋଟିଏ ସଭା କରୁଥିଲେ। ସ୍ୱାଧୀନତା ସଂଗ୍ରାମୀ ମାଳତୀ ଚାହୁଁଥିଲେ ମହିଳାମାନେ ସମାଜସେବା କରିବାକୁ ସ୍ୱଇଚ୍ଛାରେ ଆଗେଇ ଆସନ୍ତୁ। ସଭା କରିଥିବା ସମୟରେ ସଭାର ଶେଷ ହେଲା। ସଭା ଶେଷରେ ମହିଳାମାନଙ୍କୁ ମାଳତୀ ପଚାରିଲେ, ଆମର ଏ କାମ କରିବାକୁ କାହାର ଇଚ୍ଛା ଅଛି? ମାଳତୀଙ୍କ ପ୍ରଶ୍ନ ଶୁଣି ଭିଡ଼ ଭିତରୁ ଠିଆ ହୋଇ ଗୋଟିଏ 14 ବର୍ଷର ପତଳି ଝିଅଟିଏ କହିଲା, ମୁଁ ଆପଣଙ୍କ ସହ କାମ କରିବି, ମୋତେ ଆପଣ ସାଙ୍ଗରେ ନିଅନ୍ତୁ। ଝିଅଟିର କଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସତକୁ ସତ ସେ ଛୋଟିଆ ଝିଅଟି ମାଳତୀ ଚୌଧୁରୀଙ୍କ ସହ ଯାଇ ରହିଥିଲା କେଉଁଠି? ଅନୁଗୁଳରେ ଥିବା ଉତ୍କଳ ନବଜୀବନ ମଣ୍ଡଳରେ। ସେଦିନର ସେ 14 ବର୍ଷର ଝିଅଟି ଥିଲା ଆଜିର ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ତୁଳସୀ ମୁଣ୍ଡା, ଯିଏ ମଣିଷର ସେବାକୁ ନିଜ ଜୀବନର ବ୍ରତ ଭାବରେ ଆଦରି ନେଇଛନ୍ତି। ଦେଶ ସ୍ୱାଧୀନ ହେବାର ଠିକ୍ ଗୋଟିଏ ମାସ ପୂର୍ବରୁ ଅର୍ଥାତ୍ 1947 ମସିହା ଜୁଲାଇ ମାସ 15 ତାରିଖରେ ତୁଳସୀ ମୁଣ୍ଡା ଜନ୍ମଗ୍ରହଣ କରିଥିଲେ। ତାଙ୍କ ଜନ୍ମସ୍ଥାନ ହେଉଛି କେନ୍ଦୁଝର ଜିଲ୍ଲାର ରାଇସୁଆ ନିକଟସ୍ଥ କାଇଁସି ଗାଁରେ। ଗୋଟିଏ ଗରିବ ଆଦିବାସୀ ଘରୁ ଆସିଥିବା ତୁଳସୀ ପିଲାଟି ଦିନରୁ ଥିଲେ ଭିନ୍ନ ପ୍ରକାରର। ନିଜେ ନିଜେ ଅନେକ ବିଷୟରେ ସେ ଚିନ୍ତା କରୁଥିଲେ। ଖଣି ଖାଦାନ ଅଞ୍ଚଳରେ ରହୁଥିବା ତାଙ୍କର ଘର ଓ ଗାଁ ଲୋକମାନେ ପ୍ରାୟ ଅଧିକାଂଶ ଅପାଠୁଆ ଥିଲେ। ତାଙ୍କ ପାଖରେ ଶିକ୍ଷା ପହଞ୍ଚି ପାରିନଥିଲା। ଆଖପାଖରେ କେଉଁଠି ହେଲେ ସ୍କୁଲଟିଏ ବି ନଥିଲା। କିନ୍ତୁ ପାଠ ପଢ଼ିବାକୁ ତୁଳସୀ ମୁଣ୍ଡାଙ୍କର ପ୍ରବଳ ଇଚ୍ଛା ଥିଲା। ତେଣୁ ସୁଯୋଗ ମିଳିଲେ ସେ ଚେଷ୍ଟା କରୁଥିଲେ ଅକ୍ଷର ଶିଖିବାକୁ ଏବଂ ହିନ୍ଦୀ ଆଉ ଇଂରାଜୀରେ କଥା କହିବାକୁ। ତୁଳସୀ ଥିଲେ ତାଙ୍କ ଘରେ ସବୁଠାରୁ ଛୋଟ। ତାଙ୍କ 4 ଭଉଣୀ ଓ 2 ଭାଇ ସମସ୍ତେ ଖଣିରେ କାମ କରିବାକୁ ଯାଉଥିଲେ। ସବୁଠାରୁ ଛୋଟ ହୋଇଥିବାରୁ ଘରେ ରହି ତୁଳସୀ ମାଙ୍କୁ ଘର କାମରେ ସାହାଯ୍ୟ କରୁଥିଲେ। ଯେତେବେଳେ ତାଙ୍କୁ ମାତ୍ର 12 ବର୍ଷ ହୋଇଥିଲା ସେତେବେଳେ ତାଙ୍କର ବାପା ମରିଯାଇଥିଲେ। ମାତ୍ର 12 ବର୍ଷ ବୟସରେ ତୁଳସୀ ଚାଲିଯାଇଥିଲେ ବଡ଼ବିଲ୍ ନିକଟରେ ଥିବା ସେରେଣ୍ଡା ଗ୍ରାମକୁ, କାହିଁକିନା ସେଇଠି ରହୁଥିଲେ ତାଙ୍କର ଭଉଣୀ। ସେଠାରେ ସେ ଶିଶୁ ଶ୍ରମିକ ଭାବେ କାମ ଆରମ୍ଭ କରିଥିଲେ। କଅଁଳିଆ ହାତରେ ପଥର କାଟି ଓ ଲୁହାପଥର ବୋହି ସେଠାରେ ସପ୍ତାହକୁ ରୋଜଗାର କରୁଥିଲେ ମାତ୍ର 2 ଟଙ୍କା। କିନ୍ତୁ ଏସବୁ ଭିତରେ ତୁଳସୀଙ୍କ ଭିତରେ ପାଠ ପଢ଼ିବାକୁ ଥିବା ଇଚ୍ଛା ମରିଯାଇନଥିଲା। ସେ ଚେଷ୍ଟା କରିଥିଲେ କିଛି ଅକ୍ଷର ଶିଖିବାକୁ। ଏହି ସମୟରେ ତାଙ୍କ ପାଇଁ ଆସିଥିଲା ଗୋଟିଏ ବଡ଼ ସୁଯୋଗ। ଝିଅମାନଙ୍କ ଶିକ୍ଷା ପାଇଁ କାମ କରୁଥିବା ସମାଜସେବୀ ମାଳତୀ ଚୌଧୁରୀ, ରମା ଦେବୀ, ନିର୍ମଳା ଦେଶପାଣ୍ଡେ ପ୍ରମୁଖ ସମସ୍ତେ ସେରେଣ୍ଡା ଅଞ୍ଚଳକୁ ଆସିଥିଲେ। ସେଇମାନଙ୍କ ସହ ମିଶିଲେ ତୁଳସୀ। ପାଠ ତ ପଢ଼ିଲେ, ତା ସହିତ ସେଇ ଅଳ୍ପ ବୟସରୁ ତାଙ୍କ ଭିତରେ ଦେଶ ଓ ଜାତି ପାଇଁ କାମ କରିବାର ଇଚ୍ଛା ମଧ୍ୟ ଆରମ୍ଭ ହେଲା। ଦେଶର ବିଭିନ୍ନ ସ୍ଥାନକୁ ଯାଇ ସେ ଗାଁ ଗାଁରେ ଚାଲିଥିବା ଆନ୍ଦୋଳନଗୁଡ଼ିକରେ ସାମିଲ ହେଉଥିଲେ। ଏହି ସମୟରେ ତାଙ୍କର ଭେଟ ହେଲେ ଭୂଦାନ ଆନ୍ଦୋଳନର ମୁଖ୍ୟ ବିନୋବା ଭାବେ। ତାପରେ 1964 ମସିହାରେ ସେ ଫେରିଲେ ନିଜ ଅଞ୍ଚଳ ସେରେଣ୍ଡାକୁ। ଜୀବନ ସାରା ପାଠ ପଢ଼ିବାକୁ ବିକଳ ହେଉଥିବା ତୁଳସୀ ଶପଥ ନେଲେ ଯେ ଜୀବନ ଥିଲା ପର୍ଯ୍ୟନ୍ତ ବାଣ୍ଟି ଚାଲିବେ ଶିକ୍ଷା ବା ଶିକ୍ଷାର ଆଲୋକରେ ସମସ୍ତଙ୍କୁ ଆଲୋକିତ କରିବେ। ସମାଜ ସେବା କରିବାକୁ ସିନା ଠିକ୍ କଲେ, କିନ୍ତୁ ଜଣେ ସାଧାରଣ ଆଦିବାସୀ ଝିଅ ପାଇଁ ଏତେ ସୁବିଧା ସୁଯୋଗ ଦେବ କିଏ? ନା ତାଙ୍କ ପାଖରେ ଥିଲା ସ୍କୁଲ ପାଇଁ ଜାଗା, ନା ଥିଲା ଘର, ଏମିତିକି ପିଲାମାନଙ୍କୁ ବୁଝେଇ ସୁଝେଇ ପାଠ ପଢ଼େଇ ଆଣିବା ପାଇଁ ମଧ୍ୟ ତାଙ୍କ ପାଇଁ ଥିଲା ଖୁବ୍ କଷ୍ଟକର। ତଥାପି ସେ ଭାଙ୍ଗି ପଡ଼ିନଥିଲେ। ନିଜ ଅଞ୍ଚଳର ମୁଖିଆଙ୍କୁ ଅନୁରୋଧ କରି ତାଙ୍କରି ବାରଣ୍ଡାରେ ସେ ପ୍ରଥମେ ଝିଅମାନଙ୍କୁ ପାଠ ପଢ଼ାଇଥିଲେ। ତା ପୁଣି ଦିନ

ଘରେ ନୁହେଁ, ରାତିରେ। କାରଣ ଗରିବ ଘରୁ ଆସିଥିବା ସେସବୁ ପିଲା ଦିନରେ ମଜୁରୀ ଖଟିବାକୁ ଯାଉଥିଲେ। ପିଲାମାନଙ୍କୁ ତୁଳସୀ ବେଶୀ କିଛି ପାଠ ପଢ଼ାଇ ପାରୁନଥିଲେ, କେବଳ ଅଳ୍ପ କିଛି ଓଡ଼ିଆ ଓ ଇଂରାଜୀ ପାଠ ଶିଖାଉଥିଲେ। ସେତେବେଳେ ତୁଳସୀଙ୍କ ପାଖରେ ଥିଲେ ମାତ୍ର 30 ଜଣ ଛାତ୍ରଛାତ୍ରୀ। କିନ୍ତୁ ତୁଳସୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ପାଠପଢ଼ା କାର୍ଯ୍ୟକ୍ରମ ଏବେ ବହୁତ ବଢ଼ିଯାଇଛି। ଏବେ ତାଙ୍କ ସାହାଯ୍ୟରେ ଚାଲୁଛି 25ରୁ ଅଧିକ ବିଦ୍ୟାଳୟ, ଆଉ ନିଜ ଅଞ୍ଚଳର ପାଖାପାଖି 20,000 ପୁଅଝିଅଙ୍କୁ ସେ ଶିକ୍ଷିତ କରିବାରେ ସଫଳ ହୋଇଛନ୍ତି। 1982 ସେ ଆରମ୍ଭ କରିଥିବା ଆଦିବାସୀ ବିକାଶ ସମିତି ଏବେ ଏକ ବିରାଟ ଅନୁଷ୍ଠାନ ହୋଇସାରିଲାଣି। ପିଲାମାନେ, ତୁଳସୀ ମୁଣ୍ଡାଙ୍କ ଜୀବନ କାହାଣୀ ତମକୁ ଗୋଟିଏ ନାଟକ ପରି ଲାଗିଥିବ ନାହିଁ? ସେ ଗୋଟିଏ ଗରିବ ଆଦିବାସୀ ପରିବାରରୁ ଆସିଥିଲେ, ଯେଉଁଠି ଜଣେ ଅଧିକ କିଛି ସ୍ୱପ୍ନ ଦେଖିବା ଏତେଟା ସହଜ ନଥିଲା। କିନ୍ତୁ ତୁଳସୀ ସ୍ୱପ୍ନ ଦେଖିଲେ, ଆଉ ତାକୁ ସତରେ ପରିଣତ ବି କଲେ। ନିଜ ଜୀବନକୁ ସମାଜ ସେବାରେ ଲଗାଇଥିବାରୁ ତୁଳସୀଙ୍କୁ ମିଳିଛି ଦେଶ ବିଦେଶରୁ ଅନେକ ପୁରସ୍କାର ଆଉ ସମ୍ମାନ। ଭାରତ ସରକାର ତୁଳସୀ ମୁଣ୍ଡାଙ୍କୁ ଦେଇଛନ୍ତି ଦେଶର ଅନ୍ୟତମ ନାଗରିକ ସମ୍ମାନ ପଦ୍ମଶ୍ରୀ ଉପାଧି। ଆମ ରାଜ୍ୟ ପାଇଁ ଓ ଆମ ରାଜ୍ୟର ଝିଅମାନଙ୍କ ପାଇଁ ଏହା କିଛି କମ୍ ଗର୍ବର କଥା ନୁହେଁ। ତେବେ ତୁଳସୀ ମୁଣ୍ଡା ଏବେ କେନ୍ଦୁଝର ଜିଲ୍ଲାର ସେରେଣ୍ଡାରେ ରହୁଛନ୍ତି। ସେଠାରେ ସେ ପ୍ରତିଷ୍ଠା କରିଛନ୍ତି ଆଦିବାସୀ ବିକାଶ ସମିତି, ଯାହାର ମୁଖ୍ୟ କାମ ହେଲା ଝିଅ ଓ ମହିଳାଙ୍କ ବିକାଶ ପାଇଁ କାମ କରିବା। ଜୀବନ ସାରା ସମାଜ ସେବା ପାଇଁ ତାଙ୍କୁ ଭାରତ ସରକାର ସମ୍ମାନଜନକ ପଦ୍ମଶ୍ରୀ ଉପାଧି ପ୍ରଦାନ କରିଛନ୍ତି। ତେବେ ପିଲାମାନେ, ଦେଖିଲ ତ ତୁଳସୀ ମୁଣ୍ଡା, ପଦ୍ମଶ୍ରୀ ତୁଳସୀ ମୁଣ୍ଡା କେତେ କଷ୍ଟ କରି ପାଠ ପଢ଼ିଥିଲେ, ଆଉ ନିଜେ ପାଠ ପଢ଼ିବା ସହିତ ଅନ୍ୟମାନେ କିପରି ଶିକ୍ଷିତ ହୋଇପାରିବେ ସେଥିପାଇଁ ସେ ଚେଷ୍ଟା ମଧ୍ୟ କରିଥିଲେ। ତେବେ ତୁମେମାନେ ମଧ୍ୟ ତୁମ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଅନବରତ ଚେଷ୍ଟା କଲେ ନିଶ୍ଚିତ ଭାବେ ତୁମେ ତୁମର ଲକ୍ଷ୍ୟ ପଥରେ ପହଞ୍ଚି ପାରିବ, ଆଉ ଦିନେ ନା ଦିନେ ନିଶ୍ଚିତ ଭାବେ ସଫଳ ହୋଇପାରିବ।

0: ଏବେ ଆସନ୍ତୁ ଶୁଣିବା ଭୁବନାନନ୍ଦ ପବ୍ଲିକ ସ୍କୁଲର ପିଲାମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଗୀତି ନାଟକ ସ୍ୱଚ୍ଛ ଭାରତ।
1: ଆସ ଆସ ଭାଇ ଭଉଣୀ ମାନେ ଆସ, ଆମର କଥା ଶୁଣ, ମନ ଦେଇ ଶୁଣ, ନିଶ୍ଚିନ୍ତ ଶୁଣ।

0: ଆଳୁ ନିଅ ଆଳୁ, ଆଳୁ ନିଅ ଆଳୁ।
1: ଭାଇ ଗୋଟେ କିଲୋ ଆଳୁ ଦେଲ।
0: ଆଣନ୍ତୁ ମ୍ୟାଡ଼ାମ, ବ୍ୟାଗ୍ ଦିଅନ୍ତୁ।
1: ଭାଇ ମୋ ପାଖରେ ତ ବ୍ୟାଗ୍ ନାହିଁ, ଏଇ ପ୍ଲାଷ୍ଟିକ ଜରିରେ ଗୋଟେ କିଲୋ ଆଳୁ ଦିଅ।
2: ପ୍ଲାଷ୍ଟିକ କେ ଜେହେ, ପ୍ଲାଷ୍ଟିକ କେ ଜେହେ, ମାନବ କେ ଲିଏ କେହେ, ମାନବ କେ ଲିଏ କେହେ।
3: ମ୍ୟାଡ଼ାମ ସରକାର ପ୍ଲାଷ୍ଟିକ ବ୍ୟାଗ୍ କୁ ବ୍ୟାନ୍ କରିଛନ୍ତି, ଆପଣ ଭୁଲିଗଲେ କି? କପଡ଼ା ବ୍ୟାଗ୍।

0: ଆରେ ଆରେ ଭାଇ, ଏଇ ଅଳିଆ ଆବର୍ଜନା କାହିଁକି ପକାଉଛ?
1: କଚରା କହାଁ ସେ ଆୟା, କଚରା କହାଁ ସେ ଆୟା, କଚରା ନ ଲେଲି ମେରି ଜାନ, ମେ ହୋ ଗିଆ ପରେଶାନ।
0: ଏମାନେ ତ ସବୁ ଅଳିଆ ଆବର୍ଜନା ପକେଇକି ଚାଲି ଯାଉଛନ୍ତି, ମୁଁ ଏକା କ'ଣ କରିବି?

0: ଆରେ ଭାଇ, ଏକା ବହୁତ କିଛି କରିପାରିବ। ଗୋଟେ ଗୋଟେ ଜଳ ବିନ୍ଦୁରେ ହିଁ ତ ସାଗର ହୋଇଥାଏ। ଗୋଟେ ଗୋଟେ ଲୋକ ଚାହିଁଲେ ଅନ୍ୟମାନଙ୍କୁ ବୁଝାଇ ସୁଝାଇ ସମ୍ପୂର୍ଣ୍ଣ ଭାରତକୁ ସ୍ୱଚ୍ଛ କରିପାରିବେ।
1: ତୁମମାନଙ୍କୁ ଜଣା ଅଛି, ଆମକୁ ଅଳିଆ ପକାଇବା ପାଇଁ 2 ପ୍ରକାର ଡଷ୍ଟବିନ୍ ବ୍ୟବହାର କରିବାକୁ ହେବ।
0: ହଁ ହଁ ଠିକ୍ କହିଲ ସାଙ୍ଗ। ଗୋଟେ ହେଉଛି ସବୁଜ ଡଷ୍ଟବିନ୍, ଆଉ ଗୋଟେ ହେଉଛି ନୀଳ। ସବୁଜ ଡଷ୍ଟବିନ୍ରେ ଖାଦ୍ୟ ପଦାର୍ଥ, ଫଳ, ପନିପରିବାର ଚୋପା ପକାଇବା, ଆଉ ନୀଳଟିରେ ଶୁଖିଲା ଅଳିଆ ପକାଇବା।
2: ଦେଖ।

0: ମୁନି ଭାଇ ତମ ନାଁ କଣ?
1: ଭାଗିରଥୀ ମୁଣ୍ଡା।
0: କୋଉ କ୍ଲାସରେ ପଢୁଛ, କୋଉ ସ୍କୁଲରେ ପଢୁଛ କହିବନି?
1: ମୁଁ ଚତୁର୍ଥ ଶ୍ରେଣୀରେ ପଢେ। ମୋ ସ୍କୁଲର ନାଁ ହେଲା ଭୁବନ ନନ୍ଦ ପବ୍ଲିକ ସ୍କୁଲ।
0: ତମେ ତ ଏତେ କୁନି ଦେଖାହଉଛ, ତମେ ବଡ଼ ହେଲେ କଣ ହବ ବୋଲି ଭାବିଛ?
1: କ୍ରିକେଟର।
0: କ୍ରିକେଟର ହବ? କେମିତି ଇଚ୍ଛା ହେଲା କ୍ରିକେଟର ହବାକୁ?
1: ଦେଖିକରି।
0: କାହାକୁ ଦେଖିକି ଇଚ୍ଛା ହେଲା?
1: ବିରାଟ କୋହଲି।
0: ବିରାଟ କୋହଲିକୁ? ବିରାଟ କୋହଲିଙ୍କୁ ଭଲ ଲାଗେ?
1: ଆଜ୍ଞା।
0: ବିରାଟ କୋହଲିଙ୍କର କଣ ଭଲ ଲାଗେ ତମକୁ?
1: ବ୍ୟାଟିଂ।
0: ତମେ ବିରାଟ କୋହଲିଙ୍କ ଭଳିଆ ବ୍ୟାଟ୍ସମ୍ୟାନ ହବ?
1: ଆଜ୍ଞା।
0: କ୍ରିକେଟ ମ୍ୟାଚ୍ ଦେଖ ତାହେଲେ ସବୁବେଳେ?
1: ଆଜ୍ଞା।
0: କହିଲ ତମର କେତେ ଜଣ ଭଲ ସାଙ୍ଗ ଅଛନ୍ତି?
1: ପାଞ୍ଚ ଜଣ।
0: ପାଞ୍ଚ ଜଣ ଭଲ ସାଙ୍ଗ ଅଛନ୍ତି, ତାଙ୍କ ନାଁ କହିଦେଲ, ସେମାନେ ଶୁଣିବେ ତାଙ୍କ ନାଁ କହିଛ ବୋଲି ରେଡିଓରେ।
1: ଆୟୁଷ, ରୂପକ, ଶ୍ରେୟାଂଶ, ସତ୍ୟମ, ବିଶ୍ୱଜିତ।
0: ହଁ, ତମର ଏଇ ପାଞ୍ଚ ଜଣ ଭଲ ସାଙ୍ଗ।
1: ଆଜ୍ଞା।
0: ଆଚ୍ଛା, ତମେ ସାଙ୍ଗ ହେଲେ କଣ କର ଭଲ?
1: ଭଲ ଭଲ କଥା ହଉ ଆଉ ଖେଳୁ।
0: ଖେଳ ସାଙ୍ଗ ହେଇକି? ଆଉ ପାଠ?
1: ହଁ ପଢୁ।
0: ପାଠ ବି ପଢ?
1: ଆଜ୍ଞା।
0: ଆଚ୍ଛା, ତମେ ଭଲ ସାଙ୍ଗ ବୋଲି କାହାକୁ କୁହ?
1: ଯେଉଁମାନେ ମୋକେ ମୋ ଅସୁବିଧା ସମୟ

0: ଆଜ୍ଞା, ମୋ ନାନୀ ଶିଖାଉଛନ୍ତି।
1: ନାନୀ ଶିଖାଉଛନ୍ତି? ନାନୀ କ'ଣ ଡ୍ରଇଂ ଟିଚର ନା ଖାଲି ଏମିତି ଶିଖାନ୍ତି?
0: ଖାଲି ଏମିତି ଶିଖାନ୍ତି।
1: ନାନୀ ଭଲ ଡ୍ରଇଂ କରନ୍ତି?
0: ଆଜ୍ଞା।
1: ଆଚ୍ଛା, ତମେ ଡ୍ରଇଂ କମ୍ପିଟିସନରେ କେବେ ମିଶିଛ, ପ୍ରତିଯୋଗିତାରେ
0: ଆଜ୍ଞା
1: ମିଶିଛ?
0: ଆଜ୍ଞା।
1: କେବେ ମିଶିଥିଲ?
0: ସ୍କୁଲ ଇଏରେ
1: ପ୍ରାଇଜ୍ ପାଇଥିଲ କି?
0: ଆଜ୍ଞା।
1: କ'ଣ ହେଇଥିଲ, ଫାର୍ଷ୍ଟ ସେକେଣ୍ଡ ଥାର୍ଡ କ'ଣ ହେଇଥିଲ?
0: ସେକେଣ୍ଡ।
1: ସେକେଣ୍ଡ ହେଇଥିଲ? କ'ଣ ପ୍ରାଇଜ୍ ମିଳିଥିଲା?
0: ମେଡାଲ।
1: ମେଡେଲ ମିଳିଥିଲା? କ'ଣ ଡ୍ରଇଂ ବନେଇଥିଲ ଯୋଉଦିନ ସେକେଣ୍ଡ ହେଲ ତମେ?
0: ସିନେରୀ।
1: ହଁ, ଯାଉ, ତମେ ତାହେଲେ ପ୍ରାଇଜ୍ ପାଇଲଣି ଏବେଠୁ। ଘରେ କିଏ କିଏ ଅଛନ୍ତି?
0: ମା ଅଛନ୍ତି, ବାପା ଅଛନ୍ତି, ମୋ ମାମୁଁ ଅଛନ୍ତି, ଆଉ ମୋ ନାନୀ, ଆଉ ମୋ କୁନି ଝିଅ।
1: ତମେ ତିନି ଜଣ ଭାଇ ଭଉଣୀ?
0: ଆଜ୍ଞା।
1: ତମେ ମଝିଆ ପୁଅ?
0: ଆଜ୍ଞା।
1: ତମକୁ କିଏ ବେଶୀ ଭଲ ପାଆନ୍ତି ଘରେ?
0: ବାପା।
1: ବାପା ଭଲ ପାଆନ୍ତି? ଆଉ ମା ଭଲ ପାଆନ୍ତିନି?
0: ଭଲ ପାଆନ୍ତି।
1: ଆଉ ଜେଜେବାପା ଜେଜେମା?
0: ଗାଁରେ ଅଛନ୍ତି।
1: ଗାଁରେ? ତମେ ଗାଁକୁ ଯାଅ ଛୁଟିରେ?
0: ଆଜ୍ଞା।
1: ଖରା ଛୁଟିରେ ଯାଅ? ଆଚ୍ଛା, ଗାଁକୁ ଗଲେ କ'ଣ ମଜା କର?
0: ନଦୀ କୂଳକୁ ଯାଏ, ଆମ୍ବ ବଗିଚାକୁ ଯାଏ,
1: ହଁ, ଆଉ କ'ଣ କର?
0: ଆଉ ରଜରେ ଦୋଳି ଝୁଲେ।
1: ହଁ, ତମେ ଜେଜେବାପା ଜେଜେମାଙ୍କ ପାଖକୁ ଯେତେବେଳେ ଯାଅ, ଗପ ଶୁଣ।
0: ଆଜ୍ଞା।
1: ମନେ ଅଛି କିଛି ଗପ?
0: ଆଜ୍ଞା।
1: ଯୋଉ କୁନି କୁନି ତମର ସବୁ ଦେଖ ଭାଇ ଭଉଣୀ ମାନେ ବସିଛନ୍ତି, କହିପାରିବ?
0: ଆଜ୍ଞା।
1: କ'ଣ ଗପର ନା?
0: ମାଙ୍କଡ କୁମ୍ଭୀର।
1: ମାଙ୍କଡ କୁମ୍ଭୀର ଗପ କହିବ? ଆଚ୍ଛା, କହିଲ ଦେଖି।
0: ନଦୀ କୂଳରେ ଗୋଟିଏ ଜାମୁ ଗଛ ଥିଲା, ସେଇ ଜାମୁ ଗଛଟିରେ ଗୋଟିଏ ମାଙ୍କଡ଼ ରହୁଥିଲା, ସେଇ ନଦୀରେ କୁମ୍ଭୀରଟିଏ ରହୁଥିଲା। ଦିନେ ମାଙ୍କଡ଼ କୁମ୍ଭୀରକୁ କିଛି ଜାମୁକୁଡ଼ି ଦେଲା, ଆଉ କିଛି ଜାମୁକୁଡ଼ି ସିଏ ଖାଇଲା। କୁମ୍ଭୀର କିଛି ଜାମୁକୁଡ଼ି ଖାଇ ତାର ସ୍ତ୍ରୀ ପାଇଁ ନେଇଗଲା। କୁମ୍ଭୀରର ସ୍ତ୍ରୀ ଜାମୁକୁଡ଼ି ଖାଇ କହିଲା, ଆରେ ଜାମୁକୁଡ଼ି ତ ବହୁତ ମିଠା ଲାଗୁଛି, ତୁମକୁ ଏଇ ଜାମୁକୁଡ଼ି କିଏ ଦେଲା? ସିଏ କହିଲା, ମାଙ୍କଡ଼ ଦେଲା। ମାଙ୍କଡ଼ ପ୍ରତିଦିନ ଜାମୁକୁଡ଼ି ଖାଏ? କୁମ୍ଭୀର କହିଲା, ହଁ। ତାପରେ କୁମ୍ଭୀରର ସ୍ତ୍ରୀ କୁମ୍ଭୀରକୁ କହିଲା, ଯିଏ ପ୍ରତିଦିନ ଏଇ କୁଡ଼ି ଖାଉଛି ତା କଲିଜା କେତେ ମିଠା ହୋଇନଥିବ, ତୁମେ କାଲି ମାଙ୍କଡ଼କୁ ଆମ ଘରକୁ ବୁଲାଇ ଆଣିବ, ଆମେ ତାର କଲିଜା ଖାଇବା। କୁମ୍ଭୀର ତା ପର ଦିନ ମାଙ୍କଡ଼କୁ ତା ଘରକୁ ଡାକି ଆଣିଲା। ମାଙ୍କଡ଼ କହିଲା, ଆରେ ମୁଁ କେମିତି ଯିବି? କୁମ୍ଭୀର କହିଲା, ତୁମେ ମୋ ପିଠିରେ ବସ, ମୁଁ ତୁମକୁ ନେଇଯିବି। ଆଉ ମାଙ୍କଡ଼ କୁମ୍ଭୀର ପିଠିରେ ବସି କୁମ୍ଭୀର ଘରକୁ ଚାଲିଲା। କୁମ୍ଭୀର ମଝି ନଈରେ ମାଙ୍କଡ଼କୁ କହିଲା, ଆରେ ମାଙ୍କଡ଼ ଭାଇ, ମୁଁ ତୋ କଲିଜା ଖାଇବା ପାଇଁ ତୋକେ ଡାକିଛି। ମାଙ୍କଡ଼ ଖୁବ ଚାଲାକ ଥିଲା, ସିଏ ଗୋଟେ ବୁଦ୍ଧି ପାଞ୍ଚିଲା। ଆଉ କୁମ୍ଭୀରକୁ କହିଲା, ଆରେ କୁମ୍ଭୀର ଭାଇ, ତୁମେ ମୋତେ ଆଗରୁ କହିଲନି ମୁଁ ତୁମ କଲିଜା ଗଛ କରିଡରରେ ରଖି, ଚାଲ ଚାଲ ଜଲ୍ଦି ଫେରିଯିବା, କଲିଜା ନେଇ ଆସିବା। ମୂର୍ଖ କୁମ୍ଭୀର ମାଙ୍କଡ଼କୁ ଫେରେଇ ଆଣିଲା। ମାଙ୍କଡ଼ ଯେତେବେଳେ ନଦୀକୂଳକୁ ପହଞ୍ଚିଲା, ସିଏ ଜାମୁ ଗଛ ଉପରକୁ ଫକ୍ କରି ଡେଇଁ ପଡ଼େଇଲା, ଆଉ କହିଲା, ଆରେ ମୂର୍ଖ କୁମ୍ଭୀର, କଲିଜା ତ ଦେହ ଭିତରେ, କଲିଜା କେବେ କେହି ଗଛ କରିଡରରେ ରଖେ? ଯା ଯା ମୂର୍ଖ, ତୋ ଘରକୁ ଫେରି ଯା।
1: ହଁ, ଆଚ୍ଛା, ପିଲାମାନେ ଦେଖ କେତେ ସୁନ୍ଦର କୁନି ଭାଇଟିଏ ମାଙ୍କଡ଼ କୁମ୍ଭୀର ଗପ କହିଦେଲେ, ତାଙ୍କ ପାଇଁ ଟିକେ କରତାଳି ହେଇଯାଉ। ଆଚ୍ଛା, ତମେ ତ କହିଲ ତମେ ବଡ଼ ହେଲେ ଜଣେ କ୍ରିକେଟ୍ ପ୍ଲେୟାର ହବ, ଦେଖିବା ତମର କେତେ ବୁଦ୍ଧି ଅଛି, କହିପାରିବ ଦୁଇଟା ପ୍ରଶ୍ନ ପଚାରିଲେ?
0: ଆଜ୍ଞା।
1: କହିଲ ଆମେ ବାପୁଜୀ ବୋଲି କାହାକୁ କୁହନ୍ତି?
0: ମହାତ୍ମା ଗାନ୍ଧୀ।
1: ଆଉ ନେତାଜୀ?
0: ସୁଭାଷ ଚନ୍ଦ୍ର ବୋଷ।
1: ଆଉ ଚାଚାଜୀ ଆମେ କାହାକୁ କହନ୍ତି?
0: ଜବାହରଲାଲ ନେହେରୁ।
1: ହଁ, ଆଚ୍ଛା, ତମେ କେନ୍ଦୁଝରର ପାଞ୍ଚଟି ଦର୍ଶନୀୟ ସ୍ଥାନର ନାଁ କହିଲ।
0: ସାନ ଘାଗରା, ବଡ଼ ଘାଗରା, ଘଟଗା ତାରିଣୀ, ଗୁଣ୍ଡିଚା ଘାଗି, ଆଉ ସୀତାଭିଞ୍ଜ।
1: ହଁ, ତମେ ବୁଲିଛ ଏତେ ସବୁ ଜାଗା,
0: ଆଜ୍ଞା।
1: ତମେ ମନ ଦେଇକି ପାଠ ପଢ଼ିବ,
0: ଆଜ୍ଞା,
1: ଭଲ ମଣିଷ ହବ, ଆଉ ତମେ ଜଣେ ଭଲ କ୍ରିକେଟର ହେଇକି ବାହାର, ମୁଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି। କୁନି ଭାଇ, ତମ ନାଁ କହିଦିଅ।
2: ଆଶିକ ମୁଣ୍ଡା, ପଞ୍ଚମ ଶ୍ରେଣୀ। ମୋ ସ୍କୁଲର ନାମ ଭୁବନାନନ୍ଦ ପବ୍ଲିକ ସ୍କୁଲ।
1: କ'ଣ ଖାଇକି ଆସିଛ ଆଜି?
2: ସୋଲା।
1: ସୋଲା ଖାଇକି ଆସିଛ?
2: ଆଜ୍ଞା।
1: ଆଚ୍ଛା, କ'ଣ ଖାଇବାକୁ ଭଲ ପାଅ?
2: ଭାତ, ଡାଲି, ଚିକେନ।
1: ଆଚ୍ଛା, ଏବେ ତ ଖରାଦିନ ଚାଲିଛି, ତମେ ଖରାଦିନେ କେମିତି କ'ଣ ସତର୍କ ରହୁଛ କହିଲ? ସ୍କୁଲରେ ଶିଖେଇଛନ୍ତି କେମିତି ଖରାଦିନେ ସତର୍କ ରହିବ?
2: ଆଜ୍ଞା, କହିଛନ୍ତି ଖରାବେଳେ ଘର ବାହାରକୁ ଯିବା ନାହିଁ, ଆଉ ବାହାରକୁ ଗଲେ ଛତା ଜୋତା ନେଇ ଯିବା, ସାଙ୍ଗରେ ପାଣି ବୋତଲ ନେଇକି ଯିବା।
1: ତମେ ଖରାବେଳେ ଘରୁ ବାହାରୁଛ?
2: ନାହିଁ।
1: ତମେ ବଡ଼ ହେଲେ କ'ଣ ହବ?
2: ଇଞ୍ଜିନିୟର।
1: ଇଞ୍ଜିନିୟର ହବ?
2: ଆଜ୍ଞା।
1: ପଢୁଛ ସେଥିପାଇଁ?
2: ଆଜ୍ଞା।
1: ଦିନକୁ କେତେ ଘଣ୍ଟା ପଢୁଛ?
2: ଚାରି ଘଣ୍ଟା।
1: ଚାରି ଘଣ୍ଟା ପଢୁଛ? ଆଉ ଟ୍ୟୁସନ ଯାଉଛ?
2: ଆଜ୍ଞା।
1: ଭଲ ପାଠ ପଢୁଛ?
2: ଆଜ୍ଞା।
1: ଗୁରୁଜନ ମାନଙ୍କ କଥା ମାନୁଛ କି ନାହିଁ କହିଲ?
2: ଆଜ୍ଞା।
1: ଆଉ ଘରେ ବାପା ମାଙ୍କର କଥା ମାନୁଛ?
2: ଆଜ୍ଞା।
1: ତମକୁ କୋଉ ପୂଜା ସବୁଠୁ ଭଲ ଲାଗେ, କୋଉ ପୂଜାରେ ତମକୁ ବେଶୀ ମଜା ଲାଗେ?
2: ଗଣେଶ ପୂଜା।
1: ଗଣେଶ ପୂଜାରେ ମଜା ଲାଗେ? କୋଉ କୋଉ ପୂଜାରେ ତମର ନୂଆ ଡ୍ରେସ୍ ହୁଏ?
2: ଗଣେଶ ପୂଜା।

0: ସରସ୍ୱତୀ ପୂଜା, ଅଷ୍ଟମୀ, ଏଇଥିରେ ମୋର ନୂଆ ଡ୍ରେସ୍ ହୁଏ।
1: ଆମ ଓଡ଼ିଶାରେ ତ କେତେ ପୂଜା ପର୍ବ ସବୁ ପାଳନ କରାଯାଏ, ତମେ କଣ କଣ ପୂଜା ନାଁ ଜାଣିଛ କହିଲ?
0: ଦୁର୍ଗା ପୂଜା, କାଳୀ ପୂଜା, ମକର,
1: ଆଉ
0: ଅଷ୍ଟମୀ, ହୋଲି, ଦିୱାଲି।
1: ହଁ, ଏଇସବୁ ପୂଜା ଭଲ ଲାଗେ ତମକୁ?
0: ଆଜ୍ଞା।
1: ଆମର ତ କେଉଁଝରରେ ରଜ ମକର ବହୁତ ପାଳନ କରାଯାଏ, ତମେ ମକର ମେଳା ଦେଖିବାକୁ ଯାଅ ମକରରେ?
0: ଆଜ୍ଞା।
1: କଣ କିଣ ମକର ମେଳାରେ?
0: ଗାଡ଼ି।
1: ଗାଡ଼ି କିଣ?
0: ଆଜ୍ଞା।
1: ଆଉ ଖେଳନା
0: କିଣୁ?
1: କିଣ।
0: ଆଜ୍ଞା।
1: ତମର ଘରେ କିଏ କିଏ ଅଛନ୍ତି?
0: ବାପା, ମା, କୁନି ଭାଇ, କୁନି ଭଉଣୀ, ବଡ଼ ଭଉଣୀ।
1: ସବୁ ଅଛନ୍ତି?
0: ଆଜ୍ଞା।
1: ତମେ ଗୋଟେ କଣ ଗାଇକି ନହେଲେ ଗୋଟେ ଗପ କଣ ଗୋଟେ କର, ଆମ ପିଲାମାନେ ବସିଛନ୍ତି ଦେଖ, ତମର ସବୁ କୁନି କୁନି ଭାଇ ଭଉଣୀ ମାନେ ଶୁଣିବେ, କଣ ଗୋଟେ ପିଲାଙ୍କୁ ଶୁଣାଓ
0: ଗୀତଟିଏ ଶୁଣାଇବି।
1: ଭଜନ
0: ଆଜ୍ଞା।
1: ଗାଇଲ ଦେଖି।
0: ଜୟ ମା।

0: ସଂସାରେ ଯେବେ ପଡ଼େ ସଙ୍କଟ, ଯେତେବେଳେ ମାର କେଉଁ ସଙ୍କଟ, ଆଶ୍ୱିନ ମାସରେ ପାଇଲୁ ପୂଜା, ପୂଜା ମଣ୍ଡପରେ ହୋଇଲା ସଜା, ବିଜୟ ଦଶମୀ ହୋଇଲେ ବିଖ୍ୟାତ, ବିଜୟ ନାମେ ବାଜିଲା ବିଜୟ ବାଜା।
1: ତମ ନିଜ ବିଷୟରେ କଣ କୁହ, କଣ ଭଲ ଲାଗେ ତମକୁ କରିବା ପାଇଁ? ଆଉ
0: ପାଠ ପଢିବାକୁ, ଖେଳିବାକୁ।
1: ହଁ, ଇଞ୍ଜିନିୟର ହବାକୁ ହେଲେ ବହୁତ ପାଠ ପଢିବାକୁ ପଡିବ। ତମେ ପଢୁଛ?
0: ଆଜ୍ଞା।
1: ତମେ ତ ନିଜ ବିଷୟରେ କହିଲ, ଆଉ ଗୀତଟି ଏବେ ଗାଇକି ଶୁଣେଇଲ, ତମକୁ କିଛି ପ୍ରଶ୍ନ ପଚାରିବି, ତମେ କହିପାରିବ?
0: ଆଜ୍ଞା।
1: ଦେଖିବି ତମର ବୁଦ୍ଧି ପରୀକ୍ଷା କରିବି ଆସୁଛି କି ନାହିଁ।
0: ଆଜ୍ଞା।
1: ଆଚ୍ଛା, ତମେ ପାଞ୍ଚ ଜଣ ସ୍ୱାଧୀନତା ସଂଗ୍ରାମୀଙ୍କ ନାଁ କହିପାରିବ?
0: ଆଜ୍ଞା।
1: କହିଲ ଦେଖି।
0: ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ, ସୁଭାଷ ଚନ୍ଦ୍ର ବୋଷ, ଲାଲ ବାହାଦୁର ଶାସ୍ତ୍ରୀ, ଭଗତ ସିଂ।
1: ତମେ ତାହେଲେ ଜାଣିଛ ତମର ପ୍ରତିଶବ୍ଦ ପଢା ହେଉଛି।
0: ଆଜ୍ଞା।
1: ତମେ ଖୁସିର ଦୁଇଟା ପ୍ରତିଶବ୍ଦ କହିପାରିବ?
0: ଆନନ୍ଦ, ଉଲ୍ଲାସ, ହର୍ଷ।
1: ହଁ, ତମେ ଜାଣିଛ ନାଇଁ।
0: ଆଜ୍ଞା।
1: ତମେ ମନ ଦେଇକି ପାଠ ପଢିବ,
0: ଆଜ୍ଞା,
1: ବାପା ମାଙ୍କର ନାଁ ରଖିବ।
0: ଆଜ୍ଞା।
1: ତମେ ଜଣେ ଭଲ ଇଞ୍ଜିନିୟର ହେଇକି ବାହାରିବ, ହେଲା?
0: ଆଜ୍ଞା।

0: ଯିବୁ।
1: ପିଲାମାନେ ନିଜେ ହସ, ଆଉ ସମସ୍ତଙ୍କୁ ହସାଉଥାଅ। ଭଲରେ ରୁହ, ଖୁସିରେ ରୁହ, ଆଉ ସୁସ୍ଥ ରୁହ। ଆଜି ତ ସମୟ ହେଇଗଲାଣି ଆଉ ଗୋଟିଏ ନୂଆ କାର୍ଯ୍ୟକ୍ରମ ସହିତ ଆସିବାର ପ୍ରତିଶ୍ରୁତି ଦେଇ ରହୁଛି। ନମସ୍କାର।

ଶୁଣିଲେ କୁନି କୁନି ପିଲାଙ୍କ ପାଇଁ କାର୍ଯ୍ୟକ୍ରମ ଶିଶୁ ରାଇଜ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଅନିତା ତିର୍କେ, ଉପସ୍ଥାପନାରେ ଥିଲେ ସଞ୍ଜୁଶ୍ରୀ ବୃନ୍ଦାବନ। ଆକାଶବାଣୀ କେନ୍ଦୁଝର। ବର୍ତ୍ତମାନ ଶୁଣନ୍ତୁ ଚିତ୍ରଲୋକ, ରିଲେ କରି ଶୁଣାଉଛୁ ବିବିଧ ଭାରତୀ ରାଷ୍ଟ୍ରୀୟ ପ୍ରସାରଣ ସେବାରୁ।

0: ପୂର୍ବାହ୍ନ 10 ବଜେ 2 ମିନିଟ୍ରେ ଶୁଣିବେ ହାଲୋ ଆକାଶବାଣୀ କାର୍ଯ୍ୟକ୍ରମ। ଇନ୍ଦ୍ରଧନୁ କାର୍ଯ୍ୟକ୍ରମ ଶୁଣିପାରିବେ ସନ୍ଧ୍ୟା 5ଟାରେ। ସନ୍ଧ୍ୟା 5:30ରେ ଯୁବବାଣୀ, ସନ୍ଧ୍ୟା 6:02ରେ ଆଦିବାସୀ ସଙ୍ଗୀତ ଉପରେ ଆଧାରିତ ଆମର କାର୍ଯ୍ୟକ୍ରମ ବନସୁରଭି। ଆଜି ଏଥିରେ ଶୁଣିବେ ସାନ୍ତାଳୀ ଗୀତ, ପରିବେଷଣ କରିବେ ବିପ୍ରଚରଣ ଟୁଡୁ ଓ ତାଙ୍କ ସାଥୀ। ସନ୍ଧ୍ୟା 7ଟାରେ ଶ୍ରୋତା ମଞ୍ଚ, ଆଜି ଏଥିରେ ଶୁଣିବେ ବଲାଙ୍ଗୀର ନୀଳାଞ୍ଚଳ ଭୂଇଙ୍କ ସହିତ ଏକ ସାକ୍ଷାତକାର। ପ୍ରାୟୋଜିତ କାର୍ଯ୍ୟକ୍ରମ ଆମ କେନ୍ଦୁଝର ଆମ ଡିଏମ୍ଏଫ୍, ଏହି କାର୍ଯ୍ୟକ୍ରମ ଶୁଣିବେ ସନ୍ଧ୍ୟା 7:30ରେ। ରାତି 8ଟାରେ ଚମ୍ପୁ ଗୀତ, ରାତି 8:15ରେ ପଥେ ପ୍ରାନ୍ତେ, ରାତି 10ଟାରେ ହାଲୋ ଆକାଶବାଣୀ କାର୍ଯ୍ୟକ୍ରମର ପୁନଃ ପ୍ରସାରଣ। ଶୁଣିଲେ ଆଜିର କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ କେନ୍ଦୁଝର, ବର୍ତ୍ତମାନ ଶୁଣନ୍ତୁ ଶ୍ରୋତାଙ୍କ ସହିତ ମିଠା ମିଠା ଅନ୍ତରଙ୍ଗ ଆଳାପର କାର୍ଯ୍ୟକ୍ରମ ହାଲୋ ଆକାଶବାଣୀ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଅନିତା ତିର୍କୀ, ଉପସ୍ଥାପନା ରହିଛନ୍ତି ଭାସ୍କର ଚନ୍ଦ୍ର ମିଶ୍ର, ବୈଷୟିକ ସହାୟତା ମେଘନାଥ ମହାନ୍ତ ଏବଂ ଶାନ୍ତନୁ କୁମାର ପାତ୍ର। ହେଲେ ଶ୍ରୋତାବନ୍ଧୁ, ଏହି କାର୍ଯ୍ୟକ୍ରମ ଆପଣ ଶୁଣିବେ କିଛି ବିଜ୍ଞାପନ ପରେ।
1: କେନ୍ଦୁଝର ଜିଲ୍ଲାର ବିଶ୍ୱାସଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲେରୀ ଓ କନକ ଗାର୍ମେଣ୍ଟସ୍।
2: ସୁନା, ରୂପା, ହୀରା, ଡ୍ରେସ୍ ଓ ଲୁଗା ପାଇଁ କନକ ଜୁଏଲେରୀକୁ ଆସନ୍ତୁ।
1: କନକ ଜୁଏଲେରୀ, ବିଏସ୍ ମଲ, ଧୋବାଡ଼ିଆ ଛକ, କେନ୍ଦୁଝର। ମୋବାଇଲ 9437632517।
3: QR କୋଡ୍ ସ୍କାନ୍ କରନ୍ତୁ, 5000 ର କ୍ୟାଶବ୍ୟାକ୍ ପାଆନ୍ତୁ। ବାଃ, ଆଜି ବଢିଆ ଦିନ।
4: ଫସିଲା UPI ପିନ୍ ଏଣ୍ଟ୍ରିଂ କେବଳ ଟଙ୍କା ପଠେଇବା ପାଇଁ ଉଦ୍ଦିଷ୍ଟ।
5: RBI କହେ,
6: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
7: କମ୍ ସୁଧରେ ଲୋନ୍ ଦରକାର,
3: ତା ବି ଆପ୍ରେ।
4: ଫସିଲା, ଅଜଣା ଆପ୍ ଠାରୁ ଦୂରେଇ ରୁହନ୍ତୁ।
5: RBI କହେ,
6: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।

0: ସାବିତ୍ରୀ, ମୋ ଅଫିସ ଯାଉଛି।
1: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
0: ବାପରେ, ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: କଣ ରିମା, ଘରେ ସୋଲାର ଲଗେଇଦେଲ?
4: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
3: ଚିନ୍ତା ନାହିଁ ମାନେ?
4: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
3: ସତରେ?
4: ଖାଲି ସେତିକି ନୁହଁ ଅପା, ସୌରଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
5: ପ୍ରଚାର କରୁଛ କାର୍ଯ୍ୟକ୍ରମ ହାଲୋ ଆକାଶବାଣୀ।
6: শ্রোতা বন্ধু নমস্কার, আপনার অনেক অনেক শুভেচ্ছা জনাই আরম্ভ করুছু আপনার মনপসন্দ কার্যক্রম হ্যালো আকাশবাণী।
7: হ্যালো
6: হ্যালো আকাশবাণী।
8: নমস্কার আজ্ঞা, মু সোমনাথ সাহু কহুতলি জিগণ পটামুড়ি কেন্দ্রাপড়ারু।
6: ভাই, আপন আম এই কার্যক্রম কো নুয়া নুয়া করি টেলিফোন করলা বলে লাগুছে।
8: ହଁ, ନୂଆ କରୁଛି କିନ୍ତୁ ମୁଁ ଆପଣଙ୍କର ଶୁଣନ୍ତୁ, ଯେତେବେଳେ ଆପଣଙ୍କର କାର୍ଯ୍ୟ ପ୍ରୋଗ୍ରାମ ମାନେ ଆପଣଙ୍କର ଟ୍ରାନ୍ସମିଶନ ଯେତେବେଳେ ଥିଲା ମିଡିୟମ ୱେଭ୍ରେ ଆସେ, ମୁଁ ଶୁଣେ ପୁରୁଣା ମର୍ଫି ରେଡିଓରେ, ଘରେ ପଢିଲା ବେଳେ ବାପା ଶୁଣାନ୍ତି ମୋତେ, ତାପରେ ନ୍ୟୁଜ୍ ଅନ୍ ଏୟାର୍ରେ ମୁଁ ଶୁଣେ, କିନ୍ତୁ ମୁଁ ପୁରା ବିଜି ରହେ। ମୁଁ ଜେଏନ୍ଇଟି ପିଲାଙ୍କୁ ପଢାଏ, ମୋର ହଉଛି କୋଚିଂ ପ୍ରଫେସନ, ନିଜେ ମୋ ପିଲାଙ୍କୁ ସବୁ ଟିଚ୍ ଦିଏ, କିନ୍ତୁ ମୁଁ ଆପଣଙ୍କ ସମସ୍ତ ପ୍ରୋଗ୍ରାମ ମୁଁ ରାତିରେ ଯୋଉଟା ଦିଏ ଗୀତ ବାଜେ ମୁଁ ସବୁ ଶୁଣେ।
6: ଆଚ୍ଛା, ଆପଣ ଯୋଉ
8: ମିଡିୟମ ୱେଭ୍ରେ ଆସୁଥିଲା, ଏବେ କିଛି ବର୍ଷ ହବ ଯୋଉ ଏଫ୍ଏମ୍ ମୋଡ଼୍ରେ ସବୁ ଚାଲିଛି ବୋଲି ଆସୁନି, କିନ୍ତୁ ନ୍ୟୁଜ୍ ଅନ୍ ଏୟାର୍ରେ ଆସୁଛି, ମୁଁ ସବୁ ପ୍ରୋଗ୍ରାମ ଶୁଣେ ଆପଣଙ୍କର।
6: ଆପଣ ଆମର ଏଇ ଆକାଶବାଣୀ କେନ୍ଦୁଝର କେନ୍ଦ୍ରର ମିଡିୟମ ୱେଭ୍ରେ ଆପଣ କାର୍ଯ୍ୟକ୍ରମ ଶୁଣନ୍ତି, ପଟ୍ଟାମୁଣ୍ଡରେ ଥାଇକି ନା ଆଉ କୋଉଠି ଶୁଣନ୍ତି?
8: ହଁ, ପଟ୍ଟାମୁଣ୍ଡରେ ସେ ଆଗେ ହଉଥିଲା, ମାନେ କେନ୍ଦୁଝର ସମ୍ବଲପୁର ବାଜୁଥିଲା ଆଗେ, ମାନେ ମୁଁ ସେତେବେଳେ କହୁଛି 1995-18 ମସିହା କଥା କହୁଛି,
6: 30 ତଳେ ଆପଣ ଶୁଣୁଥିଲେ।
8: ଯାହା ବି ହଉ ସାର, ଏବେ ବି ଶୁଣୁଛି, ଆଗାମୀ ଶୁଣିବେ। ଆପଣଙ୍କର ଭାଷା ଶୈଳୀ ଏତେ ବଢିଆ ଲାଗେ ମୁଁ ଶୁଣେ, ମାନେ ମା ଘଟଗାଙ୍କର ମାନେ ଆପଣଙ୍କର କଥା ସବୁବେଳେ ବଜା ମାନେ ଭଜନ ପ୍ରସାର କରନ୍ତି, ଶୁଣେ କବି ସମ୍ରାଟ ନେଲା ଯୁବବାଣୀ ହେଲା, ସବୁ ଶୁଣେ, ମତେ ବହୁତ ଭଲ ଲାଗେ।
6: ଏତେ ସବୁ ମିଡିଆ ଥାଇକି, ସୋସିଆଲ ମିଡିଆ ଥାଇକି, ଟେଲିଭିଜନ ଥାଇକି, ଆପଣ ଆକାଶବାଣୀ ସହିତ ଯୋଡି ହେଇକି ରହିଛନ୍ତି ବହୁତ ଦିନରୁ।
8: ଆଜ୍ଞା,
6: ଆକାଶବାଣୀରୁ ଆପଣ କଣ ପାଆନ୍ତି? ଆଜି ଆମେ
8: କଥା ଆପଣଙ୍କୁ କହିବି, ଆକାଶବାଣୀର ଗୋଟେ ଏମିତି ମାନେ ସେ ମାଧ୍ୟମ, ତା ଦେହରେ କିଛି ମାନେ କୌଣସି ମାନେ ଅପ୍ରାକୃତିକ କଥା କହିବ ନା, ମାନେ ଭଲ କଥା କହିବ, ରିଅଲ କଥା କହିବ, ସତ କଥା କହିବ, ଆଉ ତାପରେ ତାର ଯୋଉ ଶବ୍ଦ ସଂଯୋଜନା ବହୁତ ମନଭୂତକୁ ଆଉ ମନକୁ ତନୁମନା କରେ, ଆଉ ଭଲ କଥା। ଆପଣ ଦେଖନ୍ତୁ ଗୋଟେ ପ୍ରାଇଭେଟ ଚ୍ୟାନେଲ, ତାହେଲେ ସ୍ତମାକୁ ମାନେ ଟବାକୁ କହୁଛନ୍ତି କ୍ୟାନ୍ସର, କିନ୍ତୁ ସିଏ ସେଇଭଳିଆ ବିଜ୍ଞାପନ ଆଙ୍କିଲୁ, ଆକାଶବାଣୀ କଡ଼ ସେମିତିଆ ବିଜ୍ଞାପନ କରେ ନା, ଯୋଉଟା ଆପଣ ମଦ ଷ୍ଟେସନ ସବୁ ରହିଲା ଭଲ ଗଭର୍ଣ୍ଣମେଣ୍ଟ ଷ୍ଟେସନ ପ୍ରସାର ଭାରତୀର, ସେ ପ୍ରୋଗ୍ରାମ କରୁନା। ଏକ ଦୁଇରେ ସମସ୍ତ ସତ୍ୟ କଥା, ପୌରାଣିକ ବିଜ୍ଞାନ ସବୁ କଥା ଗୁଡା ଆମେ ଶୁଣିକିରି ବହିରେ ଯାହା ଲେଖା ହେଇଛି ଆମେ ସେଇଥିରୁ ପାଇପାରିବୁ, ଏବଂ ସେଇଥିରୁ ଶୁଣିଦେବା ଭଲ ଭାବରେ ଆମେ ଲେଖିଲେ ଭଲ ମାର୍କ ପାଇବା, ଭଲ ଶବ୍ଦ ସଂଯୋଜନା ମୁଁ ବହୁତ ଭଲ, ସେଟା ଆମ ଘର କ'ଣ ଟୋଟାଲ ଲୋକମାନେ ଶୁଣିବାକୁ ଭଲ ପାଆନ୍ତି, ସେ ଯୋଉ ଶବ୍ଦ ଗୋଟେ ଶୁଣିବାକୁ ଏତେ ସ୍ପଷ୍ଟ ଲାଗେ, ସ୍ପଷ୍ଟ ଉଚ୍ଚାରଣ, ସେଇପାଇଁ ଆମେ ମାନେ ଆମେ ଟୋଟାଲ ଭାରତବାସୀ ଆମେ ଆକାଶବାଣୀକୁ ସେଇଥିପାଇଁ ପସନ୍ଦ କରୁ ସାର।
6: ଆଜ୍ଞା, ଆପଣ ତାହେଲେ ଉପସ୍ଥାପନା ପ୍ରତି ବିଶେଷ ଆଗ୍ରହ ପ୍ରକାଶ କରିଥାନ୍ତି ଶୁଣିବା ପାଇଁ?
8: ଆଜ୍ଞା,
6: ଉପସ୍ଥାପନା ଆପଣଙ୍କୁ ଗୋଟେ ନୂଆ ଦିଗକୁ ନେଇଯାଏ, ଭାଷା ଜାଣିବା କ୍ଷେତ୍ରରେ ହଉ, ଶବ୍ଦ ଉଚ୍ଚାରଣ କ୍ଷେତ୍ରରେ ହଉ, ସେଥିପାଇଁ ଆପଣ ଆକାଶବାଣୀକୁ ବେଶୀ ଭଲ ପାଆନ୍ତି?
8: ଭଲ ପାଆନ୍ତି ସାର, ମାନେ ଦେଖନ୍ତୁ କେନ୍ଦୁଝର ଲାଙ୍ଗୁଏଜ ଗୋଟେ, ଆମେ କେନ୍ଦୁଝର ଟ୍ୟୁନ୍ କଲେ ଆପଣ ଶୁଣିପାରିବା, ସେଇଟା ସେଇ ଜ୍ଞାନଟା ଆମେ କଟକ ଭୁବନେଶ୍ୱର ହେଲେ ସେ ଓଡ଼ିଆଟା ଆମେ ପାଇପାରିବା ନା, ସେ କେନ୍ଦୁଝର ଓଡ଼ିଆଟା ଆମେ ପାଇପାରିବା ନା, ତେଣୁ ଭଲ ଲାଗେ। ଆପଣଙ୍କର ସେଠି ଚଳଣି ଚାଲିଚଳଣି ରଙ୍ଗ ଢଙ୍ଗ ଆପଣ ଖାଦ୍ୟପେୟ ସବୁ ଶୁଣିବାକୁ ମିଳେ, ବହୁତ ଭଲ ଲାଗେ। ଆଉ ମାଙ୍କର ପୀଠ ରହିଛି ନା, ଆପଣ ମା ତାରିଣୀଙ୍କ ପୀଠରୁ ଆପଣଙ୍କର ସେ ଯୋଉ ଶବ୍ଦ ସବୁ ଭକ୍ତି ଆକାରରେ ଆସି ଆସେ, ଆମ ମନକୁ ଆମ ହୃଦୟକୁ ଭକ୍ତିମୟ କରିଦିଏ ସାର। ମତେ ସମ୍ବଲପୁରୀ କେନ୍ଦୁଝର ବାଲେଶ୍ୱର ସବୁ ଲାଙ୍ଗୁଏଜ ଗୁଡା ଭଲ ଲାଗେ ସେ ଓଡ଼ିଆର।
6: ବିଶେଷ କରି ଆମର ଆକାଶବାଣୀରେ ଯୋଉ ପ୍ରଚାର କରାଯାଏ, ଯୋଉମାନେ ସବୁ ଉପସ୍ଥାପନା କରନ୍ତି ବା ଆପଣ ଘୋଷଣା ଦୃଷ୍ଟିକୋଣରୁ ବା ଘୋଷକ ମାନେ, ଆମର ଗୋଟେ ଷ୍ଟାଣ୍ଡାର୍ଡ ଲାଙ୍ଗୁଏଜ ବା ଆମର ଗୋଟେ ମାନକ ଭାଷା ପ୍ରୟୋଗ କରାଯାଇଥାଏ, ଏମିତି ଆପଣ ସବୁବେଳେ ଯୋଡ଼ି ହେଇକି ରହିଥାନ୍ତୁ ବୋଲି ମୁଁ ଆଶା ମଧ୍ୟ କରିବି। ଆମେ କଥାକୁ ଏଇଠି ରଖିବା, ଗୀତ ଶୁଣିବାର ସମୟ, କୁହନ୍ତୁ କେଉଁ ଗୀତ ଶୁଣିବା ଆଜି
8: ସାର ଗୋଟେ ଗୀତ ଅଛି ତପସ୍ୟା ଫିଲ୍ମର, ଝୁଲି ଝୁଲି ଖେଳେ ଦୋଳି ପ୍ରୀତି ରାଧା ମୋର, ସେ ଗୀତଟା ଶୁଣେଇଦେବେ।
6: ଆପଣ ଯେଉଁ ଗୀତ ଅନୁରୋଧ କରିଛନ୍ତି ଆମେ ଆପଣଙ୍କୁ ଶୁଣାଉଛୁ।
8: ନମସ୍କାର ସାର, ଆପଣଙ୍କୁ ହୃଦୟରୁ ଧନ୍ୟବାଦ। ଜୟ ଜଗନ୍ନାଥ ସାର, ଥ୍ୟାଙ୍କ ୟୁ।
6: ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ବି।

0: ହ୍ୟାଲୋ କେଶବାଣୀ,
1: ଆଜ୍ଞା ନମସ୍କାର।
0: ନମସ୍କାର ଆଜ୍ଞା।
1: ଜିଲ୍ଲା କଳାହାଣ୍ଡି ପୋଷ୍ଟ ମୁଢ଼ି ଗାଁ ପାକେଲପଡ଼ା ନା କ୍ଷମା ସାଗର ସାହୁ।
0: କ୍ଷମା ଭାଇ କହୁଛନ୍ତି?
1: ହଁ ଆଜ୍ଞା, ଆଜି ତ ବହୁତ ଦିନ ପରେ କଲ୍ କଲି।
0: ଆଚ୍ଛା ଆଚ୍ଛା, ବହୁତ ଦିନ ପରେ କଲ୍ କରିଥିବାରୁ ଆପଣଙ୍କୁ ମୋତେ ନୂଆ ନୂଆ ଲାଗୁଛି।
1: ହଁ ଆଜ୍ଞା, ଯେହେତୁ ଆପଣ ସଙ୍ଗେ ବନେ ଦିନୁ କଥା ନାଇଁ, ଏତେ ତ ଫେର ନୂଆ ଭଳିଆ ଲାଗ୍ବା। ସପ୍ତାହକେ ଥରେ କଥା ହଉଥିଲେ ସିନା ଜୁନା ଭଳିଆ ଲାଗ୍ବା।
0: କ'ଣ କରିବା, ଆମର ଏଇ କାର୍ଯ୍ୟକ୍ରମରେ ଟିକେ ବ୍ୟବଧାନ ରଖିକିରି କରିବାକୁ ଆମେ ଅନୁରୋଧ କରୁଛୁ।
1: ହଁ
0: ତେଣୁ
1: ଆଜ୍ଞା, ଯେହେତୁ ତ ଶ୍ରୋତା ବଢ଼ିଗଲେ ମାନେ ତ ସମୟ ଦିନେ ହଉଛେ, ସେଥିର୍ ଲାଗି ଟିକେ ଲମ୍ବା ଆକାରରେ ଆପଣ ରଖୁଛନ୍ ସେଟା ଆମେ ଜାଣୁଛୁଁ, ଆଉ ତ ଡେରିରେ ମଧ୍ୟ କଲ୍ କରୁଛୁଁ।
0: ଆଜ୍ଞା ଆଜ୍ଞା, ଆଉ ସବୁ ସପ୍ତାହରେ ମଧ୍ୟ ଆମେ ଏମିତି ଟେଲିଫୋନରେ କଥାବାର୍ତ୍ତା କରିବା ସମ୍ଭବପର ହେଇପାରୁନାହିଁ। ଆଉ
1: ହଁ ଆଜ୍ଞା,
0: ଆପଣ ଆମ ସହିତ ଯେଉଁ ଯୋଗାଯୋଗ କରୁଛନ୍ତି, ଲାଇଭ ଷ୍ଟ୍ରିମିଂ ଯେବେ ହେଇଗଲା, ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିଲେ, ଆମ ଏଇ କାର୍ଯ୍ୟକ୍ରମକୁ ଟେଲିଫୋନ୍ କଲେ, ଆମ ଆକାଶବାଣୀ କେନ୍ଦୁଝର ସହିତ ଯୋଡ଼ି ହେଲେ।
1: ହଁ ଆଜ୍ଞା,
0: କିନ୍ତୁ ଆମର ଏଇ କାର୍ଯ୍ୟକ୍ରମ 2003-04 ମସିହାରୁ ଆରମ୍ଭ ହେଲାଣି,
1: ହଁ ଆଜ୍ଞା, ସେ ଟାଇମ୍ରେ ମୁଁ ଯୋଡ଼ି ନେଇ ହେଇଥାଏ ଆଜ୍ଞା। ତ
0: ଯୋଡ଼ି
1: ଆଜ୍ଞା
0: ହେଇ
1: କ'ଣ,
0: ପାରିନଥିଲେ, ଲାଇଭ ଷ୍ଟ୍ରିମିଂରେ ବାଜୁ ନଥିବାରୁ ଆପଣ ଯୋଡ଼ି ହେଇ ପାରିନଥିଲେ। ଆମର ସ୍ଥାନୀୟ ଶ୍ରୋତା ବନ୍ଧୁମାନେ କେବଳ ଯୋଡ଼ି ହେଉଥିଲେ, ଯାହାଙ୍କ ଯେଉଁ ପରିଧି ଭିତରେ ଆମର କାର୍ଯ୍ୟକ୍ରମ ପ୍ରଚାର କରାଯାଉଥିଲା, ସେଇ ଭିତର ଶ୍ରୋତାବନ୍ଧୁମାନେ କେବଳ ରେଡ଼ିଓରେ କାର୍ଯ୍ୟକ୍ରମ ଶୁଣୁଥିଲେ, ଆଉ ସେଇ ଶ୍ରୋତାବନ୍ଧୁମାନେ ଆମର ଏଇ କାର୍ଯ୍ୟକ୍ରମ ସହିତ ଯୋଡ଼ି ହେଉଥିଲେ। କିନ୍ତୁ ମୋର ଜାଣିବାର କଥା ହେଲା, ଆପଣ କେତେ ବର୍ଷ ହେଲାଣି ଆକାଶବାଣୀ ସହିତ ଯୋଡ଼ି ହୋଇଛନ୍ତି, ଆକାଶବାଣୀର ଯେଉଁ କେନ୍ଦ୍ର ହେଉ ପଛେ?
1: ଆଜ୍ଞା, ଯଦି କହିବେ ତ ମୁଇଁ 1988 ସାଲରୁ ମୁଇଁ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଜଡ଼ିତ ହେଇଥିଲି। ତାପରେ ସେଟା ଯେତେବେଳେ ଗଲା ଭବାନୀପାଟଣା, ଆମର 1993ରେ ଆରମ୍ଭ ହେଲା, ସେ 93 ସାଲରେ ମୋର ବାହା ବି ହୋଇଥିଲା। ମୋର ପାଖେ ଆଗତ ରେଡ଼ିଓ ନେଇ ଥାଇ ବାହା ହେନି, ଯେତେବେଳେ ରେଡ଼ିଓଟେ ମୋତେ ଯେତେବେଳେ ଯୌତୁକ ଦେଲେ, ସେ ରେଡ଼ିଓ ଠିକ ମୋତେ ଶୁଣବାର ଲାଗି ବି ସୁବିଧା ହେଲା। ଆଉ ଭବାନୀପାଟଣା 1993 ସାଲରେ ପ୍ରଥମ ବାଜିଲା, ସେ ଜାଗାରେ ମୁଇଁ ଜଡ଼ିତ ହେଇଥିଲି। ଆଉ ଯେତେବେଳେଟା ଆସ୍ତେ ଆସ୍ତେ ସବୁ ସୋର ପାଇଲୁ, ଏଇ 3 ବର୍ଷ ଭିତରେ କେନ୍ଦୁଝର ସହିତ ଯୋଡ଼ି ହେଇକରି ରହିଲୁ, ଜୟପୁର ସହିତ ଯୋଡ଼ି ହେଇକରି ରହିଲୁ, ରାଉରକେଲା ସହିତ ଏମିତି ହେଇକରି, ଏଟା ଯେନ୍ତା ଆମେ ଏବେ ଟିକେ 3 ବର୍ଷ 2 ବର୍ଷ ଭିତରେ ଏକା ଯୋଡ଼ି ହେଇକରି ରହିଛୁ ଆଉ।
0: ଆଜ୍ଞା ଆଜ୍ଞା, ଯେଉଁ ବର୍ଷ ଆପଣଙ୍କର ବିବାହଘର ହେଲା, ସେଇ ବର୍ଷ ଭବାନୀପାଟଣାରେ ନୂଆ କରି ଷ୍ଟେସନ
1: ହଁ
0: ତିଆରି
1: ଆରମ୍ଭ ହେଲା
0: କରାହେଲା।
1: ଆଜ୍ଞା, ସେ ଟାଇମ୍ରେ ଏକା 1993ରେ ପ୍ରଥମରେ ବାଜିଲା ଆମର ଭବାନୀପାଟଣା କେନ୍ଦ୍ରଟା।
0: ଆଜ୍ଞା ଆଜ୍ଞା, ନୂଆ ରେଡ଼ିଓକୁ ନୂଆ କେନ୍ଦ୍ର।
1: ହଁ ଆଜ୍ଞା,
0: ହଁ
1: ଆଉ ନୂଆ ଶ୍ରୋତା ବି ବୋଲୁନ୍ ଆଜ୍ଞା।
0: ଆଜ୍ଞା ଆଜ୍ଞା, ଆଜି କହନ୍ତୁ କେଉଁ ଗୀତ ଶୁଣିବେ ଆମର ଏଇ କାର୍ଯ୍ୟକ୍ରମରେ?
1: ଆଜି ଦେଇଦେବେ ଆଜ୍ଞା, ଫୁଲେ ରାଣୀ ସଜ ଫୁଲେ ଗୁଲୁ ଗୁଲିଆ, ତୋରି ଲାଗି ଦେଉ ସହେ ସାରା ଦୁନିଆ, ବଉଳ ପେଣ୍ଠି ନାଇଛୁ ଗୁଣ୍ଠି ବସିଛୁ ଚାହିଁ, ଆହା ଆସିବ କିଏ ପୁଣି ଫୁଲ ରଖିଆ।
0: ଠିକ ଅଛି, ଆପଣଙ୍କୁ ଶୁଣାଉଛୁ ଆପଣଙ୍କର ମନ ପସନ୍ଦର ଏଇ ଗୀତ।
1: ଡେଡିକେଟ୍ କରିବି ସାର୍।
0: ଆଜ୍ଞା,
1: ଚିତ୍ରସନ ସବର, ମନୋଜ ପୁତେଲ, ମୁନା ପଣ୍ଡା, ପଙ୍କଜ ମିଶ୍ର, ପରମ ସାନି ସାହୁ, ନାଗୁ ପାତ୍ର, ସୁବଲ ସାହୁ, ଆଉ ଯେତେ ଶ୍ରଦ୍ଧା ମାନେ ପଛେ ରହିଛ ସେମାନଙ୍କର ନାଁଟା ନେଇ ଜାଣିପାରୁନି, ସବକେ ଟିକେ ଆପଣ ଡେଡିକେଟ୍ କରିବେ। ଆଉ ରହୁଛେ ସାର୍, ନମସ୍କାର।
0: ନମସ୍କାର।

लाल चौड़ी चौपा साड़ी।

0: ହ୍ୟାଲୋ ଆକାଶବାଣୀ,
1: ଆଜ୍ଞା ନମସ୍କାର,
0: ନମସ୍କାର ଆଜ୍ଞା।
1: ମୁଁ ରେଡିଓ ଲଭର ନାରାୟଣ ପ୍ରଧାନ ବି ବରହମପୁର ବୁଗୁଡ଼ା ଜିଲ୍ଲା ଗଞ୍ଜାମରୁ କହୁଥିଲି।
0: ଆଜ୍ଞା, ନାରାୟଣ ଭାଇ କହୁଛନ୍ତି?
1: ଆଜ୍ଞା
0: ରେଡିଓ ଲଭର ମାନେ ରେଡିଓ ଲୋଭି?
1: ଆଜ୍ଞା, ରେଡିଓ ଲଭର ମୁଁ ମଧ୍ୟ ଆୱାର୍ଡ ପାଇଥିଲି କଟକରେ, ଡକ୍ଟର ଶାନ୍ତନୁ କୁମାର ରଥ ସାର୍ ଆଉ ଶ୍ରୀମନ୍ ସାର୍ ମୋତେ ଦେଇଥିଲେ।
0: ଆପଣ କେତେ ବର୍ଷ ହେଲାଣି ରେଡିଓ ଶୁଣୁଛନ୍ତି?
1: ମୁଁ ଶୁଣୁଛି ପାଖାପାଖି 40 ବର୍ଷ ପରେ ହେଇଯିବ।
0: ଆଗରେ ଯେଉଁ
1: କେବଳ ଯେ ମୁଁ କେବଳ ଯେ ଓଡ଼ିଶାରେ ଶୁଣୁନି, ମୁଁ ଜଣେ ଜାତୀୟ ଏବଂ ଆନ୍ତର୍ଜାତୀୟ ରେଡିଓ ଶ୍ରୋତା। ଭାରତର 150 କେନ୍ଦ୍ର ଏବଂ 20 କଣ୍ଟ୍ରିରେ ମୋ ନାଁ ଅଛି ଟପ୍ 5 ରେଡିଓ ଲିଷ୍ଟନର ଲିଷ୍ଟରେ। ତା ଛଡ଼ା ମୁଁ ପାଇସାରିଛି ଓଡ଼ିଶା ବାହାରୁ ରାଇଜିଂ ଲିଷ୍ଟନର, ରେଗୁଲାର ଲିଷ୍ଟନର, ଶ୍ରୋତା ଜଙ୍କସନ୍ ଆୱାର୍ଡ, 3ଟା ଟେଷ୍ଟର, ରାଜ୍ୟର ଅମୃତ ମହୋତ୍ସବ କୁଇଜ୍ ବିଜେତା ଏବଂ ଲିଷ୍ଟନର ଅଫ୍ ଦ ଇୟର୍, ବହୁତ ଗୁଡ଼ିଏ ଆୱାର୍ଡ ପାଇଛି ମୁଁ ଓଡ଼ିଶା ବାହାରୁ।
0: ଆଚ୍ଛା, ଜଣେ ରେଡିଓ ଶ୍ରୋତା ଭାବରେ ଆପଣଙ୍କର ପରିଚିତ ରହିଛି, ଆଉ
1: ଆଜ୍ଞା
0: ସେଥିପାଇଁ ଆପଣ ନିଜକୁ ରେଡିଓ ଲୋଭର ବୋଲି କହିଦେଉଛନ୍ତି।
1: ଆଜ୍ଞା,
0: ରେଡିଓକୁ ଆପଣ ଲୋଭ କରନ୍ତି?
1: ନିଶ୍ଚୟ ଆଜ୍ଞା, ଦିନେ ଦିନେ ରେଡିଓ ନ ଶୁଣିବୁ ନା ସେଦିନ ଖାଇବାକୁ ଇଚ୍ଛା ହୁଏ ନା, ରେଡିଓ ପ୍ରତି ଏତେଟା ଭଲ ପାଇବା ମୋର ଅଛି।
0: ଆଜ୍ଞା, ରେଡିଓ ଲୋଭି ହେଲେ କାହିଁକି, କେମିତି ହେଇଗଲେ ରେଡିଓ ଲୋଭି?
1: ଛୁଆବେଳୁ ତ ମୁଁ ରେଡିଓ ଶୁଣୁଥିଲି, କିନ୍ତୁ ସେତେବେଳେ ଶୁଣୁଥିଲି କେବଳ ମନୋରଞ୍ଜନ ପାଇଁ। ପିଲାଦିନ ହେଇଥିଲେ ମୋର ମା ଚାଲିଗଲେ, ତାପରେ ମୋର ସ୍ତ୍ରୀ ଚାଲିଗଲେ ଥାଲାସିମିଆ ରୋଗରେ, ଆଉ ମୋର ଦୁଇ ପୁଅ ମୁଁ ମଧ୍ୟ ଆମେ ସିକଲ୍ ସେଲ୍ ରୋଗରେ ପୀଡ଼ିତ ହେଲୁ। ସବୁବେଳେ ମୁଁ ଟିକେ ଡିପ୍ରେସନ୍ରେ ରହିଲି, ବହୁତ ଚିନ୍ତାରେ ରହିଲି, କାରଣ ମୁଁ ସବୁ ରେଡିଓ ଶୁଣି ଶୁଣି ମାନେ ମନୋରଞ୍ଜନ ବହୁତ ଗୀତ ଗୁଡ଼ିକ ଶୁଣିକିରି ମାନେ ମୋ ନିଜକୁ ଖୁସି ଲାଗିଲା। କାହିଁକି ନା ଆମେ ଯେତେବେଳେ ଶରୀର କିଛି ଆମକୁ ଆଘାତ ହୁଏ ବା ଆମର କିଛି ବେମାର ହୁଏ, ଆମେ ମେଡିସିନ୍ ଖାଇଥାଉ, କିନ୍ତୁ ଆମର ଅନ୍ତରର ବେଦନା ଆଉ ମନର ବେଦନାକୁ ଦୂର କରେ ଯାହାକି ସଙ୍ଗୀତ, ଆଉ ସଙ୍ଗୀତ ହେଉଛି ଗୋଟେ ମ୍ୟୁଜିକ୍ ଥେରାପି, ତେଣୁ ରେଡିଓ ମୋ ପାଇଁ ଗୋଟେ ହେଇଗଲା ପେନ୍ କିଲର।
0: ଆଚ୍ଛା ଆଚ୍ଛା, ସେଥିପାଇଁ ଆପଣ ରେଡିଓ ଲୋଭି ହେଇଗଲେ ଆଉ।
1: ଆଜ୍ଞା
0: ଠିକ୍ ଅଛି, ଆପଣ ସଙ୍ଗୀତକୁ ରୋଗର ଉପଶମ ବୋଲି ଭାବି ଆପଣ ରେଡିଓ ଶୁଣୁଛନ୍ତି।
1: ଆଜ୍ଞା,
0: ଆଜି କହନ୍ତୁ କେଉଁ ଗୀତ ଶୁଣିବେ ଆମର ଏଇ କାର୍ଯ୍ୟକ୍ରମରେ?
1: ଏକ ଦୁଇ କେ ଲିଏ ଚଳଚ୍ଚିତ୍ର ଗୀତ ହେଲା।

0: ହ୍ୟାଲୋ ଆକାଶବାଣୀ,
1: ହ୍ୟାଲୋ ଭାଇ, ନମସ୍କାର।
0: ନମସ୍କାର ଆଜ୍ଞା।
1: ମୁଁ ଭୁବନେଶ୍ୱର ଶହୀଦନଗରରୁ ବାସନ୍ତୀ କହୁଛି।
0: ବାସନ୍ତୀ ଭଉଣୀ କହୁଛନ୍ତି ଭୁବନେଶ୍ୱର ଶହୀଦ ନଗରରୁ।
1: ଆଜ୍ଞା
0: ଭୁବନେଶ୍ୱର ଖବର କ'ଣ ଟିକେ କହନ୍ତୁ।
1: ଭାଇ, ଭୁବନେଶ୍ୱର କଥା କହୁଛନ୍ତି, ଯୋଉ ଗରମ ହେଉଛି ଏବେ, ଖରା ଚାଲିଛି ଜୋରେ।
0: ଗରମ କଥା କହିବାକୁ ମୁଁ କହିନେ ମ
1: ଗରମ କଥା ଭାଇ ତ କହିଲି, କିନ୍ତୁ ଭୁବନେଶ୍ୱର କଥା ଆଉ କହି ହବନି, କାହିଁକି ନା ଆପଣ ତ ଜାଣିଥିବେ ଭୁବନେଶ୍ୱର କେତେ ସୁରକ୍ଷିତ ହେଇକି ଅଛି।
0: ଅସୁରକ୍ଷିତ ଆପଣ ଅନୁଭବ କରୁଛନ୍ତି? ତା ମାନେ
1: ଜାଣୁଥିବେ, ମୋବାଇଲ ପେପର ସବୁ ତ ଦଉଛି।
0: ଆପଣ କହିବାର କଥା, ଆଇନ ଶୃଙ୍ଖଳା ପରିସ୍ଥିତି ଟିକେ ଖରାପ ହୋଇପଡ଼ିଛି ଭୁବନେଶ୍ୱରରେ।
1: ଆଜ୍ଞା
0: ଦେଖନ୍ତୁ ଭଉଣୀ, ଯେଉଁ ଜାଗାରେ ବହୁତ ଲୋକ ରହିବେ ନିଶ୍ଚିତ ଭାବରେ ଏଇସବୁ ଘଟଣା ବୃଦ୍ଧି ପାଇବ।
1: ଭାଇ, ବହୁତ ଲୋକର ନାହିଁ, ଆଜିକାଲି ଯଦି ସେ ଯାହାକୁ ତମେ ଭଲ କହିବ ସେ ତାଙ୍କୁ ସେଟା ଖରାପ ଲାଗିବ, ମୁଁ ଯେତିକି ଅନୁଭବ କରୁଛି। କିନ୍ତୁ ଆଜିକାଲି ରାସ୍ତାରେ ଯାଉଥିବ, କାହା କଥାରେ ମୁଣ୍ଡ ଖେଳିବନି, ତାହେଲେ ତମେ ଠିକ ଅଛ। ଆଉ ଯଦି ତମେ ସେଠି ଟିକେ ପାଟି ଖୋଲୁଛ, ତମର ସେ ସାଙ୍ଗେ ସାଙ୍ଗେ ଶତ୍ରୁ ହେଇଗଲେ।
0: ଏମିତି ସ୍ୱାଭାବିକ ଭାବରେ ଆମେ ସବୁ କଥାରେ ମୁଣ୍ଡ ଖେଳେଇବା ବି ଠିକ ନୁହେଁ, ପର କଥାରେ ଆମେ ମୁଣ୍ଡ କାହିଁ ଖେଳେଇବା?
1: ଗୋଟେ ଲୋକଟେ ଯଦି ଗୋଟେ ମାଡ ଖାଉଥିବ, ତମେ ଯଦି ସେଠି ଦେଖି ଦେଖିବା କେତେ ଦେଖିବ, ତମ ଦେହଟା ସେଠି ସହିବନି। କିନ୍ତୁ ମୁଁ ସେଠି ଟିକେ ପାଟିଟା ଫିଟେଇ ଦିଏ, କିନ୍ତୁ ମୋ ଝିଅ ସେଠି ମନା କର ତ ପାଟି ଫିଟାନି, କିନ୍ତୁ ବାଧ୍ୟ ହେଇକି ସେଠୁ ମାନେ ଆସିବାକୁ ପଡୁଛି। ବର୍ଷେ ହେଲା ଗୋଟେ ସ୍ତ୍ରୀ ଲୋକକୁ ତା ସ୍ୱାମୀ ବାଡ଼ଉଥିଲା, ଆମେ ଯାଇଥିଲୁ ମାଝେ ତିନି ଜଣ ଯାକ ଗୋଟେ ଭୋଜିରେ। ମୁଁ ସେ ସ୍ତ୍ରୀ ଲୋକ କେବେ ଚିହ୍ନି ନଥିଲି, କିନ୍ତୁ ସେ କାମ କରିବାକୁ ଯାଇ ମୁଁ ଦେଖେ ତା ସ୍ୱାମୀ ତାକୁ ରାସ୍ତାରେ ବାଡ଼ଉଛି, ମୁଁ ତାକୁ ସେଠି ପ୍ରତିବାଦ କଲି। ତା ସ୍ୱାମୀ ମତେ କହିଲା, ତମେ କିଏ ସେ ମୁଣ୍ଡ ଖେଳିବାକୁ, ସେ କିଏ? ମୁଁ କହିଲି, ସେ ମୋ ଭଉଣୀ ହବ।

0: ନାଇଁ, ଏହିସବୁ ଯେଉଁ ପରିସ୍ଥିତିର କଥା ଆପଣ କହିଲେ, ଜଣେ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କୁ ରାସ୍ତା ଉପରେ ବାଡ଼ାବାଡ଼ି କରୁଥିଲେ, ଆପଣ ଯେଉଁ କଥାଟି କହିଲେ ସେଇ କଥା କହିଲେ,
1: ପ୍ରାୟ ଜାଗାରେ ହଉଛି,
0: ସେଇଠି ପୋଲିସ କ'ଣ କରିବେ ନା ସରକାର କ'ଣ କରିବେ?
1: ସେଠି ତ ସରକାର କିଛି କରିପାରିବନି,
0: ହୁଏତ ଦୁର୍ଘଟଣା ପରେ ବା ଘଟଣାଟେ ଘଟିଗଲା ପରେ ତାପରେ ପୋଲିସର କର୍ତ୍ତବ୍ୟ କ'ଣ ରହିଛି ସିଏ ଅଲଗା କଥା। ଟିକେ ଟିକେ ଘଟଣାକୁ ନେଇକି ଟିକେ ଟିକେ ଯୁକ୍ତିତର୍କ ନେଇକି କଥା ବଢ଼ିଯାଉଛି।
1: ଆମ ଭିତରେ କିଛି ବୁଝାମଣା ଠିକ ରହନ୍ତା ତାହେଲେ ଠିକ ରହନ୍ତା, କାହିଁକି ଆମ ଭିତରେ ବା ଆମର କିଛି ଦାୟିତ୍ୱ ନାହିଁ,
0: ବାସ ବାସ
1: ଆମ ଭିତରେ ସେ ସମାଧାନ କରିକି ଆମେ କେମିତି ମାନେ ଠିକ ଠାକ ରହିବା ସେଇଟା ତ ଆମେ ନିଜ ନିଜ ଭିତରେ ବୁଝାମଣା ଠିକ ରହନ୍ତା ତାହେଲେ ଠିକ ରହନ୍ତା।
0: ଆମ ମାନଙ୍କର ଚରିତ୍ରରେ ପରିବର୍ତ୍ତନ ଆସିଛି, କଥା କଥାକେ ଆଣକାଟ କରିବା ବା ମାରପିଟ କରିବା, ଯେଉଁ ଆମର ଚରିତ୍ରରେ ପରିବର୍ତ୍ତନ ଆସିଛି ସେଇ ଚରିତ୍ର ପାଇଁ ଆମେ ସରକାରଙ୍କୁ ହଉ ବା ପୋଲିସଙ୍କୁ ହଉ ଆମେ ଦୋଷ ଦେବାଟା ବି ଠିକ ହେଉନାହିଁ।
1: ସେଇଟା ଭାଇ ମୁଁ ଦୋଷ ଦଉନି,
0: ସବୁ ଜିନିଷର ସମାଧାନ
1: ଭାଇ ଆପଣଙ୍କୁ କହୁଛି, କିନ୍ତୁ ଆମ ଭିତରେ ସମାଧାନ କରିଥାନ୍ତେ ତାହେଲେ ଠିକ ହବ, ଆମ ଭିତରେ ବା ସେ ସମାଧାନ କରିବାଟା ସେ ଶକ୍ତିଟା ନାହିଁ,
0: ବା ସେଇ ଶକ୍ତିକୁ ଆମକୁ ବଢେଇବାକୁ ପଡିବ।
1: ଆଜ୍ଞା, କ୍ରୋଧ ଆଜିକାଲି ଲୋକଙ୍କ ମନରେ
0: କ୍ରୋଧକୁ ଆମେ କମେଇବାକୁ ପଡିବ,
1: ନିୟନ୍ତ୍ରଣ କରିବାକୁ ପଡିବ।
0: ଠିକ କହୁଛନ୍ତି ଭଉଣୀ, କ୍ରୋଧକୁ ସମସ୍ତେ ନିୟନ୍ତ୍ରଣ କଲେ ଏସବୁ ଘଟଣା କୌଣସି ସ୍ଥାନରେ ଘଟିବ ନାହିଁ। ଆଜ୍ଞା, ଯାହା ହଉ ଆପଣଙ୍କ ସହିତ ଭଉଣୀ କଥା ହେଇକି ବହୁତ ଭଲ ଲାଗିଲା। କେମିତି ଆମ ସଂସାରର ପରିବର୍ତ୍ତନ ଆସିବ ସେଇ ଉପରେ ଆପଣ କହିଲେ ଆଉ। ଠିକ ଅଛି, ଆଜି କହନ୍ତୁ କେଉଁ ଗୀତ ଶୁଣିବେ ଆମର ଏଇ କାର୍ଯ୍ୟକ୍ରମରେ? ମା ତାରିଣୀଙ୍କର ଏଇ ଭଜନ। ଠିକ ଅଛି, ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସବୁ ଆର୍ଜେ ଭାଇ ଭଉଣୀମାନଙ୍କୁ ଏବଂ ସବୁ ଶ୍ରୋତା ବନ୍ଧୁମାନଙ୍କୁ ଆମେ ଡେଡିକେଟ୍ କରିଦେଉଛୁ ଆପଣଙ୍କ କହିବା ହିସାବରେ।

0: ହ୍ୟାଲୋ ଆକାଶବାଣୀ,
1: ଆଜ୍ଞା ନମସ୍କାର।
0: ନମସ୍କାର। ଆଜ୍ଞା
1: ବରଗଡ଼ରୁ ସ୍ୱର୍ଣ୍ଣପ୍ରଭାକର କହୁଛି।
0: ଆଜ୍ଞା, ସ୍ୱର୍ଣ୍ଣପ୍ରଭା ଭଉଣୀ କହୁଛନ୍ତି
1: ଆଜ୍ଞା
0: ଆକାଶବାଣୀ କେନ୍ଦୁଝରକୁ। ଆପଣ କେତେ ବର୍ଷ ହେଲାଣି ଶୁଣୁଛନ୍ତି?
1: ଆଜ୍ଞା, ଆପଣଙ୍କର କେନ୍ଦ୍ରକୁ 2-3 ବର୍ଷ ହଉଥିବ। 2-3 ବର୍ଷ ଆଗରୁ ତ ମୁଁ କହୁନଥିଲି, ତ ପରେ ମୁଁ ଜାଣିଲି, ଆଉ ଭାଇମାନେ ନମ୍ବର ଦେଲେ, ଶ୍ରୋତା ଭାଇମାନେ, ତ ବୋଧହୁଏ 3 ବର୍ଷ ହଉଥିବ। ଆଜ୍ଞା
0: ଆଜ୍ଞା, ଆକାଶବାଣୀ ଆମର ଏବେ 90 ବର୍ଷରେ ପହଞ୍ଚିଛି। ଆକାଶବାଣୀକୁ ଆପଣ କେମିତି ଦେଖନ୍ତି ଟିକେ କହିଲେ?
1: ଆମେ ଜନ୍ମ ହେଲା ପରେ ଯେତେବେଳେ ଆମର ଜ୍ଞାନ ହେଲା, ଆମେ ଯେତେବେଳେ ସ୍କୁଲରେ ପଢିଲା ବେଳେ ଆମକୁ ରେଡିଓ ଦଉଥିଲେ, ବିଦ୍ୟାଳୟ କାର୍ଯ୍ୟକ୍ରମ ଦଉଥିଲା, ତ ମୁଁ ସେମିତି ଶୁଣିଛି। ତ ସେଇଟା
0: ଆଜ୍ଞା,
1: ଶିକ୍ଷା, ସୂଚନା, ମନୋରଞ୍ଜନ, ତାର ଧର୍ମ, ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ କାର୍ଯ୍ୟକ୍ରମ, ଶ୍ରୋତାଙ୍କ ମନ ଜାଣି ସେ କାର୍ଯ୍ୟକ୍ରମ ଦଉଛି, ତାଙ୍କ ପାଇଁ ମନ ଲାଗି କାର୍ଯ୍ୟକ୍ରମ ପରଷି ଦଉଛି। ତ
0: ଆଜ୍ଞା,
1: ନିଶ୍ଚିତ ଆମେ ବହୁତ ଆକାଶବାଣୀକୁ କେବେ ବି ଛାଡି ପାରିବୁନି। ଆକାଶବାଣୀରୁ ବହୁତ ଆମେ ଶିକ୍ଷା ଗ୍ରହଣ କରିଛୁ, ବହୁତ ଜ୍ଞାନ ଦେଇଛି, ସବୁବେଳେ ଜ୍ଞାନର ଆଲୋକରେ ଆମକୁ ଆଲୋକିତ କରୁଛି।
0: ସବୁ ବର୍ଗର ଲୋକମାନଙ୍କ ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ କରୁଥିବା ଆକାଶବାଣୀ ମନୋରଞ୍ଜନ ଧର୍ମୀ ଯେଉଁ କାର୍ଯ୍ୟକ୍ରମ ରହିଛି, ତା ଭିତରେ ରହିଛି ଗୀତ।
1: ମନୋରଞ୍ଜନ ଖୋରାକ ବି ଶ୍ରୋତାମାନଙ୍କୁ
0: ଆଜ୍ଞା,
1: ଦେଉଛି,
0: ମନୋରଞ୍ଜନ ଖୋରାକ ଭିତରେ ଆପଣ ଆଜି କେଉଁ ଗୀତ ଶୁଣିବାକୁ ଚାହିଁବେ?
1: ଓଡ଼ିଆ ଚଳଚ୍ଚିତ୍ର ସପନ ବଣିକ ଆର ଗୀତଟି ଶୁଣିବା, ସେଟା ବହୁତ ଭଲ ଗୀତଟି, ଅନୁରାଧା ପୌଡ଼ୱାଲଙ୍କ କଣ୍ଠରେ ସେ ଗୀତଟା। ଆରିଆ ମୋର ସପନ ବଣିକ, ଆରିଆ ମୋର, ଏ ଗୀତଟା ସମସ୍ତଙ୍କୁ ଦେଇଥିଲେ। କେନ୍ଦୁଝର ଅକ୍ଷୟ ମହାନ୍ତ ଆଉ ପଙ୍କଜ ମିଶ୍ର ଏଇ ଗୀତଟା ଦେଇଥିଲେ।
0: ଠିକ୍ ଅଛି, ଯେଉଁମାନଙ୍କୁ ଆପଣ ଡେଡିକେଟ୍ କରିବାକୁ ଚାହିଁଛନ୍ତି ଆମେ ଏଇ କାର୍ଯ୍ୟକ୍ରମ ମାଧ୍ୟମରେ ଡେଡିକେଟ୍ କରିଦେଉଛୁ, ଆଉ ଆପଣଙ୍କୁ ଶୁଣାଉଛୁ ଆପଣଙ୍କର ମନପସନ୍ଦର ଗୀତ।

0: ହ୍ୟାଲୋ ଆକାଶବାଣୀ,
1: ସାର୍ ନମସ୍କାର।
0: ନମସ୍କାର ଆଜ୍ଞା।
1: ମୁଁ ଦେବପ୍ରସାଦ ତ୍ରିପାଠୀ ଅନୁଗୁଳରୁ କହୁଥିଲି ସାର୍।
0: ଆଜ୍ଞା, ଦେବପ୍ରସାଦ ତ୍ରିପାଠୀ ଅନୁଗୁଳରୁ କହୁଛନ୍ତି।
1: ଆପଣଙ୍କ ସହିତ 2-3 ଥର ପୂର୍ବରୁ କଥା ହେଇଛି, ଅଲରେଡି 6-7 ମାସ ପୂର୍ବରୁ।
0: ଯା ହଉ, ଆପଣ ବହୁତ ଦିନ ପରେ ଆମ ଏଇ କାର୍ଯ୍ୟକ୍ରମ ସହିତ ଯୋଡ଼ି ହେଇଛନ୍ତି, ଆପଣଙ୍କୁ ଆମେ ବହୁତ ବହୁତ ସ୍ୱାଗତ
1: ନାଇଁ, ମୁଁ
0: କରୁଛୁ।
1: ସାର୍ ରେଗୁଲାର ଆପଣଙ୍କ କାର୍ଯ୍ୟକ୍ରମ ଶୁଣେ,
0: ହଁ
1: ଆଉ କିନ୍ତୁ କଥାବାର୍ତ୍ତା ହେଇପାରେନି ସମୟ ଅଭାବରୁ, ବହୁତ ସମୟ ଲାଗେନି। ଆଜି 58 ଥର କଲ୍ କଲା ପରେ ଆପଣଙ୍କୁ ଲାଗିଛି।
0: ଆଚ୍ଛା ଆଚ୍ଛା, 58 ଥର ଆପଣ ଧୈର୍ଯ୍ୟର ସହିତ କଲ୍ କରିକି ଆପଣ ଆମ ଏଇ କାର୍ଯ୍ୟକ୍ରମକୁ ଟେଲିଫୋନ୍ କରିଛନ୍ତି ବା ଆମ ଏଇ କାର୍ଯ୍ୟକ୍ରମ ସହିତ ଯୋଡ଼ି ହୋଇପାରିଛନ୍ତି, ଜାଣିକି ଆମକୁ ବହୁତ ଖୁସି ଲାଗିଲା। ଆପଣ ଆମ ଏଇ କାର୍ଯ୍ୟକ୍ରମକୁ କେତେ ଭଲ ପାଉଛନ୍ତି ଆମେ ସେଇଠୁ ଅନୁଭବ କରିପାରୁଛୁ। ଆପଣ ଯେମିତି
1: ମୋର ଗୋଟେ ଗୋଟେ ଏଣ୍ଟରଟେନମେଣ୍ଟର ସୋର୍ସ ହେଉଛି ଆପଣମାନଙ୍କର ଏଇ ରେଡ଼ିଓ ପ୍ରୋଗ୍ରାମ ଶୁଣିବା।
0: ଆଜ୍ଞା
1: ବାକି ମୁଁ ଟିଭି ଅପେକ୍ଷା ରେଡ଼ିଓକୁ ବହୁତ ଇମ୍ପୋର୍ଟାନ୍ସ ଦିଏ,
0: ଆଜ୍ଞା।
1: ଆଉ ବିଭିନ୍ନ ସେଣ୍ଟରର ଏଇ ପ୍ରୋଗ୍ରାମ ଯେମିତି ବଲାଙ୍ଗୀର ହଉ, ଆପଣଙ୍କର କେନ୍ଦୁଝର, ରାଉରକେଲା, କଟକ, ବରହମପୁର ପ୍ରାୟ ସବୁ ଶୁଣେ।
0: ଆଜ୍ଞା,
1: ମୋ ସମୟ ସହିତ ଆଡଜଷ୍ଟ କରିକି ମୁଁ ଯେତେ ପସିବୁଲ ହୁଏ କେବେ ରାତିରେ ଶୁଣେ, କେବେ ଦିନରେ ଶୁଣେ।
0: ଆମର ଏଇ କାର୍ଯ୍ୟକ୍ରମକୁ ସବୁ ସପ୍ତାହରେ ଶୁଣିବାକୁ ସୁଯୋଗ ପାଆନ୍ତି ନା ପାଆନ୍ତି ନାହିଁ?
1: ହଁ ସାର୍, ମୁଁ ଏନିହାଉ ଶୁଣେ, ଯଦି ରବିବାର ଦିନ ଦିନରେ ଶୁଣି ନ ପାରେ ତାହେଲେ ରାତି 10ଟା ପରେ ଶୁଣେ। କିନ୍ତୁ ବେଳେବେଳେ ଆପଣ ପ୍ରୋଗ୍ରାମ ଟାଇମ ଚେଞ୍ଜ କରିଦିଅନ୍ତି। ଲାଷ୍ଟ ଟାଇମ ମୁଁ ଯୋଉ କଥା ହେଇଥିଲି ମୁଁ ଆଉ ଶୁଣିପାରିଲିନି, ମୁଁ ଆଉ ମିଶେଇ ଆପଣଙ୍କ ସହିତ କଥା ହେଇଥିଲୁ।
0: ଆଜ୍ଞା,
1: ଦିନର ସମୟ ଅଭାବରୁ ରାତି ଟାଇମ ଶୁଣିଲା ବେଳକୁ ଆପଣ ଗୋଟେ କଣ କ୍ରିକେଟ ମ୍ୟାଚର ରିଲେ ଦେଲେ ଆଉ ସେ ଶୁଣିଗଲା।
0: ଆଚ୍ଛା ଆଚ୍ଛା, ଯାହା ବି ହେଉ, ଆଜି ଆପଣ କାର୍ଯ୍ୟକ୍ରମକୁ ଟେଲିଫୋନ୍ କରିଛନ୍ତି। ଆପଣ ଯେମିତି କହିଲେ 58 ଥର ଆପଣ ଏଇ କାର୍ଯ୍ୟକ୍ରମକୁ ଟେଲିଫୋନ୍ କରିଛନ୍ତି, ଜାଣିକି ତ ବହୁତ ଉତ୍ସାହିତ ଲାଗିଲା। ଆକାଶବାଣୀ ଏବେ 90 ବର୍ଷରେ ପଦାର୍ପଣ କରିଛି। ଆକାଶବାଣୀ ସହିତ ଆପଣ କେତେ ବର୍ଷ ହେଲାଣି ଯୋଡ଼ି ହୋଇଛନ୍ତି?
1: ମୁଁ ପ୍ରାୟତଃ 30 ବର୍ଷ, ଯଦିଓ କେନ୍ଦୁଝର FM ସୁବିଧା ନଥିଲା, ମୁଁ କଟକ ବିଦ୍ୟାର୍ଥୀ ପ୍ରାୟ ଫ୍ରିକ୍ୱେଣ୍ଟଲି ଶୁଣେ। ତ ଆପଣଙ୍କର ପ୍ରୋଗ୍ରାମ ତ ବର୍ଷେ 3 ବର୍ଷ ଖଣ୍ଡେ ଶୁଣୁଛି।
0: ଆଜ୍ଞା,
1: ମୋର ଗୋଟେ କ୍ୟୁରିଓସିଟି ଥାଏ କୋଉ ଏରିଆ ଲୋକ କେମିତି ଚଳୁଛନ୍ତି, କେମିତି କଥାବାର୍ତ୍ତା, କାହାର ଭାବନାଟା କେମିତି, କିଏ କଣ ଭାବୁଛି। ମୁଁ ସେଇ ଦୃଷ୍ଟିରୁ ମୋତେ ସବୁ ସେଣ୍ଟର ପ୍ରୋଗ୍ରାମ ଶୁଣିବାକୁ ମୋତେ ଭଲ ଲାଗେ। ସବୁ ଯଦିଓ ଶୁଣି ନ ପାରେ ପ୍ରୋଗ୍ରାମ, ଏଇ ଆପଣଙ୍କର ଫୋନ୍ ଇନ୍ କାର୍ଯ୍ୟକ୍ରମ ହଉ, ଯୁବବାଣୀ ହଉ, ଚାଷ ପ୍ରୋଗ୍ରାମ ହଉ, କିମ୍ବା ହେଲ୍ଥ ଇସ୍ୟୁ ହଉ, ଏସବୁ ମୋତେ ଯେତେବେଳେ ଦିଏ ମୁଁ ଶୁଣେ। ଟାଇମ୍ ପାଇଲେ ମୁଁ ପ୍ରାୟ ସମୟ ବାହାର କରି ଶୁଣେ।
0: ଏତେ ସବୁ ମିଡ଼ିଆ ଥିବା ପରେ ବି ଏବେ ତ ସୋସିଆଲ ମିଡ଼ିଆ, ସାମାଜିକ ଗଣମାଧ୍ୟମ ବହୁତ ଆପଣାର ହୋଇପାରିଛି, ଏତେ ସବୁ ଥାଇକି ଆପଣ ଆକାଶବାଣୀ ସହିତ ଯୋଡ଼ି ହୋଇଛନ୍ତି, କ'ଣ ଆପଣଙ୍କର ସ୍ୱତନ୍ତ୍ରତା ଅନୁଭବ କରନ୍ତି ଆକାଶବାଣୀକୁ ନେଇ?
1: ମ୍ୟାକ୍ସିମମ୍ ଲୋକ ମିଡ଼ିଆ ଅପେକ୍ଷା ରେଡ଼ିଓରେ ଉପକୃତ ହୁଅନ୍ତି ସାର୍, ମୁଁ ଏଇଟା ଜାଣିଛି। ଆଉ ଦ୍ୱିତୀୟ କଥା, ରେଡ଼ିଓରେ କେବେ ମିଛ ପ୍ରୋଗ୍ରାମ ଦଉନଥିବ, ଓରିଜିନାଲିଟି ଦଉଥିବ।
0: ସବୁ ବିଶ୍ୱାସକୁ ନେଇ, ସମସ୍ତଙ୍କ ଭରସାକୁ ନେଇ, ସମସ୍ତଙ୍କ ମନକୁ ନେଇ ଆକାଶବାଣୀ ସବୁବେଳେ କାର୍ଯ୍ୟକ୍ରମ ପ୍ରସାର କରୁଥିବାରୁ ଆପଣ ଆକାଶବାଣୀକୁ ବହୁତ ଭଲ ପାଆନ୍ତି, ଜାଣିକି ବହୁତ ଖୁସି ଲାଗିଲା। ଆଜି କହନ୍ତୁ କେଉଁ ଗୀତ ଶୁଣିବେ ଆମର ଏଇ କାର୍ଯ୍ୟକ୍ରମରେ?
1: ସାର୍, ଅରବିନ୍ଦ ମୁଦ୍ରି ସାର୍ଙ୍କର ଗୋଟେ ଗୀତ ଅଛି, କର୍ମଫଳ ଯଦି ଭୋଗିବାକୁ ଥାଏ ଭୋଗୁଛି ତ ଭୋଗିବି।
0: ଆଜ୍ଞା, ଆପଣ ଜଣେ ଯୁବମାନସର ଯୁବକ ହେଇକି, ଯୁବ ବନ୍ଧୁ ହେଇକି ଏମିତି ଏକ ସ୍ୱତନ୍ତ୍ର ଲେଖା ଥିବା ଗୀତକୁ କାହିଁକି ପସନ୍ଦ କରିଲେ, କ'ଣ କାରଣ
1: ନାଇଁ
0: ହେଇପାରେ?
1: ସାର୍, ଦେଖନ୍ତୁ ମୁଁ କାହାର କ୍ଷତି କରେନି, ଯଥାସମ୍ଭବ ମୁଁ ମୋର ଫାଇନାନ୍ସିଆଲ ଯଦି ନ ହୁଏ ମୁଁ ମୋର ଯଥାସମ୍ଭବ ସମ୍ଭବ ହେଲ୍ପ କରେ, ମୋ ଫ୍ରେଣ୍ଡ ସର୍କଲ ମୋତେ ସମସ୍ତେ ଜାଣନ୍ତି।
0: ଆଜ୍ଞା ଆଜ୍ଞା, ଆପଣଙ୍କ ଅନୁରୋଧର ଗୀତ ଆମେ ଆପଣଙ୍କୁ ଶୁଣାଉଛୁ। ଆପଣ ଆଉ କେବେ ଆପଣଙ୍କ ମ୍ୟାଡ଼ାମଙ୍କ ସହିତ ଥିଲେ କଥା ହେବା?
1: ମ୍ୟାଡ଼ାମ ତ ଅଛନ୍ତି ଏବେ।
0: ଆଚ୍ଛା ଆଚ୍ଛା,
1: ଆଜ୍ଞା,
0: କଥା ହେବେ।
1: ହଁ କଥା ହେବେ,
0: ଆଚ୍ଛା
1: କହୁଥିଲା
0: ଆଚ୍ଛା,
1: ମୁଁ ଯୋଉଟା ଦେଇଥିଲି କାହିଁକି ଶୁଣିପାରୁନି କହିବ,
0: ଅଭିଯୋଗ କରିବାର କଥା ନାହିଁ କି? ଠିକ ଅଛି, ଦିଅନ୍ତୁ ଦିଅନ୍ତୁ। ହ୍ୟାଲୋ ଆକାଶବାଣୀ, ନମସ୍କାର ଆଜ୍ଞା। ଅଭିଯୋଗ ଆପଣ ଆମ ଉପରେ ଲଦି ଦେଉଥିବାରୁ ଆମେ ଆପଣଙ୍କ ସହିତ କଥା ହେବା ପାଇଁ ଚାହିଁଲୁ। ଅଭିଯୋଗ ଲଦି ଦେଇନାହାନ୍ତି? ଆଚ୍ଛା, କହିଲେ ଯେ ଆମର କଥାବାର୍ତ୍ତା କାହିଁକି ଆମେ ରେଡିଓରେ ଶୁଣିପାରିଲୁ ନାହିଁ ସେଦିନ ରାତି ସକାଳେ, ଅବଶ୍ୟ ଆପଣଙ୍କ ଆଜ୍ଞା ଆଜ୍ଞା ଆଚ୍ଛା, ସକାଳେ ଶୁଣିପାରିନଥିବାରୁ ରାତି ଆମର ଖେଳ ପ୍ରଚାର କରାଯାଉଥିଲା, ସେଥିପାଇଁ ଆପଣ ଶୁଣିପାରିଲେନି। ଆଉ ଭଲ ଅଛନ୍ତି? ଆଜି ଆଉ ଆପଣଙ୍କ ସହିତ ବିଶେଷ କଥା ହେଇପାରୁନାହୁଁ, ପରବର୍ତ୍ତୀ ସମୟରେ ଆପଣ ଯେତେବେଳେ ଟେଲିଫୋନ୍ କରିବେ ଆମେ କଥା ହେବା। ଅନୁରୋଧର ଗୀତ ଶୁଣାଉଛୁ।
2: ଆଜ୍ଞା, ନମସ୍କାର
0: ନମସ୍କାର।

0: ହ୍ୟାଲୋ ଆକାଶବାଣୀ,
1: ବିଶ୍ରବାବୁ ନମସ୍କାର।
0: ନମସ୍କାର ଆଜ୍ଞା।
1: ଭଲ ଅଛନ୍ତି?
0: ଆଜ୍ଞା, ଆପଣଙ୍କ ପରିଚୟ ଟିକେ ଦିଅନ୍ତୁ।
1: ମୁଁ ମଙ୍ଗଲରୁ ରାଜେନ୍ଦ୍ର ରଣା କହୁଛନ୍ତି।
0: ଆଜ୍ଞା, ରାଜେନ୍ଦ୍ର ଭାଇ କହୁଛନ୍ତି ଆପଣ? ଆଜ୍ଞା, ଆମର ଏଇ କାର୍ଯ୍ୟକ୍ରମ ଗତ ସପ୍ତାହରେ ଟେଲିଫୋନ୍ କରିଥିଲେ ବୋଧହୁଏ।
1: ହଁ, ସମୟ ପାଉଛି କରିଦେଉଛି। ମୁଁ କ'ଣ ଆଉ ଶ୍ରୋତା ହିସାବରେ 2 ମାସ 3 ମାସ ବଢ଼ୁଛି, ଯେତେବେଳେ
0: ଆଚ୍ଛା
1: ସମୟ
0: ଆଚ୍ଛା
1: ପାଇବି
0: ଆଚ୍ଛା,
1: କଲି ହେବ।
0: କିନ୍ତୁ ଆମର ଏଇ କାର୍ଯ୍ୟକ୍ରମ କିଛି
1: ହଁ,
0: ଦିନ
1: ମୁଁ
0: ବ୍ୟବଧାନ ରଖିକିରି କରିବା ପାଇଁ ଆମେ ଅନୁରୋଧ କରୁଛୁ। ଆଜି କୁହନ୍ତୁ କେଉଁ ଗୀତ ଶୁଣିବେ ଆପଣ ଆମର ଏଇ କାର୍ଯ୍ୟକ୍ରମରେ?
1: ଗୋଟେ ହିନ୍ଦୀ ଗୀତ ଅଛି ଉଦିତ ନାରାୟଣ ସାର୍ଙ୍କ, ବଢିଆ ଗୀତ ଅଛି। ଥୋଡ଼ା ସା ପ୍ୟାର ହୁଆ ହେ ଥୋଡ଼ା ସା ବାକି, ସେଇ ଗୀତଟା ଦେଖା ବଜେଇ ଦେବେ। ଏଇଟା ବି ବଢିଆ ଗୀତଟା, ଉଦିତ ନାରାୟଣ ଆଉ ଆଗ୍ରା ମ୍ୟାଡାମଙ୍କ ଗୀତଟା ବଢିଆ ଗୀତଟା। ଏଇ ଗୀତଟା ସମସ୍ତଙ୍କୁ ଭଲ ଲାଗିବ, ବୁଝିପାରିଲି? ବୟସ୍କ ଲୋକ ବି ଭଲ ଲାଗିବ,
0: ଆଜ୍ଞା
1: ଛୁଆ ବି ଭଲ ଲାଗିବ। ହେଲା,
0: ଠିକ୍ ଅଛି,
1: ଠିକ୍ ଅଛି, ରହୁଛି।
0: ଆଜ୍ଞା ନମସ୍କାର।
1: ନମସ୍କାର।

0: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଶୁଣନ୍ତୁ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଅବଲାଗିତ ଦିନ 11:10 ଆଜିର କଣ୍ଠଶିଳ୍ପୀ ଅନିତା ଗୋସ୍ୱାମୀ ଏବଂ ପ୍ରଫୁଲ୍ଲ କର। ଲୋକସଙ୍ଗୀତ କ୍ରମରେ ପ୍ରଚାର କରିବୁ ଓଡ଼ିଶୀ କୀର୍ତ୍ତନ ଦିନ 11:30 ପରିବେଷଣ କରିଛନ୍ତି ବିକ୍ରମ ପ୍ରଧାନ ଏବଂ ସାଥୀମାନେ। ମଞ୍ଜୁଳ ମଧ୍ୟାହ୍ନରେ ଶ୍ରୋତାଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଦିନ 12:00। ଦିନ 1:10 ଲୋକସଙ୍ଗୀତ କ୍ରମରେ ଖଞ୍ଜଣି ଭଜନ ପରିବେଷଣ କରିଛନ୍ତି ପୂର୍ଣ୍ଣଚନ୍ଦ୍ର ଭୋଇ ଏବଂ ସାଥୀମାନେ। ନାରୀମହଲ ଦିନ 1:20 ଏଥିରେ ପ୍ରଚାର କରିବ ନାଟକ ଦୁଃଖ ସୁଖ ଆଉ କିଛି କଥା। ମୂଳ ରଚନା ସପନ ଜ୍ୟୋତି ଠାକୁର, ଅନୁବାଦ ଡକ୍ଟର ଅଜିତ ପ୍ରସାଦ ମହାପାତ୍ର, ପ୍ରଯୋଜନା ତରୁଣକାନ୍ତି ରାଉତ। ଅପରାହ୍ନ 2:45 ଆପଣଙ୍କ ଚିଠି। ଅପରାହ୍ନ 3:00 ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଅପରାହ୍ନ 3:10 ପିପୁଲ୍ସ ପଦ୍ମ ଅନ୍ ଆକାଶବାଣୀ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ଅସରନ୍ତି ଅପରାହ୍ନ 3:25 ଚିରହରିତ, ଅପରାହ୍ନ 4:00 ମିଳିତ କଣ୍ଠରେ ଦେଶଭକ୍ତି ଗୀତ, ଅପରାହ୍ନ 4:55 ସ୍ମୃତିର ପାହାଚ, ସନ୍ଧ୍ୟା 5:00 ଏଥିରେ ଅଛି ବ୍ରଜମୋହନ ମହାନ୍ତିଙ୍କ ସହିତ ସାକ୍ଷାତକାର। ଯୁବବାଣୀରେ ସମ୍ପର୍କ ଶ୍ରୋତାଙ୍କ ଚିଠିପତ୍ରର ଉତ୍ତର ସନ୍ଧ୍ୟା 5:30, ସନ୍ଧ୍ୟା 6:10 ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 20ତମ ଭାଗ ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ ସନ୍ଧ୍ୟା 6:30। ରାତି 7:02 ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ରାତି 7:25 ଜିଲ୍ଲା ହାଲଚାଲରେ ସମ୍ବଲପୁର ଜିଲ୍ଲାର ହାଲଚାଲ। ଆକାଶବାଣୀରୁ କୃଷି ଶିକ୍ଷା ରାତି 7:30 ଏଥିରେ ବିଷୟ ରହିଛି ହାଇଡ୍ରୋଫୋନିକ ଚାରା ସ୍ଥାୟୀ ପଶୁପାଳନ ପାଇଁ ଏକ ଉପଯୁକ୍ତ ବ୍ୟବସ୍ଥା, ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡକ୍ଟର ଅର୍ପିତା ମହାପାତ୍ର। ରାତି 8:02 ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ରାତି 9:30 ଅଖିଳ ଭାରତୀୟ ନାଟକ କାର୍ଯ୍ୟକ୍ରମରେ ରହିଛି ନାଟକ ପେଟେଣ୍ଟ ମେଡିସିନ, ମୂଳ ରଚନା ବ୍ୟାସକବି ଫକୀରମୋହନ ସେନାପତି, ବେତାର ରୂପାନ୍ତର ଗୋପାଳ ଛୋଟରାୟ, ପ୍ରଯୋଜନା ହେମନ୍ତ କୁମାର ଦାସ। ରାତି 10:00 ଅଖିଳ ଭାରତୀୟ ରବିବାସରୀ ସଙ୍ଗୀତ ସଭା ଆକାଶବାଣୀ ଦିଲ୍ଲୀରୁ। ଏ ଥିଲା ଆମର ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ କଟକ। ଶୁଣନ୍ତୁ ପାଣିପାଗର ସୂଚନା। ପାଣିପାଗର ସ୍ଥାନୀୟ ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ଭୁବନେଶ୍ୱର ଏବଂ ତାର ଆଖପାଖ ଅଞ୍ଚଳର ଆକାଶ ନିର୍ମଳ ରହିବା ସହିତ ଆସନ୍ତାକାଲି ସର୍ବୋଚ୍ଚ ତାପମାତ୍ରା 40°C ଏବଂ ସର୍ବନିମ୍ନ 28°C ହୋଇପାରେ। ଶୁଣିଲେ ପାଣିପାଗର ସୂଚନା।
1: ଜିଏସ୍ଟି କାଉନସିଲ୍ ବୀମା ଉପରେ ଲାଗୁ ହେବାକୁ ଥିବା 18% ଟ୍ୟାକ୍ସକୁ ହ୍ରାସ କରି 0% କରିଦିଆଯାଇଛି। ଏହାଫଳରେ ଜୀବନ ବୀମା କରିବାକୁ ଥିଲେ ଏବେ କେବଳ ଇନ୍ସୁରାନ୍ସର ପ୍ରିମିୟମ୍ ହିଁ ଦେବାକୁ ହେବ ଏବଂ ଏହା ଉପରେ କୌଣସି ଅତିରିକ୍ତ ଟ୍ୟାକ୍ସ ଦେବାକୁ ପଡ଼ିବ ନାହିଁ। ଯେଉଁମାନେ ସ୍ୱାସ୍ଥ୍ୟ ବୀମା କରିବାକୁ ଚାହୁଁଛନ୍ତି ତାଙ୍କ ପାଇଁ ବହୁତ ଲାଭପ୍ରଦ ହେବ, କାହିଁକି ନା ଆଗରୁ LIC ରିହାତି ମିଳିଥିଲା, ଆଉ ଏବେ GST ହଟିଯିବା କାରଣରୁ ବୀମା କରୁଥିବା ଲୋକଙ୍କ ପାଇଁ ଏହା ବହୁତ ଫଳପ୍ରଦ ହେବ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
5: ୱାର୍କ ଫ୍ରମ୍ ହୋମ୍ ହାଇ ସାଲାରୀ ମାତ୍ର ଗୋଟିଏ କ୍ଲିକ୍ ରେ। ଆରେ ବା।

ଶୁଣୁଥିଲେ ଅନିତା ଗୋସ୍ୱାମୀଙ୍କ କଣ୍ଠରୁ କେତେଗୋଟି ଗୀତ। ଏଥର ପରବର୍ତ୍ତୀ କଣ୍ଠଶିଳ୍ପୀ ପ୍ରଫୁଲ୍ଲକର ଶିଳ୍ପୀଙ୍କ କଣ୍ଠରେ ଶରତ୍ଚନ୍ଦ୍ର ଭଞ୍ଜଦେବଙ୍କ ରଚନା।

0: ଅଭୁଲା ଗୀତରେ ଶୁଣୁଥିଲେ ଅନିତା ଗୋସ୍ୱାମୀ ଏବଂ ପ୍ରଫୁଲ୍ଲକରଙ୍କ କଣ୍ଠରୁ କେତେଗୋଟି ଗୀତ। ଆକାଶବାଣୀ କଟକ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ। ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।
0: ଲୋକସଙ୍ଗୀତ କ୍ରମରେ ପ୍ରଚାର କରୁଛୁ ଓଡ଼ିଶୀ କୀର୍ତ୍ତନ, ପରିବେଷଣ କରିଛନ୍ତି ବିକ୍ରମ ପ୍ରଧାନ ଏବଂ ସାଥୀମାନେ।

ଦେବର ସିନାର ଗୋପପୁରକୁ ଯିବେ ବୋଲି ମନସ୍ଥ କରିଛନ୍ତି, ଦେବର ସିନାର ଯେତେବେଳେ ମନସ୍ଥ କରିଛନ୍ତି, ଯଦି ନନ୍ଦ ଯଶୋଦା ମାନେ ଏଠି ଯଦି ନ ଆସିବେ, ତାଙ୍କର ନନ୍ଦ ଯଶୋଦା ଯେତେବେଳେ ଏଠି ନ ଆସିବେ, ତାଙ୍କର ବାସୁଲ୍ୟ ମାଧୁର୍ଯ୍ୟ ଐଶ୍ୱର୍ଯ୍ୟ ରୂପ କେବେ ହେଲେ ଦେଖିପାରିବେ ନାହିଁ ଇନ୍ଦ୍ର। ଇନ୍ଦ୍ରଙ୍କର ସହସ୍ର ନୟନରୁ କେମିତି ମୁକ୍ତି ହେବ ବୋଲି କରିଛନ୍ତି। ନନ୍ଦ

0: ଲକ୍ଷ୍ମୀ ଯାବଟେ ଚଳନ୍ତି, ରାଧାଙ୍କୁ ଯାଇ ଭେଟନ୍ତି। ରାଧା କରିଛନ୍ତି କଣ, କେତେ ଗୁଡ଼ିଏ ଫୁଲ ଆଣି ଏକତ୍ରିତ କରୁଛନ୍ତି,
1: କରିଛନ୍ତି
0: ମାଳଟିଏ ବସିକିରି ଗୁନ୍ଥୁଛନ୍ତି। ରାଧା ଯେତେବେଳେ ମାଳଟିଏ ଗୁନ୍ଥୁଛନ୍ତି, ତାଙ୍କର ନୟନର ଅଶ୍ରୁଧାରଧାର ହୋଇ ବୋହି ଯାଉଛି। ଯେତେବେଳେ ଅଶ୍ରୁଧାର ବୋହି ଯାଉଛି, ଚନ୍ଦ୍ରାବଳୀ କହୁଛନ୍ତି, ରାଧା ତୁ ନୀଲଜୀ କାହା ପାଇଁ ଏ ଫୁଲହାର ବସିକିରି ଗୁନ୍ଥୁଛୁ
1: ଗୁନ୍ଥୁଛୁ?
0: ଯଦି କୁଷ୍ଠ ଥାନ୍ତେ କୁଷ୍ଠଙ୍କ ଗଳାରେ ଲମ୍ବାଇ ଦେଲେ କେଡ଼େ ଶୋଭା ଦେଖାଯାଆନ୍ତା। ସେହି ସମୟରେ ରାଧା କହୁଛନ୍ତି, ନଳିତା ମୋର ଏଡ଼େ ମୋ ଭାଗ୍ୟ ଏଡ଼େ ଛୋଟ, ମୋ କର୍ମ ଏଡ଼େ ହୀନମାନ। ଆଲୋ ପ୍ରିୟ।

ଦିନ ଚନ୍ଦ୍ରାବଳୀ ମୋ କରମ ଏଡ଼େ ହିନିମାନ ତୁଳସୀ ବୋଲି ଯାହାକୁ ମୁଁ ମୂଳରେ ପାଣି ଦେଇଥିଲି ଧୂପ ଚାଳ ଦେଇଥିଲି ସେ କଣ ହେଇଛି ଜାଣିଛୁ ନା? ସେ ଖାଡ଼ିଆ କଳାରେ ପରିଣତ ହୋଇଯାଇଛି।

0: ଦାଦା କହୁଥିଲ ସଜାନୀ
1: ହଁ
0: ସାରି ବୋଲି ଯାହାକୁ ମୁଁ ତାକୁ ଯତ୍ନେ ପୋଷିଥିଲି, କେତେ ବୋଲ ମନେଇଥିଲି, କେତେ ଫଳମୂଳ ଆଣି ତାକୁ ଖାଇବାକୁ ଦେଇଥିଲି, ସିଏ କଣ ହେଇଛି ଜାଣିଛୁ? ନହେଲେ ସିଏ ବଣ କୁକୁଡ଼ା ସାଥିରେ ପରିଣତ ହୋଇଯାଇଛି। ସିଏ ଆଉ କଣ କରିଛି ନା ଶାଳ।

0: ଦେବର୍ଷିନାଥ କହନ୍ତି ହେ ରାଧେ, ତୁମେ ଯୋଉ କୃଷ୍ଣ ପାଇଁ ଯୋଉ ବ୍ୟାକୁଳିତ ହଉଛ,
1: ଆଚ୍ଛା
0: ସିଏ ଆଗ ଭଳିଆ କୃଷ୍ଣ ଆଉ ତମର ନାହାନ୍ତି, ତୁ ଯେଉଁ ଚାଲିଗଲାଣି ସେଇଦିନ ତମକୁ ସବୁ ଭୁଲି ଚାଲି ଯାଇଛନ୍ତି। ଯଜ୍ଞ

କାର୍ଯ୍ୟକ୍ରମର ଶେଷ ଗୀତଟି ପାଇଁ ଏସ୍ଏମ୍ଏସ୍ ପଠାଇଛନ୍ତି ମରେଗାଁ ହାଟଡିହିଁ କେନ୍ଦୁଝରରୁ ଅନିତାରାଣୀ ପଣ୍ଡା ଏବଂ ପରିପୂରଣ ପଣ୍ଡା। ଆପଣ ଶୁଣିବା ପାଇଁ ଚାହିଁଛନ୍ତି ହିନ୍ଦୀ କଥାଚିତ୍ର କଚ୍ଚେ ଧାଗେର ଗୋଟିଏ ଗୀତ, ଗାଇଛନ୍ତି କୁମାର ସାନୁ ଏବଂ ଲତା ମଙ୍ଗେସ୍କର।

ପୂର୍ଣ୍ଣଚନ୍ଦ୍ର ଭୋଇ ଏବଂ ସାଥୀମାନଙ୍କ ପରିବେଷିତ ଖଞ୍ଜଣି ଭଜନ ଶୁଣୁଛନ୍ତି ଶିଳ୍ପୀମାନେ ଶେଷରେ ପରିବେଷଣ କରିଛନ୍ତି ଭୀମ ଭୋଇଙ୍କର ଅନ୍ୟ ଏକ ରଚନା।

0: ପୂର୍ଣ୍ଣଚନ୍ଦ୍ର ଭୋଇ ଏବଂ ସାଥୀ ଚମ୍ପକ କୁମାର ରାଉତ ଏବଂ ସୁରେଶ ଭୋଇଙ୍କ ପରିବେଷିତ ଖଞ୍ଜଣୀ ଭଜନ ଶୁଣୁଥିଲେ ଭୀମ ଭୋଇଙ୍କ ରଚନାରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ନାରୀ ମହଲ।
1: ସାବିତ୍ରୀ, ମୋ ଅଫିସ ଯାଉଛି।
2: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
1: ବାପରେ, ଏତେ ଟଙ୍କା?
2: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
1: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
2: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
3: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
4: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ, ଏଇ ଲିଙ୍କ ପରଠି APK ଡାଉନଲୋଡ କରି ନିଅନ୍ତୁ।
5: ଠିକ ଲାଗୁନି, ସ୍କାମ ବି ହେଇପାରେ। APK

ଜୀବନ ଏକ ସଂଘର୍ଷମୟ ଯାତ୍ରା। ଜୀବନଟା କେବଳ ସୁଖର ତୁଳିତଳ୍ପ ଶଯ୍ୟା ନୁହେଁ, ସେଥିରେ ଅନେକ ଦୁଃଖ ଆସେ, ବିଷାଦ ଆସେ, ଅନୁତାପ ଆସେ। ତଥାପି ତା ଭିତରେ ବି ମଣିଷ ସୁଖ ଖୋଜେ। ସୁଖ ଖୋଜୁ ଖୋଜୁ ସେ ଅନେକ ସମୟରେ ମୋହଗ୍ରସ୍ତ ହୋଇ ତାର ଅନ୍ତର୍ନିହିତ ଆବେଗକୁ ଚାପି ଦେଇ ବେଳେବେଳେ ସୁଖୀ ହେବାର ଅଭିନୟ ମଧ୍ୟ କରିଥାଏ। ତଥାପି ସେଇ ଅଭିନୟ ମଧ୍ୟରେ ବି ସେ ଜୀବନ ଜିଇଁବାର କଳା ଶିଖିଥାଏ। ଏଇ ତ ଜୀବନ, ଏହା ଆମ ସମସ୍ତଙ୍କ ଜୀବନରେ ଘଟିଥାଏ, ଘଟୁଛି ମଧ୍ୟ।

ତେବେ ଆସନ୍ତୁ ଏହି ପରିପ୍ରେକ୍ଷୀରେ ଶୁଣିବା ଆଜିର ନାଟକ ଦୁଃଖ ସୁଖ ଆଉ କିଛି କଥା। ଏହାର ମୂଳ ରଚନା କରିଛନ୍ତି ସପନ ଜ୍ୟୋତି ଠାକୁର, ଓଡ଼ିଆ ଭାଷାନ୍ତର କରିଛନ୍ତି ଡକ୍ଟର ଅଜିତ ପ୍ରସାଦ ମହାପାତ୍ର ଏବଂ ପ୍ରଯୋଜନା କରିଛନ୍ତି ତରୁଣକାନ୍ତି ରାଉତ।

0: हेलो रोनू। अरे हाँ कह, मु सुनुची। कौन कहिलु, पहुँची गलुनि? एबे ओल्लैलु? मामी कौठी? लगेज लाइनरे? पापा? ना ना, से पर्यंत घरे पहुँची नाहांती। मामी को देलु? मामी, पापांकर कौन आउ किछि काम थिला कि रे? ठीक अछि, डोंट वरी, टेक केयर। ओके मम्मी, बम भायज। परे इंटरनेट रे कथा हवा। तो पापा आसी गले ना कौन? हाउ मु रखुची, बाय, सी यू।
1: ओहो, हम
0: तमे रोनू आ मम्मी को एयरपोर्ट रे छाड़ी एपर्यंत घरे पहुंची ना? अथा से सियाडे से माने दमदम रे पहुंची चलेनी। एबे बते से माने फ्लाइट रे बसी छथिबे।
1: नियो नियो आगे मेडिसिन गुडा एटी रखलो। नियो,
0: अरे कारटा बाहर काई पार्किंग करिया छिलो, एकाबले भितर पुरै देलोनी?
1: नहीं, से एयरपोर्ट गला बळे बारंबार रोणु कहुतला आ गोटे वैक्यूम क्लीनर किनि आनिया पई, न आनथिले ता मनटा खराब हेन थंदा।
0: ओ बुझिली, सेई बहाना रे तमकु मार्केट बुलिबा पई गोटे मौका मिलिगला। ସେମାନେ ଯାଇ ପହଞ୍ଚିଲେଣି କଲିକତାରେ, ଆଉ ତମେ ହଲିଟେ ହଲି ଏବେ ଘରେ ମୁହଁ ଦେଖାଉଛ। ବା ବଢ଼ିଆ, ଭେରି ସ୍ମାର୍ଟ।
1: ବୁଝିଲ, ତମେ ଘରେ ବସୁଛ ତ, ରାସ୍ତା ଜାମ୍ ବିଷୟରେ କ'ଣ ଜାଣିବ?
0: ନା,
1: ଗାଡ଼ି ପରେ ଗାଡ଼ି ଲାଇନ୍ ଲାଗିଛି, ଖାଲି ଗିଅର୍ ଚେଞ୍ଜ, ବ୍ରେକ୍, ଏକଦମ ଡେଡ୍ ସ୍ଲୋରେ ମୁଁ ଗାଡ଼ି ଆଣିଛି, ଅଣ୍ଡରଷ୍ଟାଣ୍ଡ?
0: ହେଲା ଯେ, ତମେ ଏତେ ଓଜନ ଉଠେଇବା କ'ଣ ଦରକାର? ପୁଣି ଯଦି ଅଣ୍ଟା ଧରି ପକାଏ ତେବେ? କ'ଣ ମନେ ନାହିଁ ଗଲା ବର୍ଷ କେମିତି କଷ୍ଟ ପାଉଥିଲ?
1: ନାଇଁ, ଆରେ ସେତେ ଓଜନ ନାହିଁ ମ। ନିଅ ଏଇ ଜିନିଷ ଗୁଡ଼ାକ ଟିକେ ରଖିଦିଅ ଭିତରେ, ନିଅ।
0: ହଉ ହଉ, ତମେ ଏବେ ରୋଣୁକୁ ଫୋନ୍ କର, ତାର କ'ଣ କଥା ଅଛି?
1: ମୁଁ ତ ଫୋନ୍ କରିସାରିଛି।
0: କ'ଣ ଗାଡ଼ି ଡ୍ରାଇଭିଂ ଟାଇମ୍ରେ? କେତେ ଥର ତମକୁ ମନା କରିଛି କହିଲ, ଡ୍ରାଇଭିଂ ବେଳେ କାହା ସହିତ ଫୋନ୍ରେ କଥା ହେବନି ବୋଲି? ତମେ କ'ଣ ମୋ କଥା କିଛି ଶୁଣୁଛ? ଗଲା ବର୍ଷ କି ସିଭିୟର ଆକ୍ସିଡେଣ୍ଟ ହେଇଥିଲା, ଏତେ ଜଲ୍ଦି ଭୁଲି ଗଲ?
1: ହଉ ହେଲା ହେଲା ହେଲା, ସରି ସରି, ଆଜିଠୁ ତମ କଥା କାନିରେ ଗଣ୍ଠି ପକାଇଲି। ଗଲ, କପେ ଗରମ ଗରମ କଫି ଆଣିବୁ, ଯାଅ।

0: ନିଅ। ଆରେ ବଡ଼ ଆଶ୍ଚର୍ଯ୍ୟ ଲୋକ ତ ତମେ, ପାଖରେ ବସିଛ ଫୋନ୍ଟା ଉଠେଇ ପାରୁନ। ମୁଁ ରିଙ୍ଗ ଟୋନ୍ ଶୁଣି କିଚେନ୍ରୁ ଦୌଡ଼ି ଆସୁଛି, ଅଥଚ ତମେ କ'ଣ ହେଇଛି ତମର, ଏତେ ଭାବୁଛ କ'ଣ?
1: ନାଇଁ କିଛି ନାହିଁ ତ, ଆଇ ଆମ୍ ଓକେ, ଭେରି ଫାଇନ୍।
0: କ'ଣ ଭାବୁଛ ତମେ, କ'ଣ ଭାବୁଛ ମୁଁ କିଛି ଜାଣିପାରିବିନି? କୁହ କୁହ, କ'ଣ ହେଇଛି, କ'ଣ ଲୁଚଉଛ?
1: ଆରେ କିଛି ଲୁଚଉନି, ତମକୁ କିନ୍ତୁ କହିବାକୁ ଚାହୁଁନି।
0: କ'ଣ କହିଲ, ମୋତେ କହିବନି? କ'ଣ ଏମିତି କଥାଟା କି?
1: କିଛି ନାହିଁ, କହିଲେ ତମେ କ'ଣ କରିପାରିବ? ଆଉ ତମକୁ ଅଯଥାରେ ଟେନସନ୍ ଦେବାକୁ ମୁଁ ଚାହୁଁନି।
0: ଦେଖ, ଆମେ ଘର ଭିତରେ କେବଳ ଦୁଇ ଜଣ ମଣିଷ, ମୋତେ ଯଦି ସବୁ କଥା ନ କହିବ ତେବେ ମୁଁ କେମିତି ଜାଣିବି କହିଲ? କି ଫୋନ୍ଟା ଉଠଉନ,
1: ତମର ସେ ଫାଇଲରେ ସାଇନ୍ କରାଇବାର ନଥିଲା।
0: କେଉଁ ଫାଇଲ?
1: ସେଇ ଅର୍ବାନ ୱାଟର ସପ୍ଲାଇ ଫାଇଲ।
0: କାଇଁ ବୁଲେଇ ବଙ୍କେଇ କଥା ଗୁଡ଼ା କହୁଛ କହିଲ, ସିଧା କହୁନ, ମଣିଷ ତମ କଥାରେ ପାଗଳ ହେଇଯିବ, ହଠାତ୍ ସେ ଫାଇଲ କଥା କେମିତି ତମ ମୁଣ୍ଡକୁ ଢୁକିଲା ଯେ? ସତ କହୁନ,
1: ତମେ ଜାଣିଛ ଏ ଯେଉଁ ଫୋନ କୋଉଠୁ ଆସିଥିଲା?
0: ସେଇ କଥା ତ ମୁଁ ଜାଣିବାକୁ ଚାହୁଁଛି।
1: ମୋତେ ଆଜି ତାକୁ ଗୋଟେ ଡେଫିନାଇଟ୍ ରିପ୍ଲାଏ ଦେବାକୁ ପଡ଼ିବ, ନୋ ଏକ୍ସକ୍ୟୁଜ୍ ଆଟ୍ ଅଲ୍।
0: ମୁଁ ତମ କଥା କିଛି ବୁଝିପାରୁନି, ପୁରାପୁରି କନଫ୍ୟୁଜ୍ ହେଇଯାଉଛି।
1: ତମେ ବୁଝିପାରିବନି ଶ୍ରୁତି, ସେ ମାନେ ଆମ ଘର ଜମିବାଡ଼ି ସବୁକିଛି କିଣି ନେବାକୁ ଚାହେଁ।
0: ଆରେ କିଏ କିଏ ଆମ ଘର ନେବାକୁ ଚାହୁଁଛି? ଆମେ ତ ଘର ବିକିବାକୁ ଚାହୁଁନୁ, ତାର ଆମ ସମ୍ପତ୍ତି ଉପରେ ଏତେ ଲୋଭ କାହିଁକି? ତମେ କ'ଣ କାହାକୁ ଆମ ଘର ବିକିବା ପାଇଁ କହିଥିଲ?
1: ଆଶ୍ଚର୍ଯ୍ୟ, ମୁଁ କାହିଁ କହିବି?
0: ତେବେ ଘର ବିକା କଥା ଆସିଲା କେଉଁଠୁ? ତମେ ତ ଫାଷ୍ଟ କଲ୍ରେ ସଫା ସଫା ମନା କରିଦେଇଥାନ୍ତ, ସେଇଠି କଥା ସରିଯାଇଥାନ୍ତା, ବାରମ୍ବାର ସେ ଆମକୁ କାହିଁକି ଫୋନ୍ କରୁଥାନ୍ତା?
1: ତମେ ବୁଝୁନ କାହିଁକି, କଥା ସେଇଠି ସରି ନଥାନ୍ତା।
0: ଆଉ
1: ଏଇଟା କ'ଣ ସରିବା କଥା ଯେ ସରିବ?
0: ମାନେ
1: ମାନେ ମୁଁ ଯେଉଁ ଘରେ ରହୁଛି, ବସୁଛି, ଶୋଉଛି, ସେଇଟା ମୋ ଘର, ମୁଁ ମୋ ଘର ବିକିବାକୁ ଚାହୁଁନି। ଏକଥା ମୁଁ ସେମାନଙ୍କୁ କେତେ ଥର କହିସାରିଲିଣି, କିନ୍ତୁ
0: ପୁଣି କିନ୍ତୁ କ'ଣ,
1: ସେମାନଙ୍କର ଏକା ଜିଦ, ସେମାନେ ମୋ ଘର କିଣିବେ, ଯେତେ ପଇସା ହେବ ସେମାନେ ଦେବେ। ମୁଁ କହିଲି ଦେଖ, ମୋର ବିକିବାର ନାହିଁ, ମୁଁ ସେ ପଇସା ପଛରେ ଦୌଡ଼ିବା ଲୋକ ନୁହେଁ। ତଥାପି ସେମାନେ କ'ଣ କହିଲେ ଜାଣିଛ?
0: କ'ଣଟା କରିପକେଇବେ ଯେ ସେମାନେ?
1: ଆରେ କହିଲେ ଗୁଳି ମାରିଦେବେ, ମାନେ ମର୍ଡର, ଗୋଟେ ପଇସା ବି ଦେବେନି।

0: ଭାଇ ଶୁଣୁଛ, ରୋଣୁର ଫ୍ଲାଇଟ୍ ଲେଟ୍ ଅଛି।
1: କେତେ ଘଣ୍ଟା?
0: ଆଗ ତ କହୁଥିଲା ଘଣ୍ଟାଏ ବୋଲି, ଏବେ ପୁଣି ଫୋନ୍ କରିଥିଲା, 4 ଘଣ୍ଟା ଲେଟ୍ ହବ।
1: ଏବେ କୋଉଠି ଅଛନ୍ତି ସେମାନେ?
0: ଗୋଟାଏ ହୋଟେଲରେ ଫ୍ରେଶ୍ ହେଉଛନ୍ତି। ତମେ ଟିକେ ଫୋନ୍ କରିଦିଅ ନା।
1: କିଛି ଦରକାର ନାହିଁ, ବାରମ୍ବାର ଫୋନ୍ କରି ଡିଷ୍ଟର୍ବ କରିବାଟା ମୋଟେ ଠିକ୍ ନୁହେଁ।
0: କି ବାଜେ କଥା ଗୁଡ଼ା କହୁଛ ଶୁଣେ, ଫୋନ୍ କଲେ ସେମାନେ ଡିଷ୍ଟର୍ବ ହେଇଯିବେ।
1: ଥାଉ ଥାଉ, ଫୋନ୍ ରିସିଭ୍ କରୁନି।
0: ଆରେ ରୋଣୁର ଫୋନ୍।
1: ଓହୋ, ଦିଦି ମୋତେ ଦିଅ, ମୁଁ ଟିକେ କଥା ହେବି। ହ୍ୟାଲୋ ରୋଣୁ।
0: ମୁଁ ଜାଣିପାରୁନି ତମେ ସେ ଫାଇଲ୍ କଥା କାହିଁକି ଏତେ ଭାବୁଛ।
1: ହଁ ମନେ ପଡ଼ିଲା,
0: କ'ଣ
1: ବାରମ୍ବାର ସେମାନେ ମୋତେ ଫୋନ୍ କରୁଛନ୍ତି ଘର ବିକିବାକୁ, ନ ବିକିଲେ ଗୁଳି ମାରିଦେବେ, କିଛି ପଇସା ଦେବେନି, ସେଇ କଥା ମୁଁ ଖାଲି ଭାବୁଛି। ଆଚ୍ଛା ଶ୍ରୁତି, ତମେ କହିଲ ଆଗରୁ ଆମ ପାଖରେ କେତେ ପଇସା ଥିଲା?
0: ନା ସେମିତି କିଛି ବେଶୀ ନଥିଲା ତ, ଏଇ 3 ଲକ୍ଷ କି 3.5 ଲକ୍ଷ ହବ।
1: ସେତେବେଳେ ସେଇ 3 ଲକ୍ଷର ମୂଲ୍ୟ ବହୁତ ମନେ ଅଛି। ଏଇ ଏଇ ଟଙ୍କାଟା ଆସିଲା ପରେ ଆମେ ଏ ସହରରେ ଖଣ୍ଡେ ଘର କିଣିଲେ। ଯଦି ଟଙ୍କା ନଥାନ୍ତା କ'ଣ ଏଇଟା ସମ୍ଭବ ହେଇଥାନ୍ତା?
0: ସେଇଟା ତ ସତ କଥା, ଆମେ ଘର କଲେ, ବଗିଚା କଲେ। ଏ ଦେଖୁନ କେତେ ସୁନ୍ଦର ସୁନ୍ଦର ଫୁଲ ଗଛ ଆମ ବଗିଚାରେ ଶୋଭା ପାଉଛି, କିନ୍ତୁ ଏଇ କଳାଜିରା ଗଛଟା ଲଗାଇବାକୁ ମୋତେ ପିଇସି ନାନୀ ମନା କରିଥିଲେ। ଏଇଟା କୁଆଡ଼େ ଅଶୁଭ ଗଛ, ଘର ପାଇଁ ଅମଙ୍ଗଳ।
1: ବେକାର କଥା, ଏଥିରେ ଗଛପତ୍ର ଦୋଷ କ'ଣ? ପିଇସି ନାନୀ କହିଲା କାହିଁ, ତମେ ମୋ ବାପାଙ୍କ କଥା ଶୁଣିଲନି?
0: ବାପାଙ୍କ କଥା ଶୁଣିଲନି ତମେ? ତ ବାପାଙ୍କ କଥା ଶୁଣି ଶୁଣି ତମର ଏ ଅବସ୍ଥା, ଉପରକୁ ଉଠିପାରିଲ? ତମର ତ ଯେଉଁ ଟ୍ୟାଲେଣ୍ଟ ଥିଲା ବହୁତ ଡେଭଲପ୍ କରିଥାନ୍ତ, କିନ୍ତୁ ଆଉ ତମ କଥା ଯଦି ଋଣୁ ଶୁଣିଥାନ୍ତା ନା, ତେବେ ସେ ବି ତମ ଭଳି ଗୋଟାଏ ଏମିତିଆ ଛୋଟିଆ ଚାକିରି କରି ହନ୍ତସନ୍ତ ହେଉଥାନ୍ତା।
1: ସେମାନେ ଏବେ ବହୁତ ଟଙ୍କା ରୋଜଗାର କରି ସୁଖରେ ଅଛନ୍ତି ନାଇଁ?
0: ତମେ କ'ଣ ଭାବୁଛ ସେମାନଙ୍କ ପରିବାର ଦୁଃଖରେ ଅଭାବରେ ରହିଛି? ନୋ, ଦେ ଆର୍ କ୍ୱାଇଟ୍ ହାପି।
1: କାହିଁ, ଆରେ ଆମର କ'ଣ ହେଇଯାଇଛି କି? ଲୋକେ ତ ଆମକୁ ବହୁତ ସୁଖୀ ପରିବାର ବୋଲି କହନ୍ତି।
0: ଲୋକଙ୍କ କଥା ଛାଡ଼ ମ, ତମେ କହିଲ ତମେ ଦୁଃଖୀ କି?
1: କିଓ, ତମେ ଯେତେବେଳେ ସୁଖୀ ନୁହଁ ମୁଁ କେମିତି ସୁଖୀ ହେବି?

0: ହ୍ୟାଲୋ, କିଏ କହୁଛନ୍ତି? ନା ନା, ସେ ନାହାନ୍ତି, ଘରେ ଫୋନ୍ ଛାଡ଼ି ଦେଇ ଯାଇଛନ୍ତି। କ'ଣ ହେଲା? ଷ୍ଟୁପିଡ୍ ଇଡିଏଟ୍, ଏବେ ପୋଲିସକୁ ନମ୍ବର ଦେଉଛି, ରହ। ରାସ୍କେଲ, କ'ଣ ଭାବିଛ ନିଜକୁ?
1: ତମେ କାଇଁ ଫୋନ୍ ଉଠେଇଲ? ଅନ୍ନୋନ୍ ନମ୍ବର ଉଠେଇବା କ'ଣ ଦରକାର ଥିଲା? ବସିଲ, ବସ ବସ ବସ ବସ, ନିଅ ଏଇ ପାଣି ଟିକେ ପିଇଦେଲ।
0: କେଡ଼େ ବାଜେ ଲୋକଟା ମ,
1: ଏବେ ଜାଣିଲ ତ ଆଉ କେବେ ଫୋନ୍ ଉଠେଇବନି। ଶ୍ରୁତି, ଆମେ ଜୀବନରେ ବହୁତ ଅସମ୍ଭବ କଥାକୁ ସମ୍ଭବ କରିପାରିଛେ। ଘର ଦ୍ୱାର କରି ପୁଅକୁ ଉଚ୍ଚ ଶିକ୍ଷିତ କରି ବିଦେଶକୁ ପଠାଇବା କ'ଣ ସାଧାରଣ କଥା? ଭଗବାନଙ୍କ ଦୟାରୁ ଆମ ରୋଜଗାରରେ ସବୁ ପସିବୁଲ ହେଇପାରିଛେ। କ'ଣ କହୁଛ?
0: ତମେ ମୋ ସହିତ ସୁଖୀ ଅଛ ତ? ମନରେ ଆଉ କାହା ପ୍ରତି ଦୁର୍ବଳତା ନାହିଁ ତ?
1: ହ୍ୱାଟ୍ ୟୁ ମିନ୍? ତମର ମୁଣ୍ଡ ଫୁଣ୍ଡ ଖରାପ ହେଇଗଲା ନା କ'ଣ?
0: ମୁଁ ଜାଣିଛି ତମେ ଆଗରୁ କାହାକୁ ଗୋଟେ ଭଲ ପାଉଥିଲ, ଯଦି ତା ସହିତ ତମର ମ୍ୟାରେଜ ହେଇଥାନ୍ତା ତମେ ବହୁତ ସୁଖରେ ରହିଥାନ୍ତ, କିନ୍ତୁ ମୋ ସହିତ ବାହା ହେଇ ଦୁଃଖୀ ହେଇଗଲ ନା?
1: ହଉ ହଉ ହଉ ହଉ ହଉ, ତମେ ଭାଷଣ ବନ୍ଦ କଲ, ବନ୍ଦ କର। ପାଷ୍ଟ ଇଜ୍ ଡେଡ୍, ଆଇ ଲଭ୍ ୟୁ ଓନ୍ଲି। କାହିଁ ଜାଣିଛ?
0: କାହିଁକି?
1: ତମେ ସବୁବେଳେ ଠିକ କଥା କୁହ। ସୋ ଆଇ ଲଭ୍ ୟୁ। ମୁଁ ତମକୁ କେବେ ଭୁଲ ବୁଝିନି। ମୋର ଇଚ୍ଛା ଥିଲା ବହୁତ ଖୁସିରେ ରହିବି, ବ୍ୟସ୍ତତା ଭିତରେ ଗତି କରୁଥିଲି, ଏବେ କିନ୍ତୁ ଆଗ ଅପେକ୍ଷା ଅଧିକ ଚିନ୍ତା ବଢ଼ିଯାଇଛି। ଋଣ ଗଲା ପରେ ମୋତେ ଭାରି ଏକୁଟିଆ ଏକୁଟିଆ ଲାଗୁଛି, କ'ଣ କରିବି ଜାଣିପାରୁନି। ପ୍ରଶ୍ନ, ଖାଲି ପ୍ରଶ୍ନ ନିଜକୁ ପଚାରୁଛି, ଯଦି ଆମେ ସେ ଫାଇଲରେ ଦସ୍ତଖତ କରିନଥାନ୍ତେ କିମ୍ବା ଦସ୍ତଖତ କରି ପଇସା ନେଇନଥାନ୍ତେ, ତେବେ ଆମେ ନିଜକୁ ଦୋଷୀ କରିନଥାନ୍ତେ?
0: ତା ନ କରିଥିଲେ ଆମେ ଖୁସିରେ ଥାନ୍ତେ, ଏଇଆ ନା? ତାର ପ୍ରମାଣ କ'ଣ? ତମେ ତ ମୋତେ ସବୁବେଳେ ଖାଲି ଦୋଷୀ କରୁଛ, ନିଜକୁ ମହାନ ଦେଖେଇ ହେଉଛ, ଏଇଟା ତମର ଗୋଟେ ଅଭ୍ୟାସ ହେଇଗଲାଣି।
1: ମୁଁ କେବେ ତ ନିଜକୁ ନିର୍ଦ୍ଦୋଷ ଭାବୁନି।
0: ତାହେଲେ ସେ ଫାଇଲ କଥା କାହିଁକି ବାରମ୍ବାର ଘୋଷି ହେଉଛ ଶୁଣେ?
1: କାରଣ ମୋର ପଇସା ପ୍ରତି ବି ମୋହ ଥିଲା। ସାମାନ୍ୟ ଫାଇଲଟା ଯଦି ଟିକେ ଏପଟ ସେପଟ କରି ଆମକୁ ଏତେ ଟଙ୍କା ମିଳିଲା, ତେବେ ଏଥିରୁ ଅସୁବିଧା କ'ଣ? ନା ନା, ଆମେ ଭିତରେ ଟିକେ ସଚୋଟ ରହିବା। କିନ୍ତୁ ସେଦିନ ଗୋଟେ ଏମିତି ଘଟଣା ଘଟିଲା ଯେ।
0: କି ଘଟଣା କୁହ ନା।
1: ମୁଁ ସେଦିନଠୁ ଆଉ କବିତା ଲେଖିପାରିଲିନି, ମନରୁ କଳ୍ପନା ଗୁଡ଼ାକ ଉଭେଇ ଗଲା। ବଗିଚା, ଫୁଲ, ଗଛପତ୍ର, ପାହାଡ଼, ପର୍ବତ, ନଦୀ, ନାଳ, କବିତା ପାଖରୁ କେମିତି ସବ ଦୂରେଇ ଗଲେ। ଖାଲି ଘର, ପୁଅ, ପୁଅ ପାଠପଢ଼ାରେ ସମୟ ଚାଲିଗଲା।
2: ଏ ଫୋନ୍ଟା ସବୁକିଛି ଓଲଟପାଲଟ କରିଦେଉଛି।

0: ତମେ ରୋଷେଇ ଘରେ କ'ଣ କରୁଛ? ଭୋକ ହେଲାଣି କି? ଓହୋ, ତମେ ସିଆଡ଼େ ଗଲ, ମୁଁ କରିଦେଉଛି।
1: ମୁଁ ପୁରା କରିସାରିଲିଣି।
0: କ'ଣ କରିଛ?
1: ଏ ଦେଖ, ତମର ବି ମେଡିସିନ ଖାଇବା ଟାଇମ୍ ହେଇଗଲାଣି, ଖାଲି ପେଟରେ ଖାଇଲେ ଗ୍ୟାସ ହବ। ନିଅ, ଖାଇଦେବି।
0: ତମେ କହିଲ, ଆମେ କ'ଣ ସହଜରେ ଏ ଘର ଛାଡ଼ିପାରିବା?
1: ତମର ହଠାତ୍ ଘର ଚିନ୍ତା କାହିଁକି ମୁଣ୍ଡକୁ ଆସିଲା?
0: କାହିଁକି ନା, ମନେକର ସେମାନେ ଫୋନ୍ ନ କରି ସିଧା ଆମ ଘରେ ଆସି ପହଞ୍ଚିଗଲେ, ତେବେ?
1: ଶୁଣ, ମୁଁ ଭାବୁଛି ଯଦି ସେମାନେ ଆମକୁ ଗୁଳି ମାରି ଘର ଜବରଦସ୍ତି ନେଇଯାଆନ୍ତି।
0: ନା ନା, ତମେ ସେ କଥା ଆଦୌ ଚିନ୍ତା କର ନା। ସିଷ୍ଟମ ବଦଳି ଗଲାଣି, ଆମେ ତାଙ୍କ କଥା ମାନିବାକୁ ବାଧ୍ୟ। ଆଉ ଯଦି ଆମେ ଶୁଣିବାନି, ତେବେ ଅନ୍ୟ କିଏ ଶୁଣିବ? ଆଉ ତାକୁ ବି ପଇସା ମିଳିଯିବ।
1: ଜାଣେ, ସିଷ୍ଟମକୁ ଆମେ ବଦଳେଇ ପାରିବାନି, କିନ୍ତୁ ଭୁଲ ସିଷ୍ଟମକୁ ମୁଁ କାହିଁକି ମାନିନେବି? ସେତେବେଳେ ମୋର ସାହସ ହେଉନଥିଲା, ଡରୁଆଙ୍କ ଭଳିଆ ମୁଁ ତାଙ୍କ କଥା ମାନିବାକୁ ବାଧ୍ୟ ହେଲି। ସେ ଭୟ ଅନ୍ତା ଭିତରେ ଏବେ ମୋ ଜୀବନଟା ଗତି କରୁଛି। ତଥାପି କାହିଁକି ଜାଣି ମୁଁ ତାଙ୍କ ପ୍ରତି କୃତଜ୍ଞ। ଆଇ ମଷ୍ଟ ଥ୍ୟାଙ୍କ ଦେମ୍।
0: ତମେ କାହା ପ୍ରତି କୃତଜ୍ଞତା ଜ୍ଞାପନ କରୁଛ ଶୁଣେ?
1: ଯେଉଁମାନେ ମୋତେ ବାରମ୍ବାର ଫୋନ୍ କରୁଛନ୍ତି। ଯଦି ସେମାନେ ମୋତେ ଧମକେଇ ନଥାନ୍ତେ, ତେବେ ଏ ବୃଦ୍ଧ ବୟସରେ କ'ଣ ମୁଁ ଏତେ ସୁଖ ଅନୁଭବ କରିପାରିଥାନ୍ତି? ମୋର ସ୍ୱପ୍ନ କ'ଣ ସାକାର ହେଇପାରିଥାନ୍ତା?
0: ଏଇ ଫୋନ୍ ଆସୁଛି।
1: କାହିଁ, ରିଙ୍ଗ ତ ହଉନି?
0: ମୁଁ ସାଇଲେଣ୍ଟ କରିଦେଇଛି।
1: ଆରେ କାହିଁକି?
0: କାରଣ ରିଙ୍ଗ ହେଲା ମାନେ ମୋତେ ଡର ଲାଗୁଛି, ତମେ ବି ତ ଡରି ଯାଉଛ।
1: ଦେଖ ଶ୍ରୁତି, ଆଉ କେବେ ଫୋନ୍ ସାଇଲେଣ୍ଟ କରିବନି, କାରଣ ଡର ଆବଶ୍ୟକ। ଡରି ଡରି ବଞ୍ଚି ରହିବାଟା ଠିକ୍, ଡର ନା ହିଁ ଜୀବନ।
0: ସାଇଲେଣ୍ଟ ରହିବା ଦରକାର।
1: ଆରେ ନା, ମୋତେ ଫୋନ୍ ଦିଅ, ମୁଁ ଡର ସହିତ ରହିବାକୁ ଚାହେଁ। ମୋତେ ଡରରୁ ହିଁ ସୁଖ ମିଳିବ, ମୋ ଜୀବନ ପାଇଁ ଡର ଦରକାର। ଦିଅ ମୋତେ
0: ଫୋନ୍ଟା, ସାଇଲେଣ୍ଟରେ ରଖ, ନହେଲେ ପୁଣି ବାଜିବ, ଆମେ ଡରିଯିବା।
1: ଆରେ ନାଇଁ, ସେ ରିଙ୍ଗ ହଉ, ରିଙ୍ଗ ହେଲେ ଭଲ। ଛାଡ଼ ନା, ରିଙ୍ଗ ହଉ, ରିଙ୍ଗ ହଉ, ସେମିତି ରିଙ୍ଗ ହଉ।
0: ମୋତେ ଡର ଲାଗୁଛି।

ଶୁଣୁଥିଲେ ନାଟକ ଦୁଃଖ ସୁଖ ଓ ଆଉ କିଛି କଥା। ଏହାର ମୂଳ ରଚନା କରିଥିଲେ ସପନ ଜ୍ୟୋତି ଠାକୁର। ଓଡ଼ିଆରେ ଅନୁବାଦ କରିଥିଲେ ଡକ୍ଟର ଅଜିତ ପ୍ରସାଦ ମହାପାତ୍ର। ପ୍ରଯୋଜନା କରିଥିଲେ ତରୁଣକାନ୍ତି ରାଉତ।

ଶୁଣୁଥିଲେ କାର୍ଯ୍ୟକ୍ରମ ନାରୀ ମହଲ, ପ୍ରଯୋଜନା କରିଥିଲେ ପ୍ରଜ୍ଞା ପାରମିତ ସାହୁ, ଉପସ୍ଥାପନାରେ ଥିଲେ ସୌଦାମିନୀ ପ୍ରଧାନ।

0: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଦିନ 1:50 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଆମ କେନ୍ଦ୍ରରୁ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଆକାଶବାଣୀ ଦିଲ୍ଲୀରୁ ରିଲେ କରି ପ୍ରଚାର କରିବୁ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପଞ୍ଚରାଷ୍ଟ୍ରୀୟ ଗସ୍ତର ତୃତୀୟ ପର୍ଯ୍ୟାୟରେ ଆଜି ସ୍ୱିଡେନ୍ର ଗୋଥେନବର୍ଗରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ସ୍ୱିଡିଶ ପ୍ରତିପକ୍ଷଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା। ହର୍ମୁଜ୍ ପ୍ରଣାଳୀରେ ଭାରତୀୟ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣକୁ ଦୃଢ଼ ନିନ୍ଦା କଲା ଭାରତ। 2027 ଜନଗଣନାର ପ୍ରଥମ ପର୍ଯ୍ୟାୟରେ ଆଜିଠାରୁ 5 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଗୃହ ତାଲିକା ଏବଂ ଗଣନାର କ୍ଷେତ୍ରୀୟ କାର୍ଯ୍ୟ ହେଲା ଆରମ୍ଭ। ଉଚ୍ଚ ରକ୍ତଚାପର କାରଣ ଏବଂ ଏହାର ସମସ୍ୟା ଉପରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଭାବପ୍ରବଣତା ଚାପ ଦିବସ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଖେଳାଯିବ 2 ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2 ସ୍ୱିଡେନ୍ ଗସ୍ତରେ ଯାଇ ଆଜି ଗୋଥେନବର୍ଗରେ ପହଞ୍ଚିବେ। ଶ୍ରୀ ମୋଦିଙ୍କ ପଞ୍ଚରାଷ୍ଟ୍ରୀୟ ଗସ୍ତର ଏହା ହେଉଛି ତୃତୀୟ ପର୍ଯ୍ୟାୟ। ସେଠାରେ ଶ୍ରୀ ମୋଦି ତାଙ୍କର ସ୍ୱିଡିଶ ପ୍ରତିପକ୍ଷ ଉଲ୍ଫ କ୍ରିଷ୍ଟର୍ସନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ବାଣିଜ୍ୟ, କୃତ୍ରିମ ବୁଦ୍ଧିମତା, ଆଧୁନିକ ପ୍ରଯୁକ୍ତିବିଦ୍ୟା, ଷ୍ଟାର୍ଟଅପ୍, ନିରନ୍ତର ଯୋଗାଣ ଶୃଙ୍ଖଳ, ମହାକାଶ, ଜଳବାୟୁ ପରିବର୍ତ୍ତନ ଏବଂ ଲୋକସମ୍ପର୍କ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ନେଇ ଉଭୟ ନେତାଙ୍କ ମଧ୍ୟରେ ମତ ବିନିମୟ ହେବ। ୟୁରୋପୀୟ ସଂଘ ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲେୟନ୍ଙ୍କ ସହ ଉଭୟ ନେତା ୟୁରୋପୀୟ ଶିଳ୍ପ ଗୋଲ୍ଟେବୁଲ୍ ବୈଠକରେ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମା କାର୍ଯ୍ୟକାରୀ ହେବା ପରେ ଶ୍ରୀ ମୋଦିଙ୍କର ଏହା ପ୍ରଥମ ୟୁରୋପ ଗସ୍ତ। ଗତବର୍ଷ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ରେକର୍ଡ ପରିମାଣ 7.75 ବିଲିୟନ୍ ଆମେରିକୀୟ ଡଲାରରେ ପହଞ୍ଚିଥିଲା। 2000-2025 ମଧ୍ୟରେ ଭାରତରେ ସ୍ୱିଡିଶ ନିବେଶ 2.8 ବିଲିୟନ୍ ଡଲାରରୁ ଅଧିକ ଥିବା ଜଣାପଡ଼ିଛି। ଗତ 2018 ଶ୍ରୀ ମୋଦିଙ୍କ ଗସ୍ତ ଅବସରରେ ଉଭୟ ଦେଶ ମଧ୍ୟରେ ସହଭାଗିତା ଅଧିକ ସୁଦୃଢ଼ ହେବା ସହ ନିରନ୍ତର ଭବିଷ୍ୟତ ପାଇଁ ମିଳିତ ନବସୃଜନ କ୍ଷେତ୍ର ଉପରେ ସହମତି ପ୍ରକାଶ ପାଇଥିଲା। ଶ୍ରୀ ମୋଦି କହିଛନ୍ତି,
2: भारत के सबसे महत्वपूर्ण पार्टनर में से मानते हैं। नीदरलैंड भारत के टॉप 5 इन्वेस्टर्स में से एक है। हमारे हिस्टोरिकल, कल्चर और पीपल टू पीपल टाइज भी बहुत गहरे हैं। डेमोक्रेटिक वैल्यूज, मार्केट इकोनॉमी और रिस्पॉन्सिबल बिहेवियर, ये हमारी साझी सोच का हिस्सा है। हमें नीदरलैंड की एक्सपर्टीज और भारत की स्पीड और स्केल को हर क्षेत्र में जोड़ना चाहिए।

ଭାରତ ପତାକାଯୁକ୍ତ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ହେବା ପରେ ଶ୍ରୀ ହରିଶ ଏହି ମନ୍ତବ୍ୟ ଦେଇଛନ୍ତି। ସୋମାଲିଆରୁ ଆସୁଥିବା ଏହି ଜାହାଜର 14 ଜଣ କ୍ରୁ ସଦସ୍ୟଙ୍କୁ ଓମାନ କର୍ତ୍ତୃପକ୍ଷ ଉଦ୍ଧାର କରିଥିଲେ। ପଶ୍ଚିମ ଏସିଆରେ ବର୍ଦ୍ଧିତ ଉତ୍ତେଜନା ଏବଂ ହର୍ମୁଜ୍ ପ୍ରଣାଳୀରେ ସୁରକ୍ଷିତ ଯାତାୟତକୁ ନେଇ ବୃଦ୍ଧି ପାଉଥିବା ଚିନ୍ତା ପରିପ୍ରେକ୍ଷୀରେ ଗତ 13 ତାରିଖରେ ଭାରତ ଅଭିମୁଖେ ଆସୁଥିବା ଏହି ଜାହାଜ ଉପରେ ଆକ୍ରମଣ ହୋଇଥିଲା। ବିଶ୍ୱର ପ୍ରାୟ 1/5 ଶକ୍ତି ଯୋଗାଣ ଏହି ଜଳପଥ ଦେଇ ସମ୍ଭବ ହୋଇଥାଏ। ଚଳିତ ବର୍ଷ ପ୍ରାରମ୍ଭରୁ ସଂଘର୍ଷ ବୃଦ୍ଧି ପାଇବା ପରେ ଏହି ପଥରେ ଅନ୍ୟ 2 ଭାରତୀୟ ପତାକାଧାରୀ ଜାହାଜ ମଧ୍ୟ ଆକ୍ରମଣର ଶିକାର ହୋଇଥିଲା। 5 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ 2027 ଜନଗଣନାର ପ୍ରଥମ ପର୍ଯ୍ୟାୟ ଅଧୀନରେ ଗୃହ ତାଲିକା ଏବଂ ଗଣନା ପାଇଁ କ୍ଷେତ୍ରୀୟ କାର୍ଯ୍ୟ ଆରମ୍ଭ ହୋଇଛି। ସେହି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ହେଉଛି ରାଜସ୍ଥାନ, ମେଘାଳୟ, ମହାରାଷ୍ଟ୍ର, ଝାଡ଼ଖଣ୍ଡ ଏବଂ ଦିଲ୍ଲୀ ଏନ୍ସିଟି ଅନ୍ତର୍ଗତ ଦିଲ୍ଲୀ ନଗର ନିଗମ ଅଞ୍ଚଳ। 2027 ଜନଗଣନାର ଏକ ଅଂଶସ୍ୱରୂପ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ବିହାର, ଚଣ୍ଡିଗଡ଼, ଛତିଶଗଡ଼, ଦାଦ୍ରା ଓ ନଗରହାବେଳି ଏବଂ ଦାମନ ଓ ଡିୟୁ, ହରିୟାଣା, ମଧ୍ୟପ୍ରଦେଶ, ପଞ୍ଜାବ, ତେଲଙ୍ଗାନା ଏବଂ ଉତ୍ତରାଖଣ୍ଡରେ ଗଣନାକାରୀ ଘରକୁ ଘର ବୁଲି ଗୃହ ତାଲିକା ପ୍ରସ୍ତୁତି କରିବା କାର୍ଯ୍ୟ ଜାରି ରହିଛି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି, ସଠିକ୍ ଗଣନାକୁ ସୁନିଶ୍ଚିତ କରିବା ପାଇଁ ପାରମ୍ପରିକ ଭାବେ ଘରକୁ ଘର ଗଣନା ପ୍ରକ୍ରିୟା ସହିତ ପ୍ରଥମଥର ପାଇଁ ଡିଜିଟାଲ୍ ଉପକରଣର ବ୍ୟବହାର କରାଯାଉଛି। କ୍ଷେତ୍ର ପରିଦର୍ଶନ ସମୟରେ ଘର ସ୍ଥିତି, ପରିବାରର ବିବରଣୀ, ଉପଲବ୍ଧ ଥିବା ସୁବିଧା ଓ ସୁଯୋଗ, ପରିବାରର ସମ୍ପତ୍ତି ସମ୍ପର୍କିତ ସୂଚନା ଆଧାରିତ 33 ପ୍ରଶ୍ନ ମାଧ୍ୟମରେ ତଥ୍ୟ ସଂଗ୍ରହ କରାଯାଉଛି। ଗୁଜରାଟ, ଜାମ୍ମୁ କାଶ୍ମୀର, ଲଦାଖ ଏବଂ ପୁଡୁଚେରୀରେ ଆଜିଠାରୁ ସ୍ୱଗଣନା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ଏବଂ ଏହା ଆସନ୍ତା 31 ପର୍ଯ୍ୟନ୍ତ ଜାରି ରହିବ। ଉଚ୍ଚ ରକ୍ତଚାପର କାରଣ ଏବଂ ଏଥିଯୋଗୁଁ ସୃଷ୍ଟି ହେଉଥିବା ସମସ୍ୟାଗୁଡ଼ିକ ସମ୍ପର୍କରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ବିଶ୍ୱବ୍ୟାପୀ ଭାବପ୍ରବଣତା ଚାପ ଦିବସ ପାଳନ କରାଯାଉଛି। ଭାବପ୍ରବଣତା ଚାପ ସଚେତନତା ମାସ ପାଳନର ଏକ ଅଂଶସ୍ୱରୂପ ଏହି ଦିବସ ପାଳନ କରାଯାଉଛି। ଏହାର ଉଦ୍ଦେଶ୍ୟ ହେଉଛି ଉଚ୍ଚ ରକ୍ତଚାପ ସମ୍ପର୍କରେ ବିଶ୍ୱବ୍ୟାପୀ ସଚେତନତା ବୃଦ୍ଧି କରିବା, ପ୍ରତିରୋଧ ଚିହ୍ନଟ ଏବଂ ବ୍ୟକ୍ତିଗତ, ସାମ୍ପ୍ରଦାୟିକ ଏବଂ ସ୍ୱାସ୍ଥ୍ୟ ପ୍ରଣାଳୀ ସ୍ତରରେ କାର୍ଯ୍ୟକୁ ଉତ୍ସାହିତ କରିବା। ଚଳିତ ବର୍ଷର ବିଷୟବସ୍ତୁ ରହିଛି ମିଳିମିଶି ଭାବପ୍ରବଣତା ଚାପକୁ ନିୟନ୍ତ୍ରଣ କରି ରଖିବା, ନିୟମିତ ରକ୍ତଚାପ ଯାଞ୍ଚ କରିବା, ନିରବ ଘାତକକୁ ପ୍ରତିହତ କରିବା। ଭାବପ୍ରବଣତା ଚାପ ବିଶ୍ୱସ୍ତରରେ ଅକାଳ ମୃତ୍ୟୁର ପ୍ରମୁଖ ପ୍ରତିରୋଧଯୋଗ୍ୟ କାରଣ ହୋଇଛି। ବିଶ୍ୱସ୍ତରରେ ପ୍ରାୟ 140 ଲୋକ ଭାବପ୍ରବଣତା ଚାପଜନିତ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଅଛନ୍ତି। ପ୍ରଭାବଶାଳୀ ଏବଂ ସୁଲଭ ଚିକିତ୍ସା ଉପଲବ୍ଧ ସତ୍ତ୍ୱେ ଅନେକ ଲୋକ ଏ ସମ୍ପର୍କରେ ସଚେତନ ନାହାନ୍ତି, ଫଳରେ ଉଚ୍ଚ ରକ୍ତଚାପଜନିତ କାରଣରୁ ପ୍ରତି 4 ମଧ୍ୟରେ ଜଣଙ୍କର ରକ୍ତଚାପଜନିତ ରୋଗକୁ ନିୟନ୍ତ୍ରଣ କରାଯାଇପାରୁଛି। ବିଶ୍ୱ ଦୂରସଞ୍ଚାର ଏବଂ ସାମାଜିକ ସୂଚନା ଦିବସ ଆଜି ପାଳନ କରାଯାଉଛି। 1865 ମିଳିତ ଜାତିସଂଘର ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା ସଂସ୍ଥା ଭାବେ ପ୍ୟାରିସ୍ଠାରେ ଆନ୍ତର୍ଜାତିକ ଦୂରସଞ୍ଚାର ସଂଘ ପ୍ରତିଷ୍ଠା କରାଯାଇଥିଲା। ଏହାକୁ ସ୍ମରଣ କରି ପ୍ରତିବର୍ଷ ମେ 17 ବିଶ୍ୱ ଦୂରସଞ୍ଚାର ଏବଂ ସାମାଜିକ ସୂଚନା ଦିବସ ଭାବେ ପାଳନ କରାଯାଇଆସୁଛି। ଇଣ୍ଟରନେଟ୍ ଏବଂ ଅନ୍ୟାନ୍ୟ ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ମାଧ୍ୟମରେ ସାମାଜିକ ତଥା ଅର୍ଥନୈତିକ କ୍ଷେତ୍ରରେ ପରିବର୍ତ୍ତନ ଆଣିବା ନେଇ ସଚେତନତା ବୃଦ୍ଧି ହେଉଛି ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ଚଳିତ ବର୍ଷର ବିଷୟବସ୍ତୁ ରହିଛି ପ୍ରଯୁକ୍ତିବିଦ୍ୟା ଜୀବନରେଖା, ସଂଗଠିତ ବିଶ୍ୱ ପାଇଁ ନିରନ୍ତରତାକୁ ସୁଦୃଢ଼ କରିବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 31 ରବିବାର ଦିନ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ତାଙ୍କର ମାସିକ ରେଡିଓ ମନ୍ କି ବାତ୍ କାର୍ଯ୍ୟକ୍ରମର 134 ସଂସ୍କରଣ। ଏଥିପାଇଁ ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ସେମାନଙ୍କର ମତାମତ ଦେବାକୁ ଅନୁରୋଧ କରିଛନ୍ତି। ଜନସାଧାରଣ ନମୋ ଆପ୍ ଓ ମାଇ ଗଭ୍ ପୋର୍ଟାଲ୍ରେ ସେମାନଙ୍କର ମତାମତ ଦେଇପାରିବେ। ଏହା ବ୍ୟତୀତ ସେମାନେ 1800-1178 ଡାଏଲ୍ କରି ସେମାନଙ୍କର ମତାମତ ରେକର୍ଡ କରିପାରିବେ। ଲୋକମାନେ ମଧ୍ୟ 1922 ମିସ୍ଡ କଲ୍ ଦେଇ ଏସ୍ଏମ୍ଏସ୍ ଅନୁସାରେ ନିଜର ମତାମତ ଆସନ୍ତା 29 ମଧ୍ୟରେ ପ୍ରଦାନ କରିପାରିବେ। ଆଇପିଏଲ୍ କ୍ରିକେଟ୍ରେ ଆଜି 2 ମ୍ୟାଚ୍ ଖେଳାଯିବ। ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ରେ ଅପରାହ୍ନ 3:30 ପଞ୍ଜାବ କିଙ୍ଗ୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଦ୍ୱିତୀୟ ମ୍ୟାଚ୍ ସନ୍ଧ୍ୟା 7:30 ଦିଲ୍ଲୀର ଅରୁଣ ଜେଟ୍ଲି ଷ୍ଟାଡିୟମ୍ଠାରେ ରାଜସ୍ଥାନ ରୟାଲ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଅନୁଷ୍ଠିତ ହେବ। ଗତକାଲି କୋଲକାତାର ଇଡେନ୍ ଗାର୍ଡେନ୍ସରେ ଅନୁଷ୍ଠିତ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ 29 ଗୁଜରାଟ ଟାଇଟନ୍ସକୁ ପରାସ୍ତ କରିଥିଲା। ଥାଇଲାଣ୍ଡ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ମିଳିତ ପୁରୁଷ ବର୍ଗରେ ବିଶ୍ୱର 4th ମାନ୍ୟତାପ୍ରାପ୍ତ ଭାରତୀୟ ଯୋଡ଼ି ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡି ଏବଂ ଚିରାଗ ସେଟ୍ଟି ପରାସ୍ତ ହୋଇଛନ୍ତି। ବ୍ୟାଙ୍କକ୍ଠାରେ ଖେଳାଯାଇଥିବା ମିଳିତ ପୁରୁଷ ବର୍ଗର ଫାଇନାଲ୍ ମ୍ୟାଚ୍ରେ ଏହି ଯୋଡ଼ି ଇଣ୍ଡୋନେସିଆର ଲିଓ ରୋନି କର୍ଣ୍ଣାଲ୍ଡୋ ଏବଂ ଡାନିଏଲ୍ ମାର୍ଥିନ୍ଙ୍କ ଯୋଡ଼ିଠାରୁ 12-21 ଏବଂ 23-25 ସେଟ୍ରେ ପରାସ୍ତ ହୋଇଛନ୍ତି। ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ, ପଶ୍ଚିମବଙ୍ଗର ଉପହିମାଳୟ ଅଞ୍ଚଳ ଏବଂ ସିକ୍କିମ୍ରେ ଆଜି ପ୍ରବଳ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ 38କୁ ବୃଦ୍ଧି ପାଇଲା ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା। ଅପରାଧୀଙ୍କ ପ୍ରତି ରାଜ୍ୟ ସରକାର ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଛନ୍ତି କହିଲେ ପୁଲିସ ମହାନିର୍ଦ୍ଦେଶକ। ଓଡ଼ିଶାକୁ ଆଜିଠାରୁ ଦୁଇଦିନିଆ ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଏବଂ ଉଚ୍ଚ ରକ୍ତଚାପ ଓ ଏ ସଂକ୍ରାନ୍ତ ବିଭିନ୍ନ ସମସ୍ୟା ନେଇ ସଚେତନତା ବୃଦ୍ଧି ଲକ୍ଷ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଭାବପ୍ରବଣତା ଚାପ ଦିବସ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା 33-37 ବୃଦ୍ଧି କରିବାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ସଂଶୋଧନ ଅଧ୍ୟାଦେଶ ଅନୁଯାୟୀ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ଦ୍ୱାରା ବିଚାରପତି ସଂଖ୍ୟା ବୃଦ୍ଧି ନେଇ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି, ଫଳରେ ପ୍ରଧାନ ବିଚାରପତିଙ୍କ ସମେତ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ସଂଖ୍ୟା 38କୁ ବୃଦ୍ଧି ପାଇଛି। ରାଜ୍ୟରେ ଅପରାଧୀମାନଙ୍କର କୌଣସି ସ୍ଥାନ ନାହିଁ ବୋଲି ପୁଲିସ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ କହିଛନ୍ତି। ଅପରାଧ ଓ ଅପରାଧୀମାନଙ୍କ ପ୍ରତି ରାଜ୍ୟ ସରକାର ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଛନ୍ତି। ଶ୍ରୀ ଖୁରାନିଆ କହିଛନ୍ତି, ପ୍ରତ୍ୟେକଟି ଅପରାଧର ଜବାବ ଦେବା ଲାଗି ପୁଲିସ ପ୍ରଶାସନ ପ୍ରସ୍ତୁତ ରହିଛି। ଅପରାଧୀମାନେ ଅପରାଧ ଘଟାଇବା ବଦଳରେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ସେ କହିଛନ୍ତି। ସୂଚନା ଅନୁଯାୟୀ ଗତ 5 ଦିନ ମଧ୍ୟରେ ରାଜ୍ୟରେ 1700 ଅଧିକ ଜାମିନବିହୀନ ଗିରଫ ପରୱାନା ଜାରି କରାଯାଇଛି। 6 ଜଣଙ୍କ ବିରୋଧରେ ଜାତୀୟ ସୁରକ୍ଷା ଆଇନ ଲାଗୁ କରାଯାଇଥିବା ବେଳେ 50ରୁ ଅଧିକ ଫେରାର ଅପରାଧୀଙ୍କୁ ଗିରଫ କରାଯାଇଛି। ପୁଲିସ ମହାନିର୍ଦ୍ଦେଶକ କହିଛନ୍ତି, ଗୁଇନ୍ଦା ସୂଚନା ଆଧାରରେ ଜେଲ୍ ଫେରନ୍ତାଙ୍କ ଉପରେ କଡ଼ା ନଜର ରଖାଯାଇଛି। ଆସନ୍ତା 10 ଦିନ ପର୍ଯ୍ୟନ୍ତ ଅପରାଧୀଙ୍କ ବିରୋଧରେ ଏହି ଅଭିଯାନ ଜାରି ରହିବ ବୋଲି ସେ କହିଛନ୍ତି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି କଡ଼ାକଡ଼ି କରିବା ଉଦ୍ଦେଶ୍ୟରେ ପ୍ରତ୍ୟେକ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକମାନେ ସଜାଗ ରହିଥିବା ସେ କହିଛନ୍ତି।
1: ଯେଉଁମାନେ ଭଗୋଡ଼ା ଅପରାଧୀ ସେମାନଙ୍କୁ ଧରିବା ପାଇଁ ଚେଷ୍ଟା କରାଯାଉଛି, ଯେଉଁମାନେ ନାଁରେ ୱାରେଣ୍ଟ ଅଛି ସେ ୱାରେଣ୍ଟକୁ ଏକ୍ଜିକ୍ୟୁଟ୍ କରିବାକୁ ଚେଷ୍ଟା କରାଯାଉଛି। ବିଭିନ୍ନ ଜିଲ୍ଲାରେ ଏଥିରେ ଓଡ଼ିଶା ପୁଲିସକୁ ଭାରି ସଫଳତା ମିଳିଛି। 1700ରୁ ଉର୍ଦ୍ଧ ୱାରେଣ୍ଟ ଏକ୍ଜିକ୍ୟୁଟ୍ କରାଯାଇଛି, 6 ଜଣଙ୍କୁ ଏନ୍ଏସ୍ଏରେ ବୁକ୍ କରାଯାଇଛି, 50 ପାଖାପାଖି ଯେଉଁ ଏବ୍ସକଣ୍ଡର ଥିଲେ ସେମାନଙ୍କୁ ଧରାଯାଇଛି। ସ୍ପେଶାଲ ଡ୍ରାଇଭ୍ ଅଛି, ଏଇଟା ଆସନ୍ତା 10 ଦିନ ଜାରି ରହିବ। ଅର୍ ମୁଁ ଆଶା କରେ ଏଥିରେ ସବୁ ଜିଲ୍ଲାର ସବୁ ଥାନାର ପୁଲିସ ସାମିଲ ହେଇକି ଗୋଟେ ଭଲ ରିଜଲ୍ଟ ସେମାନେ ବାହାର କରିବେ।
0: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବେ। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆସନ୍ତାକାଲି ହେବାକୁ ଥିବା କୋର୍ କମିଟି ବୈଠକରେ ଶ୍ରୀ ନବୀନ ଯୋଗଦେବେ ବୋଲି ଦଳ ପକ୍ଷରୁ କୁହାଯାଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ ନୀତିନ ନବୀନ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସାମାଜିକ ଗଣମାଧ୍ୟମରେ ଶ୍ରୀ ନବୀନଙ୍କୁ ସ୍ୱାଗତ କରିବା ସହ ତାଙ୍କ ମାର୍ଗଦର୍ଶନ ସମୃଦ୍ଧ ଓଡ଼ିଶା ଗଠନର ସଂକଳ୍ପକୁ ନୂତନ ଶକ୍ତି ପ୍ରଦାନ କରିବ ବୋଲି କହିଛନ୍ତି। ସୂଚନା ଅନୁଯାୟୀ ଆସନ୍ତାକାଲି ଶ୍ରୀ ନବୀନ ଖୋର୍ଦ୍ଧା ଜିଲ୍ଲା ଜଟଣୀସ୍ଥିତ ଆଇଆଇଟି ନିକଟସ୍ଥ ଏସିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫିଜିକାଲ୍ ହେଲ୍ଥ ବିଶ୍ୱବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ପଣ୍ଡିତ ଦୀନଦୟାଲ ପ୍ରଶିକ୍ଷଣ ମହାଭିଯାନ ଶିବିରକୁ ଉଦ୍ଘାଟନ କରିବେ। ପରେ ସେ ପୁରୀ ଗସ୍ତ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ସନ୍ଧ୍ୟାରେ ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ପଦାଧିକାରୀ ମୋର୍ଚ୍ଚା ସଭାପତି ଓ ମନ୍ତ୍ରୀ ପରିଷଦ ବୈଠକରେ ସେ ଯୋଗଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ରେ ଆସନ୍ତା 31 ରବିବାର ଦିନ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ମନ୍ କି ବାତ୍ର 134ତମ ସଂସ୍କରଣ ହେବ। ଜନସାଧାରଣ ଏହି କାର୍ଯ୍ୟକ୍ରମ ପାଇଁ ସେମାନଙ୍କ ମତାମତ ଓ ପ୍ରସ୍ତାବ ଦେଇପାରିବେ। ଦେୟମୁକ୍ତ ନମ୍ଘର 1800-111-7800ରେ ମତାମତ ଦିଆଯାଇପାରିବ। ଅନ୍ଲାଇନ୍ ଜରିଆରେ ନରେନ୍ଦ୍ର ମୋଦି ଆପ୍ ଓ ମାଇ ଗଭର୍ଣ୍ଣମେଣ୍ଟ ଓପନ୍ ଫୋରମ୍ ଜରିଆରେ ମଧ୍ୟ ମତାମତ ଦିଆଯାଇପାରିବ। ନାଗରିକମାନେ 1922 ନମ୍ବରକୁ ମିସ୍ଡ କଲ୍ କରି ପ୍ରାପ୍ତ ଲିଙ୍କ୍ରେ ମଧ୍ୟ ମତାମତ ପଠାଇପାରିବେ। ଚଳିତ ମାସ 29 ପର୍ଯ୍ୟନ୍ତ ମତାମତ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି। ପୁରୀ ନିମାପଡ଼ାଠାରେ ନିମାପଡ଼ା ପଥୋତ୍ସବ ଆୟୋଜିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପଥୋତ୍ସବରେ ଯୋଗଦେଇ ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ କଳାକାରଙ୍କ ଦ୍ୱାରା ଅଭିନୀତ ଏକକ ଅଭିନୟ ପଥପ୍ରାନ୍ତ ନାଟକ ପାଲା ଓ ଦାସକାଠିଆ ବୁଲି ଦେଖିଥିଲେ। ଶ୍ରୀମତୀ ପରିଡ଼ା କହିଥିଲେ, ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଆ ଅସ୍ମିତାର ପ୍ରତିନିଧିତ୍ୱ କରୁଥିବା ଆମ ପାରମ୍ପରିକ ଲୋକକଳାକୁ ଲୋକଲୋଚନକୁ ଅଣାଯାଇପାରିବ। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଉତ୍କର୍ଷ ନିମାପଡ଼ା 2.0ର ଜର୍ସି, ଟୋପି, ମେଡାଲ ଏବଂ ମାସ୍କଟ ଉତ୍କର୍ଷ ଘୋଡ଼ାର ଉନ୍ମୋଚନ କରିଥିଲେ। ସୂଚନା ଅନୁଯାୟୀ ଏହି କାର୍ଯ୍ୟକ୍ରମ ଅଧୀନରେ ନିମାପଡ଼ା ଏବଂ ଗୋପରେ ମାରାଥନ ଆୟୋଜନ ସହ କ୍ରୀଡ଼ା, ସଙ୍ଗୀତ, ନୃତ୍ୟ ଓ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଉଚ୍ଚ ରକ୍ତଚାପ ଓ ଏହା ଯୋଗୁଁ ସୃଷ୍ଟି ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ସଚେତନତା ବୃଦ୍ଧି ଲକ୍ଷ୍ୟରେ ଆଜି ସାରା ବିଶ୍ୱରେ ବିଶ୍ୱ ଭାବପ୍ରବଣତା ଚାପ ଦିବସ ପାଳନ କରାଯାଉଛି। ଭାବପ୍ରବଣତା ଚାପ ସଚେତନତା ମାସ ପାଳନର ଏକ ଅଂଶସ୍ୱରୂପ ଏହି ଦିବସ ପାଳିତ ହେଉଛି। ଏହାର ଉଦ୍ଦେଶ୍ୟ ହେଉଛି ଉଚ୍ଚ ରକ୍ତଚାପ ସମ୍ପର୍କରେ ବିଶ୍ୱବ୍ୟାପୀ ସଚେତନତା ବୃଦ୍ଧି କରିବା ସହ ପ୍ରତିରୋଧ ଚିହ୍ନଟ ଏବଂ ବ୍ୟକ୍ତିଗତ ସାମୁଦାୟିକ ଓ ସ୍ୱାସ୍ଥ୍ୟ ପ୍ରଣାଳୀ ସ୍ତରରେ କାର୍ଯ୍ୟକୁ ଉତ୍ସାହିତ କରିବା। ଚଳିତ ବର୍ଷର ବିଷୟବସ୍ତୁ ରହିଛି ମିଳିମିଶି ଭାବପ୍ରବଣତା ଚାପକୁ ନିୟନ୍ତ୍ରଣ କରି ରଖିବା, ନିୟମିତ ରକ୍ତଚାପ ଯାଞ୍ଚ କରିବା, ନିରବ ଘାତକକୁ ପ୍ରତିହତ କରିବା। ଭାବପ୍ରବଣତା ଚାପ ବିଶ୍ୱସ୍ତରରେ ଅକାଳ ମୃତ୍ୟୁର ପ୍ରମୁଖ ପ୍ରତିରୋଧଯୋଗ୍ୟ କାରଣ ଭାବେ ପରିଗଣିତ ହେଉଛି। ବିଶ୍ୱରେ ପ୍ରାୟ 140 କୋଟି ଲୋକେ ଉଚ୍ଚ ରକ୍ତଚାପରେ ପୀଡ଼ିତ ଅଛନ୍ତି। ପ୍ରଭାବଶାଳୀ ଓ ସୁଲଭ ଚିକିତ୍ସା ବ୍ୟବସ୍ଥା ଉପଲବ୍ଧ ଥିଲେ ମଧ୍ୟ ଅନେକ ଲୋକ ଏ ସମ୍ପର୍କରେ ସଚେତନ ନୁହନ୍ତି। ଫଳସ୍ୱରୂପ ଉଚ୍ଚ ରକ୍ତଚାପରେ ପୀଡ଼ିତ ପ୍ରତି 4 ଜଣଙ୍କ ମଧ୍ୟରୁ କେବଳ ଜଣଙ୍କର ରକ୍ତଚାପ ନିୟନ୍ତ୍ରଣରେ ରହୁଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ସୁସ୍ଥ ଜୀବନଶୈଳୀ ଆପଣେଇବାକୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା, ସନ୍ତୁଳିତ ଖାଦ୍ୟ ଆହାର, ଶାରୀରିକ କ୍ରିୟାକଳାପ ଏବଂ ମାନସିକ ଚାପ ନିୟନ୍ତ୍ରଣ ଭଳି ପଦକ୍ଷେପ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।

ଆଜି ବିଶ୍ୱ ଦୂରସଞ୍ଚାର ଏବଂ ସାମାଜିକ ସୂଚନା ଦିବସ ପାଳିତ ହେଉଛି। 1865 ପ୍ୟାରିସ୍ରେ ମିଳିତ ଜାତିସଂଘର ଡିଜିଟାଲ୍ ପ୍ରଯୁକ୍ତି ବିଦ୍ୟା ସଂସ୍ଥା ଭାବେ ଆନ୍ତର୍ଜାତିକ ଦୂରସଞ୍ଚାର ସଂଘ ପ୍ରତିଷ୍ଠା ହୋଇଥିଲା। ଏହାର ସ୍କୃତିରେ ପ୍ରତିବର୍ଷ ମେ 17 ତାରିଖକୁ ବିଶ୍ୱ ଦୂରସଞ୍ଚାର ଏବଂ ସାମାଜିକ ସୂଚନା ଦିବସ ଭାବେ ପାଳନ କରାଯାଉଛି। ଇଣ୍ଟରନେଟ୍ ସହ ଅନ୍ୟାନ୍ୟ ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତି ବିଦ୍ୟାର ବ୍ୟାପକ ବ୍ୟବହାର ମାଧ୍ୟମରେ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ପରିବର୍ତ୍ତନ ଆଣିବା ସହ ସଚେତନତା ବୃଦ୍ଧି କରିବା ଏହି ଦିବସର ମୁଖ୍ୟ ଲକ୍ଷ୍ୟ। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି, ପ୍ରଯୁକ୍ତି ବିଦ୍ୟା ଜୀବନରେଖା, ସଂଗଠିତ ବିଶ୍ୱ ପାଇଁ ନିରନ୍ତରତାକୁ ସୁଦୃଢ଼ କରିବା। ଇନ୍ଦ୍ରପ୍ରସ୍ଥ ଗ୍ୟାସ୍ ଲିମିଟେଡ୍ ଚଳିତ ସପ୍ତାହରେ ପୁଣି ଥରେ ସିଏନ୍ଜି ଦର ବୃଦ୍ଧି କରିଛି। ଏହି ଦର 1 ଟଙ୍କା ବୃଦ୍ଧି ପାଇଥିବା ସୂଚନା ମିଳିଛି। ଦର ବୃଦ୍ଧି ପରେ ଦିଲ୍ଲୀରେ ସିଏନ୍ଜି 1 କିଲୋଗ୍ରାମ ପିଛା 80.09 ପଇସା ହୋଇଥିବା ବେଳେ ଭୁବନେଶ୍ୱର ଓ କଟକରେ 88.26 ପଇସା ଏବଂ ପୁରୀରେ 86.07 ପଇସାକୁ ବୃଦ୍ଧି ପାଇଛି। ଚଳିତ ସପ୍ତାହ ପ୍ରାରମ୍ଭରେ ସିଏନ୍ଜି ଦର 1 କିଲୋଗ୍ରାମ ପିଛା 2 ଟଙ୍କା ବୃଦ୍ଧି ପାଇଥିଲା। 2026-27 ବର୍ଷ ପାଇଁ ଭାରତୀୟ ସେନାରେ ନିଯୁକ୍ତି ଲକ୍ଷ୍ୟରେ ଅଗ୍ନିବୀର ଯୋଜନା ଏବଂ ନିୟମିତ କ୍ୟାଡର ଅନ୍ଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା ଜୁନ୍ ମାସ ପହିଲାରୁ ଆରମ୍ଭ ହେବ। 12 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ପରୀକ୍ଷା କୋଲକାତା ନିଯୁକ୍ତି ଜୋନ୍ରେ ସିକ୍କିମ୍, ପଶ୍ଚିମବଙ୍ଗ ଏବଂ ଓଡ଼ିଶାର 17 ସହରର 26 କେନ୍ଦ୍ରରେ ଅନୁଷ୍ଠିତ ହେବ। ଓଡ଼ିଶାର 7 ସହର କଟକ, ଭୁବନେଶ୍ୱର, ଢେଙ୍କାନାଳ, ରାଉରକେଲା, ସମ୍ବଲପୁର, ବାଲେଶ୍ୱର ଏବଂ ବ୍ରହ୍ମପୁରରେ ପରୀକ୍ଷା କେନ୍ଦ୍ର ସ୍ଥାପନ କରାଯିବ। ଗତ 15 ତାରିଖଠାରୁ ଅନ୍ଲାଇନ୍ରେ ପ୍ରବେଶପତ୍ର ଉପଲବ୍ଧ ହେଉଛି। ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ତାଳପଡ଼ା ପଞ୍ଚାୟତ ଅନ୍ତର୍ଗତ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜନ୍ମବାଟୀ ତାଳପଦ ପଞ୍ଚାୟତର ବିକାଶ ପାଇଁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ହୋଇଛି। ଯୋଜନାର ସଫଳ ରୂପାୟନ ଲାଗି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲାସ୍ତରୀୟ କମିଟି ଗଠନ କରାଯିବ ବୋଲି ଜଣାପଡ଼ିଛି। ଯୋଜନାରେ ତାଳପଦା ପଞ୍ଚାୟତରେ କୃଷି, ଶିକ୍ଷା, ଜଳସେଚନ, ଦକ୍ଷତା ବିକାଶ ଭଳି କାର୍ଯ୍ୟକ୍ରମକୁ ପ୍ରାଧାନ୍ୟ ଦିଆଯିବ। ନବରଙ୍ଗପୁର ପାପଡ଼ାହାଣ୍ଡି ବ୍ଲକ ନିକଟସ୍ଥ ପଧାନିଗୁଡ଼ା ଛକରେ ଦୁର୍ଘଟଣାରେ 2 ଜଣଙ୍କର ମୃତ୍ୟୁ ହେବା ସହ 3 ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ଏକ ପାଇପ୍ ବୋଝେଇ ଟ୍ରକ୍ ପାପଡ଼ାହାଣ୍ଡିରୁ କଳାହାଣ୍ଡି ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା କାର୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ କାର୍ରେ ଥିବା ମା ଝିଅଙ୍କର ମୃତ୍ୟୁ ଘଟିଥିଲା। ପାଣିପାଗ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଗତକାଲି ଆଣ୍ଡାମାନ ସାଗର ଛୁଇଁଥିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ମୌସୁମୀ ବାୟୁ ଦକ୍ଷିଣ ପୂର୍ବ ଆରବ ସାଗରର କିଛି ଅଂଶ, ଦକ୍ଷିଣ ପଶ୍ଚିମ ଓ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରର କିଛି ଅଂଶକୁ ଆଜି ସନ୍ଧ୍ୟା ସୁଦ୍ଧା ଅଗ୍ରସର ହେବାର ଅନୁମାନ କରାଯାଇଛି। ଆଣ୍ଡାମାନର ନିକୋବର ଦ୍ୱୀପପୁଞ୍ଜ ଏବଂ ଶ୍ରୀ ବିଜୟପୁରମ୍ ସହିତ ଏହି ଅଞ୍ଚଳର ଅନ୍ୟ ଦ୍ୱୀପପୁଞ୍ଜଗୁଡ଼ିକୁ ମୌସୁମୀ ଛୁଇଁବ। ଅନ୍ୟପକ୍ଷରେ କାଳବୈଶାଖୀ ପ୍ରଭାବରେ ଆଗାମୀ 4 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ଓ ବଜ୍ରପାତ ଜାରି ରହିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଗତ 24 ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ ଗୁରୁଣ୍ଡିଆରେ ସର୍ବାଧିକ 9 ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଛି। ରାଜ୍ୟର ପ୍ରାୟତଃ ସମସ୍ତ ଜିଲ୍ଲାରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଆସନ୍ତା 3-4 ଦିନ ମଧ୍ୟରେ ଦିନ ତାପମାତ୍ରା 2-3 ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ 38 ବୃଦ୍ଧି ପାଇଲା ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା। ଅପରାଧୀଙ୍କ ପ୍ରତି ରାଜ୍ୟ ସରକାର ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଛନ୍ତି କହିଲେ ପୋଲିସ ମହାନିର୍ଦ୍ଦେଶକ। ଓଡ଼ିଶାକୁ ଆଜିଠାରୁ 2 ଦିନିଆ ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଏବଂ ଉଚ୍ଚ ରକ୍ତଚାପ ଓ ଏ ସଂକ୍ରାନ୍ତ ବିଭିନ୍ନ ସମସ୍ୟା ନେଇ ସଚେତନତା ବୃଦ୍ଧି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଭାବ ପ୍ରବଣତା ଚାପ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏତେବେଳେ ପର୍ଯ୍ୟନ୍ତ ଆପଣ ଶୁଣୁଥିଲେ ବିବିଧ ଭାରତୀ ରାଷ୍ଟ୍ରୀୟ ସେବା ଦେଶ କି ସୁରିଲି ଧଡ଼କନ୍ ଆକାଶବାଣୀ କେନ୍ଦୁଝର। ସମୟ ସନ୍ଧ୍ୟା 5ଟା। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି।

101.1 FM ଏଥିସହିତ ପ୍ରସାର ଭାରତୀର ଲାଇଭ୍ ଷ୍ଟ୍ରିମିଂ ମୋବାଇଲ ଆପ୍ ନ୍ୟୁଜ୍ ଓନ୍ AIR ଯୋଗେ ପ୍ରଚାରିତ। ଆରମ୍ଭ କରୁଛୁ ଚଳଚ୍ଚିତ୍ର ଏବଂ ଆଲବମ୍ ଗୀତର କାର୍ଯ୍ୟକ୍ରମ ଇନ୍ଦ୍ରଧନୁ। ପ୍ରଥମେ ଶୁଣନ୍ତୁ ଆଇ ଲଭ୍ ୟୁ ଚଳଚ୍ଚିତ୍ରର ଗୀତ, କଣ୍ଠଶିଳ୍ପୀ ତପୁ ମିଶ୍ର, ଗୀତ ରଚନା ସ୍ୱରୂପ ନାୟକ।

ଶୁଣିଲି କେତୋଟି ଚଳଚ୍ଚିତ୍ର ଏବଂ ଆଲବମ୍ ଗୀତ। ଏଇଠି ଶେଷ ହେଲା ଆଜିର ଇନ୍ଦ୍ରଧନୁ କାର୍ଯ୍ୟକ୍ରମ। ଆକାଶବାଣୀ କେନ୍ଦୁଝର ପ୍ରଚାର କରୁଛୁ ଯୁବବାଣୀ।

ଅଜଣା ସହରେ ଅଜଣା ମୁହଁ, ଦେଖା ହେଲା ଏକ ଅଦୃଶ୍ୟ ସୂତ୍ରରେ। ଆରମ୍ଭ ହେଲା କଥାର ଛୋଟ ଧାରା, ଅଜଣା ଭାବେ ହସ ମିଶିଗଲା ଦୁହେଁରେ। ଦିନ କଟିଗଲା, ସମୟ ଗଲା ଆଗକୁ, ସମ୍ପର୍କ ହେଲା ନିବିଡ଼। ଧୀରେ ଧୀରେ ମନର କଥା ମନକୁ ବୁଝିଲା, ନିରବତାରେ ମଧ୍ୟ ଥିଲା ଅନେକ କହିବାରେ। କେବେ ଯେ ଏହି ସମ୍ପର୍କର ରଙ୍ଗ ବଦଳିଲା, ମିତ୍ରତା ଭିତରେ ଲୁଚିଥିବା ପ୍ରେମ ଜାଗିଲା। ଅଜଣା ମଣିଷ ହେଲେ ନିଜର ହୃଦୟରେ ନିରବରେ ଭଲ ପାଇବା ଆରମ୍ଭ ହେଲା।

ହେଲି ମୁଁ ସଫଳ। ଏଇ ଧାଁ ଦୌଡ଼ରେ କେବେ ଯେ ଭୁଲିଗଲି କାହାକୁ ଦେଇଥିଲି ସାଥୀ ହୋଇ ବାଟ ଚାଲିବାର କଥାଟି। ତୁମେ ଭାବିଥିବ ଛଳନା ଥିଲା ସେଦିନ, ମୋର ନିରବତାକୁ ବୁଝିନଥିଲା ମନ, କିନ୍ତୁ ସତ୍ୟଟା ଅଲଗା। କହିପାରିନଥିଲି କେବେ, ପରିସ୍ଥିତି ନେଇଗଲା ମୋତେ ଦୂରେ। ଆଜି ବିଶ୍ରାନ୍ତ ରାତିରେ ଭିଡ଼ ମଧ୍ୟରେ ତୁମେ ମନେ ପଡ଼ ମୋତେ ବାରମ୍ବାର। ଭୁଲିଯିବା ଚେଷ୍ଟା କରିଥିଲି ଯେତେ, ସେତେ ବେଶୀ ତୁମେ ହେଲ ନିକଟତର।

0: actually smart.
1: ସାତ ଜନ୍ମକୁ ସାଥି ରହିବି ତୁମର ଏଇ ମନର ପ୍ରତିଜ୍ଞା ନିରବ ସାକ୍ଷୀ ହେଉ ସମୟର ଝଡ଼ବା ଦୂରତା ଯେତେ ଆସୁ ହୃଦୟର ସୂତ୍ର କେବେ ଭାଙ୍ଗି ନ ଯାଉ ସୁଖ ଦୁଃଖର ପଥେ ଧରିବି ତୁମ ହାତ ଛାୟା ହୋଇ ଚାଲିବି ପାଖେ ପାଖେ ସଦା ଜନ୍ମ ଯେପରି ବଦଳି ଯାଉ କେତେବେଳେ ପ୍ରେମ ରହିବ ଅବିଚଳ ଆମ ମଧ୍ୟରେ ତୁମେ ଥିଲ ମୋର ପ୍ରତ୍ୟେକ ଜନ୍ମରେ ମୋର ପଥ ହେବ ସର୍ବଦା ଆଲୋକିତ ସାତ ଜନ୍ମର ଶପଥ ଏଇ ମନରେ ତୁମ ସାଥୀ ହେବାରେ ହେବି ମୁଁ ସଫଳ ଜୀବନର ଆଉ ଗାଇବି ଜୀବନର ଗୀତ।

0: ଖଣି କାର୍ଯ୍ୟକ୍ରମ ଉପସ୍ଥାପନା କଲେ ସୁବ୍ରତ ଖୁଣ୍ଟିଆ, ପ୍ରଯୋଜନା କରିଥିଲେ ଅନିତା ତିର୍କି। ଆକାଶବାଣୀ କେନ୍ଦୁଝର। ଏଥର ଶୁଣନ୍ତୁ ଆଜିର କେତୋଟି କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା। ଟିକିଏ ପରେ ଶୁଣିବେ ବନସୁରଭି କାର୍ଯ୍ୟକ୍ରମ, ଏଥିରେ ସାନ୍ତାଳୀ ଗୀତ ପରିବେଷଣ କରିବେ ବିପ୍ରଚରଣ ଟୁଡ଼ୁ ଏବଂ ସାଥୀ। ଶ୍ରୋତାମଞ୍ଚ କାର୍ଯ୍ୟକ୍ରମ ରାତି 7ଟାରେ। ଆଜିର କାର୍ଯ୍ୟକ୍ରମରେ ଶୁଣିବେ ଆମର ନିୟମିତ ଶ୍ରୋତା ନୀଳାଞ୍ଚଳ ଭୋଇଙ୍କ ସହ ସାକ୍ଷାତକାର। ରାତି 7:30ରେ ପ୍ରଚାର କରିବୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଆମ କେନ୍ଦୁଝର ଆମ ଡିଏମ୍ଏଫ୍। ପାରମ୍ପରିକ ସଙୀତ କ୍ରମରେ ଶୁଣିବେ ଚମ୍ପୁ ରାତି 8ଟାରେ। ପଥେ ପ୍ରାନ୍ତେ ଏ କାର୍ଯ୍ୟକ୍ରମ ଶୁଣିବେ ଆଜି ରାତି 8:15। ରାତି 10ଟାରେ ଶୁଣିବେ ହ୍ୟାଲୋ ଆକାଶବାଣୀ କାର୍ଯ୍ୟକ୍ରମ। ଶୁଣିଲେ ଆଜିର କେତୋଟି କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା।
1: ମନ୍ କି ବାତ୍ ହେ ଜନ ଜନ କି ସଭି କି କୁଛ ଅପନି ସି ସଂଘର୍ଷୋଁ କେ କୁଛ କିସ୍ସେ କାହାନୀ କୁଛ ସଫଲତାଓଁ କି ଅନକହୀ ବିରାସତ କି ଉମ୍ମୀଦେ ନୟେ ଭାରତ କି। ମହିନେ କେ ଆଖରୀ ରବିବାର କା ରହତା ହେ ଇନ୍ତଜାର ମଲିଆଚଲ କେ ଆଞ୍ଚଲ ସେ ବିନ୍ଧ୍ୟାଚଲ କେ ଆଙ୍ଗନ ତକ ବ୍ରହ୍ମପୁତ୍ର କେ ଘାଟ ସେ ହିମାଳୟ କେ ବିସ୍ତାର ତକ होती है मन की बात प्रधानमंत्री के साथ। तो सुनिए इस महीने 31 मई सुबह 11 बजे मन की बात आकाशवाणी दूरदर्शन के सभी चैनलों और प्रसार भारती के OTT प्लेटफॉर्म वेव्स पर। माननीय प्रधानमंत्री के प्रसारण के तुरंत बाद मन की बात का प्रादेशिक भाषाओं में अनुवाद आप सुन सकते हैं आकाशवाणी और दूरदर्शन से संबद्ध प्रादेशिक चैनलों पर। मन की बात के प्रादेशिक भाषाओं में अनुवाद का पुनः प्रसारण आप सुन सकते हैं रात 8 बजे आकाशवाणी और दूरदर्शन के सभी प्रादेशिक चैनलों पर। तो याद रखें रविवार 31 मई सुबह 11 बजे मन की बात।
0: आकाशवाणी केन्दुझर सुनंतु आदिवासी संगीतर कार्यक्रम बनसुरभि। एथिरे सांताली गीत परिवेषण करुछंती विप्रचरण टुडु एवं साथी।

ବିପ୍ରଚରଣ ଟୁଡ଼ୁ ଏବଂ ସାଥୀଙ୍କ ପରିବେଷିତ ସାନ୍ତାଳୀ ଗୀତ ଶୁଣୁଥିଲେ। ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ବନସୁରଭି ଆଜି ପାଇଁ ଏତିକିରେ ଶେଷ ହେଲା। ଆକାଶବାଣୀ କେନ୍ଦୁଝର ଶୁଣନ୍ତୁ ଶ୍ରୀ ରାମଚରିତ ମାନସ, ରିଲେ କରୁଛୁ ଆକାଶବାଣୀ କଟକରୁ।

0: ଶୁଣିଲେ ଓଡ଼ିଆ ଆଲବମ୍ ଗୀତ ଆକାଶବାଣୀ କଟକ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ଆସନ୍ତା 25 ତାରିଖରେ ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ସିବିଏସ୍ଇ ପକ୍ଷରୁ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଖାତାର ପୁନଃ ମୂଲ୍ୟାୟନ ଦେୟ ହ୍ରାସ। ଆଜିଠାରୁ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ। ଏବଂ ସୁସ୍ଥ, ନିରୋଗ ଓ ପରିବେଶ ଅନୁକୂଳ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଭୁବନେଶ୍ୱରରେ ଅନୁଷ୍ଠିତ ହେଲା ସଣ୍ଡେ ଅନ୍ ସାଇକେଲ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା 25 ତାରିଖରେ ପ୍ରଥମ ପର୍ଯ୍ୟାୟରେ ବେସାମରିକ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କରିବେ। ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବାକୁ ଥିବା ସମାରୋହରେ ପଦ୍ମବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ବିଜେତାଙ୍କୁ

0: ଜନଜୀବନ ସମ୍ବାଦ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ବର୍ତ୍ତମାନ ପିଢ଼ି ନିକଟରେ ଇତିହାସକୁ ଜୀବନ୍ତ କରି ସଜାଇ ରଖିଥାଏ ସଂଗ୍ରହାଳୟ। ବିଶ୍ୱର ପ୍ରମୁଖ ପ୍ରାନ୍ତରେ ଥିବା ସଂଗ୍ରହାଳୟଗୁଡ଼ିକ ଇତିହାସର ତଥ୍ୟକୁ ବେଶ୍ ସୁରକ୍ଷିତ ଭାବେ ରଖିଛି। ସଂଗ୍ରହାଳୟର ଗୁରୁତ୍ୱ ଉପଲବ୍ଧି କରି ଅନ୍ତର୍ଜାତୀୟ ସଂଗ୍ରହାଳୟ ସଂଘ ପ୍ରତିଷ୍ଠା ହେବା ପରେ 1977 ମସିହାରେ ପ୍ରଥମ ଥର ମେ 18 ତାରିଖରେ ପାଳିତ ହୋଇଥିଲା ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ। ଅତୀତର ଅନେକ ସ୍ମାରକ କେତେକ ସ୍ଥାନରେ ଏବେ ମଧ୍ୟ ଅବହେଳିତ, ଅଲୋଡ଼ା ତଥା ନଷ୍ଟ ହେବା ଅବସ୍ଥାରେ ପଡ଼ିରହିଛି। ସମସ୍ତେ ମିଶି ଏହାର ସୁରକ୍ଷା ପାଇଁ ଆଗେଇ ଆସିବା ଉଚିତ ବୋଲି ଏହି ଦିବସ ବାର୍ତ୍ତା ଦେଇଥାଏ। ୟୁନେସ୍କୋର ତଥ୍ୟ ଅନୁସାରେ ସମଗ୍ର ବିଶ୍ୱରେ ପ୍ରାୟ 1,04,000 ସଂଗ୍ରହାଳୟ ରହିଛି। ଆସନ୍ତାକାଲି ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ଅବସରରେ ଆସନ୍ତୁ କେତେକ ଚମତ୍କାର ସଂଗ୍ରହାଳୟ ସମ୍ପର୍କରେ ଜାଣିବା। କରୋନା ମହାମାରୀ ପରେ ଆଭାସୀ ବା ଭର୍ଚୁଆଲ ବ୍ୟବସ୍ଥାର ଯଥେଷ୍ଟ ବିକାଶ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ମଧ୍ୟ ଏପରି ଏକ ସଂଗ୍ରହାଳୟ ଆରମ୍ଭ କରିଛି। ଦେଶର ମହାକାଶ ଗବେଷଣା ସଂସ୍ଥା ମହାକାଶରେ କାର୍ଯ୍ୟରତ ଉପଗ୍ରହ, ସେଠାକୁ ଯାଉଥିବା ଯାନ ଆଦି ସମ୍ପର୍କରେ ଜାଣିବା ଲାଗି ସମସ୍ତଙ୍କ ମନରେ ଉତ୍କଣ୍ଠା ରହିବା ସ୍ୱାଭାବିକ। ସ୍ୱାଧୀନତାର 75 ବର୍ଷ ପୂର୍ତ୍ତି ଅବସରରେ ଇସ୍ରୋ ପକ୍ଷରୁ ଦେଶର ପ୍ରଥମ ଭର୍ଚୁଆଲ ସ୍ପେସ୍ ମ୍ୟୁଜିୟମ୍ ଲୋକାର୍ପଣ କରାଯାଇଥିଲା। ଏହାର ନାମ ରଖାଯାଇଛି ସ୍ପାର୍କ। ଏଠାରେ ଲଞ୍ଚ ଭେହିକିଲ, ସାଟେଲାଇଟ୍, ବିଭିନ୍ନ ବୈଜ୍ଞାନିକ ଉପକରଣ ଆଦି ଦେଖିହେବ। ଇସ୍ରୋ ପକ୍ଷରୁ ଏହାର ବିଟା ଭର୍ସନ ଆରମ୍ଭ କରାଯାଇଥିବା ବେଳେ ଜଣେ ଏହାକୁ ଆକ୍ସେସ୍ କରି ସଂଗ୍ରହାଳୟ ଦେଖିପାରିବେ। ଚନ୍ଦ୍ରଯାନ, ମଙ୍ଗଳଯାନଠାରୁ ଆରମ୍ଭ କରି ଗଗନଯାନ ପର୍ଯ୍ୟନ୍ତ ଏଠାରେ ଦେଖିହେବ। ଚୀନ୍ର ହେନାନ୍ ପ୍ରଦେଶ ଅନ୍ତର୍ଗତ ଝାଙ୍ଗଝୋରେ ରହିଛି ଭଙ୍ଗା ହୃଦୟର ସଂଗ୍ରହାଳୟ ବା ବ୍ରୋକନ୍ ହାର୍ଟ ମ୍ୟୁଜିୟମ୍। 2010 ମସିହାରେ ଜଣେ 27 ବର୍ଷୀୟ ଯୁବକ ଏହି ସଂଗ୍ରହାଳୟ ଆରମ୍ଭ କରିଥିଲେ। ଚୀନ୍ର ବିଭିନ୍ନ ପ୍ରାନ୍ତରୁ ଭଳିକି ଭଳି ଜିନିଷମାନ ସଂଗ୍ରହ ହୋଇ ଏଠାରେ ପ୍ରଦର୍ଶିତ ହୋଇଛି। ଯେଉଁ କେତେଜଣ ପ୍ରେମରେ ଅସଫଳ ହୋଇଛନ୍ତି ସେମାନେ ଏହାର ନିଦର୍ଶନ ସ୍ୱରୂପ କିଛି ନା କିଛି ସାମଗ୍ରୀ ଏହି ସଂଗ୍ରହାଳୟକୁ ଦାନ କରନ୍ତି। ସେସବୁ ସାମଗ୍ରୀ ମଧ୍ୟରେ ଚିଠି, ବିଭିନ୍ନ ପ୍ରକାର ଅଳଙ୍କାର, ଦାମୀ ଉପହାର ମଧ୍ୟ ରହିଛି। ନିକଟରେ ଜଣେ ମହିଳା ସଂଗ୍ରହାଳୟକୁ ତାଙ୍କ ପ୍ରେମିକ ଉପହାର ଭାବେ ଭେଟି ଦେଇଥିବା ଏକ ହୀରା ମୁଦି ଦାନ କରିଥିଲେ। ଏକ ଦୁର୍ଘଟଣାରେ ପ୍ରେମିକ ଜଣକ ପ୍ରାଣ ହରାଇବାର ଅନେକ ବର୍ଷ ପରେ ନିଜ ପ୍ରିୟ ମୁଦିକୁ ସେ ବିଫଳ ପ୍ରେମ ସଂଗ୍ରହାଳୟକୁ ଦାନ କରିବାକୁ ସ୍ଥିର କଲେ। ସଂଗ୍ରହାଳୟକୁ ପ୍ରତିଦିନ ସହସ୍ରାଧିକ ଲୋକ ଆସୁଥିବା ବେଳେ ବର୍ତ୍ତମାନ ପିଢ଼ିର ଯୁବକ ଯୁବତୀ ସେମାନଙ୍କ ପ୍ରେମକୁ କିଭଳି ଅତୁଟ ରଖିପାରିବେ ସେ ଦିଗ ପ୍ରତି ମଧ୍ୟ ଏଠାରେ ଯତ୍ନବାନ ହେଉଛନ୍ତି। ସମସ୍ତଙ୍କ ଖାଇବା ପାଖରେ ଲୁଣ ଏବଂ ଲଙ୍କାଗୁଣ୍ଡର ଡବା ନିଶ୍ଚୟ ଦେଖିବାକୁ ମିଳେ। ତେବେ ଏହାକୁ ନେଇ ସଂଗ୍ରହାଳୟ ପ୍ରତିଷ୍ଠା ହୋଇପାରେ ବୋଲି ଭାବିବା ଆଶ୍ଚର୍ଯ୍ୟ ଲାଗୁଥିବ। ଇସ୍ରାଏଲ୍ର ହଦେରା ସହରରେ ଏପରି ଏକ ଅଜବ ସଂଗ୍ରହାଳୟ ପ୍ରତିଷ୍ଠା କରାଯାଇଛି। ଏଥିରେ 37,000 ଯୋଡ଼ି ଲୁଣ ଲଙ୍କା ଡବା ରଖାଯାଇଛି। ଏହାର ନାମ ମଧ୍ୟ ସଲ୍ଟ ଆଣ୍ଡ ପିପର ମ୍ୟୁଜିୟମ୍। ଏତେ ସଂଖ୍ୟକ ଡବା ସଂଗ୍ରହ କରିବା ଲାଗି ଏହାର ମାଲିକ ଐତନ୍ ବାର୍ ଓନ୍ସ 2014 ମସିହାରୁ ସଂଗ୍ରହ ଆରମ୍ଭ କରିଥିଲେ। ବାର୍ ଓନ୍ସଙ୍କ ସଂଗ୍ରହରେ ସାନ୍ତାକ୍ଲସ୍, ଖ୍ରୀଷ୍ଟମାସ ଟ୍ରି, ଶୌଚାଳୟ ସିଟ୍, ବିଭିନ୍ନ ଜୀବଜନ୍ତୁ, ପାରମ୍ପରିକ ପୋଷାକ ପିନ୍ଧିଥିବା ମଣିଷ, ବ୍ରିଟେନ୍ ମହାରାଣୀ ଏଲିଜାବେଥ୍ ଏବଂ ତାଙ୍କ କୁକୁର ଆକୃତିର ଲୁଣ ଲଙ୍କା ଡବା ରହିଛି। ଏଠାରେ ଥିବା ସବୁଠାରୁ ପୁରୁଣା ଡବା 1703 ମସିହାର ହୋଇଥିବା ବେଳେ ସବୁଠାରୁ ଦାମୀ ଡବାର ମୂଲ୍ୟ $17,000 ବୋଲି ଜଣାଯାଇଛି। ଏହା ବ୍ୟତୀତ ପ୍ରତ୍ନତତ୍ତ୍ୱବିତ୍ ଆଣ୍ଡ୍ରିଆ ଲୁଡେନ୍ ଆଉ 2ଟି ଏପରି ସଂଗ୍ରହାଳୟ ପ୍ରତିଷ୍ଠା କରିଛନ୍ତି। ଗୋଟିଏ ଆମେରିକାର ଟେନେସି ଅନ୍ତର୍ଗତ ଗ୍ୟାଟ୍ଲିନବର୍ଗଠାରେ 2002 ମସିହା ଏବଂ ଆଉ ଗୋଟିଏ ସ୍ପେନ୍ର ଗୁଆଡାଲେଷ୍ଟଠାରେ 2010 ମସିହାରେ ଖୋଲାଯାଇଛି। ଉଭୟରେ 20,000 ଲେଖାଏଁ ଏପରି ଲୁଣଲଙ୍କା ଡବା ରହିଛି। ଏବେ ସବୁଠୁ ଚର୍ଚ୍ଚାରେ ରହିଛି ସୁନା। ତେବେ କଲମ୍ବିଆର ବୋଗୋଟାଠାରେ ଥିବା ସୁନା ସଂଗ୍ରହାଳୟ ଭିତରକୁ ପ୍ରବେଶ କଲେ ଏକ ଭିନ୍ନ ଦୁନିଆରେ ଥିବାର ଅନୁଭୂତି ମିଳେ।
1: କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କେନ୍ଦୁଝର କେନ୍ଦ୍ରରୁ। ପ୍ରଚାର କରୁଛୁ ଶ୍ରୋତାମଞ୍ଚ କାର୍ଯ୍ୟକ୍ରମ। ପ୍ରଯୋଜନା ଅନିତା ତିର୍କି, ଉପସ୍ଥାପନା କୁମୁଦିନୀ ରାଉତ।
2: କେନ୍ଦୁଝର ଜିଲ୍ଲାର ବିଶ୍ୱାସଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲେରୀ ଓ କନକ ଗାର୍ମେଣ୍ଟସ୍।
3: ସୁନା, ରୂପା, ହୀରା, ଡ୍ରେସ୍ ଓ ଲୁଗା ପାଇଁ କନକ ଜୁଏଲେରୀକୁ ଆସନ୍ତୁ।
2: କନକ ଜୁଏଲେରୀ, ବିଏସ୍ ମଲ, ଧୋବାଡ଼ିଆ ଛକ, କେନ୍ଦୁଝର। ମୋବାଇଲ 9437632517।
4: କଣ ରିମା, ଘରେ ସୋଲାର ଲଗେଇଦେଲ?
5: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
4: ଚିନ୍ତା ନାହିଁ ମାନେ?
5: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।

0: ସତରେ ଖାଲି ସେତିକି ନୁହଁ ଅପା, ସୌରଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
1: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।

0: ନମସ୍କାର। ଆକାଶବାଣୀ କେନ୍ଦୁଝରର ଶ୍ରୋତାମଞ୍ଚ କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ।
1: ଆଜିର ଆମର ଶ୍ରୋତାମଞ୍ଚରେ ଅତିଥି ଶ୍ରୋତା ହେଉଛନ୍ତି।
2: ଶୁଭ ସନ୍ଧ୍ୟା ମ୍ୟାଡମ, ନମସ୍କାର। ମୁଁ ଡିଲାଞ୍ଚଳ ଭୋଇ କହୁଛି। ମୋର ଘରଟି ହେଉଛି ତଲଗଡ଼ ଆଉ ଜିଲ୍ଲାଟି ହେଉଛି ବଲାଙ୍ଗୀର।
0: ଆପଣ ବଲାଙ୍ଗୀରରୁ ଆମ କାର୍ଯ୍ୟକ୍ରମ ଶୁଣୁଛନ୍ତି?
2: ହଁ, ଦେଖନ୍ତୁ ମ୍ୟାଡମ, ବଲାଙ୍ଗୀରର କାର୍ଯ୍ୟକ୍ରମ ଆମେ ଏଥିପାଇଁ ଶୁଣିପାରୁଛୁ, ଆଗକୁ ଶୁଣି ନ ହଉଥିଲା। ଯୋଉ ଟାଇମ୍ରେ ଆପଣଙ୍କର ପ୍ଲେ ଷ୍ଟୋର୍ କମ୍ପାନୀ ଯେମିତି ଆଭେଲେବୁଲ୍ କଲା, ତାହା ଯୋଗୁଁ ଆପ୍ଲିକେସନ ସାହାଯ୍ୟରେ ଆକାଶବାଣୀ କେନ୍ଦୁଝର କାର୍ଯ୍ୟକ୍ରମ ଶୁଣିବାକୁ କ୍ଷଣ ମିଳୁଛି।
0: ଖୁସି ଲାଗିଲା ଶୁଣି। ଆପଣ କେବେଠୁ ରେଡିଓ ଶୁଣା ଆରମ୍ଭ କରିଛନ୍ତି?
2: ଦେଖନ୍ତୁ, ରେଡିଓ ଶୁଣା କେବେଠୁ ବୋଲେ, ମୁଁ ଯୋଉ ଟାଇମ୍ରେ ଷଷ୍ଠ ସପ୍ତମ ପଢୁଥିଲି, ଗୋଟେ ସାର୍ଟେ ଶୁଣୁଥିଲେ ରେଡିଓ, ଯେହେତୁ ଗୋଟେ ସାର୍ଟେ ଶୁଣୁଥିଲେ ସେ ଟାଇମ୍ରେ ଆକାଶବାଣୀ ବଲାଙ୍ଗୀର ଶୁଣୁଥିଲୁ। ଆକାଶବାଣୀ ବଲାଙ୍ଗୀର କ'ଣ ଥିଲା କି ହାଲୋ ମୋ ପସନ୍ଦ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରକୁ ରିଲେ କରୁଥିଲା, ସେ ସମୟରେ ଫୋନ୍ ଇନ୍ କାର୍ଯ୍ୟକ୍ରମ ମଧ୍ୟ ବହୁତ ଖୁସି ଲାଗୁଥିଲା। ତାପରେ ତାଙ୍କର ସାର୍ଟରେ ଆମେ ବର୍ତ୍ତମାନ ଦେଖି ଦେଖିକି ଶୁଣିକିରି ଯୋଉ ଟାଇମ୍ରେ ମୁଁ ନବମ ଦଶମ ପଢ଼ିଲି ସେ ଟାଇମ୍ରେ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ର ଶୁଣି ଆସୁଥିଲି, ତା ସହିତ ଆକାଶବାଣୀ ଭବାନୀ ପାଟଣା କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିଲି। ତାପରେ ମୁଁ କ'ଣ କଲି କି ଆକାଶବାଣୀ କେନ୍ଦୁଝର ସହିତ ଯୋଗାଯୋଗ ହେଲା, ଆଉ ସେଦିନଠାରୁ ବର୍ତ୍ତମାନ ମୁଁ ସବୁ ଆକାଶବାଣୀ କେନ୍ଦ୍ର ସହିତ ଯୋଗାଯୋଗ ହେଇଅଛି।
0: ଖୁସି ଲାଗିଲା। କଣ କଣ କାର୍ଯ୍ୟକ୍ରମ ଆପଣ ଶୁଣନ୍ତି ଆଉ କୋଉ କୋଉ କାର୍ଯ୍ୟକ୍ରମ ଆପଣଙ୍କୁ ଭଲ ଲାଗେ?
2: ଦେଖନ୍ତୁ, କାର୍ଯ୍ୟକ୍ରମ କହିବାକୁ ହେଲେ ତ ସବୁ କେନ୍ଦ୍ର ତ ମେକଅପ୍ କରିବାକୁ ପଡୁଛି। ବିଶେଷ କାର୍ଯ୍ୟକ୍ରମ ଯେହେତୁ ଆମେ ଯୁବପିଢି ଶିକ୍ଷା ବିଭାଗରେ ଯେହେତୁ ଅଛୁ, ଗୋଟେ ଶିକ୍ଷା ଗ୍ରହଣ କରୁଛୁ, ସେଥିପାଇଁ ହେଉଛି ଆମର କାର୍ଯ୍ୟକ୍ରମ ଯୁଗବାଣୀ କାର୍ଯ୍ୟକ୍ରମ ଟି ବହୁତ ଖୁସି ଲାଗେ। ଏବଂ ତା ସହିତ ଖଣ୍ଡିନ କାର୍ଯ୍ୟକ୍ରମ ଯେମିତି ପୂର୍ବ ଉପସ୍ଥାପକ ଯେମିତି କାର୍ଯ୍ୟକ୍ରମ କରୁଥିଲେ ସୁପାଇ ମୁର୍ମୁ, ତାଙ୍କର କାର୍ଯ୍ୟକ୍ରମ ତାଙ୍କ ସହିତ ଅନେକ ଥର କଥା ହେଇଛି, ଅନେକ ଥର ମନ ପସନ୍ଦ ଗୀତ ଶୁଣିଛି, ବହୁତ ଖୁସି ଲାଗିଛି। ଏବେ ବର୍ତ୍ତମାନ ଭାସ୍କର ଚନ୍ଦ୍ର ମିଶ୍ର ସାର୍ କରୁଛନ୍ତି କାର୍ଯ୍ୟକ୍ରମ, ସେ କାର୍ଯ୍ୟକ୍ରମ ଶୁଣିବାକୁ ବହୁତ ଖୁସି ଲାଗୁଛି। ତା ସହିତ ଆପଣଙ୍କର ଲାଙ୍ଗୁଏଜରେ ଯୋଉ କେନ୍ଦୁଝର ଭାଷାର ଯୋଉ ଲାଙ୍ଗୁଏଜରେ ଆପଣ କିଷାନବାଣୀ କାର୍ଯ୍ୟକ୍ରମ କରନ୍ତି, ସେ କାର୍ଯ୍ୟକ୍ରମ ବିଶେଷ କରି ଶୁଣିବାକୁ ବହୁତ ଖୁସି ଲାଗେ। ସେଠି ଯେତେ ବି ବିଶେଷଜ୍ଞ ମହାଶୟ ସାର୍ ମାନଙ୍କୁ ଆଣିକିରି ଆପଣମାନେ ଯୋଉ ଆଲୋଚନା କରନ୍ତି ବହୁତ ଖୁସି ଲାଗେ। ଯୁଗବାଣୀ କାର୍ଯ୍ୟକ୍ରମ ବହୁତ ଖୁସି ଲାଗିଥାଏ। ସବୁ କାର୍ଯ୍ୟକ୍ରମ ପ୍ରାୟତଃ ଆକାଶବାଣୀ କେନ୍ଦୁଝର କେନ୍ଦ୍ରରେ ଯାହା ବି କାର୍ଯ୍ୟକ୍ରମ ବହୁତ ଖୁସି ଲାଗୁଛି କାର୍ଯ୍ୟକ୍ରମ।
0: ଆପଣ କହିଲେ ଆପଣ ଏଇନି ଯୁବକ ପାଠ ପଢୁଛନ୍ତି, ଆକାଶବାଣୀ ଆରମ୍ଭ ହେବାର ବା ସ୍ଥାପନ ହେବାର 90 ବର୍ଷ ପୁରିଗଲା, ଟିକେ କୁହନ୍ତୁ ଆକାଶବାଣୀ ଆମମାନଙ୍କ ପାଇଁ କଣ?
2: ଦେଖନ୍ତୁ, ଯେହେତୁ 90 ବର୍ଷ ପୂର୍ତ୍ତି ବର୍ଷର ଉପଲକ୍ଷିତ ପ୍ରଥମେ ସମସ୍ତ ଶ୍ରୋତା ଭାଇ ଭଉଣୀ ମାନଙ୍କୁ ଏବଂ ଯେତେ ବି ମୋର ଭଏସ୍ ଶୁଣୁଛ ସମସ୍ତଙ୍କୁ ମୋ ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା ଶୁଭକାମନା। ଆଉ ନବବର୍ଷ ପୂର୍ତ୍ତଲକ୍ଷେ ଏମିତି କହିବି, ଆମକୁ ଆକାଶବାଣୀ ଏମିତି ଶିକ୍ଷା ଦେଇଛି, କାରଣ ଯେଉଁ ସମୟରେ ଇଲେକ୍ଟ୍ରି ନଥିବ, ଯେଉଁ ସମୟରେ ଘିଡ଼ି ଘିଡ଼ି ଚଳଚଳ କରୁଥିବ, ଆମେ ବିନା ମୂଲ୍ୟରେ ଆକାଶବାଣୀ କେନ୍ଦ୍ର ଶୁଣିପାରିବା। ଆପଣ ଲକ୍ଷ୍ୟ କରିଥିବେ, ଯେଉଁ ଟାଇମ୍ରେ ଲକଡାଉନ୍ ପଡ଼ିଗଲା, ଯେଉଁ ଟାଇମ୍ରେ ତାଲା ପଡ଼ିଗଲା, ସବୁ ଯେହେତୁ ଅଖଚଖ ବନ୍ଦ ହେଇଗଲା, ସେ ଟାଇମ୍ରେ କେବଳ ଗଣମାଧ୍ୟମ ଥିମାତି ଆକାଶବାଣୀ ଥିଲା, ଯେଉଁ ସମୟରେ ରେଡିଓ ପାଠଶାଳା କାର୍ଯ୍ୟକ୍ରମ ହେଉଥିଲା, ସେ ସମୟରେ ଆମେ ରେଡିଓରୁ ବର୍ତ୍ତମାନ ଅନେକ କିଛି ଶିକ୍ଷା ଲାଭ ପାଇଛୁ ରେଡିଓ ପାଠଶାଳା ଥିଲୁ। କିନ୍ତୁ ଆକାଶବାଣୀ ଗୋଟେ ଏମିତି ମାଧ୍ୟମ, ଆପଣ ଦେଖନ୍ତୁ, ଆପଣ ଅଛନ୍ତି କାହିଁ କେନ୍ଦୁଝରରେ, ମୁଁ ଅଛି କାହିଁ ବଲାଙ୍ଗୀର ଜିଲ୍ଲାରେ, ଇଏ ବର୍ତ୍ତମାନ ଦେଖନ୍ତୁ ହଜାର ହଜାର କିଲୋମିଟର ଦ୍ୱାରା କେମିତି ଗୋଟେ ଶ୍ରୋତାକୁ ଆମେ ପାଉଛୁ ଏବଂ ଗୋଟେ ଭଲ ଆର୍ଯ୍ୟକୁ ପାଉଛୁ, ତାଙ୍କ ସହିତ ମିଠା ମିଠା କଥା ହଉଛୁ, ତାଙ୍କ ବିଷୟରେ ଜାଣୁଛୁ, ଆମ ବିଷୟରେ ଜାଣୁଛନ୍, ସେଟା ଗୋଟେ ସବୁଠାରୁ ଗୋଟେ ବଡ କଥା, ବହୁତ ଖୁସି ଲାଗୁଛି। କାରଣ 90 ବର୍ଷ ଆହୁରି ଏମିତି ଆକାଶବାଣୀ କେନ୍ଦ୍ର ଆମକୁ ଯୋଡ଼ିକି ରହିଥାଉ ଏବଂ ଯୁଗ ଯୁଗାନ୍ତର ଆମ ସହିତ କୁ ନେଇଥାଉ। କଥାରେ ଅଛି ପୁରା, ଶିଖିବା ଜିନିଷକୁ ଶିଖିବାକୁ ମିଳେ, ଅଜାଣିବା ଜିନିଷକୁ ଜାଣିବାକୁ ମିଳେ। କାରଣ ଯୁଗବାଣୀ କାର୍ଯ୍ୟକ୍ରମରୁ ଏବଂ କିଷାନବାଣୀ କାର୍ଯ୍ୟକ୍ରମରୁ, ଶ୍ରୋତା ମଞ୍ଚ କାର୍ଯ୍ୟକ୍ରମରୁ ଏବଂ ତା ସହିତ ହାଲୋ ମୋ ପସନ୍ଦ କାର୍ଯ୍ୟକ୍ରମରୁ, ଏ କାର୍ଯ୍ୟକ୍ରମ ଅନେକ କିଛି ଶିକ୍ଷା ଲାଭ ପାଇପାରିବେ।
0: ନିଶ୍ଚୟ ସତ କଥା କହିଲେ ଆପଣ, ଶୁଣି ଖୁସି ଲାଗିଲା। ଆକାଶବାଣୀକୁ ଭଲ ପାଉଥିବା ମଣିଷଟି ଆପଣ, ଆପଣ ଯୁବକ, କେବେ ଇଚ୍ଛା ହେଇନି ଆପଣଙ୍କର ମୁଁ ବି ଆକାଶବାଣୀରେ କାର୍ଯ୍ୟକ୍ରମ ଉପସ୍ଥାପନା କରନ୍ତି ବୋଲି?
2: ହଁ, ଦେଖନ୍ତୁ ଇଚ୍ଛା ହଉଛି। ଦେଖନ୍ତୁ, ଯେହେତୁ ଅନେକ ବର୍ତ୍ତମାନ ଉପସ୍ଥାପକ ଉପସ୍ଥିତ, ତାଙ୍କର ଭଏସ୍ ଶୁଣୁଛୁ, ତାଙ୍କର କାର୍ଯ୍ୟକ୍ରମ ଶୁଣୁଛୁ, ମନ ଅଛି କି ଯେ ସତରେ ମୁଁ ଗୋଟେ ଯଦି ଆକାଶବାଣୀ କର୍ମଚାରୀ ହେଇଥାନ୍ତି ତ ମୋର ଭଏସ୍ ଟି ସମସ୍ତେ ଶୁଣିପାରନ୍ତେ। ତାପରେ ମୋର ଗୋଟେ ଲକ୍ଷ୍ୟ ଅଛି, ଭଗବାନ ତ ଯେପର୍ଯ୍ୟନ୍ତ ନ ଚାହିଁଛନ୍ ସେ ପର୍ଯ୍ୟନ୍ତ କିଛି ହେବ ନାହିଁ, ଏତିକି ଭାବିଛି ଯେ ଭବିଷ୍ୟତରେ ଯେବେ ନା ଦିନେ ନା ଦିନେ ହେଲେ ବି ମୁଁ ନିହାତି ଭାବରେ ଆକାଶବାଣୀ କେନ୍ଦ୍ରକୁ ଯିକି ଆକାଶବାଣୀ ଷ୍ଟୁଡିଓର କର୍ମଚାରୀ ହେବା ଆଶା ରଖିଛି।
0: ବହୁତ ଭଲ କଥା କହିଲେ, ଭଗବାନ ଯାହା ଚାହିଁବେ ତାହା ହବ, କିନ୍ତୁ ଆମକୁ କର୍ମ କରିବାକୁ ପଡିବ। ତେଣୁ ଆକାଶବାଣୀରେ ଆପଣ ଯଦି କାମ କରିବାକୁ ଚାହୁଁଛନ୍ତି, ଆପଣ ଦେଖିବେ ଯେତେବେଳେ ଆକାଶବାଣୀ ପାଇଁ ଚାକିରି ବାହାରୁଛି କିମ୍ବା ନିକଟସ୍ଥ ଆକାଶବାଣୀ କେନ୍ଦ୍ରକୁ ଯାଇ ଦେଖନ୍ତୁ ଯେ ଉପସ୍ଥାପନା କରିବାର କିଛି ସୁଯୋଗ ଅଛି କି ନାହିଁ। ହୁଏତ ସେଇ ଆକାଶବାଣୀର ଅଧିକାରୀମାନେ ଆପଣଙ୍କୁ ବତେଇ ଦେବେ ଆପଣଙ୍କ ପାଇଁ ସ୍ଥାନ ସେଠି ଅଛି କି ନାହିଁ, କି ଭବିଷ୍ୟତରେ କେବେ ସ୍ଥାନ ବାହାରିବ, ତାହେଲେ ଆପଣଙ୍କୁ ଯେତେବେଳେ ସୁଯୋଗ ଆସିବ ସେ ଆପଣଙ୍କୁ ଦେବେ।
2: ଯୋଉ ଟାଇମ୍ରେ ସୁପାଇ ମୁର୍ମୁ ସାଥିଲେ, ଆମେ ଅନେକ ଥର ଅଭିଯୋଗ କରିଥିଲୁ ଯେ ଗୋଟେ ଶ୍ରୋତାମାନଙ୍କୁ ନେଇକି କାର୍ଯ୍ୟକ୍ରମଟେ କରନ୍ତୁ, କରନ୍ତୁ ବୋଲି। କିନ୍ତୁ ଯାହା ବି ହଉ ଆମ କଥାକୁ ଆକାଶବାଣୀ କେନ୍ଦ୍ରଝର ଆଖି ଆଗରେ ରଖିକିରି ତା ସହିତ କାର୍ଯ୍ୟକ୍ରମ ପୁନର୍ବାର ଜାରି ରଖିଲା। ଯେମିତି ଆପଣଙ୍କୁ ଟିକେ ପୂର୍ବରୁ କହୁଥିଲି ଯେ ଅଜାଣିବା ଜିନିଷକୁ ଜାଣିବାକୁ ମିଳେ, ଆଉ ଏ ଶ୍ରୋତାମାନଙ୍କ ଠାରୁ ହିଁ ଆମେ ଅନେକ କିଛି କଥା ଜାଣି ଜାଣିକି ଶୁଣି ଶୁଣିକିରି ଆମେ ବି ସେ କାର୍ଯ୍ୟକ୍ରମ ଲଗେଇବା ପାଇଁ ନିହାତି ପ୍ରସ୍ତୁତ।
0: ଆପଣ ଗୀତ ଶୁଣିବାକୁ ଭଲ ପାଆନ୍ତି?
2: ହଁ, ଗୀତ ଶୁଣିବାକୁ ନିହାତି ଭଲ ପାଏ।
0: ତାହେଲେ କୁହନ୍ତୁ ଆପଣଙ୍କ ମନ ପସନ୍ଦର ଗୋଟେ ଗୀତ ଯୋଉଟା ଆମେ ଏଇ ଶ୍ରୋତା ମଞ୍ଚ କାର୍ଯ୍ୟକ୍ରମରୁ ଆପଣଙ୍କୁ ଶୁଣିବା।
2: ଗୋଟେ ଭଲ ଗୀତଟେ ଅଛି, ସେଟା ହଉଛି ତୁମ ପୁରୁଣା ତିଥି। ସେଟା ଗାଇଛନ୍ତି ସରସ ସୁନ୍ଦର ଦୀପ୍ତି ରେଖା ପାଳି ଏବଂ ତା ସହିତ ହିମାନ ସାଗର।

0: ବନ୍ଧୁ ଆପଣ କଣ ପଢୁଛନ୍ତି?
1: ଏବେ ବର୍ତ୍ତମାନ ପ୍ଲସ୍ ଟୁ କମ୍ପ୍ଲିଟ୍ କରିଛି, ତା ସହିତ କମ୍ପ୍ୟୁଟର ବର୍ଷ କରିଛି ଏବଂ ଘରେ ଟିକେ ପରିସ୍ଥିତି ଆସିବା ଯୋଗୁଁ ଗୋଟେ ବର୍ଷ ତ ମୁଁ ଠିକ୍ ରହିଗଲା, ପ୍ଲସ୍ ଥ୍ରୀ ଆଡମିସନ୍ କରିପାରିଲି ନାହିଁ। ଏଇଟା ତ ମୁଁ ପ୍ଲସ୍ ଥ୍ରୀ ଆଡମିସନ୍ କରିଛି ଏବଂ ତା ସହିତ ପଢାପଢି ଚାଲିଛି, ଗାଁରେ ଗାଁରେ ଯେତେ ଯିବାର କଥା ଚାଲିଛି।
0: ଏତେ ପଢାପଢି ଭିତରେ ବି ଆପଣ ଆକାଶବାଣୀର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି, ସେଟା ବହୁତ ବଡ଼ କଥା। ଆପଣଙ୍କର ଭବିଷ୍ୟତରେ କଣ ହେବାକୁ ଇଚ୍ଛା?
1: ଭବିଷ୍ୟତରେ ଦେଖନ୍ତୁ, ବିଶେଷ କରି ମାଷ୍ଟର ଚାକିରିଟେ ଟିଚର ହେବା ପାଇଁ ଟିକେ ବହୁତ ଆଶା ଅଛି, ସେଟା ହଉଛି ଗୋଟେ ଭଲ ଚାକିରି।
0: ଆପଣଙ୍କର ଇଚ୍ଛା ପୂର୍ତ୍ତି ହଉ ମୁଁ ଭଗବାନଙ୍କ ପାଖରେ ସେତିକି ପ୍ରାର୍ଥନା କରୁଛି। ଆପଣଙ୍କ ଗାଁ ହେଲା ଦଲଗଜ, ଆପଣଙ୍କ ଗାଁ ବିଷୟରେ କୁହନ୍ତୁ।
1: ଗାଁ ବିଷୟରେ ଏତିକି କହିବି ଯେ ଯେତେ ବି ଶ୍ରୋତା ଭାଇ ଭଉଣୀ ମାନେ ଫୋନ କରୁଛନ୍ତି, ସମସ୍ତେ ତ ଜଳ ସଙ୍କଟର ଅଭାବ ବୋଲି, ଜଳକଣ୍ଠ ଅଭାବ ବୋଲି, କିନ୍ତୁ ଆମ ଗାଁରେ ଗୋଟେ ଏମିତି ଗାଁ ଏମିତି ସ୍ଥାନ ଅଛି, ଜଳ ସଙ୍କଟ ହେବ ନାହିଁ। ଆରାମରେ ଲୋକ ବର୍ତ୍ତମାନ ପାଣି ଟିକେ ପିଇବା ପାଇଁ ସମସ୍ତେ ପାଉଛନ୍ତି, ତା ସହିତ ବର୍ତ୍ତମାନ ଗାଧେଇବା ପାଇଁ ବି କିଛି ଅସୁବିଧା ହଉନାହାନ୍ତି, ସବୁ ବର୍ତ୍ତମାନ ଏକଜୁଟ ଭାବରେ ଅଛି। ତା ସହିତ ଆମ ଗାଁରେ ପ୍ରାୟ କଣ ହୁଏ କି ରାମନବମୀ ନାଟକ ବି ହୁଏ, ଗଣେଶ ପୂଜା ବି ଧୁମଧାମରେ ପାଳନ ହୁଏ, ଓଡ଼ିଆ ନବବର୍ଷ ହେଲା କି ଇଂରାଜୀ ନବବର୍ଷ ହେଲା, ସବୁ ବର୍ତ୍ତମାନ ଧୁମଧାମରେ ପାଳନ ହୁଏ। ଗାଁ ପରିବେଶ ଗଲେ ଦେଖିବାକୁ ଗଲେ ବହୁତ ଶିକ୍ଷଣୀୟ ଅଛି, ଆଉ ଗାଁରେ ବି ସମସ୍ତେ ଛାତ୍ରଛାତ୍ରୀ ମାନେ ଆରାମରେ ସମସ୍ତେ ଶିକ୍ଷା ଗ୍ରହଣ କରୁଛନ୍ତି। ପାଖରେ ରାମ ମନ୍ଦିରଟେ ଅଛି, ତା ସହିତ ହନୁମାନ ମନ୍ଦିରଟେ ଅଛି, ଶିବ ମନ୍ଦିରଟେ ଅଛି।
0: ଯାହା ହଉ, ବହୁତ ଭଲ ପରିବେଶରେ ଆପଣ ପଢୁଛନ୍ତି। ଆପଣ ତ ଯୁବକ ଲୋକ, ପରିବାରରେ ଆପଣଙ୍କର କିଏ କିଏ ଅଛନ୍ତି?
1: ପରିବାରରେ ମା ଅଛନ୍ତି, ବାପା ଅଛନ୍ତି, ଭାଇ ଗୋଟେ, ଭଉଣୀ ଗୋଟେ ଏବଂ ମୁଁ, ସର୍ବମୋଟ ଆମେ ପାଞ୍ଚ ଜଣ ଅଛୁ। ଭାଇର ଏଥର ପ୍ଲସ୍ ଟୁ ସେକେଣ୍ଡ ଇୟର ପରୀକ୍ଷା ସରିଛି, ଭଉଣୀର ପ୍ଲସ୍ ଥ୍ରୀ ଫାଇନାଲ ଇୟର ପରୀକ୍ଷା ସରିଛି, ଆର ମୁଁ ତ ସେମିତି ଅଛି, ଆପଣଙ୍କୁ ଟିକେ ପୂର୍ବରୁ କହୁଥିଲି କାର୍ଯ୍ୟକ୍ରମ ମାଧ୍ୟମରେ।
0: ଆପଣ ସେମିତି ନାହାନ୍ତି, ଆପଣ ବି ପଢା ଆରମ୍ଭ କରିଛନ୍ତି, ଯୋଉଟା ବହୁତ ବଡ କଥା। ଗୋଟେ ବର୍ଷର ପଢାକୁ ଛାଡି ଦେଇଥିଲେ, ତାପରେ ପଢା ଆରମ୍ଭ କରିଛନ୍ତି। ଆମେ ଯେବେ ଉଠିବା ସେଇଟା ସକାଳ ହଉ। ଆପଣଙ୍କ ଗାଁ ବଲାଙ୍ଗୀର ସହରରୁ କେତେ ଦୂର?
1: ଦେଖନ୍ତୁ, ଯଦି ଗୋଟେ ଶ୍ରୋତା ଯଦି ଆସିବା ପାଇଁ ଚାହିଁବ ଆମ ଗାଁକୁ, ବଲାଙ୍ଗୀରରୁ 18 କିଲୋମିଟର ସିଧା ବଲାଙ୍ଗୀରରୁ ମହିମୁଣ୍ଡା ରୋଡରେ ଚାଲି ଆସିବ, ମହିମୁଣ୍ଡା ରୋଡରୁ ଡେବ୍ରି ସାଇଡ୍ କାଟିକିରି ସିଧା ପଳେଇ ଆସିବ କି ଯେ କମସରା ଚାନଭଟା ରୋଡ କେନ୍ଟା ଦେଇଛେ ବୋଲି ଆରାମରେ କହିଦେବେ, ଆଉ ସେଇଠୁ 18 କିଲୋମିଟର ଗୋଟେ ଶ୍ରୋତା ଚାହିଁଲେ ବି ସଜିଆ ରାସ୍ତାରେ ବି ଆସିପାରିବ, ତା ସହିତ ଅନେକ ବସ୍ ମାନେ ଚାଲୁଛି, ସେ ବସ୍ରେ ବସିକି ବି ଗାଁକୁ ପଳେଇ ଆସିପାରିବ, କିଛି ପ୍ରୋବ୍ଲେମ୍ ହବ ନାହିଁ।
0: ଠିକ୍ ଅଛି, ସୁବିଧା ହେଲେ ନିଶ୍ଚୟ ଆମେ ଆପଣଙ୍କ ଗାଁକୁ ଯିବା, ଆପଣଙ୍କ ସହିତ ସାକ୍ଷାତ କରିବା। ତେବେ ଶ୍ରୋତା ବନ୍ଧୁ, ଆପଣଙ୍କ ସହ କଥାବାର୍ତ୍ତା ହେଲେ ଭଲ ଲାଗୁଛି,
1: ନିହାତି ଭଲ ଲାଗୁଛି। ତାପରେ ଦେଖନ୍ତୁ, ଏତେ ଦିନ ପର୍ଯ୍ୟନ୍ତ ମୁଁ କାର୍ଯ୍ୟକ୍ରମ
2: ଶୁଣୁଥିଲେ ଶ୍ରୋତା ମଞ୍ଚ କାର୍ଯ୍ୟକ୍ରମ ଆକାଶବାଣୀ କେନ୍ଦୁଝର। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରୁଛୁ ଆକାଶବାଣୀ କଟକରୁ।
3: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଦୁଇଦିନିଆ ସ୍ୱିଡେନ୍ ଗସ୍ତରେ ଯାଇ ଗୋଥେନବର୍ଗରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ସ୍ୱିଡିଶ ପ୍ରତିପକ୍ଷଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା। ଆସନ୍ତା 25 ତାରିଖରେ ରାଷ୍ଟ୍ରପତି ପ୍ରଦାନ କରିବେ ପଦ୍ମ ପୁରସ୍କାର, ଚଳିତ ବର୍ଷ ପାଇଁ ପୁରସ୍କାର ପାଇବେ 131 ଜଣ। କେରଳମର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଆସନ୍ତାକାଲି ଶପଥ ଗ୍ରହଣ କରିବେ କଂଗ୍ରେସ ନେତା ଭିଡି ସତୀଶନ। ହର୍ମୁଜ୍ ପ୍ରଣାଳୀ ଦେଇ ଶତ୍ରୁପକ୍ଷ ସାମରିକ ଉପକରଣ ପରିବହନକୁ ଅନୁମତି ପ୍ରଦାନ କରାଯିବ ନାହିଁ, ଇରାନ୍ର ଘୋଷଣା। ଏବଂ ଆଇପିଏଲ୍ କ୍ରିକେଟ୍ର ଦ୍ୱିତୀୟ ମ୍ୟାଚ୍ରେ ଟସ୍ ଜିତି ରାଜସ୍ଥାନ ରୟାଲ୍ସକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ଦିଲ୍ଲୀ କ୍ୟାପିଟାଲ୍ସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ସ୍ୱିଡେନ୍ ଗସ୍ତରେ ଯାଇ ଗୋଥେନବର୍ଗରେ ପହଞ୍ଚିଛନ୍ତି। ଶ୍ରୀ ମୋଦିଙ୍କ ପଞ୍ଚରାଷ୍ଟ୍ରୀୟ ଗସ୍ତର ଏହା ହେଉଛି ତୃତୀୟ ପର୍ଯ୍ୟାୟ। ସେଠାରେ ଶ୍ରୀ ମୋଦି ତାଙ୍କର ସ୍ୱିଡିଶ ପ୍ରତିପକ୍ଷ ଉଲ୍ଫ କ୍ରିଷ୍ଟର୍ସନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ବାଣିଜ୍ୟ, କୃତ୍ରିମ ବୁଦ୍ଧିମତା, ଆଧୁନିକ ପ୍ରଯୁକ୍ତିବିଦ୍ୟା, ଷ୍ଟାର୍ଟଅପ୍, ନିରନ୍ତର ଯୋଗାଣ ଶୃଙ୍ଖଳ, ମହାକାଶ, ଜଳବାୟୁ ପରିବର୍ତ୍ତନ ଏବଂ ଲୋକସମ୍ପର୍କ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ନେଇ ଉଭୟ ନେତାଙ୍କ ମଧ୍ୟରେ ମତ ବିନିମୟ ହେବ। ୟୁରୋପୀୟ କମିଶନର ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲେୟନ୍ଙ୍କ ସହିତ ୟୁରୋପୀୟ ଶିଳ୍ପ ଗୋଲ୍ଟେବୁଲ୍ ବୈଠକକୁ ଉଭୟ ନେତା ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ଗୋଥେନବର୍ଗ ଯିବା ପୂର୍ବରୁ ଶ୍ରୀ ମୋଦି ନେଦରଲାଣ୍ଡସ୍କୁ ଦୁଇଦିନିଆ ଗସ୍ତ ଶେଷ କରିଥିଲେ। ଆମଷ୍ଟରଡାମ୍ ବିମାନ ବନ୍ଦରଠାରେ ଡଚ୍ କର୍ତ୍ତୃପକ୍ଷ ରବ୍ ଜେଟେନ୍ ବ୍ୟକ୍ତିଗତ ଭାବେ ଶ୍ରୀ ମୋଦିଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ନେଦରଲାଣ୍ଡସ୍କୁ ଗସ୍ତ ଅବସରରେ ଶ୍ରୀ ମୋଦି ତାଙ୍କ ଡଚ୍ ପ୍ରତିପକ୍ଷଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। ପ୍ରତିରକ୍ଷା, ଗୁରୁତ୍ୱପୂର୍ଣ୍ଣ ଖଣିଜ ସାମଗ୍ରୀ ଏବଂ ଅନ୍ୟାନ୍ୟ ପ୍ରମୁଖ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ସୁଦୃଢ଼ କରିବା ନେଇ 17 ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ନେଦରଲ୍ୟାଣ୍ଡସ୍ ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ତ୍ୱରାନ୍ୱିତ କରିଛି। ଉଭୟ ଦେଶ ରଣନୈତିକ ସହଭାଗିତାକୁ ଉନ୍ନତ କରିବା ଏବଂ ଜଳସମ୍ପଦ, ନବସୃଜନ, ପ୍ରତିରକ୍ଷା, ସେମିକଣ୍ଡକ୍ଟର ଆଦି ବିଭିନ୍ନ କ୍ଷେତ୍ରରେ ସହଯୋଗ ନେଇ ଭବିଷ୍ୟତର ରୂପରେଖ ପ୍ରସ୍ତୁତି ଉପରେ ମତ ବିନିମୟ ହୋଇଛି। ଆଗାମୀ ଦିନରେ ଦ୍ୱିପାକ୍ଷିକ ବନ୍ଧୁତ୍ୱ ସମ୍ପର୍କ ଆହୁରି ମଜବୁତ ହେବ ବୋଲି ଶ୍ରୀ ମୋଦି ଆଶା ବ୍ୟକ୍ତ କରିଛନ୍ତି। ଏହି ଗସ୍ତ ଅବସରରେ ଶ୍ରୀ ମୋଦି ଭାରତର ସାମୁଦ୍ରିକ ଭିତ୍ତିଭୂମି, ନବୀକରଣୀୟ ଶକ୍ତି, ଡିଜିଟାଲ୍ କ୍ଷେତ୍ର, କୃତ୍ରିମ ବୁଦ୍ଧିମତା, ସେମିକଣ୍ଡକ୍ଟର ଏବଂ ସ୍ୱାସ୍ଥ୍ୟସେବା ଆଦି କ୍ଷେତ୍ରରେ ରହିଥିବା ସୁଯୋଗର ଉପଯୋଗ କରିବାକୁ ଡଚ୍ କମ୍ପାନୀଗୁଡ଼ିକୁ ଆମନ୍ତ୍ରଣ କରିଛନ୍ତି। ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବ୍ୟକ୍ତିବିଶେଷଙ୍କୁ ଆସନ୍ତା 25 ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ୍ମ ପୁରସ୍କାର ପ୍ରଦାନ କରିବେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି, ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବାକୁ ଥିବା ଏହି ନାଗରିକ ଅଳଙ୍କରଣ ସମାରୋହରେ ରାଷ୍ଟ୍ରପତି ମନୋନୀତ ବ୍ୟକ୍ତିବିଶେଷଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିବେ। ଚଳିତ ବର୍ଷ ମୋଟ 131 ଜଣ ବିଶିଷ୍ଟ ବ୍ୟକ୍ତି ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ 5 ପଦ୍ମ ବିଭୂଷଣ, 13 ପଦ୍ମଭୂଷଣ ଏବଂ 113 ପଦ୍ମଶ୍ରୀ ପୁରସ୍କାର ପାଇବେ। ମନୋନୀତ ବ୍ୟକ୍ତିବିଶେଷଙ୍କ ମଧ୍ୟରେ 19 ମହିଳା ଥିବାବେଳେ ମରଣୋତ୍ତର ଭାବେ 16 ରହିଛନ୍ତି। ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଭାବେ ପଦ୍ମ ପୁରସ୍କାର 1954 ପ୍ରତିଷ୍ଠା କରାଯାଇଥିଲା। କେରଳର ନୂତନ ମୁଖ୍ୟମନ୍ତ୍ରୀ ଭାବେ କଂଗ୍ରେସ ନେତା ଭିଡି ସତୀଶନ୍ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ତିରୁବନନ୍ତପୁରମ୍ଠାରେ ଅନୁଷ୍ଠିତ ହେବାକୁ ଥିବା ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ଶ୍ରୀ ସତୀଶନ୍ଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଅନ୍ୟ 20 ମନ୍ତ୍ରିମଣ୍ଡଳର ସଦସ୍ୟ ଭାବେ ଶପଥ ଗ୍ରହଣ କରିବେ। କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍ କେରଳମ୍ ବିଧାନସଭା ନିର୍ବାଚନରେ 2/3 ଅଧିକ ଆସନରେ ବିଜୟୀ ହୋଇ ସଂଖ୍ୟାଗରିଷ୍ଠତା ହାସଲ କରିଛି। ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ସଂଶୋଧନ ଅଧ୍ୟାଦେଶ 2026 ବଳରେ ସର୍ବୋଚ୍ଚ ଅଦାଲତରେ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି ପାଇଛି। ପ୍ରଧାନ ବିଚାରପତିଙ୍କୁ ଛାଡ଼ି ବିଚାରପତିଙ୍କ ସଂଖ୍ୟା 33-37 ବୃଦ୍ଧି କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁମୋଦନ କ୍ରମେ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ଅଧ୍ୟାଦେଶ ଦ୍ୱାରା ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ଆଇନ 1956 ସଂଶୋଧନ କରାଯାଇଛି। ଏହାଫଳରେ ସର୍ବୋଚ୍ଚ ଅଦାଲତର ବିଚାରପତିଙ୍କ ସଂଖ୍ୟା 38 ପହଞ୍ଚିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ହର୍ମୁଜ୍ ପ୍ରଣାଳୀ ଦେଇ ଶତ୍ରୁପକ୍ଷ ସାମରିକ ଉପକରଣ ପରିବହନକୁ ଏଣିକି ଆଉ ଅନୁମତି ପ୍ରଦାନ କରାଯିବ ନାହିଁ ବୋଲି ଇରାନ୍ ଘୋଷଣା କରିଛି। ଦେଶର ପ୍ରଥମ ଉପରାଷ୍ଟ୍ରପତି ମହମ୍ମଦ ରେଜା ଆରେଫ୍ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ପୂର୍ବରୁ ଏହି ଜଳପଥ ଉପରେ ତେହେରାନ ନିଜର ପୂର୍ଣ୍ଣ ସାର୍ବଭୌମତ୍ୱ ପ୍ରୟୋଗ କରିବାରୁ ନିବୃତ୍ତ ରହିଥିଲା। ଏବେ ଏହି ନୀତିରେ ପରିବର୍ତ୍ତନ କରାଯିବ। ଇରାନ୍ ସଂସଦର ଜାତୀୟ ସୁରକ୍ଷା କମିଟିର ମୁଖ୍ୟ ଇବ୍ରାହିମ୍ ଅଜିଜି କହିଛନ୍ତି, ହର୍ମୁଜ୍ ପ୍ରଣାଳୀରେ ଏକ ନିର୍ଦ୍ଦିଷ୍ଟ ମାର୍ଗ ଦେଇ ସାମୁଦ୍ରିକ ଯାତାୟତକୁ ନିୟନ୍ତ୍ରଣ କରିବା ପାଇଁ ଇରାନ୍ ଏକ ବୃତ୍ତିଗତ ବ୍ୟବସ୍ଥା ବିକଶିତ କରିଛି। ବାଣିଜ୍ୟିକ ଜାହାଜ ଏବଂ ଇରାନ୍କୁ ସହଯୋଗ ପ୍ରଦାନ କରୁଥିବା ଦେଶଗୁଡ଼ିକର ଗମନାଗମନକୁ ଏଣିକି ଅନୁମତି ପ୍ରଦାନ କରାଯିବ ନାହିଁ। ଆମେରିକାର ତଥାକଥିତ ସ୍ୱାଧୀନତା ପ୍ରକଳ୍ପ ସହିତ ଜଡ଼ିତ ଅଂଶୀଦାରଙ୍କୁ ପ୍ରସ୍ତାବିତ ମାର୍ଗରେ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ଶ୍ରୀ ଅଜିଜି ସ୍ପଷ୍ଟ କରିଛନ୍ତି। ରୁଷ୍ର ମସ୍କୋ ଉପରେ ୟୁକ୍ରେନ୍ର ଡ୍ରୋନ୍ ଆକ୍ରମଣ ଫଳରେ 4 ପ୍ରାଣହାନି ଘଟିଛି। ମସ୍କୋ ନିକଟବର୍ତ୍ତୀ ପୋଗରେଲ୍କି ଗ୍ରାମରେ ଏକ ଘରେ ଡ୍ରୋନ୍ ଆକ୍ରମଣ ହେବାରୁ ଜଣେ ମହିଳାଙ୍କର ମୃତ୍ୟୁ ହେବା ସହ ଘରର ଭଙ୍ଗାରୁଜା ଅଂଶରେ ପୋତି ହୋଇ 2 ମୃତ୍ୟୁ ହୋଇଛି। ଡ୍ରୋନ୍ ଆକ୍ରମଣ ଫଳରେ ଅଧିକାଂଶ କୋଠା ଏବଂ ଭିତ୍ତିଭୂମି ନଷ୍ଟ ହୋଇଛି। ମସ୍କୋ ମେୟର ସର୍ଗେଇ ସୋବ୍ୟନିନ୍ କହିଛନ୍ତି, ଗତକାଲି ବିଳମ୍ବିତ ରାତିରେ ଏକ ତୈଳ ବିଶୋଧନାଗାର ନିକଟରେ ଆକ୍ରମଣ ଫଳରେ 12 ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ରୁଷ୍ର ପଦାଧିକାରୀମାନେ କହିଛନ୍ତି, ମସ୍କୋ ଅଭିମୁଖେ ଆସିଥିବା 81 ଡ୍ରୋନ୍କୁ ପ୍ରତିହତ କରାଯାଇଛି। ରୁଷ୍ର କିଭ୍ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣର ଦିନକ ପରେ ୟୁକ୍ରେନ୍ ପକ୍ଷରୁ ପାଲଟା ଆକ୍ରମଣ କରାଯାଇଥିଲା। ରୁଷ୍ର ଆକ୍ରମଣ ଫଳରେ ୟୁକ୍ରେନ୍ରେ 24 ବ୍ୟକ୍ତିଙ୍କର ପ୍ରାଣହାନି ଘଟିଥିଲା। କର୍ଣ୍ଣାଟକ ଓ ମହାରାଷ୍ଟ୍ର ମଧ୍ୟରେ ରେଳ ସଂଯୋଗର ଉନ୍ନତି କରିବା ଲକ୍ଷ୍ୟରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ବେଙ୍ଗାଲୁରୁ ମୁମ୍ବାଇ ମଧ୍ୟରେ ନୂତନ ଏକ୍ସପ୍ରେସ୍ ଟ୍ରେନ୍ ସେବାର ଶୁଭାରମ୍ଭ କରିଛନ୍ତି। ଆୟୋଜିତ ସମାରୋହରେ ଶ୍ରୀ ବୈଷ୍ଣବ କହିଛନ୍ତି, ଦକ୍ଷିଣ ଏବଂ ଉତ୍ତର କର୍ଣ୍ଣାଟକରେ ବହୁଦିନ ଧରି ରହିଥିବା ଦାବି ପୂରଣ ହୋଇଛି। ମନ୍ତ୍ରୀ ଆହୁରି କହିଛନ୍ତି, ବେଙ୍ଗାଲୁରୁ ଓ ମୁମ୍ବାଇ ମଧ୍ୟରେ ଖୁବ୍ ଶୀଘ୍ର ବନ୍ଦେ ଭାରତ ସ୍ଲିପର୍ ରେଳ ସେବା ଆରମ୍ଭ କରାଯିବ। ରେଳ ଭିତ୍ତିଭୂମିର ପ୍ରସାର ସମ୍ପର୍କରେ ଶ୍ରୀ ବୈଷ୍ଣବ କହିଛନ୍ତି, କର୍ଣ୍ଣାଟକରେ ବର୍ତ୍ତମାନ 12 ବନ୍ଦେ ଭାରତ ଟ୍ରେନ୍ ସେବା ଜାରି ରହିଛି। ବେଙ୍ଗାଲୁରୁ ହାଇଦ୍ରାବାଦ ଚେନ୍ନାଇ ମଧ୍ୟରେ ବୁଲେଟ୍ ଟ୍ରେନ୍ କରିଡର ସଂଯୋଗୀକରଣକୁ ମଧ୍ୟ ଅନୁମୋଦନ କରାଯାଇଛି। ଶ୍ରୀ ବୈଷ୍ଣବ କହିଛନ୍ତି ଖୁବ୍ ଶୀଘ୍ର ମୁମ୍ବାଇ, ବେଙ୍ଗାଲୁରୁ ଏବଂ ଅନ୍ୟାନ୍ୟ ପ୍ରମୁଖ ସହରକୁ 7,000 କିଲୋମିଟର ବ୍ୟାପୀ ରେଳପଥ ପ୍ରଶସ୍ତିକରଣ କରାଯିବାର ଯୋଜନା ରହିଛି। ବେଙ୍ଗାଲୁରୁ ସବ୍ ଅର୍ବାନ୍ ରେଲୱେ ପ୍ରକଳ୍ପ ମାଧ୍ୟମରେ 4 କରିଡରକୁ ସଂଯୋଗୀକରଣ କରିବା ପାଇଁ କାର୍ଯ୍ୟ ଜାରି ରହିଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ଦ୍ୱାରା ପରିଚାଳିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଅନ୍ସ୍କ୍ରିନ୍ ମାର୍କିଂ ବ୍ୟବସ୍ଥା ମୂଲ୍ୟାଙ୍କନ ପ୍ରକ୍ରିୟା ସ୍ୱଚ୍ଛତା ଏବଂ ବିଶ୍ୱସନୀୟତା ବୃଦ୍ଧି କରିଛି ବୋଲି ସରକାର କହିଛନ୍ତି। ନୂଆଦିଲ୍ଲୀରେ ଆଜି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ଉପରେ ମତ ଦେଇ କେନ୍ଦ୍ରୀୟ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ସଚିବ ସଞ୍ଜୟ କୁମାର କହିଛନ୍ତି ଛାତ୍ରଛାତ୍ରୀଙ୍କ ପାଇଁ ଏଭଳି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। କୌଣସି ପରୀକ୍ଷାର୍ଥୀ ଯୋଗ୍ୟତାଠାରୁ କମ୍ ମାର୍କ ପାଇଥିବା ଅନୁଭବ କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ଚଳିତ ଥର ମୂଲ୍ୟାଙ୍କନ ଏବଂ ପାସାର ନେଇ ଛାତ୍ରଛାତ୍ରୀ ଚିନ୍ତା ପ୍ରକଟ କରିଛନ୍ତି। ଶ୍ରୀ କୁମାର କହିଛନ୍ତି ଅନ୍ସ୍କ୍ରିନ୍ ମାର୍କିଂ ବ୍ୟବସ୍ଥା ଚଳିତ ବର୍ଷ ସିବିଏସ୍ଇ ଦ୍ୱାରା ପ୍ରଚଳନ କରାଯାଇଛି। 2014 ବହୁ ବିଶ୍ୱବିଦ୍ୟାଳୟ ଏବଂ ଅନ୍ତର୍ଜାତୀୟ ବୋର୍ଡ ଏହି ବ୍ୟବସ୍ଥାକୁ ବହୁଳ ଭାବରେ ବ୍ୟବହାର କରିଆସୁଛନ୍ତି। ପ୍ରାୟ 98 ଲକ୍ଷ ଉତ୍ତର ଖାତା ବିଭିନ୍ନ ସ୍ତର ସୁରକ୍ଷା ଏବଂ ଗୁଣବତ୍ତା ଯାଞ୍ଚ ପରେ ଡିଜିଟାଲ୍ ଭାବରେ ସ୍କ୍ରିନିଂ କରାଯାଇ ମୂଲ୍ୟାଙ୍କନ କରାଯାଇଥିଲା। ସେ କହିଛନ୍ତି ଏହାଦ୍ୱାରା ତ୍ରୁଟି ହ୍ରାସ ପାଇବା ସହ ସଠିକ୍ ମୂଲ୍ୟାଙ୍କନ ସୁନିଶ୍ଚିତ ହୋଇଛି। ଏପରିକି ଆବଶ୍ୟକସ୍ଥଳେ ଛାତ୍ରଛାତ୍ରୀଙ୍କୁ ଉତ୍ତର ଖାତା ପ୍ରଦାନ କରିବା ସହଜ ଏବଂ ସରଳ ହୋଇଛି। ଆଇପିଏଲ୍ କ୍ରିକେଟ୍ର ଆଜିର ଦ୍ୱିତୀୟ ମ୍ୟାଚ୍ରେ ଆଉ କିଛି ସମୟ ପରେ ରାଜସ୍ଥାନ ରୟାଲ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳ ଆରମ୍ଭ ହେବ। ଦିଲ୍ଲୀର ଅରୁଣ ଜେଟ୍ଲି ଷ୍ଟାଡିୟମ୍ଠାରେ ଖେଳାଯାଉଥିବା ମ୍ୟାଚ୍ରେ ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ରେ ଆଜି ପ୍ରଥମ ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ ପରାସ୍ତ ହୋଇଛି। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପଞ୍ଜାବ କିଙ୍ଗ୍ସକୁ 23 ରନ୍ରେ ପରାସ୍ତ କରିଛି। ଟସ୍ ଜିତି ପଞ୍ଜାବ କିଙ୍ଗ୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ନିର୍ଦ୍ଧାରିତ 20 ଓଭରରେ 4 ବିନିମୟରେ 212 ରନ୍ ସଂଗ୍ରହ କରିଥିଲା। ବିଜୟ ଲକ୍ଷ୍ୟକୁ ପିଛା କରି ପଞ୍ଜାବ କିଙ୍ଗ୍ସ 20 ଓଭରରେ 8 ବିନିମୟରେ 199 ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ଚୀନ୍ରେ ଅନୁଷ୍ଠିତ ବାଓଜି ଚାଇନା ମାଷ୍ଟର୍ସ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ମହିଳା ସିଙ୍ଗଲ୍ସରେ ଭାରତର ଶ୍ରେୟାଂଶି ଭାଲିସେଟ୍ଟି ରୌପ୍ୟ ପଦକ ହାସଲ କରିଛନ୍ତି। ସେ ତାଙ୍କର ପ୍ରତିପକ୍ଷ ଆନ୍ କି ୱାନ୍ଙ୍କଠାରୁ ସିଧାସଳଖ 14-21 ଓ 6-21 ସେଟ୍ରେ ପରାସ୍ତ ହୋଇଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଦୁଇଦିନିଆ ସ୍ୱିଡେନ୍ ଗସ୍ତରେ ଯାଇ ଗୋଥେନବର୍ଗରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ସ୍ୱିଡିଶ ପ୍ରତିପକ୍ଷଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା। ଆସନ୍ତା 25 ରାଷ୍ଟ୍ରପତି ପ୍ରଦାନ କରିବେ ପଦ୍ମ ପୁରସ୍କାର। ଚଳିତ ବର୍ଷ ପାଇଁ ପୁରସ୍କାର ପାଇବେ 131 ଜଣ। କେରଳମର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଆସନ୍ତାକାଲି ଶପଥ ଗ୍ରହଣ କରିବେ କଂଗ୍ରେସ ନେତା ଭିଡି ସତୀଶନ୍। ହର୍ମୁଜ୍ ପ୍ରଣାଳୀ ଦେଇ ଶତ୍ରୁପକ୍ଷ ସାମରିକ ଉପକରଣ ପରିବହନକୁ ଅନୁମତି ପ୍ରଦାନ କରାଯିବ ନାହିଁ, ଇରାନ୍ର ଘୋଷଣା। ଏବଂ ଆଇପିଏଲ୍ କ୍ରିକେଟ୍ର ଦ୍ୱିତୀୟ ମ୍ୟାଚ୍ରେ ଟସ୍ ଜିତି ରାଜସ୍ଥାନ ରୟାଲ୍ସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କଲା ଦିଲ୍ଲୀ କ୍ୟାପିଟାଲ୍ସ। ସମ୍ବାଦ ଶେଷ ହେଲା।
4: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭାସମିତି ସମାରୋହ, ପ୍ରଗତି ଦୁର୍ଗତି ଓ ଅସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ସମ୍ବଲପୁର ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ସମ୍ବଲପୁର ସମ୍ବାଦଦାତା ଗୁଣମଣି ବିଶ୍ୱାଳ ଓ ଉପସ୍ଥାପନାରେ ମୁଁ ମହେନ୍ଦ୍ର କୁମାର ମାଝି। ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ସ୍ଥିତ ମିନି ଷ୍ଟାଡିୟମ୍ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ 193 କୋଟି ଟଙ୍କା ବ୍ୟୟରେ 48 ବିକାଶମୂଳକ ପ୍ରକଳ୍ପର ଶୁଭ ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ପ୍ରକଳ୍ପଗୁଡ଼ିକ ମଧ୍ୟରେ ଭୀମମଣ୍ଡଳୀୟ ପୁନରୁଦ୍ଧାର ଓ ପର୍ଯ୍ୟଟନ ବିକାଶ ପାଇଁ 8,50,00,000 ଟଙ୍କାର ଏବଂ ଉନ୍ନତ ସ୍ୱାସ୍ଥ୍ୟସେବା ପାଇଁ 18 କୋଟି ଓ କ୍ରୀଡ଼ା ପ୍ରତିଭାର ବିକାଶ ପାଇଁ 20 କୋଟି ଟଙ୍କାର ନୂତନ ମିନି ଷ୍ଟାଡିୟମ୍ ରହିଛି। କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ,
5: ଆଜି ମଧ୍ୟ ସୌଭାଗ୍ୟ ମିଳିଲା ନାକ୍ଟି ଦେଉଳର ସିଏସ୍ସିକୁ ଏଇଠି ଶିଳାନ୍ୟାସ କରିବା ପାଇଁ। ତା ଅନ୍ତର୍ଗତ 6 PSC 40 ଉର୍ଦ୍ଧ୍ୱ ସବ୍ ସେଣ୍ଟର, ଏହାର ଉଦ୍ଦେଶ୍ୟ ନାକ୍ଟି ଦେଉଳର 15,000 ପରିବାର, ପାଖାପାଖି 65-70,000 ନାଗରିକଙ୍କୁ ମୌଳିକ ସୁବିଧା ଉପଲବ୍ଧ କରିବାର ଦାୟିତ୍ୱ ଆଜି ଆମେ ନେବା ପାଇଁ ପ୍ରସ୍ତୁତ ଅଛୁ। ଆଜି ଅନେକ ପ୍ରକଳ୍ପ ଭିତରେ ଆମେ ଯେଉଁ ଜାଗାରେ ଉପସ୍ଥିତ ଅଛନ୍ତି, ଗୋଟିଏ ଖେଳୁଆଡ଼ମାନଙ୍କର ଅଞ୍ଚଳ, ଏଇଠି ଗୋଟିଏ ନୂଆ ମିନି ଷ୍ଟାଡିୟମ ଆଜିର ଆମର ସରକାର ନିଷ୍ପତ୍ତି ନେଇଛନ୍ତି। ସମାଜରେ ସ୍ୱଚ୍ଛତା ସୁସ୍ଥତା ବଢ଼ାଇବା ପାଇଁ ନାକ୍ଟି ଦେଉଳରେ ବି ପାଖାପାଖି 20 কোটি টঙ্কা ব্যয়ে গোটি স্টাডিয়ামে এটি আমি শিলান্যাস কলে আগামী দিনে আমি স্টাডিয়াম কু উপযোগ করিবা পনিপরিবার অঞ্চল আম্বার অঞ্চল চাষর অঞ্চল এ অঞ্চল জীবিকা কু বড়েবা পাই চাষকু বড়েবা পাই পড়িব তা পাই পানি দরকার নাকটি দৌড় ব্লক রে রেড়াকুল রে জুজুমরারে পানির অভাব নাই কিন্তু পানিকু বাঁধি রখিবার সমস্যা আছে বন্ধ কটা নাল ছোট ছোট জলসেচন প্রকল্প মু জেলাপালকু দায়িত্ব দেছি রেড়াকুল সবডিভিজন র জলসেচন স্তরকু বড়েবা পাই আমকু বিশেষ যোজনা করিবা পাই পড়িব।
4: এবে কিছু সংবাদ সংক্ষেপে আম সংবাদদাতাঙ্ক ঠারু।
6: সম্বলপুর জিলাপাল সম্মেলন কক্ষে নূতন সম্বলপুর গঠন ও বিকাশ পাই এক গুরুত্বপূর্ণ বৈঠক অনুষ্ঠিত হয়ে যাইছি। সম্বলপুর শহরের ভবিষ্যৎ অভিবৃদ্ধি এবং স্থায়ী নগর উন্নয়নকু দৃষ্টি রাখি প্রস্তাবিত নূতন সম্বলপুর সম্পর্কিত এই গুরুত্বপূর্ণ বৈঠকটি জিলাপাল সিদ্ধেশ্বর বলরাম বন্দরক অধ্যক্ষতার অনুষ্ঠিত হয়েছে। এই বৈঠক সমৃদ্ধ শহর যোজনা এবং টাউন প্ল্যানিং স্কিমর কার্যকারিতা জমি পুনর্গঠন এবং ব্লক বিভাজন শহর স্তরীয় ভিত্তিভূমি জনসাধারণ সম্পত্তির বিকাশ এবং ড্রেনেজ ব্যবস্থা সুদৃঢ় রোড নেটওয়ার্ক এবং ইউটিলিটি প্ল্যানিং প্রমুখ আলোচনার মুখ্য প্রসঙ্গ রয়েছে। সম্বলপুর জেলা পরিষদ সম্মেলনী কক্ষে দশম জেলা পরিষদ বৈঠকের সম্বলপুর বিধায়ক জয়নারায়ণ মিশ্র রেঙ্গালী বিধায়ক সুদর্শন হরিপাল উপস্থিত ছিলেন। বৈঠকের কৃষি বিভাগের বিভিন্ন যোজনার অগ্রগতি আদি উপরে আলোচনা হয়েছিল। ওড়িশা সরকারের গৃহ নির্মাণ ও নগর উন্নয়ন মন্ত্রী ডাক্তার কৃষ্ণচন্দ্র মহাপাত্র সম্বলপুর গস্ত করে বিভিন্ন উন্নয়নমূলক কার্যের সমীক্ষা করা সহ সহায়তা বণ্টন করেছেন। বৈঠকের সম্বলপুর মহানগর নিগম এবং অন্য পৌরাঞ্চলের বিকাশমূলক কার্যের অগ্রগতি নিয়ে বিস্তৃত আলোচনা করা যাইছে। সম্বলপুর জেলা প্রশাসন তত্ত্বাবধানে বিশ্বপ্রসিদ্ধ বক্রমন্দির হুমা বিমলেশ্বর পীঠে সোমনাথ সহিমান পর্ব অত্যন্ত আড়ম্বর সহকারে পালিত হয়ে যাইছে। গুজরাটর সোমনাথ মন্দির সিধা প্রসারণ মাধ্যমে ভব্য উৎসব স্থানীয় জনসাধারণ সামিল হয়ে এর দিব্য দর্শন করেছেন। সম্বলপুর জেলা আইনসেবা প্রাধিকরণের অধ্যক্ষ তথা জেলা দৌরাজজ প্রজ্ঞা পাড়িগ্রাহীঙ্ নির্দেশক্রমে বিকল্প সমাধান কেন্দ্র সম্বলপুর সিভিল কোর্টে আইন সচেতনতা শিবির অনুষ্ঠিত হয়ে যাইছে। এই শিবিরক স্থায়ী লোক আদালতর অধ্যক্ষ শিশির রথ অধ্যক্ষতা করে জনসাধারণ বিভিন্ন জনকল্যাণমূলক যোজনা সম্বন্ধে বিস্তৃত আলোকপাত করেছিলেন।
4: জিলা হালচাল আজ এতকি, আসন্তাকালে জিলা হালচালে শুনবে সুবর্ণপুর জিলা সম্পর্কে।

0: ଆକାଶବାଣୀ କେନ୍ଦୁଝର ସମୟ ରାତି 7:30। ପ୍ରଚାର କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଆମ କେନ୍ଦୁଝର ଆମ ଡିଏମ୍ଏଫ୍।
1: ଘେରା ଦେଖ

ନମସ୍କାର ଶ୍ରୋତା ବନ୍ଧୁ, ଜିଲ୍ଲା ଖଣିଜ ପ୍ରତିଷ୍ଠାନ କେନ୍ଦୁଝରଙ୍କ ପ୍ରାୟୋଜିତ କାର୍ଯ୍ୟକ୍ରମ ଆମ କେନ୍ଦୁଝର ଆମ ଡିଏମ୍ଏଫ୍ରୁ ସ୍ୱାଗତ ଜଣାଉଛୁ।

0: ଜିଲ୍ଲା ଖଣିଜ ପ୍ରତିଷ୍ଠାନ କେନ୍ଦୁଝର ବା ଡିଏମ୍ଏଫ୍ କେନ୍ଦୁଝରଙ୍କ ଦ୍ୱାରା ଏକ ପ୍ରାୟୋଜିତ ଏବଂ ବିଶେଷ କାର୍ଯ୍ୟକ୍ରମ ହେଉଛି ଡିଏମ୍ଏଫ୍ ଖଣି ଶକ୍ତି। ଏହି ଡିଏମ୍ଏଫ୍ ଖଣି ଶକ୍ତି ମାଧ୍ୟମରେ କେନ୍ଦୁଝର ଜିଲ୍ଲାର ଖଣି ପ୍ରଭାବିତ ବିଭିନ୍ନ ଅଞ୍ଚଳର ଯୁବକ ଯୁବତୀମାନଙ୍କୁ ବିଭିନ୍ନ ପ୍ରକାରର ତାଲିମ ପ୍ରଦାନ କରାଯାଇ ସେମାନଙ୍କୁ ନିଯୁକ୍ତିର ବ୍ୟବସ୍ଥା ପ୍ରଦାନ କରାଯାଉଛି। ଏହି ଡିଏମ୍ଏଫ୍ ଖଣି ଶକ୍ତି ସମ୍ପର୍କରେ ଆଜି ଆମ କେନ୍ଦୁଝର ଆମ ଡିଏମ୍ଏଫ୍ କାର୍ଯ୍ୟକ୍ରମରେ ଏକ ସାକ୍ଷାତକାର ଭିତ୍ତିକ ଉପସ୍ଥାପନା। ଏହି ଡିଏମ୍ଏଫ୍ ଖଣି ଶକ୍ତି ଅନୁଷ୍ଠାନରେ ଅଧ୍ୟୟନରତ ବିଭିନ୍ନ ଛାତ୍ରଛାତ୍ରୀ, ଏହାର ପ୍ରଶିକ୍ଷକ ତଥା କେନ୍ଦ୍ର ମୁଖ୍ୟଙ୍କୁ ଆମେ ଆମ କେନ୍ଦୁଝର ଆମ ଡିଏମ୍ଏଫ୍ କାର୍ଯ୍ୟକ୍ରମ ତରଫରୁ ଭେଟିଥିଲୁ। ସେମାନଙ୍କ ସହ ସାକ୍ଷାତକାର ଆଜିର କାର୍ଯ୍ୟକ୍ରମରେ। ଆଜ୍ଞା ନମସ୍କାର।
1: ନମସ୍କାର ସାର୍,
0: ଟିକେ ଆପଣଙ୍କର ପରିଚୟ ଆମ ଶ୍ରୋତା ବନ୍ଧୁଙ୍କୁ ଦେବେ?
1: ମୋ ନାଁ ଦୀପନ ଦିଗଲ, ଆଉ ମୋ ସ୍କିଲ କାଉନସିଲ ଫର ମାଇନିଂ ସେକ୍ଟର ଆମର ଷ୍ଟେଟ ହେଡ୍ ଭାବରେ ଆମର ଓଡ଼ିଶା ପାଇଁ କାମ କରୁଛି।
0: କେନ୍ଦୁଝର ଜିଲ୍ଲାରେ ଗୋଟେ ଡିଏମ୍ଏଫ୍ ଖଣି ଶକ୍ତି କାର୍ଯ୍ୟକ୍ରମ ଚାଲୁ ରହିଛି, ସାର୍ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଟିକେ ଶ୍ରୋତା ବନ୍ଧୁମାନଙ୍କୁ ବିସ୍ତୃତ ଭାବରେ କହିବେ?
1: ଡିଏମ୍ଏଫ୍ ଖଣି ଶକ୍ତି କାର୍ଯ୍ୟକ୍ରମ ଏକ ଅନ୍ୟତମ ଭିନ୍ନ କାର୍ଯ୍ୟକ୍ରମ, ଯେଉଁଥିରେ କି ଆମମାନେ ଖଣି ପ୍ରବାହିତ ଅଞ୍ଚଳରୁ ଯେତିକି ମାଇନିଂ ଏଫେକ୍ଟେଡ୍ ବ୍ଲକ୍ସରେ ଯେଉଁ ବେକାର ଯୁବତୀ ଯୁବତୀମାନେ ଅଛନ୍ତି, ଅନଏମ୍ପ୍ଲଏଡ୍ ୟୁଥ୍ ମାନେ, ସେମାନଙ୍କୁ ନେଇକି ଆମେ ମାଇନିଂ ସେକ୍ଟର ଜବ୍ ରୋଲ୍ସରେ ବା ମାଇନିଂ ସେକ୍ଟରରେ କାମ କରିବା ପାଇଁ ଆମମାନେ ସେମାନଙ୍କୁ 3 ମାସ ଧରିକି ତାଲିମ ଶିକ୍ଷା ଦେଉ। ତାଲିମରେ ଆମମାନେ ସାମିଲ କରିଛୁ HMM ମେକାନିକ, ମାଇନ୍ ଇଲେକ୍ଟ୍ରିସିଆନ୍, ମାଇନ୍ ୱେଲ୍ଡର, ଡମ୍ପର ଟିପର ଅପରେଟର, ଲୋଡର ଅପରେଟର, ହାଇଡ୍ରା କ୍ରେନ୍ ଅପରେଟର, ଏସ୍କାଭେଟର ଅପରେଟର, HMM ଇଲେକ୍ଟ୍ରିସିଆନ୍ ଭଳିଆ ଆମର ଯେତିକି ମାଇନିଂ ଅପରେସନ୍ସରେ ଯେଉଁ ଜବ୍ ରୋଲ୍ ଗୁଡ଼ାକ ବା ଯେଉଁ ଟ୍ରେଡ୍ ଗୁଡ଼ାକରେ ସେମାନେ ଚାକିରି କରିପାରିବେ, ସେଇ ଟ୍ରେଡ୍ରେ ଆମେ ସମୁଦାୟ ଏଇ ପ୍ରଥମ ପର୍ଯ୍ୟାୟରେ 720 ପିଲାମାନଙ୍କୁ ଆମମାନେ ଏଇ ପ୍ରୋଗ୍ରାମରେ ସାମିଲ କରିବାର ଯୋଜନା ରହିଛି।
0: କେନ୍ଦୁଝର ଜିଲ୍ଲାରେ ଏଇ କାର୍ଯ୍ୟକ୍ରମ କେବେଠାରୁ ଆରମ୍ଭ ହେଲାଣି?
1: କେଉଁଝର ଜିଲ୍ଲାରେ ଏଇଟା ଆମର 2025 ମେ ମାସ ଠାରୁ ଆରମ୍ଭ ହୋଇଛି, ଆଉ ବର୍ତ୍ତମାନ ସୁଦ୍ଧା 720 240 କ୍ୟାଣ୍ଡିଡେଟ୍ସ ମାନଙ୍କୁ ଅଲରେଡ଼ି ଆମେ ଟ୍ରେନିଂ ଦେଇସାରିଛୁ, ଯେଉଁଥିରେ କି ଆମର ବର୍ତ୍ତମାନ ସୁଦ୍ଧା 195 ଜଣ ଅଲରେଡ଼ି ଆମର ମାଇନିଂ ଇଣ୍ଡଷ୍ଟ୍ରିରେ ଚାକିରି ପାଇସାରିଛନ୍ତି ଏବଂ ଗଲା 3-4 ମାସ ହେଲାଣି ସେମାନେ ସେଠାରେ ଚାକିରି କରିକି ରୋଜଗାର କମାଉଛନ୍ତି ଏବଂ ନିଜ ପରିବାରକୁ ସେମାନେ ପୋଷଣ କରିପାରୁଛନ୍ତି।
0: ସାର୍, ଏଇ ଯେଉଁ କେନ୍ଦୁଝର ଜିଲ୍ଲାର ପୁରୁଣା ସହର ନିକଟବର୍ତ୍ତୀ ନିହାଲ ସିଂ ଛକ ନିକଟରେ ଆପଣଙ୍କର ଏଇ ଡିଏମ୍ଏଫ୍ ଖଣି ଶକ୍ତିର ପ୍ରଶିକ୍ଷଣ କାର୍ଯ୍ୟାଳୟ ବା ଟ୍ରେନିଂ ସେଣ୍ଟର ରହିଛି, ଏଠି କ'ଣ ପିଲାମାନେ ରହିକି ଟ୍ରେନିଂ ନେଉଛନ୍ତି ନା କେମିତି କ'ଣ?
1: ଏଇ ଟ୍ରେନିଂ ସେଣ୍ଟରରେ ଯେତେ ଜଣଙ୍କୁ ଆମେ ସିଲେକ୍ସନ୍ କରିକି ନେଇକି ଆସୁଛୁ ସେମାନଙ୍କ ଏଇଠି ବର୍ତ୍ତମାନ ରହିବା ସୁବିଧା ସମ୍ପୂର୍ଣ୍ଣ ଭାବରେ ମାଗଣା ଅଛି, ଏଇଠି ରହିବା ମଧ୍ୟ ମାଗଣା ଅଛି। ତା ସହିତ ଏ ଟ୍ରେନିଂ ଯେଉଁ ପିଲାମାନେ ନେଉଛନ୍ତି ସେ ଟ୍ରେନିଂରେ ସେମାନଙ୍କର କ୍ଲାସରୁମ୍ ଟ୍ରେନିଂ, ତା ସହିତ ଲ୍ୟାବ୍ ପ୍ରାକ୍ଟିକାଲ, ଆଉ ମଧ୍ୟ ଯେଉଁ ଅପରେଟର ଜବ୍ ରୋଲ୍ସ ରହିଛି ଯଥା ଡମ୍ପର ଟିପର ଅପରେଟର ହେଲା, ଏସ୍କାଭେଟର ଅପରେଟର ହେଲା, ଲୋଡର ଅପରେଟର ହେଲା, ଏଇ ଟ୍ରେଡ଼ରେ ଯେଉଁ ଆକ୍ଚୁଆଲ ମେସିନ୍ସ ବା ରିଅଲ ମେସିନ୍ରେ ସେମାନେ ପ୍ରାକ୍ଟିକାଲ କରୁଛନ୍ତି ସେଗୁଡ଼ାକ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ମାଗଣା ରହିଅଛି।
0: କେମିତି ସାର୍ ସିଲେକ୍ସନ୍ କରାଯାଉଛି ଏ ପିଲାମାନଙ୍କୁ, ଆମର କେନ୍ଦୁଝର ଜିଲ୍ଲାର ଖଣି ପ୍ରଭାବିତ ଅଞ୍ଚଳର ପିଲାମାନଙ୍କୁ କିପରି ତାଙ୍କୁ ସୁଯୋଗ ଦିଆଯାଉଛି, କିପରି ତାଙ୍କୁ ଏଇ କେନ୍ଦ୍ରକୁ ଅଣାଯାଉଛି ସେ ସମ୍ପର୍କରେ ଟିକେ କହିବେ, ଏବଂ କେତେ ଦିନ ରହିକି ଏମାନେ ଟ୍ରେନିଂ ନେଇପାରିବେ ବା ତା ପାଇଁ କିଛି କ୍ୱାଲିଫିକେସନ୍ ଅଛି କି?
1: ଯେତେବେଳେ ଆମେ ସିଲେକ୍ସନ୍ କଥା କହୁଛେ, ଆମର ଯେତିକି ଖଣି ପ୍ରଭାବିତ ଅଞ୍ଚଳ ଅଛି ବା ଯେଉଁ ଯେଉଁ ବ୍ଲକ୍ସ ଅଛି ସେଇ ବ୍ଲକ୍ସ ମାନଙ୍କରେ ଆମେ ଟାଇମ୍ ଟୁ ଟାଇମ୍ ବଡ଼ ବଡ଼ ମୋବିଲାଇଜେସନ୍ କ୍ୟାମ୍ପ କରୁଛୁ, ଆମର ଲୋକାଲ ସରପଞ୍ଚ, କମ୍ୟୁନିଟି ଲିଡର୍ସ, ଗାଁର ମୁଖିଆ, ତା ସହିତ ବ୍ଲକ୍ର ବିଭିନ୍ନ ଅଧ୍ୟକ୍ଷମାନଙ୍କ ସହାୟତାରେ ବଡ଼ ମୋବିଲାଇଜେସନ୍ ଏବଂ କାଉନସିଲିଂ କ୍ୟାମ୍ପ ଆମେ କରୁଛୁ। ସେଇ କାଉନସିଲିଂ କ୍ୟାମ୍ପରେ ପିଲାମାନଙ୍କୁ ଜଣାଇ ଦିଆଯାଉଛି, ଆଉ ପିଲାମାନେ ଫର୍ମ ଫିଲଅପ୍ କରିକି ସେଇ କାଉନସିଲିଂ କ୍ୟାମ୍ପକୁ ଆସନ୍ତି। ସେଇ କାଉନସିଲିଂ କ୍ୟାମ୍ପରେ ଆମମାନଙ୍କ ପ୍ରତିନିଧି ଯାଇକି ପ୍ରତ୍ୟେକ ଜବ୍ ରୋଲ୍ ବିଷୟରେ ସେଠି ସମସ୍ତଙ୍କୁ ବୁଝାଇ ଦିଅନ୍ତି, ଆଉ ଜବ୍ ରୋଲ୍ରେ ଆଡ଼ମିସନ୍ ନେବା ପାଇଁ କ'ଣ କ'ଣ କ୍ରାଇଟେରିଆ ରହିଛି ବା କ୍ୱାଲିଫିକେସନ୍ ରହିଛି ସେଇ ବିଷୟରେ କୁହନ୍ତି, ତା ସହିତ କେଉଁ କେଉଁ ଡକ୍ୟୁମେଣ୍ଟ ବା ପ୍ରମାଣପତ୍ର ଆମକୁ ଦେବାକୁ ପଡ଼େ ସେସବୁ ବିଷୟରେ ବୁଝାଇ ଦିଅନ୍ତି। ଯଥା ଯଦି ଆମେ କ୍ୱାଲିଫିକେସନ୍ କଥା ଯଦି ଆମେ ଆଲୋଚନା କରିବା, ତାହେଲେ କ୍ୱାଲିଫିକେସନ୍ରେ ଆମର ପ୍ରଥମେ ବିଭିନ୍ନ ଟ୍ରେଡ୍ ପାଇଁ ବିଭିନ୍ନ କ୍ୱାଲିଫିକେସନ୍ ଥାଇଛି, କିନ୍ତୁ ମୁଖ୍ୟତଃ ଜେନେରାଲ କ୍ୱାଲିଫିକେସନ୍ ଆମେ ପ୍ରାୟତଃ ପ୍ରଥମ ସେ ଖଣି ପ୍ରଭାବିତ ଅଞ୍ଚଳର ହେଇଥିବା ଦରକାର, ମିନିମମ୍ ସେ ଦଶମ ପାସ୍ କରିଥିବା ଦରକାର, ବୟସ ତା'ର 18-35 ବର୍ଷ ଭିତରେ ହେଇଥିବା ଦରକାର, ଏବଂ ସେ BPL ବା ଗରିବ ଶ୍ରେଣୀର ପିଲାଟି ହେଇଥିବା ଦରକାର।
0: କେମିତି ତାପରେ ପ୍ଲେସମେଣ୍ଟ କେମିତି ସାର ହେଉଛି?
1: ପ୍ଲେସମେଣ୍ଟ ପାଇଁ ଆମେ ଯେତିକି ଆମର କେଉଁଝର ବା କେଉଁଝର ପାଖାପାଖି ଯେତିକି ଜିଲ୍ଲା ଯେଉଁଥିରେ ବିଭିନ୍ନ ଖଣି ସଂସ୍ଥା ଅଛି ବା ଇଣ୍ଡଷ୍ଟ୍ରିଜ୍ ଅଛି, ଟେକ୍ନିକାଲ ଯେମିତିକି ଆଇରନ୍ ଇଣ୍ଡଷ୍ଟ୍ରି ହେଲା, ଷ୍ଟିଲ୍ ଇଣ୍ଡଷ୍ଟ୍ରି ହେଲା, ଏହିସବୁ ଇଣ୍ଡଷ୍ଟ୍ରିମାନଙ୍କର ଯେଉଁ HR ଆଉ ଯେଉଁ ମ୍ୟାନ୍ ପାୱାର ସେଇଠିରେ ପ୍ରୋଭାଇଡ଼ କରୁଛନ୍ତି, ସେଇ କମ୍ପାନିଜ୍ମାନଙ୍କ ସହିତ ଆମେ ଯୋଗାଯୋଗ କରୁଛୁ। ଯୋଗାଯୋଗ କଲାପରେ ସେଇ କମ୍ପାନୀର ବିଭିନ୍ନ HR ପର୍ସନ୍ମାନେ ସେମାନେ ଆସିକି ଆମର ଏଇ ସେଣ୍ଟର ମଧ୍ୟରେ ଯେଉଁ ପିଲାମାନେ ଅଲରେଡ଼ି ସାର୍ଟିଫାଏ ହୋଇସାରିଛନ୍ତି ତାଙ୍କର ଇଣ୍ଟରଭ୍ୟୁ ପ୍ରୋସେସ୍ ଯାହା ଅଛି ସେଇ ଇଣ୍ଟରଭ୍ୟୁ ପ୍ରୋସେସ୍ ଏଇଠି ଟ୍ରେନିଂ ସେଣ୍ଟର ସେମାନେ କମ୍ପ୍ଲିଟ୍ କଲାପରେ ତାପରେ ସେମାନେ ସ୍କିଲ୍ ଟେଷ୍ଟ ପାଇଁ ଯାଆନ୍ତି। ପିଲାମାନେ ସ୍କିଲ୍ ଟେଷ୍ଟ ସେଇଠି କ୍ୱାଲିଫାଇ କଲେ ସେହି ପିଲାମାନଙ୍କୁ ଅଫର୍ ଲେଟର୍ ଦିଆଯାଏ। ଅଫର୍ ଲେଟର୍ ଦେଲା ପରେ ଯେଉଁ ଡେଟ୍ରେ ସେମାନଙ୍କୁ କୁହାଯାଇଥିବ ସେହି ଦିନ ସେହି ପିଲାମାନେ ଯାଇକି ସେହି କମ୍ପାନୀ ଗୁଡ଼ାକରେ କାମ ପାଇଁ ଜଏନ୍ କରନ୍ତି।
0: ସାର୍, ପାଖାପାଖି ଆପଣଙ୍କର କ'ଣ ଅନୁମାନ ରହିଛି, ଆମର ଜଣେ ଏଠୁ ପ୍ରଶିକ୍ଷିତ ହୋଇସାରିଲା ପରେ ଖଣିରେ କାର୍ଯ୍ୟ କଲେ ତାଙ୍କର କେତେ ପାଖାପାଖି ସାଲାରୀ ରହୁଛି, ପ୍ୟାକେଜ୍ କ'ଣ ରହୁଛି?
1: ଏଇ କଣରେ ଯେହେତୁ ଆମର ଏଇ ପ୍ରୋଗ୍ରାମ ଦ୍ୱାରା ଆମେ ସବୁ କ୍ୟାଣ୍ଡିଡେଟ୍ସମାନଙ୍କୁ ଆସେସମେଣ୍ଟ କରିସାରିଲା ପରେ ସେମାନଙ୍କୁ ଆମେ ସ୍କିଲ୍ ଦ୍ୱାରା ସାର୍ଟିଫାଏ କରୁଛୁ, ସ୍କିଲ୍ ସାର୍ଟିଫିକେସନ୍ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଦ୍ୱାରା ସାର୍ଟିଫିକେସନ୍ କରାଉଛୁ, ଏବଂ ଗଭର୍ଣ୍ଣମେଣ୍ଟର ଯାହା ନର୍ମସ୍ ରହିଅଛି ସବୁ ପିଲା ଆମର ସ୍କିଲ୍ଡ ରେଟ୍ ପାଉଛନ୍ତି। ଯଦି ଆମେ ଏବେ ସାଲାରୀ ପିଲା ଯେଉଁମାନେ ଆମର ପାସ୍ ଆଉଟ୍ ହୋଇକି ଚାକିରି କରୁଛନ୍ତି ଯଦି ତାଙ୍କ କଥା କହିବେ, ଏଇଠି ଆମର 18,720 ଠାରୁ ଆରମ୍ଭ କରିକି ଆପଣଙ୍କର 35,000 ପର୍ଯ୍ୟନ୍ତ ପ୍ଲେସମେଣ୍ଟ ଆମର ପିଲାମାନେ ଯାଇକି ରୋଜଗାର କରିପାରିଛନ୍ତି ପ୍ରତି ମାସକୁ।
0: ଡିଏମ୍ଏଫ୍ର ଏଠି କ'ଣ ଭୂମିକା ରହିଛି?
1: ଡିଏମ୍ଏଫ୍ ଏବଂ ଜିଲ୍ଲା ପ୍ରଶାସନ ଆମମାନଙ୍କୁ ଏ ସମ୍ପୂର୍ଣ୍ଣ ପ୍ରୋଗ୍ରାମକୁ ଅର୍ଗାନାଇଜ୍ କରିବା ପାଇଁ, ତାକୁ ରନ୍ କରିବା ପାଇଁ, ତାକୁ ଇମ୍ପ୍ଲିମେଣ୍ଟ କରିବା ପାଇଁ ସମ୍ପୂର୍ଣ୍ଣ ଭାବରେ ଯେଉଁ ଆର୍ଥିକ ସପୋର୍ଟ ବା ଆର୍ଥିକ ସହାୟତା ସେଇଟା DMF ଠାରୁ ଆସିଛି।
0: ସାର୍, ଆମେ ଯେତେବେଳେ ଆପଣଙ୍କ ସହିତ ଆଲୋଚନା କରୁଛନ୍ତି, କେନ୍ଦୁଝର ଜିଲ୍ଲାର ବହୁତ କୋଣ ଅନୁକୋଣରେ ଆମର ପିଲାମାନେ ବା ତାଙ୍କ ଗାର୍ଡିଆନମାନେ ଏ କାର୍ଯ୍ୟକ୍ରମ ଶୁଣୁଛନ୍ତି, ଏ କାର୍ଯ୍ୟକ୍ରମ ମାଧ୍ୟମରେ ଆପଣ କ'ଣ ଅନୁରୋଧ କରିବେ ଖଣି ପ୍ରଭାବିତ ଅଞ୍ଚଳର ଅଭିଭାବକମାନଙ୍କୁ ଏବଂ ପିଲାମାନେ ଯେଉଁମାନେ ଦଶମ ଶ୍ରେଣୀ ପାସ୍ କରିଛନ୍ତି ବା ଶିକ୍ଷିତ ହୋଇକି ଅଛନ୍ତି, ସେମାନେ ଏପରି ଏକ ଲୋକ କଲ୍ୟାଣକାରୀ ବା ରୋଜଗାରକ୍ଷମ ପ୍ରକଳ୍ପର ପ୍ରୋଜେକ୍ଟର ସୁବିଧା ହାସଲ କରିବା ଲାଗି ଆପଣ କ'ଣ ନିବେଦନ କରିବେ ଆକାଶବାଣୀ କେନ୍ଦୁଝର ମାଧ୍ୟମରେ?
1: ପ୍ରତ୍ୟେକ ମା ବାପା ଏବଂ ତାଙ୍କ ପିଲାମାନଙ୍କୁ ମୁଁ ଅନୁରୋଧ କରିବି ଏହା ଯେ ଆପଣମାନେ ଏଇ ଆମର ସ୍କିଲ୍ ସେଣ୍ଟରକୁ ଆସନ୍ତୁ, ସ୍କିଲ୍ ସେଣ୍ଟରରେ ଆମର ଯେଉଁ ଟ୍ରେନିଂ ପ୍ରୋଗ୍ରାମ ଅଛି ତାକୁ ଦେଖନ୍ତୁ, ବୁଝିନିଅନ୍ତୁ, ତା'ର ପ୍ରତ୍ୟେକ ଫ୍ୟାସିଲିଟି ଯେଉଁ ସୁବିଧା ସୁଯୋଗ ଆମମାନେ ଦେଉଛୁ ସେସବୁକୁ ବୁଝନ୍ତୁ। ତା ସହିତ ଆମର ଯେଉଁ ଚାକିରି କରିବା ପାଇଁ ଆମର ଯେଉଁ ଇଚ୍ଛୁକ ଅଛନ୍ତି ଆଉ ଯେଉଁମାନେ ମାଇନିଂ ଇଣ୍ଡଷ୍ଟ୍ରିରେ ଯିବାକୁ ଚାହୁଁଛନ୍ତି ସେମାନଙ୍କୁ ମୁଁ ଅନୁରୋଧ କରିବି କି ସେମାନେ ଆସିକି ଏଇ ଟ୍ରେନିଂରେ ଯୋଗଦାନ ଦିଅନ୍ତୁ ଏବଂ ପୁରା ସମ୍ପୂର୍ଣ୍ଣ ଭାବରେ ଟ୍ରେନିଂଟିକୁ କମ୍ପ୍ଲିଟ୍ କରିକି ନିଜର ଚାକିରିମୟ ଜୀବନକୁ ସେମାନେ ସଫଳ କରିପାରିବେ।
0: ଆଜ୍ଞା, ନମସ୍କାର।
2: ନମସ୍କାର
0: ସାର୍, ଟିକେ ଆପଣଙ୍କର ପରିଚୟ ଆମ ଶ୍ରୋତାବନ୍ଧୁଙ୍କୁ ଦେବେ।
2: ସାର୍, ମୋ ପରିଚୟ, ମୁଁ ବିକୁନ ପ୍ରଧାନ, ମୁଁ ଇଲେକ୍ଟ୍ରିକାଲ ଟ୍ରେନର, ମୁଁ DMF ଖଣି ଶକ୍ତି ମାଇନିଂ ସ୍କିଲ୍ ଡେଭଲପମେଣ୍ଟ ଟ୍ରେନିଂ ସେଣ୍ଟରରେ ଇଲେକ୍ଟ୍ରିସିଆନ ଟ୍ରେନର ଭାବରେ ନିଯୁକ୍ତ ହୋଇଛି।
0: ସାର୍, ନିଶ୍ଚିତ ଭାବରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ତରଫରୁ ଆମର କେନ୍ଦୁଝର ଜିଲ୍ଲାର ଖଣି ପ୍ରଭାବିତ ଅଞ୍ଚଳମାନଙ୍କର ଯୁବକ ଯୁବତୀମାନଙ୍କୁ ଦକ୍ଷତା ବିକାଶ କରିବା ବା ଏଇ ଯେଉଁ ବର୍ତ୍ତମାନ ଯେଉଁ ଯୁଗର ଆହ୍ୱାନ, ବିଭିନ୍ନ ପ୍ରକାର ଯେଉଁ ହେଭି ଇକ୍ୱିପମେଣ୍ଟସ୍ ବ୍ୟବହାର କରାଯାଉଛି ଖଣିମାନଙ୍କରେ, ତାହା ଟ୍ରେନିଂ ଦେଉଛନ୍ତି ଏବଂ ଆପଣ ଇଲେକ୍ଟ୍ରିକାଲ ଟ୍ରେଡ୍ରେ ଦେଉଛନ୍ତି ଟ୍ରେନିଂ, ଇଏ ଗୋଟିଏ ଭାରି ଗୁରୁତ୍ୱପୂର୍ଣ୍ଣ ଜିନିଷ। ପ୍ରତ୍ୟେକ ଦିନ ଆମେ ଇଲେକ୍ଟ୍ରିକାଲ ଇକ୍ୱିପମେଣ୍ଟ ସହିତ କାରବାର କରିଥାନ୍ତି। ସାର୍, ଏଇ ଅନୁଷ୍ଠାନରେ କିପରି ଭାବରେ ପିଲାଙ୍କୁ ଆପଣ ଟ୍ରେନିଂ ଦେଇଥାନ୍ତି ଏବଂ ତା ପୂର୍ବରୁ ଆମେ ଆଲୋଚନା କରିବା ସିଲେକ୍ସନ କେମିତି ହେଇଥାନ୍ତି?
2: ପ୍ରଥମତଃ ମୁଁ DMFକୁ ବହୁତ ଧନ୍ୟବାଦ ଦେବି ଯେ କେନ୍ଦୁଝର ଜିଲ୍ଲା ଯଦି ଗୋଟିଏ ଖଣି ବହୁଳ ବା ଶିଳ୍ପବହୁଳ ଜିଲ୍ଲା, ସେହି ଜିଲ୍ଲାରେ ବହୁତ ଗରିବ ଶ୍ରେଣୀର ଯୁବକ ଯୁବତୀ ଅଛନ୍ତି। ଆମେ ପ୍ରଥମେ ଚେଷ୍ଟା କରୁ ସେ ଯୁବକ ଯୁବତୀମାନଙ୍କୁ ଆଣିକି ଆମ ଟ୍ରେନିଂ ସେଣ୍ଟରରେ ତାକୁ ଆମେ କିପରି ଭାବରେ ଉଚ୍ଚମାନର ଶିକ୍ଷା କୌଶଳ ଦେଇକି ତାକୁ ତାଲିମ ପ୍ରାପ୍ତ କରିକି ଆମେ ତାଙ୍କୁ କେମିତି ନିଯୁକ୍ତିର ସୁଯୋଗ ସୃଷ୍ଟି କରୁ, ସେମାନେ କେମିତି ନିଯୁକ୍ତି କରିପାରୁ, ଯେହେତୁ ଏଇଟା ଗୋଟେ ମାଇନ୍ ଇଲେକ୍ଟ୍ରିସିଆନ୍ ଜବ୍ ରୋଲ୍, ଇଲେକ୍ଟ୍ରିସିଆନ୍ ଜବ୍ ରୋଲ୍ରେ ମିନିମମ୍ କ୍ୱାଲିଫିକେସନ୍ ତା'ର ITI ଥାଏ, କିମ୍ବା କ୍ୟାଣ୍ଡିଡେଟ୍ ପ୍ଲସ୍ ଟୁ ବା ଯୁକ୍ତ ଦୁଇରୁ ପାସ୍ କରିଥିବ, ତା ବୟସ 20 ଉର୍ଦ୍ଧ୍ୱ ହୋଇଥିବ। ଆଉ ତାପରେ ଆପଣଙ୍କର ପ୍ରଶ୍ନ ଥିଲା କି ଯେ ଯେହେତୁ ଏଇଟା ବୈଦ୍ୟୁତିକ ଗୋଟେ ବିଷୟବସ୍ତୁ, ସେ ବିଷୟରେ ପିଲାମାନେ କେମିତି ଅବଗତ ହେବେ? ଦେଖନ୍ତୁ, ପ୍ରାକ୍ଟିକାଲର କୌଣସି ବୈଦ୍ୟୁତିକ କିମ୍ବା ଯାନ୍ତ୍ରିକ କିଛି ନଥାଏ। ପିଲା ପାଠ ନ ପଢ଼ିକି ସେ ବହୁତ ପ୍ରକାର ପ୍ରାକ୍ଟିକାଲରେ ଏକ୍ସପିରିଏନ୍ସ ହେଇଥାନ୍ତି, କିନ୍ତୁ ତାଙ୍କ ପାଖରେ କୌଣସି ଶିକ୍ଷା କୌଶଳର ସାର୍ଟିଫିକେସନ୍ ନଥାଏ। ତେଣୁ ସେମାନଙ୍କ ପାଇଁ ଏଇଟା ଗୋଟେ ଏମିତି ଏକ ପ୍ଲାଟଫର୍ମ, ଯେଉଁ ପ୍ଲାଟଫର୍ମ ମାଧ୍ୟମରେ ଆମେ ତାକୁ ଆଣିକି ଏଠି ଗଭର୍ଣ୍ଣମେଣ୍ଟ ଯେଉଁ ଆମର DMF ତରଫରୁ ଯେଉଁ ଟ୍ରେନିଂ ଦିଆଯାଉଛି, ସେଇ ସ୍ପେଶିଆଲି ସେଇ ପିଲାମାନଙ୍କୁ ରୁରାଲ ଏରିଆ ମାନଙ୍କରେ, ଯେଉଁମାନଙ୍କରେ ମାଇନିଂ ଏଫେକ୍ଟେଡ଼ ଏରିଆର ପିଲାମାନଙ୍କୁ, ସେମାନଙ୍କୁ ଆମେ ଆଇଡେଣ୍ଟିଫାଏ କରିକି ଆଣିକି ଉପଯୁକ୍ତ ମାନର ତାଙ୍କୁ ଆମେ ଟ୍ରେନିଂ ଦେଉଛୁ, ଏବଂ ତା ସହିତ ତାକୁ କେମିତି ଆମେ ଉଚ୍ଚ କୁଶଳୀ କରିକିରି ତାଙ୍କୁ ଆମେ ନିଯୁକ୍ତି ପ୍ରଦାନ କରିପାରୁଛୁ।
0: ତେବେ ଆଜ୍ଞା, ଇଲେକ୍ଟ୍ରିକାଲ ଯେଉଁ ଆପଣ କହୁଥିଲେ, ଆପଣଙ୍କର ଯେଉଁ ଟ୍ରେଡ୍ ରହିଛି, ସେଥିରେ କେତେ ପିଲାଙ୍କୁ ଆପଣ ନେଉଛନ୍ତି ଏବଂ ସେମାନେ କେତେ ମାସ ଲେଖା ଟ୍ରେନିଂ ନେଉଛନ୍ତି?
2: ସାର୍, ଇଲେକ୍ଟ୍ରିକାଲ ଯେଉଁ ଅଛି ମାଇନ୍ ଇଲେକ୍ଟ୍ରିସିଆନ୍ ଜବ୍ ରୋଲ୍, ଏଇ ମାଇନ୍ ଇଲେକ୍ଟ୍ରିସିଆନ୍ ଜବ୍ ରୋଲ୍ରେ ତା'ର ଟ୍ରେନିଂ ଡ୍ୟୁରେସନ୍ ହେଉଛି 3 months। 3 months ସେ ରହିବେ, ଆମେ ତା'ର ଥିଓରି କରିବୁ, ତା'ର ପ୍ରାକ୍ଟିକାଲ କରିବୁ, ଏବଂ ତାଙ୍କୁ ୱେଲ୍ ଟ୍ରେଣ୍ଡ କରିକି ଆମେ ଏଠୁ ଛାଡ଼ିପାରୁଛୁ।
0: ମାଇନିଂ ଇଲେକ୍ଟ୍ରିକାଲ ଜିନିଷଟା ଆପଣ କହିଲେ, ଇଏ ସାଧାରଣ ଇଲେକ୍ଟ୍ରିକାଲରୁ ଇଏ କେମିତି ଫରକ, ଏବଂ ଏଥିରେ ସେମାନେ କ'ଣ ଶିଖନ୍ତି, କ'ଣ କାର୍ଯ୍ୟ କରନ୍ତି ଫିଲ୍ଡରେ?
2: ସାର୍, ଦେଖନ୍ତୁ, ଆମର ଇଲେକ୍ଟ୍ରିସିଆନ୍ 2 types ଥାଆନ୍ତି, ପ୍ରାୟତଃ ଇଣ୍ଡଷ୍ଟ୍ରିଆଲ ଇଲେକ୍ଟ୍ରିସିଆନ୍ ଆଣ୍ଡ ମାଇନ୍ ଇଲେକ୍ଟ୍ରିସିଆନ୍। ହାଉସ୍ ହୋଲ୍ଡ ସର୍ଭିସ୍ ମେଣ୍ଟେନାନ୍ସ ପର୍ପଜ୍ ସେଇଟା ସାର୍ ଅଲଗା ଥାଏ, କିନ୍ତୁ ଯେହେତୁ ଇଣ୍ଡଷ୍ଟ୍ରିରେ କାମ କରିବା, ମାଇନ୍ସରେ କାମ କରିବା ଭିତରେ ବହୁତ ତଫାତ୍ ଥାଏ। ସାଧାରଣତଃ ଆମର ମାଇନ୍ସ ହେଉଛି ଅଣ୍ଡରଗ୍ରାଉଣ୍ଡ ମାଇନ୍ସ ୟା ଓପନ୍ କାଷ୍ଟ ମାଇନ୍ସ। ମାଇନ୍ସ ଯେହେତୁ ଭୂ ତଳରେ ସେମାନେ କାମ କରିଥାନ୍ତି, ତେଣୁ ସେ ସୁରକ୍ଷାର ଗୋଟେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥାଏ। ଏମିତି ନାହିଁ କି ସୁରକ୍ଷା ଇଣ୍ଡଷ୍ଟ୍ରିରେ ଅଛି, ସବୁ ଜାଗାରେ ଅସୁରକ୍ଷିତ ଥାଏ, କିନ୍ତୁ ଯେମିତି ହେଲେ ବି ଗୋଟେ ଆମେ ପିଲାମାନଙ୍କୁ ଏହି ସ୍ତରର ଉଚ୍ଚମାନର ଟ୍ରେନିଂ ଦେଇଥାଉ, ତାଙ୍କ ମାଇଣ୍ଡକୁ ଆମେ ଏମିତି ସେଟ୍ଅପ୍ କରିଥାଉ, ଯେମିତିକି ପିଲା ଇଣ୍ଡଷ୍ଟ୍ରିକୁ ଗଲେ କି ମାଇନ୍ସକୁ ଗଲେ ସେ ସେଫ୍ଟିର ପ୍ରୋଟୋକଲ୍ ସହିତ ଯେମିତି କାମ କରିବ, ତାଦ୍ୱାରା ସେ ନିଜେ ସୁରକ୍ଷିତ ହେବ, ତା ଚାରିପାଖରେ ଥିବା ସମସ୍ତ ସର୍କମଷ୍ଟାନ୍ସେସ୍କୁ ସେ ସୁରକ୍ଷିତ ରଖିବ, ଏବଂ ତା'ର ଫ୍ୟାମିଲିକୁ ମଧ୍ୟ ସୁରକ୍ଷିତ ରଖିପାରିବ। ତ ଆମେ ସେଇ ଉଚ୍ଚମାନର ଆମେ ଟ୍ରେନିଂ ତାଙ୍କୁ ବୋଲି ଦେଇଥାଉ କି ସେମାନେ ମାଇନ୍ସକୁ ଗଲେ କେମିତି ଭୟଭୀତ ନ ହୋଇକି ଭୟର ବିନା ବାତାବରଣରେ କେମିତି କାମ କରିପାରିବେ, ଆମେ ସେଇ ମାନର।
0: ବର୍ତ୍ତମାନ ପର୍ଯ୍ୟନ୍ତ ଆମ ଇନଷ୍ଟିଚ୍ୟୁଟ୍ରୁ କେତେ ପିଲା ଇଲେକ୍ଟ୍ରିକାଲ ଗ୍ରେଡ଼୍ରେ ପାସ୍ ହୋଇକି ଗଲେଣି?
2: ସାର୍, ଦେଖନ୍ତୁ, ଅଲଗା ପ୍ରିଭିୟସ୍ ତ ବହୁତ ସାରା ଜବ୍ ରୋଲ୍ ଚାଲିଥିଲା ଇନିସିଆଲି, ବର୍ତ୍ତମାନ ଆମର ଏଇଟା ଫାଷ୍ଟ ବ୍ୟାଚ୍ ଏଣ୍ଡ ହେବାକୁ ଯାଉଛି, ୟାଦେହରୁ ପ୍ଲେସମେଣ୍ଟର ଅଫର୍ ଆସିଯାଇଛି ପିଲାମାନଙ୍କର ଅଲରେଡ଼ି। ତ ସେମାନେ ଆମର ପ୍ଲେସମେଣ୍ଟ ଡ୍ରାଇଭ୍ ଗୋଟେ ହେଇଥିଲା, ପ୍ଲେସମେଣ୍ଟର ଅଫର୍ ଲେଟର୍ ପିଲାମାନଙ୍କୁ ଆସିଯାଇଛି, ପିଲାମାନେ ମନସ୍ଥ କରିଛନ୍ତି ଯାଇକି ସେଇଠି ଯୋଗଦାନ କରିବା ପାଇଁ।
0: କେତେ ପିଲା ଟ୍ରେନିଂ ନେଉଛନ୍ତି ଏବଂ କେତେ ପିଲାଙ୍କର ପ୍ଲେସମେଣ୍ଟ ଆସିଛି?
2: ସାର୍, ଦେଖନ୍ତୁ, ବର୍ତ୍ତମାନ ଆଉଟ୍ ଅଫ୍ 30 କ୍ୟାଣ୍ଡିଡେଟ୍ସର ଟ୍ରେନିଂ କମ୍ପ୍ଲିଟ୍ ହେବାକୁ ଯାଉଛି, ଆଉ ତାଙ୍କର ସମସ୍ତଙ୍କର ଅଫର୍ ଲେଟର୍ ମଧ୍ୟ ଆସିଯାଇଛି। ଆମେ 30 କ୍ୟାଣ୍ଡିଡେଟ୍ସର ଅଫର୍ ଲେଟର୍ ଦେଇକି ତାଙ୍କୁ ଆମେ ନିଯୁକ୍ତିର ସୁଯୋଗ ସୃଷ୍ଟି କରିବୁ, ଯେତେବେଳେ ପ୍ରଥମ ବ୍ୟାଚ୍ ପୁଣି ଦ୍ୱିତୀୟ ବ୍ୟାଚ୍ ଏମିତି ଚାଲିବ। ସାର୍,
0: ଆଜ୍ଞା, କେଉଁ କେଉଁ କମ୍ପାନୀ ସାଧାରଣତଃ ଅଫର୍ ଲେଟର୍ ଦିଅନ୍ତି, ଏବଂ ଆମର ଗୋଟେ ଉତ୍ସୁକତା ରହିଛି ଯେ ଆମେ କାମଟିଏ ପାଇଲେ କେତେ ପଇସା ରୋଜଗାର କରିପାରିବା, ଯଦି କିଛି ଖରାପ ନ ଭାବିବେ ଆମେ, ତାଙ୍କର କେତେ ପେ ରୋଲ୍ରେ କେତେ ସେମାନେ ରହନ୍ତି ବା ସାଲାରୀ ତାଙ୍କର କେତେ ରହେ, ସାଧାରଣତଃ ଟିକେ କହିବେ?
2: ବର୍ତ୍ତମାନ ଜବ୍ ଗୋଟେ ହେଉଛି ବହୁତ ବଡ଼ ସମସ୍ୟା, ଯେହେତୁ ସରକାର ଗୋଟେ ଗରିବ ଯୁବକ ଯୁବତୀମାନଙ୍କୁ ସୁଯୋଗ ଦେଉଛନ୍ତି କି ତୁମେ ଟ୍ରେନିଂ ନେଇକରି ନିଜେ ସ୍ୱାବଲମ୍ବୀ ହୁଅ ଏବଂ କାର୍ଯ୍ୟକ୍ଷେତ୍ରରେ ନିଜେ ଯୋଗଦାନ କର, ଏଇଟା ତ ବହୁତ ଉତ୍ତମ କଥା। କିନ୍ତୁ ସାର୍, ଯେଉଁଟା ବର୍ତ୍ତମାନ ଗାଇଡ଼ଲାଇନ୍ସ ଅଛି, ଗଭର୍ଣ୍ଣମେଣ୍ଟର ଗାଇଡ଼ଲାଇନ୍ସ ଅନୁସାରେ ଯାହା ଗଭର୍ଣ୍ଣମେଣ୍ଟର ଟ୍ରାକିଂ ଅଛି ପର୍ ଡେ ହିସାବରେ ଯେତିକି ମିଳୁଛି ପିଲାଙ୍କୁ, ଆମେ ପ୍ରାୟତଃ ଯେତିକି ଆମର ପିଲା ସବୁ ପ୍ଲେସମେଣ୍ଟ ହେଲେଣି, ମୁଁ ଆପଣଙ୍କୁ କହିରଖେ କି ଆମର ଏଇଠୁ ପିଲା ପାସ୍ ଆଉଟ୍ ହେଇକି ଯାଇଛନ୍ତି, ଜିତେନ ମୁଣ୍ଡା ବୋଲିକି ଗୋଟେ ପିଲା ଅଛି, ସେ ବର୍ତ୍ତମାନ ବାଙ୍ଗାଲୋର TVSରେ କାମ କରୁଛି, ତା'ର କ୍ୱାଲିଫିକେସନ୍ 10th pass। ସେ ପିଲା ଆଜି HMM ମେକାନିକ୍ ଜବ୍ ରୋଲ୍ରେ ଟ୍ରେନିଂ ନେଇକି ଆମ ଇନଷ୍ଟିଚ୍ୟୁସନ୍ରୁ ବର୍ତ୍ତମାନ ସେ TVS ବାଙ୍ଗାଲୋରରେ ସେ 30,000 ଏକ୍ରସ୍ ସାଲାରି ସେ ପାଉଛି ଇନ୍ ହ୍ୟାଣ୍ଡ। ଆଉ ଆଉଟ୍ ଅଫ୍ ଷ୍ଟେଟ୍ର ଇଏ ରହିଲା ସାର୍ ତା'ର ଷ୍ଟାଟସ୍, ଇନସାଇଡ଼୍ ଦ ଷ୍ଟେଟ୍ ଭିତରେ ଆମର ରହୁଛି 15,000 ମିନିମମ୍, ଯେହେତୁ ଫ୍ରେସର୍ ପିଲା ଅଛନ୍ତି, ଇଣ୍ଡଷ୍ଟ୍ରି ମାନେ ଫ୍ରେସର୍ ପିଲାଙ୍କୁ ହାଇ ସାଲାରିରେ ସେମାନେ ହାୟରିଂ କରିବାକୁ ଟିକେ ରାଜି ହେଉନାହାନ୍ତି, କିନ୍ତୁ ଆମେ ପିଲାଙ୍କୁ ଚେଷ୍ଟା କରୁଛୁ ଆହୁରି ବେଟର୍ କରିବା ପାଇଁ, ତା ସହିତ ତାଙ୍କର ରହିବା ଆକୋମଡ଼େସନ୍ ହେଲା, ଫୁଡ଼ିଙ୍ଗ୍ ହେଲା, କମ୍ପାନୀ ତରଫରୁ ତାଙ୍କୁ ପ୍ରୋଭାଇଡ଼୍ କରାଯାଉଛି, ପିଲାମାନେ ୱେଲ୍ ଟ୍ରେନିଂ ନେଇକରି ତାଙ୍କୁ ନିଜକୁ ସାଟିସ୍ଫାକ୍ସନ୍ ହେଲା ଭଳିଆ ସେମାନେ ରହୁଛନ୍ତି। କାରଣ ଆମର ଯେତିକି ଆମେ ଏଇଠି ତାଙ୍କୁ ଟ୍ରେନିଂ ଦେଲୁ, ତା ବାଦ ଆଉ କିଛି ଜିନିଷ ଥାଏ ଯେଉଁଟାକୁ ଆମେ ଭିଜୁଆଲାଇଜେସନ୍, ଯେଉଁଟାକୁ ନ ଦେଖିଲେ ଆମେ ଜାଣିପାରିବାନି। କନଭେୟର କ'ଣ ଆମେ ଏଠି କହିଦେବା, ପିଲା କନଭେୟର ଦେଖିନଥିବ। ତେଣୁ ଏଇସବୁ ଜିନିଷ ଗୁଡ଼ାକ ପ୍ରାକ୍ଟିକାଲ୍ ନଲେଜ୍, ସେ ଆମେ ଏଇ ଜିନିଷଟା ମାଇଣ୍ଡ ସେଟ୍ଅପ୍ କରୁ, ସେ ଇଣ୍ଡଷ୍ଟ୍ରି ଗଲେ କ'ଣ ଶିଖିବ, ଇଣ୍ଡଷ୍ଟ୍ରି ଗଲେ କ'ଣ କରିବ। ଆମେ ଟ୍ରେନିଂ ଦେଇଦେବା 3 months, ଦ୍ୟାଟ୍ ନଟ୍ ଏନଫ୍। ତା ସହିତ ବି ଆଉ କିଛି ଆମକୁ ଆଡ୍ କରିବାକୁ ପଡ଼ିବ। ସେସବୁ ଜିନିଷ ଗୁଡ଼ାକ ଆମେ ଜାଣିବା ପାଇଁ ହେଲେ ଇଣ୍ଡଷ୍ଟ୍ରି ଭିଜିଟ୍, ଏକ୍ସପୋଜର ଭିଜିଟ୍ର ନିହାତି ଜରୁରୀ ଆବଶ୍ୟକତା ଅଛି।
0: ସାର୍, ଆଉ ଗୋଟିଏ କଥା ହେଉଛି, କେନ୍ଦୁଝର ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଏ ଅନୁଷ୍ଠାନଟିକୁ ଉଦ୍ୟମତାର କରିଛି ଏବଂ ତା ଉଦ୍ୟମରେ ଅନୁଷ୍ଠାନ ଚାଲିଛି, ଏବଂ ଆମେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ DMFର ଗୋଟେ ପ୍ରାୟୋଜିତ କାର୍ଯ୍ୟକ୍ରମ ଆକାଶବାଣୀ କେନ୍ଦୁଝରରେ ପ୍ରଚାର କରାଯାଉଛି। ସାର୍, ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମର ଯେଉଁମାନେ ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି, ସେମାନଙ୍କୁ ଆପଣ କ'ଣ ନିବେଦନ କରିବେ, ଜଣେ ପ୍ରଶିକ୍ଷକ ଭାବରେ ଆଉ ଜଣେ ଟ୍ରେନର ଭାବରେ, ଯେ ଏହି ସୁଯୋଗ ମଧ୍ୟ ନିଅନ୍ତୁ ଏବଂ ଆସନ୍ତୁ, ସିଲେକ୍ସନ୍ ପ୍ରୋସେସ୍ ଭିତରକୁ ଆପଣ ଆସନ୍ତୁ। ଘରେ ଯଦି ବସିଛନ୍ତି ତେବେ ଗୁଲି ଖଟି କରି ସମୟ ନ କାଟନ୍ତୁ, ଏବଂ କିଛି ଜବ୍ କରିବାର ଯଦି ଇଚ୍ଛା ଅଛି ଆପଣଙ୍କର, ଆପଣ ଏହି ସିଲେକ୍ସନ୍ କ୍ରାଇଟେରିଆକୁ ଆସନ୍ତୁ, ଆସିକି ଏଠି ଟ୍ରେନିଂ ନିଅନ୍ତୁ ଏବଂ ଆପଣଙ୍କର ଗୋଟିଏ ଚାକିରି କରନ୍ତୁ। ସାର୍, ଆପଣ କ'ଣ କହିବେ?
2: ସାର୍, ମୋର ଏଇଟା ସାରା କେନ୍ଦୁଝରବାସୀକୁ ନିବେଦନ, ମୁଁ ବ୍ୟକ୍ତିଗତ ଭାବେ ଏଇ ନିବେଦନ କରୁଛି ଯେ ଜିଲ୍ଲାରେ ଗୋଟେ ଅନୁଷ୍ଠାନ ଅଛି ଡିଷ୍ଟ୍ରିକ୍ଟ ମିନେରାଲ୍ ଫାଉଣ୍ଡେସନ୍। ମୁଁ କାହିଁକି ତାକୁ ଧନ୍ୟବାଦ ଦେବି, କାହିଁକିନା ଏହାର ପାର୍ଶ୍ୱବର୍ତ୍ତୀ ଜିଲ୍ଲା ହେଉଛି ଦେବଗଡ଼ ଜିଲ୍ଲା, ମୋ ନିଜ ଜିଲ୍ଲା, ଯେଉଁ ଜିଲ୍ଲାରେ ଖଣି ଖାଦାନର କୌଣସି ଜିନିଷ ବି ନାହିଁ। ତେଣୁ ସେହି ଜିଲ୍ଲାର ପିଲାମାନେ ବହୁତ ବେକାରୀ, କାହିଁକିନା ସେ ଜାଗାରେ ଖଣି ନାହିଁ, ଖାଦାନ ନାହିଁ, କିଛି ନାହିଁ। ସେ ଜାଗାରେ ପିଲାମାନେ ବହୁତ ଯୁବକ ଯୁବତୀ ହେଉଛନ୍ତି ବେକାରୀ। କିନ୍ତୁ ମୁଁ ସୌଭାଗ୍ୟ ମନେ କରୁଛି କେନ୍ଦୁଝର ଜିଲ୍ଲାରେ ଏତେ ଖଣି ଖାଦାନ ଥାଇକିରି ଗୋଟେ DMF ବୋଲି ଫାଉଣ୍ଡେସନ୍ ଅଛି, ତାର ଫଣ୍ଡ ସେ ସ୍ପେଶାଲି ୟୁଟିଲାଇଜ୍ କରୁଛି ସେଇ ଡିଷ୍ଟ୍ରିକ୍ଟର ଗରିବ ଯୁବକ ଯୁବତୀମାନଙ୍କୁ, ଯେଉଁମାନେ ବେକାର ହୋଇକରି ଗ୍ରାମାଞ୍ଚଳରେ ବସବାସ କରୁଛନ୍ତି, ନିଯୁକ୍ତି ନ ପାଇକରି ତାଙ୍କର ଜୀବନଧାରଣ କଷ୍ଟଟାକୁ ସେମାନେ ଅନୁଭବ କରିପାରୁଛନ୍ତି। ତ ମୁଁ ସମସ୍ତଙ୍କୁ ନିବେଦନ କରିବି, ସାରା କେନ୍ଦୁଝରବାସୀ ସମସ୍ତେ ଆସନ୍ତୁ। ଏଇ ଯେଉଁ ଆମର ଟ୍ରେନିଂ ପ୍ରୋଗ୍ରାମ୍ ହେଉଛି DMF ତରଫରୁ, ଯେଉଁମାନେ ଉପଯୁକ୍ତ ସେମାନେ ଏଇ ଟ୍ରେନିଂ ପ୍ରୋଗ୍ରାମର ଲାଭାଂଶକୁ ଉଠାନ୍ତୁ ଏବଂ ନିଯୁକ୍ତି ନେଇକରି ରୋଜଗାରକ୍ଷମ ହୁଅନ୍ତୁ, ବେରୋଜଗାର କେହି ହୁଅନ୍ତୁ ନାହିଁ। ଆମ ଭାରତ ବର୍ତ୍ତମାନ ଆସିକି 150 crore ଦେଶ ପହଞ୍ଚିଗଲାଣି। ବର୍ତ୍ତମାନ ଭାରତରେ ରୋଜଗାର ସମସ୍ୟା ବହୁତ ଅଛି, ତେଣୁ ଏଇ ରୋଜଗାର ସମସ୍ୟାଟାକୁ ଦୂର କରିବା ପାଇଁ ଆମେ ବର୍ତ୍ତମାନ ଏଇ ଯେଉଁ DMF ଯେଉଁ ଷ୍ଟ୍ରାଟେଜି ଅବଲମ୍ବନ କରିଛି, ସ୍କିଲ୍ସ ସେକ୍ଟର ମାଧ୍ୟମରେ, ଲାଇଭହୁଡ଼ ମାଧ୍ୟମରେ, ଯେଉଁ ଯେଉଁ ଜିନିଷ ଉପରେ ସେ ସେକ୍ଟର ସେ କାମ କରୁଛି, ସେଇ ଜିନିଷ ଗୁଡ଼ାକୁ କେମିତି ଆମେ ଆଗକୁ ଆଣିକିରି ପିଲାମାନଙ୍କୁ ସ୍ୱରୋଜଗାର ସ୍ୱାବଲମ୍ବୀ ହେବା ପାଇଁ ଆମେ ଚେଷ୍ଟା କରିବୁ। ଏଇଆ ମୁଁ ନିବେଦନ ରହିଲା କେନ୍ଦୁଝରବାସୀଙ୍କୁ, ଯେଉଁମାନେ ଇଚ୍ଛୁକ ଅଛନ୍ତି ସେମାନେ ଆସିକିରି ତାଲିମ ନେଇକି ସେମାନେ ନିଯୁକ୍ତି ପାଇପାରିବେ।
0: ଆପଣଙ୍କର ନାଁ କହିବେ?
3: ସାର୍, ମୋ ନାମ ଗୀତାଞ୍ଜଳି ମହାନ୍ତ, ଘର ସାର୍ ବାଉଁଶୁଳି।
0: ଏଇ ଯେଉଁ DMF ଖଣି ଶକ୍ତି କାର୍ଯ୍ୟକ୍ରମ ଏଠି ଅନୁଷ୍ଠିତ ହେଉଛି, ଏଠି ଆପଣ କ'ଣ କରୁଛନ୍ତି?
3: ଡମ୍ଫର ଟିପର ଅପରେଟର ଭାବରେ ମୁଁ ଟ୍ରେନିଂ ନେଉଛି ସାର୍।
0: ଏଠି କେତେ ମାସ ହେଲାଣି ଟ୍ରେନିଂ ନେଲେଣି?
3: ସାର୍, 1 month କମ୍ପ୍ଲିଟ୍ ହେଇଗଲା ସାର୍।
0: କେମିତି ଆପଣ ଜାଣିଲେ ଯେ ହେଉଛି ଏଠି ଗୋଟେ ସିଲେକ୍ସନ୍ ହେଉଛି ଏବଂ ଏଠି ଟ୍ରେନିଂ ଦିଆଯାଉଛି, ଏ ସମ୍ପର୍କରେ ଆପଣ କେଉଁଠୁ ଖବର ପାଇଲେ?
3: ହଜବେଣ୍ଡଙ୍କ ସାଙ୍ଗ ଜଣେ ଆସିଥିଲେ, ତ ସେ ସାଙ୍ଗ ଜଣେ ତାଙ୍କର କହିଲେ ଯେ ଆମର କେଉଁଝର ଗୋଟେ DMF ଅଫିସ୍ ଅଛି, ସେ ଅଫିସ୍ରେ ଲେଡ଼ିଜ୍ ବି ନେଉଛନ୍ତି ଏବଂ ଜେଣ୍ଟସ୍ ବି ନେଉଛନ୍ତି, କିନ୍ତୁ ଭଲ ମାନେ ପ୍ଲେସମେଣ୍ଟ ଦେଉଛନ୍ତି। ଆଉ ଆମେ ମଧ୍ୟ ଯାଇଥିଲୁ, ଆଉ ଏବେ ମଧ୍ୟ ଆମେ ଭଲ ପ୍ଲେସମେଣ୍ଟ ପାଇକି ଭଲ ଜାଗାରେ ଯାହା ଅଛୁ। ତମେ ଯିବା ପାଇଁ ଚାହୁଁଛ କି ମୋତେ ପଚାରିଲେ, ମୁଁ କହିଲି ମୋତେ ଟିକିଏ ଆଡ୍ରେସ୍ଟା ଦେବ, ତାହେଲେ ମୁଁ ଯାଇକି ଦେଖେ, ଯଦି ମୋତେ ଭଲ ଲାଗିବ ମୁଁ ନିହାତି ଭାବରେ କରିବି, ମୁଁ କହିଥିଲି। ତା'ପରେ ସେ ପଦ୍ମିନୀ ମ୍ୟାମ୍ଙ୍କ ନମ୍ବର ମୋତେ ଦେଇଥିଲେ, ମ୍ୟାମ୍ଙ୍କୁ କଣ୍ଟାକ୍ଟ କଲି, କଣ୍ଟାକ୍ଟ କରିସାରିଲା ପରେ ମ୍ୟାମ୍ଙ୍କୁ ମ୍ୟାମ୍ ମୋତେ ହ୍ୱାଟ୍ସଅପ୍ରେ ଲୋକେସନ୍ ସେୟାର କରିଥିଲେ, ସେ ଲୋକେସନ୍କୁ ମୁଁ ଫଲୋ କରିକି ମୋ ହଜବେଣ୍ଡଙ୍କ ସହିତ ଆସିକି ଏ ଅଫିସ୍ରେ ପହଞ୍ଚିଲି। ପହଞ୍ଚିଲା ପରେ ପ୍ରଥମେ ମୁଁ ରାହୁଲ ସାର୍ଙ୍କ ସହିତ ଦେଖା ହେଇଥିଲି ଅଫିସ୍ରେ, ତ ରାହୁଲ ସାର୍ ମୋତେ କହିଥିଲେ ଯେ ନା ଆମର କ୍ୟାଣ୍ଟିନ୍ ବ୍ୟବସ୍ଥା ଭଲ ଅଛି, ହଷ୍ଟେଲ ବ୍ୟବସ୍ଥା ଭଲ ଅଛି, ଏବଂ ଆମେ ପ୍ଲେସମେଣ୍ଟ ଆପଣଙ୍କୁ 3 months ଭିତରେ ଆମେ ଦେଇପାରିବୁ ଆପଣଙ୍କର ଦେଖିକି ଆମେ। ତା'ପରେ ମୁଁ କହିଲି ଠିକ୍ ଅଛି ସାର୍। ତାର ଦିନ ଯେତେବେଳେ ଆମେ କ୍ଲାସ୍ କଲୁ, କ୍ଲାସ୍ରେ ବି ସାର୍ ବହୁତ ଯେମିତିକି ଆମର ସଫ୍ଟ ସ୍କିଲ୍ ହେଲା, ଥିଓରି ହେଲା ଏବଂ ପ୍ରାକ୍ଟିକାଲ୍ ହେଲା। ସଫ୍ଟ ସ୍କିଲ୍ରେ ତ ଆମର ଅଛନ୍ତି ଆମର ବିକୁନ ପ୍ରଧାନ ସାର୍, ଥିଓରିରେ ଅଛନ୍ତି ଆମର ମାନେ ବିକ୍ରମ ସାର୍, ବହୁତ ମଧ୍ୟ ଆମକୁ ଭଲ ପଢ଼ାନ୍ତି, ଭଲ ବୁଝାନ୍ତି, ସେଇଥିରେ ବି ଆମେ ଆଗକୁ ଆଉ କିଛି ବହୁତ ବଢ଼ିପାରୁଛୁ ସାର୍। ତାପରେ ଆମର ପ୍ରାକ୍ଟିକାଲ ସାର୍ ଯେଉଁ ଜଳଧର ସାର୍ କରୁଛନ୍ତି, ବହୁତ ହିଁ ଭଲ ଆମକୁ ପ୍ରାକ୍ଟିକାଲରେ ମାନେ ଏକ୍ସପିରିଏନ୍ସ ଦେଉଛନ୍ତି, ଆମେ ପାରୁଛୁ ଯେହେତୁ ଆମେ କେବେ ବି ଗାଡ଼ି ଛୁଇଁ ନଥିଲୁ ନା ସାର୍, ଯେତେବେଳେ ଆସିକି ଏତେ ବଡ଼ ବଡ଼ ଗାଡ଼ି ଯେତେବେଳେ ଧରୁଛୁ ନା ସାର୍, ଦେଖନ୍ତୁ ମାନେ ଆମର ଜଳଧର ସାର୍ ଯଦି ଆମକୁ ସେତିକିଟା ମାନେ ଆମକୁ ମାନେ ପ୍ରାକ୍ଟିକାଲରେ ମାନେ ଇଏ କରୁଛନ୍ତି, ତ ଆମେ ବହୁତ ମାନେ ଆଗକୁ ବଢ଼ିଗଲୁଣି 1 month ଭିତରେ, ଆଉ ତ 2 month ଅଛି ଆମ ପାଖରେ, ଆମେ ଆଶା କରୁଛୁ ବହୁତ ଆଗକୁ ଯାଇପାରିବୁ।
0: ଜଣେ ଝିଅ ପିଲା ତାପରେ ଆପଣ ବୋହୁ, କିପରି ଭାବରେ ମନକୁ ଆସିଲା ଯେ ଏମିତି ଡମ୍ପର ଟିପର ଚାଲିବା ବୋଲି?
3: ସାର୍ ଏଇଟା ମୋ ପିଲାଦିନରୁ ଡ୍ରିମ୍ ଥିଲା ସାର୍, ମୁଁ ବହୁତ ଆଗକୁ ଯିବା ପାଇଁ ଚାହୁଁଥିଲି, ଯେହେତୁ ମ୍ୟାରେଜ୍ ପଢ଼ାପଢ଼ି କରୁଥିଲି, ମ୍ୟାରେଜ୍ ହେଇଗଲା, ପୁଅଟେ ହେଲା, ତାପରେ ସ୍କୋପ୍ ମୁଁ ପାଇପାରୁନଥିଲି, ଯାହାଫଳରେ ଏବେ ମୋ ପୁଅ ବଡ଼ ହେଇଗଲାଣି, ତ ସେଥିପାଇଁ ମୁଁ ଦେଖିଲି ଯେ ମୁଁ ଏଇନା ବାହାରକୁ ବାହାରି ପାରିବି, ତ ମୋ ଡ୍ରିମ୍ଟା ମୁଁ ପୂରଣ କରିବା ପାଇଁ ଚାହୁଁଛି ସାର୍।
0: ଏଇ ଅନୁଷ୍ଠାନ ସମ୍ପର୍କରେ ଟିକେ କହିବେ, ଯାହାଦ୍ୱାରା କି ଅନ୍ୟ ଭଉଣୀମାନେ ପ୍ରେରଣା ପାଇବେ ଏଠି ଆସିକି ଜଏନ୍ କରିବା ପାଇଁ?
3: ମୁଁ ସମସ୍ତ ଭଉଣୀମାନଙ୍କୁ ଅନୁରୋଧ କରୁଛି, ଯେଉଁ ଭଉଣୀମାନେ ମାନେ ଘରେ ବସିକି ରହୁଛନ୍ତି, ଯେଉଁମାନେ ଚାହୁଁଛନ୍ତି ଆସିବା ପାଇଁ, ତ ଆମର କେଉଁଝର DMF ଅଫିସକୁ ଆସିକି ଯୋଗାଯୋଗ କରନ୍ତୁ, ଆଉ ଆସିକି ମଧ୍ୟ ଏଇଠି ଯେଉଁ ମାନେ ଆମର ମିଳୁଛି ସୁବିଧା, ଏ ସୁବିଧାକୁ ନେଇ ଆଗକୁ ଯାଆନ୍ତୁ, ମୁଁ ଏତିକି ଚାହୁଁଛି। ଯେତେ ବି ଭାଇ ଭଉଣୀ ଆମର ଅଛନ୍ତି, ଆଉ ସମସ୍ତେ ଆସିକି ଜାଗାକୁ ପହଞ୍ଚନ୍ତୁ।
0: ଆପଣ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ବା DMF ଯେଉଁ ଏକ ଏପରି ଏକ ପରିକଳ୍ପନା କରିଛି, ତାକୁ ସାକାର କରୁଛି, DMF ସମ୍ପର୍କରେ ଆପଣ କ'ଣ କହିବେ?
3: DMFକୁ ସାର୍ ବହୁତ ବହୁତ ଧନ୍ୟବାଦ ସାର୍, ପ୍ରଥମେ କାହିଁକି ନା DMF ଆମକୁ ଏତେ ସବୁ ସୁବିଧା ମାନେ ଯୋଗାଇ ଦେଉଛନ୍ତି, ଯେଉଁଟାକି ଆମ ପାଖରେ ସମ୍ଭବ ନୁହଁ। ଆମେ କେଉଁଠି ଯିବୁ, କ'ଣ କରିବୁ, କାହାକୁ ଆମେ ଖୋଜିବୁ, କେମିତି ଜାଗାକୁ ସେ ଜାଗାକୁ ଯାଇ ପହଞ୍ଚିବୁ, ସେଇ ପକ୍ଷ ମାନେ ଆମ ପାଖରେ ସମ୍ଭବ ନଥିଲା। କାହିଁକି ନା ଏବେ ଯେଉଁ DMF ଆମକୁ ମାନେ ଏତେ ସାରା ସୁଯୋଗ ଆଣିଦେଉଛନ୍ତି, ଯଦି ଆମେ ଏଇ ସୁଯୋଗକୁ ହାତ ଛଡ଼ା କରିବା ନା, ଆମେ କେବେ ଆଗକୁ ବଢ଼ିପାରିବାନି ସାର୍। ତେଣୁକରି ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି, ଯେଉଁମାନେ ଆମ ଘରେ ରହିଯାଉଛନ୍ତି, ଯେଉଁମାନେ ଆଗକୁ ବଢ଼ିପାରୁନାହାନ୍ତି, ସେମାନଙ୍କୁ ମୁଁ ଅନୁରୋଧ କରୁଛି ସେମାନେ ଆସିକି ନିଜ ନିଜ ଲାଇଫକୁ ଇଏ କରନ୍ତୁ।
0: ଟିକେ ଆପଣଙ୍କର ପରିଚୟ ଆମ ଶ୍ରୋତା ବନ୍ଧୁମାନଙ୍କୁ ଦେବେ, ନାଁ କହିବେ, ଘର କୋଉଠି କହିବେ?
4: ମୋ ନାଁ ଅଭିଷେକ ଦାସ, ମୁଁ ପବିତ୍ର ଡିହାରୁ ଆସିଛି।
0: DMF ଖଣି ଶକ୍ତିରେ କେଉଁ ଟ୍ରେନିଂ ନେଉଛନ୍ତି?
4: ମୁଁ DMF ଖଣି ଶକ୍ତିରେ ମାଇନ୍ ଇଲେକ୍ଟ୍ରିସିଆନର ଟ୍ରେନିଂ ନେଉଛି।
0: ଏ ଯେଉଁ ମାଇନ୍ସ ଇଲେକ୍ଟ୍ରିସିଆନ, ଆମେ ତ କିଛି ସମୟ ପୂର୍ବରୁ ସାର୍ଙ୍କ ସହିତ କଥାବାର୍ତ୍ତା ହେଉଥିଲେ, ଏଇ ଯେଉଁ ମାଇନ୍ସରେ ଆମେ ସାଧାରଣତଃ ଗୋଟେ ଧାରଣା ଥାଏ ଯେ ଇଲେକ୍ଟ୍ରି ନଥାଏ, ଦିନବେଳେ କାମ ହୁଏ, ବହୁତ ଲୋକଙ୍କର ଥାଏ ଯେ କେମିତି ଖଣିକୁ ଲାଇନ୍ ଯିବ, ଫ୍ୟାନ୍ ଯିବ ବା AC ଯିବ, ତା'ର ଗୋଟେ ପରିକଳ୍ପନା ବାହାରେ ଥିଲା। ଏଇ ଟ୍ରେନିଂରେ କ'ଣ ଆପଣଙ୍କୁ ଶିଖାଉଛି?
4: ଏଇ ଟ୍ରେନିଂରେ ଆମକୁ ମେନ୍ଲି ଡିଷ୍ଟ୍ରିବ୍ୟୁସନ୍ ଟ୍ରାନ୍ସଫର୍ମେସନ୍, ଯେମିତି କରେଣ୍ଟ କେମିତି ଟ୍ରାନ୍ସଫର୍ମ କରାଯିବ ଗୋଟେ ଜାଗାରୁ ଆଉ ଗୋଟେ ଜାଗାକୁ, ପ୍ୟାନେଲ୍ କଣ୍ଟ୍ରୋଲ କେମିତି ହେବ।
0: ଆପଣ କେତେ ଦିନ ହେଲାଣି ଏଠି ଆଡ଼ମିସନ୍ କଲେଣି?
4: ମୋ ହେଇଯିବ ଗୋଟେ ମାସ।
0: ମାସେ ଭିତରେ ଆପଣ କ'ଣ ଫିଲ୍ କରିଛନ୍ତି, ଏଠି କ'ଣ ଫେସିଲିଟି ଆପଣ କ'ଣ କ'ଣ ମିଳୁଛି?
4: ଫେସିଲିଟି ରହିବା, ଖାଇବା, ସନ୍ଧ୍ୟାବେଳକୁ ଆକ୍ଟିଭିଟି ବି ହେଉଛି, ପ୍ରାକ୍ଟିକାଲ ବି ଚାଲିଛି, ଭଲ ଠିକ୍ ଠାକ୍ ଚାଲିଛି।
0: ଆପଣ ନିଯୁକ୍ତିକୁ ନେଇକି କେତେ ଆଶାବାଦୀ ଅଛନ୍ତି?
4: DMF ଟ୍ରେନିଂ ସେଣ୍ଟରକୁ ଆସିଛି ସେଇଥିପାଇଁ ହିଁ, ନିଯୁକ୍ତି ନେବା ପାଇଁ ହିଁ। ସାର୍ ବି କହିଲେ ଏଠି ଆମର ମେନ୍ ପ୍ରାୟୋରିଟି ରହୁଛି ଯେ କେମିତି ପିଲାକୁ ପ୍ଲେସମେଣ୍ଟ କରେଇବେ, ଭଲ ଜାଗାରେ ପ୍ଲେସମେଣ୍ଟ କରେଇବେ, ଯେତେ ହେବ ପିଲାଙ୍କ ସେଇ ଇଏରେ ହିଁ ପ୍ଲେସମେଣ୍ଟଟା ହେବ ବୋଲି ସାର୍ମାନେ ବି ତାଙ୍କ ପ୍ରୟାସ ଚଲେଇଛନ୍ତି।
0: ଅଭିଷେକ, ଆପଣ ତ ଜାଣନ୍ତି ଆମର କେନ୍ଦୁଝର ଜିଲ୍ଲାରେ ବହୁତ ଗ୍ରାମାଞ୍ଚଳରେ ଲୋକ ରେଡ଼ିଓ ଶୁଣନ୍ତି, ଆକାଶବାଣୀ ଶୁଣନ୍ତି, ଏବଂ ଏବେ ମଧ୍ୟ ଚେଞ୍ଜ ହେଲାଣି, ଆମେ ମୋବାଇଲରେ ଆକାଶବାଣୀ ଶୁଣିପାରୁଛନ୍ତି। ଆପଣଙ୍କ କଥା ଲକ୍ଷ ଲକ୍ଷ ଶ୍ରୋତା ଶୁଣୁଛନ୍ତି, ଏବଂ ସେ ଶ୍ରୋତା ବନ୍ଧୁମାନଙ୍କୁ ଆପଣ କ'ଣ କହିବେ ଯେ ତାଙ୍କ ଘରେ ପିଲାଟିଏ ଅଛି, ସେମାନେ ମଧ୍ୟ ଆକାଶବାଣୀରେ ଶୁଣିକି ଏଠି ଆସିବାର ସୁଯୋଗ ଅଛି, ଆପଣ କ'ଣ କହିବେ ଯେ କେନ୍ଦ୍ରକୁ ଆସନ୍ତୁ, ଏବଂ ଆସି ଯଦି ଆପଣଙ୍କର ଇଚ୍ଛା ଅଛି ମନ ଭିତରେ କିଛି ରୋଜଗାର କରିବା ଲାଗି, ରୋଜଗାର କରନ୍ତୁ, କାରଣ ରୋଜଗାର ତ ହିଁ ମୁଖ୍ୟ ମାଧ୍ୟମ, ତେଣୁ କ'ଣ ଆପଣ କହିବେ ଯେ ହଁ ଏଠି ଭଲ ସୁବିଧା ରହିଛି ବା ଅସୁବିଧା ରହିଛି, ଯଦି କିଛି କହିବେ ନାହିଁ ଆସନ୍ତୁ ନାହିଁ ବୋଲି, ଆପଣ କିଛି କହିବେ କି?
4: ସୁବିଧା ଦେଖନ୍ତୁ, ଅସୁବିଧା କିଛି ନାହିଁ, ସୁବିଧା ହେଇଛି, ଠିକ୍ ଅଛି। ଯଦି ବେକାରୀ ବସିଛନ୍ତି, ଟେକ୍ନିକାଲ ଲାଇନ୍ରେ ଯଦି ପାଠ ପଢ଼ିକି ଯଦି କିଛି ଜବ୍ ନାହିଁ, ତେବେ DMF ଫଣ୍ଡ ରହି ଟ୍ରେନିଂ ସେଣ୍ଟରକୁ ଆସନ୍ତୁ, ଏଠି ଫ୍ୟାସିଲିଟି ସବୁ ପ୍ରକାର ଅଛି, ଟିଚର ସବୁ ଅଛନ୍ତି, ଟ୍ରେନିଂ ବି ଭଲ ଦେଉଛନ୍ତି, ପ୍ଲେସମେଣ୍ଟ ପାଇଁ ବି ଗ୍ୟାରେଣ୍ଟି ଦେଉଛନ୍ତି। ଯଦି ବେକାରୀ ବସିଛନ୍ତି, ଅନଏମ୍ପ୍ଲୟ ଅଛନ୍ତି, ତାହେଲେ ଆସନ୍ତୁ ଏଠି ଟ୍ରେନିଂ ନିଅନ୍ତୁ, ତାପରେ ଆପଣଙ୍କର ପ୍ଲେସମେଣ୍ଟ ପାଇଁ ବି ତ ଆସୁଛନ୍ତି ଲୋକ।
0: ଟିକେ ଆପଣଙ୍କର ପରିଚୟ ଆମ ଶ୍ରୋତା ବନ୍ଧୁମାନଙ୍କୁ ଦେବେ।
5: ସାର୍ ମୋ ନାଁ ସମୀର କୁମାର ଗିରି, ଆଇ ଆମ୍ କେନ୍ଦୁଝର ଡିଷ୍ଟ୍ରିକ୍ଟ ଫର୍ ଘଟଗାଁ ବରାଟିପୁରା।
0: ଘଟଗାଁ ବ୍ଲକର ବରାଟିପୁରାରେ ଆପଣଙ୍କ ଘର। ଆପଣ ଏଇ ଯେଉଁ DMF ଖଣି ଶକ୍ତି ଅନୁଷ୍ଠାନରେ କେଉଁ ସମ୍ପର୍କରେ ଆପଣ ଟ୍ରେନିଂ ନେଉଛନ୍ତି?
5: ସାର୍ ମୁଁ ଡିଏମ୍ଏଫ୍ରେ ମେକାନିକାଲ୍ ଭାବରେ ଟ୍ରେନିଂ ନେଉଛି। ଆଉ ମୁଁ ପ୍ରଥମେ ଘରେ ବସିଥିଲି, ବେକାର ମାନେ ଆଇଡ଼ିଆ ସାରିଥିଲି, ତାପରେ ଘରେ ବସିଥିଲି। ତ ମୋ ସାଙ୍ଗ ଥ୍ରୁରୁ ମାନେ ଆମର ଅଛନ୍ତି ବଡ଼ ଭାଇମାନେ ଆଗାମୀ ସେମାନେ ବୋଧେ ଟ୍ରେନିଂ ନେଇଥିଲେ ଏଠି, ତ ସେମାନେ ଥ୍ରୁରୁ ମୁଁ ଆସିଥିଲି ଟ୍ରେନିଂ ନେବା ପାଇଁ ଏଠିକି। ସେମାନେ କହିବାରୁ ମୁଁ ଏଠିକି ଆସିଥିଲି ଟ୍ରେନିଂ ନେବା ପାଇଁ।
0: କେତେ ଦିନ ଟ୍ରେନିଂ ନେଲେଣି ଆପଣ?
5: ହଁ, 3 ମାସ ଟ୍ରେନିଂ ହେଇଯାଇଛି ମୋର। ତାପରେ ଏଠି ଖାଇବା ପିଇବା, ରହିବା, ହଷ୍ଟେଲ ସୁବିଧା ସବୁକିଛି ଭଲ ଅଛି, ଫ୍ୟାସିଲିଟି ଭଲ।
0: ଏଠି ଆପଣଙ୍କର ଟ୍ରେନିଂ ନେଇସାରିଲା ପରେ ଆପଣଙ୍କୁ କ'ଣ କରାଯିବ ବୋଲି ଆପଣ ଚିନ୍ତା କରିଛନ୍ତି?
5: ଏଠି ଆମେ ଟ୍ରେନିଂ ନେଲା ପରେ ଆମେ ଯେଉଁ ମେକାନିକାଲ୍ ୱେରେ ଟ୍ରେନିଂ ନେଉଛୁ, ତ ଏହାପରେ ଆମକୁ ପ୍ଲେସମେଣ୍ଟ ଦିଆଯିବ, ମାନେ ଯେମିତି ଆମର ଓଡ଼ିଶା ବାହାରେ ବି ହେଉ କି ଭିତରେ ବି ହେଉ, ମେକାନିକାଲ୍ ଲାଇନ୍ରେ ହିଁ ପ୍ଲେସମେଣ୍ଟ କରିବୁ ଭାବିଛୁ।
0: ତେବେ ଆପଣଙ୍କର କିଛି କେବଳ କ୍ଲାସରୁମ୍ରେ ଟ୍ରେନିଂ ଦିଆଯାଏ ନା ବାହାରେ ମଧ୍ୟ ନେଇକି?

0: ତାପରେ ସାର୍ ମାନେ ଯାଇଥିଲେ ମଝିରେ ଗାଁ ଗାଁ ମାନେ ଯେଉଁ ପଞ୍ଚାୟତ ଇଏରେ, ସେ ୱେରେ ଖବର ଆସିଥିଲା ଆମ ପାଖକୁ। ତ ଆମର ସରପଞ୍ଚ ଯିଏ ଥିଲେ ସେମାନେ ବି କହିଥିଲେ ଆମକୁ ଏଇଠି କର, ଏଇ ଜିନିଷଟା ଇଏ ଅଛି।
1: ଆଉ ଗୋଟେ କଥା ଭାଇ, ଯେ ଆମର କେନ୍ଦୁଝର ଜିଲ୍ଲାରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ବା ଡିଏମ୍ଏଫ୍ ଅଛି, ଡିଏମ୍ଏଫ୍ ତରଫରୁ ଏପରି ଏକ ଟ୍ରେନିଂ ମାଗଣାରେ ଦିଆଯାଉଛି, ଏବଂ ତାପରେ ଆପଣମାନେ କିପରି କେଉଁ ମାଇନ୍ସରେ ବା କେଉଁ କମ୍ପାନୀରେ ଚାକିରି ପାଇବେ ତାର ବ୍ୟବସ୍ଥା କରାଯାଉଛି, ଆପଣ କ'ଣ କହିବେ ଡିଏମ୍ଏଫ୍ ସମ୍ପର୍କରେ?
0: ଡିଏମ୍ଏଫ୍ ଟ୍ରେନିଂ ସଂସ୍ଥା ଆକ୍ଚୁଆଲି କରିଛି, ଯେଉଁ ତାର ଏଇ ସଂସ୍ଥାଟି ଭଲ, ଯେଉଁମାନେ ଘରେ ବେକାର ବସିଛନ୍ତି କିମ୍ବା ଘରେ କିଛି କାମ ନାହିଁ ମାନେ ପଢ଼ିକିରି କାମ କିଛି ଇଏ ନାହିଁ, ସେମାନେ ଏଠି ଆସିକି ଟ୍ରେନିଂ 3 ମାସ କରନ୍ତୁ, ତାପରେ ଟ୍ରେନିଂ ପରେ ତାଙ୍କର ପ୍ଲେସମେଣ୍ଟ ଜଏନ୍ କରନ୍ତୁ, ତାପରେ ସେମାନେ ବି କିଛି ରୋଜଗାର କରିପାରିବେ। ଯେଉଁ ବେକାର ବସିବାଠୁ ଭଲ ତ କିଛି କମେଇବା ବେଟର।
1: ଆପଣଙ୍କର ଏଇ ଅନୁଷ୍ଠାନର ଅନୁଭୂତିକୁ ନେଇକି କ'ଣ କହିବେ?
0: ମୁଁ ନିଜେ ହିଁ ଗୋଟେ ବେକାର ବସିଥିଲି, ତ ମୁଁ ଏଠି ଆସିକି ଟ୍ରେନିଂ ନେବା ଫଳରେ କ'ଣ ଶିଖିଲି, କ'ଣ ଇଏ କଲି ସବୁ। ସେମାନେ ଆସିକି ଏଠି ଟ୍ରେନିଂ ନିଅନ୍ତୁ, ସବୁ ତ ଫ୍ରି ଅଛି, ଖାଇବା ପିଇବା ରହିବା। ସେମାନେ ଆସିକି 3 ମାସ ଟ୍ରେନିଂ ନିଅନ୍ତୁ, ତାପରେ ଶିଖନ୍ତୁ, ତାପରେ କିଛି ପ୍ଲେସମେଣ୍ଟ ଯଦି ପାଇଲେ ତାଙ୍କ ହିଁ ପରିବାର ପାଇଁ ଭଲ ଜିନିଷଟା, କିଛି ଇନକମ୍ କଲେ। ଯେଉଁ ବେକାରିଆ ବସିବାଠୁ ଭଲ ତ ଇନକମ୍ ହିଁ।
1: ନିଶ୍ଚିତ ଭାବରେ ଆପଣ ଭଲ ଉପାଦେୟ କଥା କହିଲେ, ଆପଣଙ୍କୁ ଆମ କାର୍ଯ୍ୟକ୍ରମ ତରଫରୁ ବହୁତ ବହୁତ ଧନ୍ୟବାଦ, ନମସ୍କାର।
0: ଥ୍ୟାଙ୍କ ୟୁ ସାର୍।
2: ଜିଲ୍ଲା ଖଣିଜ ପ୍ରତିଷ୍ଠାନ କେନ୍ଦୁଝରଙ୍କ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଆମ କେନ୍ଦୁଝର ଆମ ଡିଏମ୍ଏଫ୍କୁ ଏଇଠି ରଖି ବିଦାୟ ନେଉଛୁ, ନମସ୍କାର।

ଶୁଣୁଥିଲି ପ୍ରାୟୋଜିତ କାର୍ଯ୍ୟକ୍ରମ ଆମ କେନ୍ଦୁଝର ଆମ ଡିଏମ୍ଏଫ୍ ଆକାଶବାଣୀ କେନ୍ଦୁଝର କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 100.1 FM ରେ। ଷ୍ଟୁଡ଼ିଓ ଘଡ଼ିରେ ବର୍ତ୍ତମାନ ସମୟ ରାତି 8ଟା ବାଜିବାକୁ ଯାଉଛି। ଶୁଣନ୍ତୁ କେତୋଟି ଚମ୍ପୁ।

ଚମ୍ପୁ ଶୁଣୁଛନ୍ତି ଆକାଶବାଣୀ କେନ୍ଦୁଝର କେନ୍ଦ୍ରରୁ। କାର୍ଯ୍ୟକ୍ରମର ଶେଷରେ ଶିଳ୍ପୀ ବୀଣାପାଣି ନାୟକ, କଣ୍ଠରେ କବି ସୂର୍ଯ୍ୟଙ୍କ ରଚନା।

ଶୁଣିଲେ କେତୋଟି ଚମ୍ପୁ କଣ୍ଠଶିଳ୍ପୀ ଥିଲେ ଲତା ଘୋଷ, ବାଳକୃଷ୍ଣ ଦାସ ଏବଂ ବୀଣାପାଣି ନାୟକ। ଆକାଶବାଣୀ କେନ୍ଦୁଝର। ଶୁଣନ୍ତୁ କାର୍ଯ୍ୟକ୍ରମ ପଥେ ପ୍ରାନ୍ତେ। ପ୍ରଯୋଜନା ଅନିତା ତିର୍କି। ଉପସ୍ଥାପନା ତୁଷାର ସାମନ୍ତ।

0: ନମସ୍କାର ଶ୍ରୋତା ବନ୍ଧୁ, ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପଥେ ପ୍ରାନ୍ତେ କାର୍ଯ୍ୟକ୍ରମ।
1: ଆଜି ଆମର ସୌଭାଗ୍ୟ ଏମିତି ଜଣେ ଭାଇଙ୍କୁ ଆମେ ପାଇଛୁ, ସମାଜର ସବୁ ଲୋକଙ୍କ ସହିତ ମିଶି ସାଧାରଣ ଦରିଦ୍ର ମଣିଷକୁ, ଦୁଃଖୀ ଦରିଦ୍ର ଲୋକଙ୍କୁ, ଯିଏ ସାହାଯ୍ୟ କରିବା ପାଇଁ ସବୁବେଳେ ଆଗଭର ହୋଇଥାନ୍ତି, ତାଙ୍କୁ ଆମେ ସମସ୍ତେ କୁଳନନା ବୋଲି ଡାକୁ। ଆସନ୍ତୁ ତାଙ୍କ ସହିତ ଆଜି କଥା ହେବା। ଆଜ୍ଞା ନମସ୍କାର।
2: ନମସ୍କାର।
1: ଆପଣ ଭଲ ନାଁଟା କହିବେ?
2: କୁଳମଣି ଶତପଥୀ।
1: ଆପଣଙ୍କୁ ତ ଆମେ କେଉଁଝର ଦେଖି ଆସୁଛୁ ଛୁଆବେଳୁ। ଆପଣଙ୍କର ନିଜ ଗାଁଟା କେଉଁଠି?
2: ଦେଓଗାଁ।
1: ଭଗବାନ ଶିବଙ୍କର କୁଶଳେଶ୍ୱର ଦେଓଗାଁ ଶୈବପୀଠ। ଆଉ କେଉଁଝର ଆପଣ କେବେ ଆସିଲେ?
2: ମୁଁ ସାର୍ 85 ମସିହାରୁ ଆସିଲିଣି।
1: 1985 ମସିହା?
2: ଆଜ୍ଞା।
1: ଆପଣଙ୍କ ବୃତ୍ତି କ'ଣ କରନ୍ତି ଆପଣ?
2: ମୋର ସାର୍ ବୃତ୍ତି ଟାଇପିଷ୍ଟ। ଆଜ୍ଞା। ପିଟିସନ ରାଇଟର ଜଜ୍।
1: ପ୍ରଥମେ 1985 ମସିହାରେ ଯେତେବେଳେ ଆସିଲେ, ସେତେବେଳେ ତ ନୂଆ କୋର୍ଟ ହେଇନଥିଲା, ପୁରୁଣା କଚେରୀ ଭିତରେ ଆପଣ କାର୍ଯ୍ୟ କରୁଥିଲେ। କେତେ ଜଣ ପ୍ରାୟ ଏଇଭଳି କାମ କରୁଥିଲେ?
2: ଆମେ 3-4 ଜଣ କରୁଥିଲୁ।
1: ଏବେ ଆପଣଙ୍କର ବୟସ କେତେ?
2: ମୋର 60 ହେବାକୁ ଯାଉଛି।

0: ତାପରେ ସେତେବେଳେ ବହୁତ ୟଙ୍ଗ ବୟସରେ ଆପଣ ଆସିଥିଲେ ନାଇଁ କି ସେତେବେଳେ ତ ପ୍ରଫେସନାଲି ଟାଇପିଷ୍ଟ କରିକିରି ଗୋଟେ ଦରଖାସ୍ତକୁ ଦେବା ଏଟାକୁ ସାଧାରଣ ଭାବରେ ଇଂରାଜୀରେ ଜ୍ଞାନ ଥିବା ଦରକାର ଆପଣ ପାଠ କେତେ ପଢ଼ିଛନ୍ତି
1: ସାର୍ ପ୍ଲସ୍ ଥ୍ରୀ
0: କ'ଣ ସମୟ କଥା ମୁଁ ମନେ କହୁଛି ବୋଧେ ବିଏ ଥିଲା ଗ୍ରାଜୁଏସନ୍ ଥିଲା କେଉଁ ହାଇସ୍କୁଲ କେଉଁ କଲେଜରେ ପଢ଼ିଛନ୍ତି
1: ସାର୍ କୁଶଳେଶ୍ୱର ହାଇସ୍କୁଲ
0: ଆଉ କଲେଜ
1: କଲେଜ ଆମର ପ୍ରଥମେ ଖୋଲିଲେ କୁଶଳେଶ୍ୱର ପ୍ରଥମ କଲେଜ ମୁଁ ପ୍ରଥମ ବ୍ୟାଚ୍
0: ଆଚ୍ଛା
1: ତାପରେ କଟକ ଗଲି କଟକରେ ଆଇଏ ପାସ୍ କରି
0: କେଉଁ କଲେଜ
1: ଖ୍ରାଷ୍ଟ କଲେଜ
0: ଖ୍ରାଷ୍ଟ କଲେଜ ପଢ଼ିଥିଲେ
1: ସାର୍
0: ଆଚ୍ଛା କଟକ ଯେଉଁ ଗଲେ ଦେଓଗାଁରୁ ସେଇ କଟକରେ କେଉଁଠି ରହୁଥିଲେ
1: ମୁଁ ସାର୍ ଆମର ଗ୍ରାମର ଜଣେ ବିଶିଷ୍ଟ ଓକିଲ ଥିଲେ ଶରତ ମହାନ୍ତି
0: ତାଙ୍କ ସ୍ୱର୍ଗୀୟ ଶରତ ମହାନ୍ତି ଆଉ ନାହାନ୍ତି
1: ଆଜ୍ଞା
0: ତାଙ୍କରି ପାଖରେ ରହିଲେ
1: ଆଜ୍ଞା
0: ତାଙ୍କରି ପାଖରେ ରହିକି ସେଠି କାମ
1: ଲକ୍ଷ୍ୟ ରହିଲା ଚାକିରି ଖଣ୍ଡେ ପାଇବି
0: ଆଚ୍ଛା
1: ଜୀବନ ବୃତ୍ତି କରି ବଞ୍ଚିବି
0: ଆଉ ଆପଣ ରହି ସେଠି ଟାଇପ୍ ଶିଖିଲେ
1: ହଁ ସାର୍
0: ଆଜ୍ଞା ଆଚ୍ଛା ଇଂରାଜୀରେ ମଧ୍ୟ ଦକ୍ଷତା ଥିବା ଦରକାର
1: ଆଜ୍ଞା ନହେଲେ ଧୀରେ ଧୀରେ ଶିଖିକି ମୋର ଦକ୍ଷତା ବଢ଼େଇଲି
0: ଆଜ୍ଞା
1: ଆଉ ଯାହାଫଳରେ କି ଆଜି ମୁଁ ନିଜେ ନିଜ ଗୋଡ଼ରେ ବଞ୍ଚି ପାରିଛି ଆଜ୍ଞା
0: ପିଲାପିଲି କେତେ ଜଣ
1: ମୋର ସାର୍ ଝିଅ ଚାରୋଟି
0: ଚାରୋଟି ଝିଅ
1: ଆଜ୍ଞା
0: ଝିଅ ଆଉ ପୁଅ ଭିତରେ କିଛି ଫରକ ଆପଣ ଜାଣିପାରୁଛନ୍ତି ନାଇଁ
1: ପାତ ତ ଯାହା ସମାଜ କହୁଛି ପୁଅ ଅପେକ୍ଷା ଝିଅ ଭଲ
0: ନାଇଁ
1: ଆଜ୍ଞା
0: ଆପଣ ଶାନ୍ତି ଶୃଙ୍ଖଳାରେ ଅଛନ୍ତି
1: ଆଜ୍ଞା ଆଜ୍ଞା
0: ଝିଅମାନଙ୍କର ବାହାସାଗର କଲେ
1: ଆଜ୍ଞା ଦୁଇଟି ବାହା କଲେଣି
0: ସମସ୍ତେ ଶିକ୍ଷିତ
1: ଆଜ୍ଞା
0: ଆଉ ସମାଜ ସାଙ୍ଗରେ ରୋଜଗାର ନିଜର କରିକିରି ନିଜର ପ୍ରତିପୋଷଣ କରିପାରୁଛନ୍ତି
1: ହଁ ତ ପରିସ୍ଥିତି ନେଇକି ସେମିତି ଅଳ୍ପ ରୋଜଗାରକ୍ଷମ ହେଇକି ଚଳିଯାଆନ୍ତୁ ଆଉ
0: ଆଗରେ ମା ମାଉସୀମାନେ ଘରେ କୌଣସି ପ୍ରକାର ଶ୍ୱଶୁର ଘରେ ଯଦି ଅସୁବିଧାର ସମ୍ମୁଖୀନ ହେଲେ ତାହେଲେ ପଇସା ତାଙ୍କ ପାଖରେ ନଥାଏ ସେଥିପାଇଁ ସେମାନେ ନିଜର ଆର୍ଥିକ ସ୍ୱଚ୍ଛଳତା ଅଭାବ ହେତୁ କିମ୍ବା ସମାଜ କ'ଣ କହିବ ବୋଲି ଭାବିକି ମୋଡ଼ି ମାଡ଼ି ହେଇକି ରହନ୍ତି ସ୍ୱାମୀ ଗାଳି ଦେଲା ଦେଢ଼ଶୁର ଗାଳି ଦେଲା ଯାହା ଗାଳି ଦେଲେ କି ଶ୍ୱଶୁର ପାଟି କଲେ ସମ୍ଭ୍ରମତା ତ ଗୋଟେ କଥା ତା ସହିତ ଅର୍ଥନୈତିକ ସୁବିଧା ନଥିଲା ଘରୁ ବାହାରି ଆସି ମୁଁ କରିବି କ'ଣ ନା ବାପ ଘରକୁ ଯାଇପାରିବି ନା ଶ୍ୱଶୁର ଘରେ ରହିପାରିବି ଏଇଭଳିଆ ଅବସ୍ଥା ଥିଲା
1: ଆଜ୍ଞା
0: କିନ୍ତୁ ବର୍ତ୍ତମାନ ଝିଅମାନେ ସମସ୍ତେ ପ୍ରାୟ
1: ଆଜ୍ଞା
0: ଓକିଲ ସଂଖ୍ୟା ବଢ଼ିଗଲେଣି
1: ଆଜ୍ଞା
0: ଷ୍ଟାଫ୍ ଯେତେ ସବୁ କୋର୍ଟରେ ଚାକିରି କରୁଛନ୍ତି ତାଙ୍କ ସଂଖ୍ୟା ବଢ଼ିଗଲେଣି ନା ନାଇଁ
1: ଆଜ୍ଞା
0: ତେଣୁ ଝିଅ ପିଲାମାନେ ବର୍ତ୍ତମାନ ଆତ୍ମନିର୍ଭରଶୀଳ ହେଲେଣି ଯେଉଁଥିପାଇଁ କି ସମାଜରେ ସେମାନେ ପୁରୁଷ ପିଲାଙ୍କ ସହିତ
1: ତାଳ ଦେଇ ଚାଲିଛନ୍ତି ଆଉ
0: ତେଣୁ ଆପଣଙ୍କ ଝିଅମାନେ ଚାରିଜଣ ଝିଅ ହେଲେ ମଧ୍ୟ ସେମାନେ ସମାଜରେ ପ୍ରତିଷ୍ଠିତ ହୋଇପାରିବେ
1: ଆଜ୍ଞା
0: ସେଇଟା ହେଉଛି ବଡ଼ କଥା ଶ୍ରୋତା ବନ୍ଧୁମାନଙ୍କୁ ଆମେ କହି ରଖିବୁ ଜଣେ ବୃତ୍ତିଧାରୀ ଲୋକ କେମିତି ନିଜେ କଷ୍ଟ କରିକିରି ଅନ୍ୟ କିଛି ବୃତ୍ତି କରିଛନ୍ତି ନା ଖାଲି ଏଇଥିରେ
1: ନାଇଁ ମୁଁ ଏତିକି ଜାଣେ ପରିଶ୍ରମ କଲେ ଭଗବାନ ଫଳ ଦେବେ ମୋର ମୁଁ ବୃତ୍ତି ନେଇ କାହିଁ ମୁଁ ସେମିତି କିଛି ଅସୁବିଧା ହେଇନି ଭଲରେ
0: ଅତି ବଡ଼ ଲୋକ ହେଇନା
1: ହଁ ଏଷ୍ଟାବ୍ଲିଶ୍ ନହେଇ ଥାଇପାରେ କିନ୍ତୁ ସେମିତି କାହିଁ କଷ୍ଟ ମୋତେ ଅନୁଭବ ମୁଁ ଆପଣଙ୍କ ହେଇନାହିଁ
0: ଆପଣଙ୍କ ସମୟ କଥା ମୁଁ ପ୍ରଖୁଛି ଆପଣ ଯେତେବେଳେ 85 ମସିହାରେ ଯୋଗ ଦେଲେ ଆମର ତ ଜୁଡ଼ିସିଆରି ଆଗେ କେଉଁଝର ମୟୂରଭଞ୍ଜ ଏକାଠି ଥିଲା ତାପରେ କେଉଁଝର
1: ମୋର ପିରିୟଡ଼ରେ 82 ମସିହାରେ ଆମର ମୟୂରଭଞ୍ଜ କେଉଁଝର ସେପାରେଟ୍ ହେଲା
0: ସବ୍ ଜଜ୍ କୋର୍ଟ ପଡ଼ିଲା
1: ଆଜ୍ଞା
0: ଆପଣମାନେ ସବୁ ଟାଇପ୍ କଲେ
1: ହଁ ମୁଁ ବି ଇଣ୍ଟରଭ୍ୟୁ ଦେଲି ଦେଇଥିଲି ଏଠି 82 ମସିହାରେ
0: ହେଇପାରିନାହାନ୍ତି
1: ତାପରେ ମୁଁ ଦେଖିଲି ଏଇଠି ବି ଆମର ଓକିଲ ଭାଇଙ୍କ ବାରର ଟାଇପିଷ୍ଟ ହିସାବରେ କାର୍ଯ୍ୟ କରି ଭରଣ ପୋଷଣ କରିବାର ଗୋଟେ ଦକ୍ଷତା ଥିବା ହେତୁ ଆଉ ମନ ବଳେଇଲେ ସରକାରୀ ଚାକିରିକି
0: ତୃତୀୟ କଥା ହେଉଛି ସ୍ୱାଧୀନତା ନିଜ ଇଚ୍ଛାରେ ନିଜ ଇଚ୍ଛାରେ ନିଜ ମର୍ଜିରେ ମଣିଷ
1: ଆଜ୍ଞା
0: କିନ୍ତୁ ଆଉ ସକାଳୁ ଉଠିଲେ ସନ୍ଧ୍ୟା ପର୍ଯ୍ୟନ୍ତ 100 ନମସ୍କାର ମିଳୁଛି ଇଜ୍ଜତ ରହୁଛି ଆଉ ଗୋଟେ କଥା ଦେଖାଯାଉଛି ଆମ କେନ୍ଦୁଝରରେ ଖଣି ଖାଦାନରେ ତ ଭର୍ତ୍ତିପୋତ ହେଇଛି ବିଭିନ୍ନ ପ୍ରକାର ରୋଜଗାର ସମସ୍ୟା ଅଛି ସେ ତ ଅଲଗା କଥା ସବୁ ଜାଗାରେ ଅଛି କେଉଁ ଜାଗାରେ ନାହିଁ
1: ଆଜ୍ଞା
0: କିନ୍ତୁ ଯୁବପିଢ଼ି ଯେଉଁମାନେ ଏମାନେ ଆଉ ଏଇ ଟାଇପିଷ୍ଟ ହେବା ଏବେ କମ୍ପ୍ୟୁଟରର ପ୍ରଭାବ
1: ସେଇଟା ଆପଣ ଯେଉଁ କହିଲେ ଗୋଟେ ଭଲ କଥା
0: କିନ୍ତୁ ଘର ଛାଡ଼ିକିରି ପଳାଉଛନ୍ତି ଦାଦା ଖଟିବାକୁ ପଳାଉଛନ୍ତି କେଉଁ ଝରେ କିଛି କରିବାକୁ ଖୁସି ପାଉନାହାନ୍ତି ସେଇଟାକୁ ଆପଣ
1: ନାଇଁ ବିରୋଧ କାହିଁକି ମୁଁ ଜାଣେ ଆମେ ନିଜେ ଯଦି ଆମର ଦକ୍ଷତାଟାକୁ ଆମ ନିଜ ଏରିଆରେ କରିବା ଆମକୁ ସପୋର୍ଟ ମିଳି ଆମେ ବି ଚେଷ୍ଟା କରିକି ହେଇପାରିବା କଷ୍ଟ କଲେ ନିଶ୍ଚୟ
0: ସତରେ
1: ସତରେ ରହିବେ ଆପଣ ଅନ୍ୟ ଆଡ଼କୁ ଯିବେନି କାହାକୁ ସେମିତି ହଇରାଣ ମନବୃତ୍ତିର ନ ରଖି ଯଦି ସତରେ ଚାଲିବେ
0: ଭଗବାନ
1: ନିଶ୍ଚୟ ନିଶ୍ଚୟ
0: ଦେଖାଯାଉଛି ବହୁତ କଥା ଆଗରେ ଦେଖାଯାଉଥିଲା ଚୋରି ଡସ୍କରି ବେଶୀ ହେଉଥିଲା ଆଜିକାଲି ଅନ୍ୟ ଉପାୟରେ ସବୁ ଠକେଇ ହେଉଛି କିଏ କାହା ଆକାଉଣ୍ଟରୁ ପଇସା ନେଇଗଲାଣି କିଏ କାହାକୁ ଠକିଲାଣି ଅଶ୍ଳୀଳ ମେସେଜ୍ ଦେଲାଣି
1: ହେବାଟା ଆଜ୍ଞା ସ୍ୱାଭାବିକ କାହିଁ କମ୍ପ୍ୟୁଟର ଯୁଗ ହେଲା ଆପଣଙ୍କର ପିଲାଙ୍କର କମ୍ପ୍ୟୁଟର ଉପରେ ବହୁତ ଦକ୍ଷତା ରହିଛି ସେ ସବୁ ସାଇବର କ୍ରାଇମ୍ର ଜିନିଷ ସେସବୁ ତ ଆମେ ମୋର ସେସବୁ ଅଭିଜ୍ଞତା ନାହିଁ କିନ୍ତୁ ବଢ଼ିବ ନିଶ୍ଚୟ ଜନସଂଖ୍ୟା ବଢ଼ିଲା ଆଉ
0: ସେଥିପାଇଁ କିଏ ସତର୍କ ରହିବା କଥା ବୋଲି ଆପଣ ପିଲାଙ୍କର ବାପା ମା ମାନେ ବେଶୀ ଟିକେ ସତର୍କ
1: ଆଜ୍ଞା କାହିଁକି ପିଲାର ଗଢ଼ଣି ତାର ପରିବାରରୁ ସେଇଠୁ ସେ ଯାହା ଯେମିତି ଗଢ଼ି ହବ ଆଉ।
0: ଆପଣଙ୍କର ଯେଉଁ ଝିଅ ସବୁ ବାହା ଦେଇଛନ୍ତି ସମୁଦ୍ରୀ ସମୁଦ୍ରୀ ଅଛନ୍ତି, ତାଙ୍କ ସହିତ ସମ୍ପର୍କ କେମିତି ଅଛି?
1: ହଁ ଭଲ ଅଛି।
0: ସେମାନେ ଆପଣଙ୍କ ଘରୁ ଯିବା ଆସିବା, ଆପଣ ଯିବା ଆସିବା, ଭାରତର ଯେମିତି ଚାଲିବା ସେମିତି ସବୁ ଚାଲିଛି। ଗୋଟେ କଥା କୁହାଯାଏ ଯେ ମା ତାରିଣୀ ଆଉ ବୈତରଣୀ ଆଉ ଖଣି ଆମ କେନ୍ଦୁଝର ମୁଖ୍ୟ, ସମସ୍ତ ପ୍ରକାର ଦୁଃଖରୁ ଆମକୁ ଦର କରିବ ମା ତାରିଣୀ। ତେଣୁ ଯଦି କେନ୍ଦୁଝରର ପିଲାମାନେ ଶିକ୍ଷିତ ହେଇକିରି ଏଇଠି
1: ଖଟିକିରି କଲେ ନିଶ୍ଚୟ ଆପଣ ଯେଉଁ ପରର ଅନ୍ୟ ରାଜ୍ୟରୁ ଅନ୍ୟ ଜିଲ୍ଲାରୁ ବୁଦ୍ଧି ଲୋକ ଆସି ଏଠି ପଇସା ରୋଜଗାର କରି ସେସବୁ ପଇସା ସେ ତାଙ୍କ ନିଜ ଏରିଆରେ ନେଇଯାଉଛୁ, ସେଇଟା ଆମେ ଚାହିଁଲେ ଏଠି ଆମର କରିପାରିବା।
0: ଚାଷବାସ କଥା ଆପଣଙ୍କର କେତେ ଚାଷ ଜମି କେତେ ପରିମାଣ?
1: ମୋର ଅଳ୍ପ ଜମି। ହଁ, ବାପା ଯେତେବେଳେ ଥିଲେ ଚାଷ କରୁଥିଲେ, ମୁଁ କରୁଥିଲୁ।
0: ଆଚ୍ଛା,
1: ସେସବୁ
0: ଦେଖ ମୋର ପଚାରିବା କଥା ଆପଣଙ୍କୁ, ଆପଣଙ୍କ ଅଭିଜ୍ଞତାରୁ କହିବେ, ଆନନ୍ଦପୁରଟା ଆମର ସମତଳ ଅଞ୍ଚଳ,
1: ନିଶ୍ଚୟ
0: ଯେଉଁ ଅଞ୍ଚଳ ସମତଳ ଅଛି ବା ପାଣିର ସୁବିଧା ଅଛି, ନଈକୂଳ ଅଛି, ଏଠି ଚାଷ ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବା ଦରକାର। ଦେଲେ ଚାକିରି ଉପରେ ଯେଉଁ ନିର୍ଭର କରୁଛନ୍ତି ବହୁତ ଲୋକ, ସେଇଟା ବି ସେଇ ନିର୍ଭରତା ବି କମିଯାଆନ୍ତା।
1: ଆଜ୍ଞା,
0: ଆଉ ଗୋଟେ କଥା ଦେଖାଯାଉଛି ନିଶା, ଏବେ ସମାଜକୁ ନିଶା ଭ୍ରଷ୍ଟ କରିଦେଉଛି, ମଦ ଗଞ୍ଜେଇ ବିଭିନ୍ନ ପ୍ରକାର ବ୍ରାଉନ୍ ସୁଗାର, ସେ ନାନା ପ୍ରକାରର ସବୁ ଖରାପ ଜିନିଷ ସବୁ ଖାଇକିରି ଯୁବପିଢ଼ି ବିଶେଷତଃ ସବୁ ନିଶାଗ୍ରସ୍ତ ହୋଇକିରି ବହୁତ ମାନେ ଇଏ ହେଉଛନ୍ତି।
1: ନିଶା ଗୋଟେ ଏମିତି ଜିନିଷ, ଯଦି ଆପଣ ଅଭ୍ୟସ୍ତ ତ ରହିବେ ଆର୍ଥିକ କ୍ଷତି ହେବ ଆଉ
0: ଶାରୀରିକ ବି ହେବ
1: ହେବ। ପିଲାଙ୍କୁ ଏତିକି କହିବି, ସେଇଟା ଗଲେ ନିଶ୍ଚୟ
0: ମଣିଷ ସାମାଜିକତମ ହେଇଯିବ।
1: ଆଜ୍ଞା,
0: ନାଇଁ କି ଦେଖାଯାଉଛି ନିଶା ଖାଇକିରି ମାଆକୁ ମାରୁଛନ୍ତି, ବାପାକୁ ମାରୁଛନ୍ତି, ଡକାୟତି କରୁଛନ୍ତି, ଛିନ୍ତାଇ କରୁଛନ୍ତି ନିଶା ପାଇଁ, ସେଟାକୁ ଆପଣ ବିରୋଧ
1: ବିରୋଧ ନିଶ୍ଚୟ।
0: କାରଣ ସକାଳୁ ଉଠିଲେ ଆପଣ ହଜାରେ ଲୋକଙ୍କୁ କଚେରୀରେ ଦେଖୁଛନ୍ତି, ରଙ୍ଗର ବର୍ଣ୍ଣର ବିଭିନ୍ନ କ୍ରାଇମ୍ ବାଲା ଦେଖୁଛନ୍ତି, ଇଏ ଦେଖୁଛନ୍ତି। ହଁ, ଏବେ ଗୋଟେ ବଢ଼ିଯାଇଛି, ଅଳ୍ପ ଦିନରେ କୋଟିପତି ହେବାର ନିଶା, ଭିଜିଲାନ୍ସ କେସ୍ ଆଗରୁ କେଉଁଝରରେ ଯେତିକି ନଥିଲା ଏବେ ବଢ଼ିଯାଉଛି।
1: ଆଜ୍ଞା,
0: ବିଭିନ୍ନ ଆୟ ଠୁଳକାରୀ
1: ଯେଉଁମାନେ ସରକାରୀ କଳରେ ରହିକି ଯେଉଁମାନେ ଅର୍ଥଲିପି ଲୋକ ସେମାନେ କରୁଛନ୍ତି, ଭଗବାନଙ୍କ ଦରବାରରେ ବି ସେମାନେ ଦଣ୍ଡିତ ହେଉଛନ୍ତି। ଆଉ
0: ଆପଣ କ'ଣ କହିବେ?
1: ସେଟା ନିଶ୍ଚୟ ଭୁଲ, ସେଟା ତ କରିବା ହିଁ
0: ପରେ ସନ୍ତୁଷ୍ଟ
1: ରହିବା ନିହାତି ଭଲ,
0: ସୁଖ ଶାନ୍ତିରେ ରହିବେ।
1: ଆଜ୍ଞା,
0: ଯେତିକି ଭଗବାନ ଦେଇଛନ୍ତି
1: ହଁ ଆମ ଲେବୁଲ ଯେତିକି ଆମେ ସେତିକିରେ ରହିକି ରହିଲେ ଶାନ୍ତି ମିଳିବ,
0: ଯେଉଁ ମାନସିକ ଶାନ୍ତିଟା ପାଇବା
1: ଖାଇବା କଥା ପାଇବେ, ଭଲ ନିଦ ହେବ, ଦେହ ଭଲ ରହିବ, ଏସବୁ ଆଉ
0: ଆଉ ପାଇଁ ଖାଲି ଯାହା ହେଲେ ଶେଷରୁ ଡାକ୍ତର ଓକିଲ
1: କଥାରେ ଏହା କହିଛି, ଲୋଭରୁ ପାପ, ପାପରୁ ମୃତ୍ୟୁ, ଆଉ ତେଣୁ ଲୋଭ କଲେ ଆପଣ ମୃତ୍ୟୁଦଣ୍ଡ ପାଇବେ ହିଁ ପାଇବେ, ଆଉ ସେଥିରେ
0: ବଦନାମ ଠୁ ବଦନାମ।
1: ଆଜ୍ଞା,
0: ଏବଂ
1: ସମାଜର କଳଙ୍କିତ
0: କଳଙ୍କିତ ହେବେ ଆଉ।
1: ଆଜ୍ଞା, ଏଇଆ
0: ଆପଣଙ୍କର ଆଉ ଅନ୍ୟ କେଉଁଥିରେ ରୁଚି ଅଛି?
1: ଆଜ୍ଞା, ମୁଁ ରେଡ଼ିଓ ଶୁଣେ, ପ୍ରାୟ ରୀତିମତ ଶୁଣେ ରେଡ଼ିଓ, କୃଷି କାର୍ଯ୍ୟକ୍ରମ, କାହିଁକିନା ମୁଁ ଚାଷ ଗୋଟିଏ ଗଛ ଗଛ ପ୍ରିୟ ଲୋକ, ମୋ ବାଡ଼ି ଦେଖିଲେ ବି ଆପଣ ଜାଣିବେ ବିଭିନ୍ନ ଗଛ ଫଳ, ମୁଁ ଟିକିଏ ଶାନ୍ତି ପାଏ, ଖଟିକିରି ଏଠୁ ଯିବି ଯାଇକି ଟିକିଏ ସେ ଗଛକୁ ଦେଖିଲେ ମୋତେ ଟିକିଏ ଶାନ୍ତି ଲାଗେ ଆଉ।
0: ଆଉ ଗୀତ ଶୁଣୁଛନ୍ତି?
1: ନିଶ୍ଚୟ ଆଜ୍ଞା, ପାଲା ଦାସକେଟିଆ ତ ସେ ଆଜ୍ଞା ଲୋପ ପାଇଗଲା,
0: କିନ୍ତୁ
1: ହଁ ଗୀତ, ସିନେମା ଗୀତ ବି ଭଲ ଲାଗେ, ପୁରୁଣା ଗୀତ, ମହମ୍ମଦ ରଫି, ଲତା ମଙ୍ଗେସକର,
0: ଓଡ଼ିଆରେ
1: ଭିକାରୀ ବଳ ତ ଆମର, ଯେତେ ତାଙ୍କର ଭଜନ ଶୁଣିବେ, ଯେତେ ଶୁଣନ୍ତୁ, ଯେତେ ଥର ଶୁଣିଲେ ବି ନୂଆ ଲାଗେ ଆଉ, ଅକ୍ଷୟ ମହାନ୍ତି ବି ଆମର
0: ଏଇଭଳି। ଆପଣ ତେଣୁ ଯାହା ହଉ, ଆପଣଙ୍କ ସହିତ ଦୀପ କଥା ହେଇକିରି ଭାରି ଭଲ ଲାଗିଲା। ଆଉ ସକାଳୁ କେତେବେଳେ ଉଠନ୍ତି, କେମିତି କ'ଣ କରନ୍ତି ଦିନଚର୍ଯ୍ୟା, କେମିତି କ'ଣ?
1: ମୁଁ ଏହା ସତ, ମୁଁ ଟିକିଏ ଲେଟ୍ ହେଇଯାଏ, କାହିଁକିନା ଏଠି ପରିଶ୍ରମ କରୁ, ଟାଇପିଂଟା ଗୋଟେ ଫିଜିକାଲ ଲେବର,
0: ଫିଜିକାଲ ଏବଂ ମେଣ୍ଟାଲ ମଧ୍ୟ।
1: ଆଜ୍ଞା, ବହୁତ ହଁ ଫିଜିକାଲ ମେଣ୍ଟାଲ ଲେବର, ଆଉ ଟିକିଏ 11ଟାରେ ଶୁଏ, କାହିଁକିନା ମୁଁ ଇଣ୍ଟରନ୍ୟାସନାଲ ନ୍ୟୁଜ୍ ଟିକେ ଶୁଣେ, ଶୁଣିକିରି
0: ଶୁଏ ସକାଳୁ ଉଠିକିରି ନିଜ କାମ
1: କରିକି
0: ଆସନ୍ତି। ଆଚ୍ଛା, ଏଇ ଯେଉଁ ଆପଣ ଯେତେବେଳେ ପ୍ରଥମେ ଜଏନ୍ କଲେ ଗୋଟେ ପେଜ୍ ଟାଇପ୍ କରିଦେଲେ କେତେ ପଇସା ମିଳୁଥିଲା, ଏବେ ସବୁ କେତେ କେମିତି କ'ଣ ମିଳୁଛି?
1: ସେତେବେଳେ ତ ଆଜ୍ଞା 2 ଟଙ୍କା ବି ମିଳୁନଥିଲା, ସତ, 2 ଟଙ୍କା ବି ପାଇନି
0: ସେତେବେଳେ, 2 ଟଙ୍କାର
1: ଦାମ। ଆଜ୍ଞା ଆଜ୍ଞା, ଏବେ ପରିଶ୍ରମ ଅନୁସାରେ ତ ଫଳ ମିଳୁନି, ଚାଲିଛି ଆଉ। ପିଲା ସବୁ ଯେଉଁ ଆମର ଜୁନିୟର ପିଲା ସବୁ ସେମାନେ ବୁଝନ୍ତି ନାହିଁ, ଖାଲିଟାରେ ହେଲେ ଯଦି କେଉଁଠି 10-20 ଅଧିକ ଲୋକ ଦେଲେ ତାଙ୍କ ସହିତ ବି ଟସଲ ହୁଏ, ଆଉ ଇଚ୍ଛା ଆଉ ରହୁନି,
0: ସତର୍କ ରହିବାକୁ ପଡେ।
1: ଆଜ୍ଞା,
0: ଆଫିଡେଭିଟ୍ କରିକି ଯାଉଛି,
1: ଆଜ୍ଞା
0: ରାମଟାକୁ ଯଦି
1: ହଁ ଭୁଲ ହେଇଗଲା,
0: ଶ୍ୟାମ ହେଇଗଲା,
1: ଆଜ୍ଞା
0: ତାହେଲେ ସେ କାଗଜଟା ତାଙ୍କର ଜୀବନ ସାରା ପାଇଁ କ୍ଷତି।
1: ହଁ ନିଶ୍ଚୟ, କାଇଁ ମୁଁ ସେମିତି ଆଜି ପର୍ଯ୍ୟନ୍ତ ଭଗବାନ ଦାରୁ।
0: ବହୁତ ଲୋକ କାମ ଶିଖିବା ପାଇଁ ଆପଣଙ୍କ ପାଖକୁ ଆସନ୍ତି କି?
1: ହଁ ଆସନ୍ତି, ପିଲା ଆସିଥିଲା, ତାକୁ ମୁଁ ଅଧା ପର୍ଯ୍ୟନ୍ତ ତାକୁ ଶିଖେଇଥିଲି, କାହିଁକିନା ମୁଁ ମାଡ଼ ଖାଇକି ଶିଖିଛି, ଆଉ ମୁଁ ଯଦି
0: ଗୁରୁ କିଏ
1: ମୋର ସାର୍ ଗୁରୁ ହେଉଛନ୍ତି ସେ ଶରତ ମହାନ୍ତି ଓକିଲ।
0: ଆଚ୍ଛା ଆଚ୍ଛା ଷୋଳ ପ୍ରେମ ଓକିଲ
1: କୁହାଯାଏ। ଆଇ ଟି ଆଇ ଜଷ୍ଟ ପାସ୍ କଲି ଷ୍ଟେନୋଗ୍ରାଫର ଆଉ ଚାକିରି
0: ଷ୍ଟେନୋଗ୍ରାଫର ବି ପାସ୍।
1: ଆଜ୍ଞା ମୁଁ ଚାକିରି ଉଦ୍ଦେଶ୍ୟରେ କଟକ ଗଲି, ସେଠି ମୋର ଗୁରୁ ହେଉଛନ୍ତି ବିଶିଷ୍ଟ ଓକିଲ ଆଇନଜୀବୀ।
0: ସେ ନାହାନ୍ତି ତାଙ୍କ ପିଲାମାନେ ସବୁ ଏବେ?
1: ହଁ ତାଙ୍କ ପୁଅ ଜଣେ ହାଇକୋର୍ଟରେ ଭଲ ଆଇନଜୀବୀ, ତାଙ୍କର ସାନ ଭାଇ ବି ଏଠି କେଉଁଝରରେ ଆମର ଜଣେ ଭଲ ଆଇନଜୀବୀ।
0: ଯାହା ହଉ ଆପଣଙ୍କ ସହିତ କଥା ହେଇ ଖୁସି ଲାଗିଲା।
1: ଆଜ୍ଞା
0: ଆଉ ଭଗବାନ କରନ୍ତୁ ଆପଣ ଦୀର୍ଘଜୀବୀ ହୁଅନ୍ତୁ, ମା ତାରିଣୀ ଆପଣ ଚଲାପଥ ପ୍ରଶମିତ କରନ୍ତୁ, ଆପଣ ନିରୋଗ ରୁହନ୍ତୁ, ଲୋକଙ୍କର ସେବା ଏମିତି କରିଥାନ୍ତୁ। ବହୁତ ଲୋକ ଏମିତି ଆସୁଥିବେ ଦୁଃଖିନୀ ଲୋକ, ଟିକେ କଲେକ୍ଟରଙ୍କୁ ଦରଖାସ୍ତ ଦେବୁ, ମୋ ଦରଖାସ୍ତଟା ଟିକେ ଟାଇପ୍ କରିଦିଅ।
1: ମୁଁ ବିନା ପଇସାରେ ବି ଗରିବ ଲୋକ ଆସନ୍ତି, ପଇସା ନାହିଁ ମୁଁ। ଆଜ୍ଞା ଆଜ୍ଞା
0: ମୁଁ ସେମାନଙ୍କ ପାଖରୁ ଖବର ପାଇଛି ବୋଲି ମୁଁ ଆପଣ ଆସିଥିଲୁ ଆପଣଙ୍କ ପାଖକୁ ଖବର
1: କରୁଛି
0: ଯେ ଜଣେ ଲୋକ ଅଛନ୍ତି ସେ ବିନା ପଇସାରେ ମଧ୍ୟ ଲୋକଙ୍କୁ ସାହାଯ୍ୟ କରିପାରୁଛନ୍ତି। କିଏ ଗୋଟେ ଦୁଃଖୀଟେ ଆଇଲା ମୋର ଦରଖାସ୍ତରେ ସି ଡି ଓଙ୍କ ପାଖକୁ ଦରକାର କି କଲେକ୍ଟରଙ୍କ ପାଖକୁ ଦରକାର କି ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଦରକାର, ଆପଣ ବିନା ପଇସାରେ ଏନ୍ ଜି ଓ କରିଛନ୍ତି କିମ୍ବା ମହିଳାମାନେ ଆସି ପହଞ୍ଚିଲେ ଅସହାୟ ଲୋକ ମଧ୍ୟ ତାକୁ ଆପଣ ସାହାଯ୍ୟ କରନ୍ତି। ଆପଣ ଜଣେ ସମାଜସେବୀ, ଆପଣଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରୁଛୁ। କାର୍ଯ୍ୟକ୍ରମରେ ଆପଣ ଆମ କଥା କହିଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ।
1: ନମସ୍କାର।
2: ଭାଗ

ଶୁଣୁଥିଲେ ପଥେ ପ୍ରାନ୍ତେ କାର୍ଯ୍ୟକ୍ରମ। ଆଜିର କାର୍ଯ୍ୟକ୍ରମରେ ଶୁଣିଲେ କୁଳମଣି ଶତପଥୀଙ୍କ ସହ ସାକ୍ଷାତକାର। ଉପସ୍ଥାପନା କଲେ ତୁଷାର ସାମନ୍ତ, ପ୍ରଯୋଜନା ଅନିତା ତିର୍କି। ଆକାଶବାଣୀ କେନ୍ଦୁଝର, ରାତି 8:30 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ସମାଚାର ଦର୍ପଣ, ରିଲେ କରୁଛୁ ଆକାଶବାଣୀ କଟକରୁ।

0: ତାପରେ ନ୍ୟୁଜ୍ ଅନ୍ ଏୟାର୍ ମୁଁ ଶୁଣେ, କିନ୍ତୁ ମୁଁ ପୁରା ବିଜି ରହେ। ମୁଁ ଜେଏନ୍ଇଟି ପିଲାଙ୍କୁ ପଢାଏ, ମୋର ହଉଛି କୋଚିଂ ପ୍ରଫେସନ, ନିଜେ ମୋ ପିଲାଙ୍କୁ ସବୁ ଟିଚ୍ ଦିଏ, କିନ୍ତୁ ଆପଣଙ୍କ ସମସ୍ତ ପ୍ରୋଗ୍ରାମ ମୁଁ ରାତିରେ ଯୋଉଟା ଦିଏ ଗୀତ ବାଜିଆ ମୁଁ ସବୁ ଶୁଣେ।
1: ଆଚ୍ଛା, ଆପଣ ଯୋଉ
0: ସବୁ
1: ମିଡିୟମ
0: ମିଡିୟମ ଏବେ ଆସୁଥିଲା, ଏବେ କିଛି ବର୍ଷ ହବ ଯୋଉ ଏଫ୍ଏମ୍ ମୋଡ଼ରେ ସବୁ ଚାଲିଛି ବୋଲିକି ଆସୁନି, କିନ୍ତୁ ନ୍ୟୁଜ୍ ଅନ୍ ଏୟାର୍ ଆସୁଛି, ମୁଁ ସବୁ ପ୍ରୋଗ୍ରାମ ଶୁଣେ ଆପଣଙ୍କର ସାର୍।
1: ଆପଣ ଆମର ଏଇ ଆକାଶବାଣୀ କେନ୍ଦୁଝର କେନ୍ଦ୍ରର ମିଡିୟମ ୱେଭ୍‌ରେ ଆପଣ କାର୍ଯ୍ୟକ୍ରମ ଶୁଣନ୍ତି, ପଟ୍ଟାମୁଣ୍ଡରେ ଥାଇକି ନା ଆଉ କୋଉଠି ଶୁଣନ୍ତି?
0: ହଁ, ପଟ୍ଟାମୁଣ୍ଡରେ ସେ ଆଗେ ହଉଥିଲା, ମାନେ କେନ୍ଦୁଝର ସମ୍ବଲପୁର ବାଜୁଥିଲା ଆଗେ, ମାନେ ମୁଁ ସେତେବେଳେ କହୁଛି 1995-98 ମସିହା କଥା କହୁଛି,
1: 30 ବର୍ଷ ତଳେ ଆପଣ ଶୁଣୁଥିଲେ, ଯାହା ବି ହଉ
0: ଶୁଣୁଥିଲି ସାର, ଏବେ ବି ଶୁଣୁଛି, ଆଗାମୀ ଶୁଣିବେ। ଆପଣଙ୍କର ଭାଷା ଶୈଳୀ ଏତେ ବଢିଆ ଲାଗେ ମୁଁ ଶୁଣେ, ମାନେ ମା ଘଟଗାଁଙ୍କର ମାନେ ଆପଣଙ୍କର କଥା ସବୁବେଳେ ବଜା ମାନେ ଭଜନ ପ୍ରସାର କରନ୍ତି, ଶୁଣେ କବି ସମ୍ରାଟ ନେଲା ଯୁବବାଣୀ ହେଲା ସବୁ ଶୁଣେ, ମତେ ବହୁତ ଭଲ ଲାଗେ।
1: ଏତେ ସବୁ ମିଡ଼ିଆ ଥାଇକି, ସୋସିଆଲ ମିଡ଼ିଆ ଥାଇକି, ଟେଲିଭିଜନ ଥାଇକି, ଆପଣ ଆକାଶବାଣୀ ସହିତ ଯୋଡ଼ି ହେଇକି ରହିଛନ୍ତି ବହୁ ଦିନରୁ,
0: ଆଜ୍ଞା,
1: ଆକାଶବାଣୀରୁ ଆପଣ କ'ଣ ପାଆନ୍ତି ଆଜି ଆମେ
0: ଗୋଟେ କଥା ଆପଣଙ୍କୁ କହିବି,
1: ଆକାଶବାଣୀର? ଆଜ୍ଞା,
0: ଆକାଶବାଣୀର ଗୋଟେ ଏମିତି ମାନେ ସେ ମାଧ୍ୟମ, ତା ଦେହରେ କିଛି ମାନେ କୌଣସି ମାନେ ଅପ୍ରାକୃତିକ କଥା କହିବ ନା, ମାନେ ଭଲ କଥା କହିବ, ରିଅଲ କଥା କହିବ, ସତ କଥା କହିବ, ଆଉ ତାପରେ ତାର ଯୋଉ ଶବ୍ଦ ସଂଯୋଜନା ବହୁତ ମନ ହୃଦୟକୁ ଆଉ ମନକୁ ତନୁମନା କରେ, ଆଉ ଭଲ କଥା। ଆପଣ ଦେଖନ୍ତୁ ଗୋଟେ ପ୍ରାଇଭେଟ ଚ୍ୟାନେଲ, ତାହେଲେ ତମାଖୁ ମାନେ ଟବାକୁ କହୁଛନ୍ତି କ୍ୟାନ୍ସର, କିନ୍ତୁ ସିଏ ସେଇଭଳିଆ ବିଜ୍ଞାପନ କଲୁ, ଆକାଶବାଣୀ କଟକ ସେମିତିଆ ବିଜ୍ଞାପନ କରେ ନା, ଯୋଉଟା ଆପଣ ମଦ ଷ୍ଟେସନ ସବୁ ରହିଲା ଭଲ ଗଭର୍ଣ୍ଣମେଣ୍ଟ ଷ୍ଟେସନ ପ୍ରସାର ଭାରତୀର, ସେ ପ୍ରୋଗ୍ରାମ କରୁନା। ଏକ ଦୁଇରେ ସମସ୍ତ ସତ୍ୟ କଥା, ପୌରାଣିକ ବିଜ୍ଞାନ ସବୁ କଥା ଗୁଡା ଆମେ ଶୁଣିକିରି ବହିରେ ଯାହା ଲେଖା ହେଇଛି ଆମେ ସେଇଥିରୁ ପାଇପାରିବୁ, ଏବଂ ସେଇ ଶୁଣିଦେବା ଭଲ ଭାବରେ ଆମେ ଲେଖିଲେ ଭଲ ମାର୍କ ପାଇବା। ଭଲ ଶବ୍ଦ ସଂଯୋଜନା ମୁଁ ବହୁତ ଭଲ, ସେଟା ଆମ ଘର କ'ଣ ଟୋଟାଲ ଲୋକମାନେ ଶୁଣିବାକୁ ଭଲ ପାଆନ୍ତି, ସେ ଯୋଉ ଶବ୍ଦ ଗୋଟେ ଶୁଣିବାକୁ ଏତେ ସ୍ପଷ୍ଟ ଲାଗେ, ସ୍ପଷ୍ଟ ଉଚ୍ଚାରଣ, ସେଇପାଇଁ ଆମେ ମାନେ ଆମେ ଟୋଟାଲ ଭାରତବାସୀ ଆମେ ଆକାଶବାଣୀକୁ ସେଇଥିପାଇଁ ପସନ୍ଦ କରୁ ସାର।
1: ଆଜ୍ଞା, ଆପଣ ତାହେଲେ ଉପସ୍ଥାପନା ପ୍ରତି ବିଶେଷ ଆଗ୍ରହ ପ୍ରକାଶ କରିଥାନ୍ତି ଶୁଣିବା ପାଇଁ?
0: ଆଜ୍ଞା,
1: ଉପସ୍ଥାପନା ଆପଣଙ୍କୁ ଗୋଟେ ନୂଆ ଦିଗକୁ ନେଇଯାଏ, ଭାଷା ଜାଣିବା କ୍ଷେତ୍ରରେ ହଉ, ଶବ୍ଦ ଉଚ୍ଚାରଣ କ୍ଷେତ୍ରରେ ହଉ, ସେଥିପାଇଁ ଆପଣ ଆକାଶବାଣୀକୁ ବେଶୀ ଭଲ ପାଆନ୍ତି?
0: ଭଲ ପାଆନ୍ତି ସାର, ମାନେ ଦେଖନ୍ତୁ କେନ୍ଦୁଝର ଲାଙ୍ଗୁଏଜ ଗୋଟେ, ଆମେ କେନ୍ଦୁଝର ଟ୍ୟୁନ୍ କଲେ ଆପଣ ଶୁଣିପାରିବା, ସେଇଟା ସେଇ ଜ୍ଞାନଟା ଆମେ କଟକ ଭୁବନେଶ୍ୱର ହେଲେ ସେ ଓଡ଼ିଆଟା ଆମେ ପାଇପାରିବା ନା, ସେ କେନ୍ଦୁଝର ଓଡ଼ିଆଟା ଆମେ ପାଇପାରିବା ନା, ତେଣୁ ଭଲ ଲାଗେ। ଆପଣଙ୍କର ସେଠି ଚଳଣି ଚାଲିଚଳଣି ରଙ୍ଗ ଢଙ୍ଗ ଆପଣ ଖାଦ୍ୟପେୟ ସବୁ ଶୁଣିବାକୁ ମିଳେ, ବହୁତ ଭଲ ଲାଗେ। ଆଉ ମାଙ୍କର ପୀଠ ରହିଛି ନା, ଆପଣ ମା ତାରିଣୀଙ୍କ ପୀଠରୁ ଆପଣଙ୍କର ସେ ଯୋଉ ଶବ୍ଦ ସବୁ ଭକ୍ତି ଆକାରରେ ଆସି ଆସେ, ଆମ ମନକୁ ଆମ ହୃଦୟକୁ ଭକ୍ତିମୟ କରିଦିଏ ସାର।
1: ଆଜ୍ଞା,
0: ମତେ ସମ୍ବଲପୁରୀ କେନ୍ଦୁଝର ବାଲେଶ୍ୱର ସବୁ ଲାଙ୍ଗୁଏଜ ଗୁଡା ଭଲ ଲାଗେ ସେ ଓଡ଼ିଆର।
1: ବିଶେଷ କରି ଆମର ଆକାଶବାଣୀରେ ଯୋଉ ପ୍ରଚାର କରାଯାଏ, ଯୋଉମାନେ ସବୁ ଉପସ୍ଥାପନା କରନ୍ତି ବା ଆପଣ ଘୋଷଣା ଦୃଷ୍ଟିକୋଣରୁ ବା ଘୋଷକ ମାନେ, ଆମର ଗୋଟେ ଷ୍ଟାଣ୍ଡାର୍ଡ ଲାଙ୍ଗୁଏଜ ବା ଆମର ଗୋଟେ ମାନକ ଭାଷା ପ୍ରୟୋଗ କରାଯାଇଥାଏ, ଏମିତି ଆପଣ ସବୁବେଳେ ଯୋଡ଼ି ହେଇକି ରହିଥାନ୍ତୁ ବୋଲି ମୁଁ ଆଶା ମଧ୍ୟ କରିବି। ଆମେ କଥାକୁ ଏଇଠି ରଖିବା, ଗୀତ ଶୁଣିବାର ସମୟ, କୁହନ୍ତୁ କେଉଁ ଗୀତ ଶୁଣିବେ ଆଜି?
0: ସାର ଗୋଟେ ଗୀତ ଅଛି ତପସ୍ୟା ଫିଲ୍ମର, ଝୁଲି ଝୁଲି ଖେଳେ ଦୋଳି ପ୍ରୀତି ରାଧା ମୋର, ସେ ଗୀତଟା ଶୁଣେଇଦେବେ।
1: ଆପଣ ଯେଉଁ ଗୀତ ଅନୁରୋଧ କରିଛନ୍ତି ଆମେ ଆପଣଙ୍କୁ ଶୁଣାଉଛୁ।
0: ନମସ୍କାର ସାର, ଆପଣଙ୍କୁ ହୃଦୟରୁ ଧନ୍ୟବାଦ, ଜୟ ଜଗନ୍ନାଥ ସାର, ଥ୍ୟାଙ୍କ ୟୁ।
1: ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ବି।

0: ହ୍ୟାଲୋ କେଶବାଣୀ,
1: ଆଜ୍ଞା ନମସ୍କାର।
0: ନମସ୍କାର ଆଜ୍ଞା।
1: ଜିଲ୍ଲା କଳାହାଣ୍ଡି ପୋଷ୍ଟ ମୁଢ଼ି ଗାଁ ପାକେଲପଡ଼ା ନା କ୍ଷମା ସାଗର ସାହୁ।
0: କ୍ଷମା ଭାଇ କହୁଛନ୍ତି?
1: ହଁ ଆଜ୍ଞା, ଆଜି ତ ବହୁତ ଦିନ ପରେ କଲ୍ କଲି।
0: ଆଚ୍ଛା ଆଚ୍ଛା, ବହୁତ ଦିନ ପରେ କଲ୍ କରିଥିବାରୁ ଆପଣଙ୍କୁ ମୋତେ ନୂଆ ନୂଆ ଲାଗୁଛି।
1: ହଁ ଆଜ୍ଞା, ଯେହେତୁ ଆପଣ ସଙ୍ଗେ ବନେ ଦିନୁ କଥା ନେଇ ହେଇଛେ ତ ଫେର୍ ନୂଆ ଭଳିଆ ଲାଗ୍ବା। ସପ୍ତାହକେ ଥରେ କଥା ହଉଥିଲେ ସିନା ଜୁନା ଭଳିଆ ଲାଗ୍ବା।
0: କ'ଣ କରିବା, ଆମର ଏଇ କାର୍ଯ୍ୟକ୍ରମରେ ଟିକେ ବ୍ୟବଧାନ ରଖିକିରି କରିବାକୁ ଆମେ ଅନୁରୋଧ କରୁଛୁ।
1: ହଁ
0: ତେଣୁ
1: ଆଜ୍ଞା, ଯେହେତୁ ତ ଶ୍ରୋତା ବଢ଼ିଗଲେ ମାନେ ତ ସମୟ ଦିନେ ହଉଛେ, ସେଥିର୍ ଲାଗି ଟିକେ ଲମ୍ବା ଆକାରରେ ଆପଣ ରଖୁଛନ୍ ସେଟା ଆମେ ଜାଣୁଛୁ, ଆଉ ତ ଡେରିରେ ମଧ୍ୟ କଲ୍ କରୁଛୁଁ।
0: ଆଜ୍ଞା ଆଜ୍ଞା, ଆଉ ସବୁ ସପ୍ତାହରେ ମଧ୍ୟ ଆମେ ଏମିତି ଟେଲିଫୋନରେ କଥାବାର୍ତ୍ତା କରିବା ସମ୍ଭବପର ହେଇପାରୁନାହିଁ। ଆଉ
1: ହଁ ଆଜ୍ଞା,
0: ଆପଣ ଆମ ସହିତ ଯେଉଁ ଯୋଗାଯୋଗ କରୁଛନ୍ତି, ଲାଇଭ ଷ୍ଟ୍ରିମିଂ ଯେବେ ହେଇଗଲା, ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିଲେ, ଆମ ଏଇ କାର୍ଯ୍ୟକ୍ରମକୁ ଟେଲିଫୋନ୍ କଲେ, ଆମ ଆକାଶବାଣୀ କେନ୍ଦୁଝର ସହିତ ଯୋଡ଼ି ହେଲେ।
1: ହଁ ଆଜ୍ଞା,
0: କିନ୍ତୁ ଆମର ଏଇ କାର୍ଯ୍ୟକ୍ରମ 2003-04 ମସିହାରୁ ଆରମ୍ଭ ହେଲାଣି,
1: ହଁ ଆଜ୍ଞା, ସେ ଟାଇମ୍ରେ ମୁଁ ଯୋଡ଼ି ନେଇ ହେଇଥାଏ ଆଜ୍ଞା।
0: ଯୋଡ଼ି
1: ଆଜ୍ଞା
0: ହେଇ
1: କ'ଣ,
0: ପାରିନଥିଲେ, ଲାଇଭ ଷ୍ଟ୍ରିମିଂରେ ବାଜୁ ନଥିବାରୁ ଆପଣ ଯୋଡ଼ି ହେଇ ପାରିନଥିଲେ। ଆମର ସ୍ଥାନୀୟ ଶ୍ରୋତାବନ୍ଧୁମାନେ କେବଳ ଯୋଡ଼ି ହେଉଥିଲେ, ଯାହାଙ୍କ ଯେଉଁ ପରିଧି ଭିତରେ ଆମର କାର୍ଯ୍ୟକ୍ରମ ପ୍ରଚାର କରାଯାଉଥିଲା, ସେଇ ଭିତର ଶ୍ରୋତାବନ୍ଧୁମାନେ କେବଳ ରେଡ଼ିଓରେ କାର୍ଯ୍ୟକ୍ରମ ଶୁଣୁଥିଲେ, ଆଉ ସେଇ ଶ୍ରୋତାବନ୍ଧୁମାନେ ଆମର ଏଇ କାର୍ଯ୍ୟକ୍ରମ ସହିତ ଯୋଡ଼ି ହେଉଥିଲେ। କିନ୍ତୁ ମୋର ଜାଣିବାର କଥା ହେଲା, ଆପଣ କେତେ ବର୍ଷ ହେଲାଣି ଆକାଶବାଣୀ ସହିତ ଯୋଡ଼ି ହୋଇଛନ୍ତି, ଆକାଶବାଣୀର ଯେଉଁ କେନ୍ଦ୍ର ହେଉ ପଛେ?
1: ଆଜ୍ଞା, ଯଦି କହିବେ ତ ମୁଇଁ 1988 ସାଲରୁ ମୁଇଁ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଜଡ଼ିତ ହେଇଥିଲି। ତାପରେ ସେଟା ଯେତେବେଳେ ଗଲା ଭବାନୀପାଟଣା, ଆମର 1993 ଆରମ୍ଭ ହେଲା, ସେ 93 ସାଲରେ ମୋର ବାହା ବି ହୋଇଥିଲା। ମୋର ପାଖେ ଆଗତ ରେଡ଼ିଓ ନେଇ ଥାଇ ବାହା ହେନି, ଯେତେବେଳେ ରେଡ଼ିଓଟେ ମୋତେ ଯେତେବେଳେ ଯୌତୁକ ଦେଲେ
0: ହ୍ୟାଁ
1: ସେ ରେଡ଼ିଓ ଠିକ ମୋତେ ଶୁଣବାର ଲାଗି ବି ସୁବିଧା ହେଲା। ଆଉ ଭବାନୀପାଟଣା 1993 ସାଲରେ ପ୍ରଥମ ବାଜିଲା, ସେ ଜାଗାରେ ମୁଇଁ ଜଡ଼ିତ ହେଇଥିଲି। ଆଉ ଯେତେବେଳେଟା ଆସ୍ତେ ଆସ୍ତେ ସବୁ ସୋର ପାଇଲୁ, ଏଇ 3 ବର୍ଷ ଭିତରେ କେନ୍ଦୁଝର ସହିତ ଯୋଡ଼ି ହେଇକରି ରହିଲୁ, ଜୟପୁର ସହିତ ଯୋଡ଼ି ହେଇକରି ରହିଲୁ, ରାଉରକେଲା ସହିତ ଏମିତି ହେଇକରି, ଏଟା ଯେନ୍ତା ଆମେ ଏବେ ଟିକେ 3 ବର୍ଷ 2 ବର୍ଷ ଭିତରେ ଏକା ଯୋଡ଼ି ହେଇକରି ରହିଛୁ ଆଉ।
0: ଆଜ୍ଞା ଆଜ୍ଞା, ଯେଉଁ ବର୍ଷ ଆପଣଙ୍କର ବିଭାଘର ହେଲା, ସେଇ ବର୍ଷ ଭବାନୀପାଟଣାରେ ନୂଆ କରି ଷ୍ଟେସନ
1: ହଁ
0: ତିଆରି
1: ଆରମ୍ଭ ହେଲା
0: କରାହେଲା।
1: ଆଜ୍ଞା, ସେ ଟାଇମ୍ରେ ଏକା 1993 ପ୍ରଥମରେ ବାଜିଲା ଆମର ଭବାନୀପାଟଣା କେନ୍ଦ୍ରଟା।
0: ଆଜ୍ଞା ଆଜ୍ଞା, ନୂଆ ରେଡ଼ିଓକୁ ନୂଆ କେନ୍ଦ୍ର।
1: ହଁ ଆଜ୍ଞା,
0: ହଁ
1: ଆଉ ନୂଆ ଶ୍ରୋତା ବି ବୋଲୁନ ଆଜ୍ଞା।
0: ଆଜ୍ଞା ଆଜ୍ଞା, ଆଜି କହନ୍ତୁ କେଉଁ ଗୀତ ଶୁଣିବେ ଆମର ଏଇ କାର୍ଯ୍ୟକ୍ରମରେ?
1: ଆଜି ଦେଇଦେବେ ଆଜ୍ଞା, ଫୁଲେ ରାଣୀ ସଜ ଫୁଲେ ଗୁଲୁ ଗୁଲିଆ, ତୋରି ଲାଗି ଦେଉ ସହେ ସାରା ଦୁନିଆ, ବଉଳ ପେଣ୍ଠି ନାଇଛୁ ଗୁଣ୍ଠି ବସିଛୁ ଚାହିଁ, ଆହା
0: ଠିକ୍ ଅଛି, ଆପଣଙ୍କୁ ଶୁଣାଉଛୁ ଆପଣଙ୍କର ମନ ପସନ୍ଦର ଏ ଗୀତ। ଆଜ୍ଞା,
1: ଚିତ୍ରସନ ସବର, ମନୋଜ ପୁତେଲ, ମୁନା ପଣ୍ଡା, ପଙ୍କଜ ମିଶ୍ର, ପରମସାନୀ ସାହୁ, ନାଗୁ ପାତ୍ର, ସୁବଲ ସାହୁ, ଆଉ ଯେତେ ଶ୍ରଦ୍ଧା ମାନେ ପଛେ ରହିଛ ସେମାନଙ୍କର ନାଁଟା ନେଇ ଜାଣିପାରିନି, ସବକେ ଟିକେ ଆପଣ ଡେଡିକେଟ୍ କରିବେ ଆଉ ରହୁଛେ ସାର୍। ନମସ୍କାର
0: ନମସ୍କାର।

0: ହ୍ୟାଲୋ ଆକାଶବାଣୀ,
1: ଆଜ୍ଞା ନମସ୍କାର।
0: ନମସ୍କାର ଆଜ୍ଞା।
1: ମୁଁ ରେଡିଓ ଲଭର ନାରାୟଣ ପ୍ରଧାନ ବି ବରହମପୁର ବୁଗୁଡ଼ା ଜିଲ୍ଲା ଗଞ୍ଜାମରୁ କହୁଥିଲି।
0: ଆଜ୍ଞା, ନାରାୟଣ ଭାଇ କହୁଛନ୍ତି?
1: ଆଜ୍ଞା,
0: ରେଡିଓ ଲଭର ମାନେ ରେଡିଓ ଲୋଭି?
1: ଆଜ୍ଞା, ରେଡିଓ ଲଭର ମୁଁ ମଧ୍ୟ ଆୱାର୍ଡ ପାଇଥିଲି କଟକରେ, ଡକ୍ଟର ଶାନ୍ତନୁ କୁମାର ରଥ ସାର୍ ଆଉ ସିମନ ସାର୍ ମୋତେ ଦେଇଥିଲେ।
0: ଆପଣ କେତେ ବର୍ଷ ହେଲାଣି ରେଡିଓ ଶୁଣୁଛନ୍ତି?
1: ମୁଁ ଶୁଣୁଛି ପାଖାପାଖି 40 ବର୍ଷ ପରେ ହେଇଯିବ।
0: ଆଗରେ ଯେଉଁ
1: କେବଳ ଯେ ମୁଁ କେବଳ ଯେ ଓଡ଼ିଶାରେ ଶୁଣୁନି, ମୁଁ ଜଣେ ଜାତୀୟ ଏବଂ ଆନ୍ତର୍ଜାତୀୟ ରେଡିଓ ଶ୍ରୋତା। ଭାରତର 150 କେନ୍ଦ୍ର ଏବଂ 20 କଣ୍ଟ୍ରିରେ ମୋ ନାଁ ଅଛି ଟପ୍ 100 ରେଡିଓ ଲିଷ୍ଟନର ଲିଷ୍ଟରେ। ତା ଛଡ଼ା ମୁଁ ପାଇସାରିଛି ଓଡ଼ିଶା ବାହାରୁ ରାଇଜିଂ ଲିଷ୍ଟନର, ରେଗୁଲାର ଲିଷ୍ଟନର, ଶ୍ରୋତା ଜଙ୍କସନ୍ ଆୱାର୍ଡ, 3 ଟେଷ୍ଟର ରାଜ୍ୟର ଅମୃତ ମହୋତ୍ସବ କୁଇଜ୍ ବିଜେତା ଏବଂ ଲିଷ୍ଟନର ଅଫ୍ ଦ ଇୟର୍, ବହୁତ ଗୁଡ଼ିଏ ଆୱାର୍ଡ ପାଇଛି ମୁଁ ଓଡ଼ିଶା ବାହାରୁ।
0: ଆଚ୍ଛା, ଜଣେ ରେଡିଓ ଶ୍ରୋତା ଭାବରେ ଆପଣଙ୍କର ପରିଚିତ ରହିଛି ଆଉ,
1: ଆଜ୍ଞା,
0: ସେଥିପାଇଁ ଆପଣ ନିଜକୁ ରେଡିଓ ଲୋଭର ବୋଲି କହି ଦେଉଛନ୍ତି।
1: ଆଜ୍ଞା,
0: ରେଡିଓକୁ ଆପଣ ଲୋଭ କରନ୍ତି?
1: ନିଶ୍ଚୟ ଆଜ୍ଞା, ଦିନେ ଦିନେ ରେଡିଓ ନ ଶୁଣିବୁ ନା ସେଦିନ ଖାଇବାକୁ ଇଚ୍ଛା ହୁଏ ନା, ରେଡିଓ ପ୍ରତି ଏତେଟା ଭଲ ପାଇବା ମୋର ଅଛି।
0: ଆଜ୍ଞା, ରେଡିଓ ଲୋଭି ହେଲେ କାହିଁକି, କେମିତି ହେଇଗଲେ ରେଡିଓ ଲୋଭି?
1: ଛୁଆବେଳୁ ତ ମୁଁ ରେଡିଓ ଶୁଣୁଥିଲି, କିନ୍ତୁ ସେତେବେଳେ ଶୁଣୁଥିଲି କେବଳ ମନୋରଞ୍ଜନ ପାଇଁ। ପିଲାଦିନ ହେଇଥିଲେ ମୋର ମା ଚାଲିଗଲେ, ତାପରେ ମୋର ସ୍ତ୍ରୀ ଚାଲିଗଲେ ଥାଲାସିମିଆ ରୋଗରେ, ଆଉ ମୋର ଦୁଇ ପୁଅ ମୁଁ ମଧ୍ୟ ଆମେ ସିକଲ୍ ସେଲ୍ ରୋଗରେ ପୀଡ଼ିତ ହେଲୁ। ସବୁବେଳେ ମୁଁ ଟିକେ ଡିପ୍ରେସନ୍ରେ ରହିଲି, ବହୁତ ଚିନ୍ତାରେ ରହିଲି, କାରଣ ମୁଁ ସବୁ ରେଡିଓ ଶୁଣି ଶୁଣି ମାନେ ମନୋରଞ୍ଜନ ବହୁତ ଗୀତ ଗୁଡ଼ିକ ଶୁଣିକିରି ମାନେ ମୋ ନିଜକୁ ଖୁସି ଲାଗିଲା। କାହିଁକି ନା ଆମେ ଯେତେବେଳେ ଶରୀର କିଛି ଆମକୁ ଆଘାତ ହୁଏ ବା ଆମର କିଛି ବେମାର ହୁଏ, ଆମେ ମେଡିସିନ୍ ଖାଇଥାଉ, କିନ୍ତୁ ଆମର ଅନ୍ତରର ବେଦନା ଆଉ ମନର ବେଦନାକୁ ଦୂର କରେ ଯାହାକି ସଙ୍ଗୀତ, ଆଉ ସଙ୍ଗୀତ ହେଉଛି ଗୋଟେ ମ୍ୟୁଜିକ୍ ଥେରାପି, ତେଣୁ ରେଡିଓ ମୋ ପାଇଁ ଗୋଟେ ହେଇଗଲା ପେନ୍ କିଲର।
0: ଆଚ୍ଛା ଆଚ୍ଛା, ସେଥିପାଇଁ ଆପଣ ରେଡିଓ ଲୋଭି ହେଇଗଲେ ଆଉ।
1: ଆଜ୍ଞା,
0: ଠିକ୍ ଅଛି, ଆପଣ ସଙ୍ଗୀତକୁ ରୋଗର ଉପଶମ ବୋଲି ଭାବି ଆପଣ ରେଡିଓ ଶୁଣୁଛନ୍ତି।
1: ଆଜ୍ଞା,
0: ଆଜି କହନ୍ତୁ କେଉଁ ଗୀତ ଶୁଣିବେ ଆମର ଏଇ କାର୍ଯ୍ୟକ୍ରମରେ?
1: ଏକ ଦୁଇ ଚଳଚ୍ଚିତ୍ର ଗୀତ ଥିଲା,

0: ହ୍ୟାଲୋ ଆକାଶବାଣୀ,
1: ହ୍ୟାଲୋ ଭାଇ, ନମସ୍କାର।
0: ନମସ୍କାର। ଆଜ୍ଞା,
1: ମୁଁ ଭୁବନେଶ୍ୱର ଶହୀଦନଗର ବାସନ୍ତୀ କହୁଛି।
0: ବାସନ୍ତୀ ଭଉଣୀ କହୁଛନ୍ତି ଭୁବନେଶ୍ୱର ଶହୀଦ ନଗରରୁ।
1: ଆଜ୍ଞା
0: ଭୁବନେଶ୍ୱର ଖବର କ'ଣ ଟିକେ କହନ୍ତୁ।
1: ଭାଇ, ଭୁବନେଶ୍ୱର କଥା କହୁଛନ୍ତି, ଯୋଉ ଗରମ ହେଉଛି ଏବେ, ଖରା ଚାଲିଛି ଜୋରେ।
0: ଗରମ କଥା କହିବାକୁ ମୁଁ କହିନେଇ ମ
1: ଗରମ କଥା ଭାଇ ତ କହିଲି, କିନ୍ତୁ ଭୁବନେଶ୍ୱର କଥା ଆଉ କହି ହବନି, କାହିଁକି ନା ଆପଣ ତ ଜାଣିଥିବେ ଭୁବନେଶ୍ୱର କେତେ ସୁରକ୍ଷିତ ହେଇକି ଅଛି।
0: ଅସୁରକ୍ଷିତ ଆପଣ ଅନୁଭବ କରୁଛନ୍ତି? ତା ମାନେ
1: ଜାଣୁଥିବେ, ମୋବାଇଲ ପେପର ସବୁ ତ ଦଉଛି।
0: ଆପଣ କହିବାର କଥା, ଆଇନ ଶୃଙ୍ଖଳା ପରିସ୍ଥିତି ଟିକେ ଖରାପ ହେଇ ପଡ଼ିଛି ଭୁବନେଶ୍ୱରରେ।
1: ଆଜ୍ଞା,
0: ଦେଖନ୍ତୁ ଭଉଣୀ, ଯେଉଁ ଜାଗାରେ ବହୁତ ଲୋକ ରହିବେ ନିଶ୍ଚିତ ଭାବରେ ଏଇ ସବୁ ଘଟଣା ବୃଦ୍ଧି ପାଇବ।
1: ଭାଇ ବହୁତ ଲୋକେରେ ନାହିଁ, ଆଜିକାଲି ଯଦି ସେ ଯାହାକୁ ତମେ ଭଲ କହିବ ସେ ତାଙ୍କୁ ସେଟା ଖରାପ ଲାଗିବ, ମୁଁ ଯେତିକି ଅନୁଭବ କରୁଛି। କିନ୍ତୁ ଆଜିକାଲି ରାସ୍ତାରେ ଯାଉଥିବ, କାହା କଥାରେ ମୁଣ୍ଡ ଖେଳିବନି, ତାହେଲେ ତମେ ଠିକ ଅଛ। ଆଉ ଯଦି ତମେ ସେଠି ଟିକେ ପାଟି ଖୋଲୁଛ, ତମର ସେ ସାଙ୍ଗେ ସାଙ୍ଗେ ଶତ୍ରୁ ହେଇଗଲେ।
0: ଏମିତି ସ୍ୱାଭାବିକ ଭାବରେ ଆମେ ସବୁ କଥାରେ ମୁଣ୍ଡ ଖେଳେଇବା ବି ଠିକ ନୁହେଁ, ପର କଥାରେ ଆମେ ମୁଣ୍ଡ କାହିଁ ଖେଳେଇବା?
1: ମୋର ସେଇଟା ଗୋଟେ ଗୁଣ ଅଛି, ଚୁପ୍ ରହିବ କେତେ ରହିବ, ଗୋଟେ ଲୋକଟେ ଯଦି ସବୁଠୁ ମାଡ ଖାଉଥିବ, ତମେ ଯଦି ସେଠି ଦେଖି ଦେଖିବା କେତେ ଦେଖିବ, ତମ ଦେହଟା ସେଠି ସହିବନି। କିନ୍ତୁ ମୁଁ ସେଠି ଟିକେ ପାଟିଟା ଫିଟେଇ ଦିଏ, କିନ୍ତୁ ମୋ ଝିଅ ସେଠି ମୁଁ ତମ ନାଗର ତ ପାଟି ଫିଟାନି, କିନ୍ତୁ ବାଧ୍ୟ ହେଇକି ସେଠୁ ମାନେ ଆସିବାକୁ ପଡୁଛି। ବର୍ଷେ ହେଲା ଗୋଟେ ସ୍ତ୍ରୀ ଲୋକ ପୁରା ସ୍ୱାମୀ ବାଡ଼ଉଥିଲା, ଆମେ ଯାଇଥିଲୁ ମାଝେ ତିନି ଜଣ ଯାକ ଗୋଟେ ଭୋଜିରେ। ମୁଁ ସେ ସ୍ତ୍ରୀ ଲୋକ କେବେ ଚିହ୍ନି ନଥିଲି, କିନ୍ତୁ ସେ କାମ କରିବାକୁ ଯାଇ ମୁଁ ଦେଖେ ତା ସ୍ୱାମୀ ତାକୁ ରାସ୍ତାରେ ବାଡ଼ଉଛି, ମୁଁ ତାକୁ ସେଠି ପ୍ରତିବାଦ କଲି। ତା ସ୍ୱାମୀ ମତେ କହିଲା, ତମେ କିଏ ସେ ମୁଣ୍ଡ ଖେଳିବାକୁ, ସେ କିଏ? ମୁଁ କହିଲି, ସେ ମୋ ଭଉଣୀ ହବ, ଇଏ ତ ହେଲେ ମୋର ଭଉଣୀ ଜଣେ ନା ନାହିଁ।
0: ଆଜ୍ଞା,
1: ରାସ୍ତା ମଧ୍ୟରେ ଆପଣ କଣ ବାଡ଼େଇବା ଠିକ କହୁଛି?
0: ନାଇଁ, ଏଇସବୁ ଯେଉଁ ପରିସ୍ଥିତିର କଥା ଆପଣ କହିଲେ, ଜଣେ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କୁ ରାସ୍ତା ଉପରେ ବାଡ଼ାବାଡ଼ି କରୁଥିଲେ, ଆପଣ ଯେଉଁ କଥାଟି କହିଲେ ସେଇ
1: ସେଇଟା
0: କଥା
1: ଭାଇ
0: କହିଲେ,
1: ପ୍ରାୟ ଜାଗାରେ ହଉଛି।
0: ସେଇଠି ପୋଲିସ କ'ଣ କରିବେ ନା ସରକାର କ'ଣ କରିବେ?
1: ସେଠି ତ ସରକାର କିଛି କରିପାରିବନି,
0: ହୁଏତ ଦୁର୍ଘଟଣା ପରେ ବା ଘଟଣାଟେ ଘଟିଗଲା ପରେ ତାପରେ ପୋଲିସର କର୍ତ୍ତବ୍ୟ କ'ଣ ରହିଛି ସିଏ ଅଲଗା କଥା। ଟିକେ ଟିକେ ଘଟଣାକୁ ନେଇକି ଟିକେ ଟିକେ ଯୁକ୍ତିତର୍କ ନେଇକି କଥା ବଢି ଯାଉଛି।
1: ଆମ ଭିତରେ କିଛି ବୁଝାମଣା ଠିକ ରହନ୍ତା, ତାହେଲେ ଠିକ ରହନ୍ତା, କାହିଁକି ଆମ ଭିତରେ ବା ଆମର କିଛି ଦାୟିତ୍ୱ ନାହିଁ।
0: ବାସ ବାସ,
1: ଆମ ଭିତରେ ସେ ସମାଧାନ କରିକି ଆମେ କେମିତି ମାନେ ଠିକ ଠାକ ରହିବା, ସେଇଟା ତ ଆମେ ନିଜ ନିଜ ଭିତରେ ଟିକେ ବୁଝାମଣା ଠିକ ରହନ୍ତା, ତାହେଲେ ଠିକ ରହନ୍ତା।
0: ଆମ ମାନଙ୍କର ଚରିତ୍ରରେ ପରିବର୍ତ୍ତନ ଆସିଛି, କଥା କଥାକେ ଆଣକାଟ କରିବା ବା ମାରପିଟ କରିବା, ଯେଉଁ ଆମର ଚରିତ୍ରରେ ପରିବର୍ତ୍ତନ ଆସିଛି ସେଇ ଚରିତ୍ର ପାଇଁ ଆମେ ସରକାରଙ୍କୁ ହଉ ବା ପୋଲିସଙ୍କୁ ହଉ ଆମେ ଦୋଷ ଦେବାଟା ବି ଠିକ ହେଉନାହିଁ।
1: ସେଇଟା ଭାଇ ମୁଁ ଦୋଷ ଦଉନି,
0: ସବୁ ଜିନିଷର ସମାଧାନ
1: ଭାଇ ଆପଣଙ୍କୁ କହୁଛି, କିନ୍ତୁ ଆମ ଭିତରେ ସମାଧାନ କରିଥାନ୍ତେ ତାହେଲେ ଠିକ ହବ। ଆମ ଭିତରେ ବା ସେ ସମାଧାନ କରିବାଟା ସେ ଶକ୍ତିଟା ନାହିଁ,
0: ବା ସେଇ ଶକ୍ତିକୁ ଆମକୁ ବଢେଇବାକୁ ପଡିବ।
1: ଆଜ୍ଞା, କ୍ରୋଧ ଆଜିକାଲି ଲୋକଙ୍କ ମନରେ,
0: କ୍ରୋଧକୁ ଆମେ କମେଇବାକୁ ପଡିବ,
1: ନିୟନ୍ତ୍ରଣ କରିବାକୁ ପଡିବ।
0: ଠିକ କହୁଛନ୍ତି ଭଉଣୀ, କ୍ରୋଧକୁ ସମସ୍ତେ ନିୟନ୍ତ୍ରଣ କଲେ ଏସବୁ ଘଟଣା କୌଣସି ସ୍ଥାନରେ ଘଟିବ ନାହିଁ। ଆଜ୍ଞା, ଯାହା ହଉ, ଆପଣଙ୍କ ସହିତ ଭଉଣୀ କଥା ହେଇକି ବହୁତ ଭଲ ଲାଗିଲା। କେମିତି ଆମ ସଂସାରର ପରିବର୍ତ୍ତନ ଆସିବ ସେଇ ଉପରେ ଆପଣ କହିଲେ ଆଉ। ଠିକ ଅଛି, ଆଜି କହନ୍ତୁ କେଉଁ ଗୀତ ଶୁଣିବେ ଆମର ଏଇ କାର୍ଯ୍ୟକ୍ରମରେ?
1: ଯୁଆଡ଼େ ଯାଉଛୁ ଯା ଗାଡି ବୋଲେ ନଡ଼ିଆ ମନେଇ ଯା, ଏଇ ଗୀତ ଭାଇ ଦିଅନ୍ତୁ
0: ମା ତାରିଣୀଙ୍କର ଏଇ ଭଜନ।
1: ଆଜ୍ଞା ଭାଇ, ସବୁ ଆଜ ଭାଇ ଭଉଣୀ ମାନଙ୍କୁ ଆଉ ସବୁ ଶ୍ରୋତା ଭାଇ ମାନଙ୍କୁ ମୋତେ ରେଡ଼ିଟ କରିବି।
0: ଠିକ ଅଛି, ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସବୁ ଆର୍ଜେ ଭାଇ ଭଉଣୀମାନଙ୍କୁ ଏବଂ ସବୁ ଶ୍ରୋତା ବନ୍ଧୁମାନଙ୍କୁ ଆମେ ଡେଡିକେଟ୍ କରିଦେଉଛୁ ଆପଣଙ୍କ କହିବା ହିସାବରେ।

0: ହ୍ୟାଲୋ କାଶମାଣି,
1: ଆଜ୍ଞା ନମସ୍କାର।
0: ନମସ୍କାର। ଆଜ୍ଞା,
1: ବରଗଡ଼ରୁ ସ୍ୱର୍ଣ୍ଣପ୍ରଭାକର କହୁଛି।
0: ଆଜ୍ଞା, ସ୍ୱର୍ଣ୍ଣପ୍ରଭା ଭଉଣୀ କହୁଛନ୍ତି
1: ଆଜ୍ଞା
0: ଆକାଶବାଣୀ କେନ୍ଦୁଝରକୁ। ଆପଣ କେତେ ବର୍ଷ ହେଲାଣି ଶୁଣୁଛନ୍ତି?
1: ଆଜ୍ଞା, ଆପଣଙ୍କର କେନ୍ଦ୍ରକୁ 2-3 ବର୍ଷ ହଉଥିବ। 2-3 ବର୍ଷ ଆଗରୁ ତ ମୁଁ କହୁନଥିଲି, ତ ପରେ ମୁଁ ଜାଣିଲି, ଆଉ ଭାଇମାନେ ନମ୍ବର ଦେଲେ, ଶ୍ରୋତା ଭାଇମାନେ, ତ ବୋଧେ 3 ବର୍ଷ ହଉଥିବ। ଆଜ୍ଞା
0: ଆଜ୍ଞା, ଆକାଶବାଣୀ ଆମର ଏବେ 90 ବର୍ଷରେ ପହଞ୍ଚିଛି। ଆକାଶବାଣୀକୁ ଆପଣ କେମିତି ଦେଖନ୍ତି ଟିକେ କହିଲେ?
1: ଆମେ ଜନ୍ମ ହେଲା ପରେ ଯେତେବେଳେ ଆମର ଜ୍ଞାନ ହେଲା, ଆମେ ଯେତେବେଳେ ସ୍କୁଲରେ ପଢିଲା ବେଳେ ଆମକୁ ରେଡିଓ ଦଉଥିଲେ, ବିଦ୍ୟାଳୟ କାର୍ଯ୍ୟକ୍ରମ ଦଉଥିଲା, ତ ମୁଁ ରୋଷେଇବା,
0: ଆଜ୍ଞା,
1: ଶିକ୍ଷା, ସୂଚନା, ମନୋରଞ୍ଜନ, ତାର ଧର୍ମ, ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ କାର୍ଯ୍ୟକ୍ରମ, ଶ୍ରୋତାଙ୍କ ମନ ଜାଣି ସେ କାର୍ଯ୍ୟକ୍ରମ ଦଉଛି, ତାଙ୍କ ପାଇଁ ମନ ଲାଗି କାର୍ଯ୍ୟକ୍ରମ ପରଷି ଦଉଛି। ତ
0: ଆଜ୍ଞା,
1: ନିଶ୍ଚିତ ଆମେ ବହୁତ ଆକାଶବାଣୀକୁ କେବେ ବି ଛାଡି ପାରିବୁନି। ଆକାଶବାଣୀରେ ବହୁତ ଆମେ ଶିକ୍ଷା ଗ୍ରହଣ କରିଛୁ, ବହୁତ ଜ୍ଞାନ ଦେଇଛି, ସବୁବେଳେ ଜ୍ଞାନର ଆଲୋକରେ ଆମକୁ ଆଲୋକିତ କରୁଛି।
0: ସବୁ ବର୍ଗର ଲୋକମାନଙ୍କ ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ କରୁଥିବା ଆକାଶବାଣୀ ମନୋରଞ୍ଜନ ଧର୍ମୀ ଯେଉଁ କାର୍ଯ୍ୟକ୍ରମ ରହିଛି, ତା ଭିତରେ ରହିଛି ଗୀତ।
1: ମନୋରଞ୍ଜନ ଖୋରାକ ବି
0: ଆଜ୍ଞା,
1: ଶ୍ରୋତାମାନଙ୍କୁ
0: ମନୋରଞ୍ଜନ ଖୋରାକ ଭିତରେ ଆପଣ ଆଜି କେଉଁ ଗୀତ ଶୁଣିବାକୁ ଚାହିଁବେ?
1: ଓଡ଼ିଆ ଚଳଚ୍ଚିତ୍ର ସପନ ବଣିକ ଆର ଗୀତଟି ଶୁଣିବା, ସେଟା ବହୁତ ଭଲ ଗୀତଟି, ଅନୁରାଧା ପୌଡ଼ୱାଲଙ୍କ କଣ୍ଠରେ ସେ ଗୀତଟା। ଆରିଆ ମୋର ସପନ ବଣିକ, ଆରିଆ ମୋର, ସେ ଗୀତଟା ସମସ୍ତଙ୍କୁ ଦେଖା, କେନ୍ଦୁଝର ଅକ୍ଷୟ ମହାନ୍ତ ଆଉ ପଙ୍କଜ ମିଶ୍ର ଏଇ ଗୀତଟା ଦେଇଦେଲେ।
0: ଠିକ୍ ଅଛି, ଯେଉଁମାନଙ୍କୁ ଆପଣ ଡେଡିକେଟ୍ କରିବାକୁ ଚାହିଁଛନ୍ତି ଆମେ ଏଇ କାର୍ଯ୍ୟକ୍ରମ ମାଧ୍ୟମରେ ଡେଡିକେଟ୍ କରିଦେଉଛୁ, ଆଉ ଆପଣଙ୍କୁ ଶୁଣାଉଛୁ ଆପଣଙ୍କର ମନପସନ୍ଦର ଗୀତ।

0: ହ୍ୟାଲୋ ଆକାଶବାଣୀ,
1: ସାର୍ ନମସ୍କାର,
0: ନମସ୍କାର ଆଜ୍ଞା।
1: ମୁଁ ଦେବପ୍ରସାଦ ତ୍ରିପାଠୀ ଅନୁଗୁଳରୁ କହୁଥିଲି ସାର୍।
0: ଆଜ୍ଞା, ଦେବପ୍ରସାଦ ତ୍ରିପାଠୀ ଅନୁଗୁଳରୁ କହୁଛନ୍ତି।
1: ଆପଣଙ୍କ ସହିତ 2-3 ଥର ପୂର୍ବରୁ କଥା ହେଇଛି ଅଲରେଡି 6-7 ମାସ ପୂର୍ବରୁ।
0: ଯା ହଉ, ଆପଣ ବହୁତ ଦିନ ପରେ ଆମ ଏଇ କାର୍ଯ୍ୟକ୍ରମ ସହିତ ଯୋଡ଼ି ହେଇଛନ୍ତି, ଆପଣଙ୍କୁ ଆମେ ବହୁତ ବହୁତ ସ୍ୱାଗତ
1: ନାଇଁ ମୁଁ
0: କରୁଛୁ।
1: ସାର୍ ରେଗୁଲାର ଆପଣଙ୍କ କାର୍ଯ୍ୟକ୍ରମ ଶୁଣେ,
0: ହଁ
1: ଆଉ କିନ୍ତୁ କଥାବାର୍ତ୍ତା ହେଇପାରେନି ଏ ସମୟ ଅଭାବରୁ, ବହୁତ ସମୟ ଲାଗେନି। ଆଜି 58 ଥର କଲ୍ କଲା ପରେ ଆପଣଙ୍କୁ ଲାଗିଛି।
0: ଆଚ୍ଛା ଆଚ୍ଛା, 58 ଥର ଆପଣ ଧୈର୍ଯ୍ୟର ସହିତ କଲ୍ କରିକି ଆପଣ ଆମ ଏଇ କାର୍ଯ୍ୟକ୍ରମକୁ ଟେଲିଫୋନ୍ କରିଛନ୍ତି ବା ଆମ ଏଇ କାର୍ଯ୍ୟକ୍ରମ ସହିତ ଯୋଡ଼ି ହୋଇପାରିଛନ୍ତି, ଜାଣିକି ଆମକୁ ବହୁତ ଖୁସି ଲାଗିଲା। ଆପଣ ଆମ ଏଇ କାର୍ଯ୍ୟକ୍ରମକୁ କେତେ ଭଲ ପାଉଛନ୍ତି ଆମେ ସେଇଠୁ ଅନୁଭବ କରିପାରୁଛୁ। ଆପଣ
1: ସାର୍
0: ଯେମିତି କହି
1: ମୋର ଗୋଟେ ଗୋଟେ ଏଣ୍ଟରଟେନମେଣ୍ଟର ସୋର୍ସ ହେଉଛି ଆପଣମାନଙ୍କର ଏଇ ରେଡ଼ିଓ ପ୍ରୋଗ୍ରାମ ଶୁଣିବା,
0: ଆଜ୍ଞା
1: ବାକି ମୁଁ ଟିଭି ଅପେକ୍ଷା ରେଡ଼ିଓକୁ ବହୁତ ଇମ୍ପୋର୍ଟାନ୍ସ ଦିଏ।
0: ଆଜ୍ଞା
1: ଆଉ ବିଭିନ୍ନ ସେଣ୍ଟରର ଏଇ ପ୍ରୋଗ୍ରାମ ଯେମିତି ବଲାଙ୍ଗୀର ହେଉ, ଆପଣଙ୍କର କେନ୍ଦୁଝର, ରାଉରକେଲା, କଟକ, ବରହମପୁର ପ୍ରାୟ ସବୁ ଶୁଣେ।
0: ଆଜ୍ଞା,
1: ମୋ ସମୟ ସହିତ ଆଡଜଷ୍ଟ କରିକି ମୁଁ ଯେତେ ପସିବୁଲ ହୁଏ କେବେ ରାତିରେ ଶୁଣେ, କେବେ ଦିନରେ ଶୁଣେ।
0: ଆମର ଏଇ କାର୍ଯ୍ୟକ୍ରମକୁ ସବୁ ସପ୍ତାହରେ ଶୁଣିବାକୁ ସୁଯୋଗ ପାଆନ୍ତି ନା ପାଆନ୍ତି ନାହିଁ?
1: ହଁ ସାର୍ ମୁଁ ଏନିହାଉ ଶୁଣେ, ଯଦି ରବିବାର ଦିନ ଦିନରେ ଶୁଣି ନ ପାରେ ତାହେଲେ ରାତି 10ଟା ପରେ ଶୁଣେ। କିନ୍ତୁ ବେଳେବେଳେ ଆପଣ ପ୍ରୋଗ୍ରାମ ଟାଇମ୍ ଚେଞ୍ଜ କରିଦିଅନ୍ତି। ଲାଷ୍ଟ ଟାଇମ୍ ମୁଁ ଯୋଉ କଥା ହେଇଥିଲି ମୁଁ ଆଉ ଶୁଣିପାରିଲିନି, ମୁଁ ଆଉ ମିଶେଇ ଆପଣଙ୍କ ସହିତ କଥା ହେଇଥିଲୁ।
0: ଆଜ୍ଞା
1: ଦିନର ସମୟ ଅଭାବରୁ ରାତି ଟାଇମ୍ ଶୁଣିଲା ବେଳକୁ ଆପଣ ଗୋଟେ କଣ କ୍ରିକେଟ ମ୍ୟାଚର ରିଲେ ଦେଲେ, ଆଉ ସେ ଶୁଣିଗଲା।
0: ଆଚ୍ଛା ଆଚ୍ଛା, ଯାହା ବି ହେଉ, ଆଜି ଆପଣ କାର୍ଯ୍ୟକ୍ରମକୁ ଟେଲିଫୋନ୍ କରିଛନ୍ତି। ଆପଣ ଯେମିତି କହିଲେ 58 ଥର ଆପଣ ଏଇ କାର୍ଯ୍ୟକ୍ରମକୁ ଟେଲିଫୋନ୍ କରିଛନ୍ତି, ଜାଣିକି ତ ବହୁତ ଉତ୍ସାହିତ ଲାଗିଲା। ଆକାଶବାଣୀ ଏବେ 90 ବର୍ଷରେ ପଦାର୍ପଣ କରିଛି, ଆକାଶବାଣୀ ସହିତ ଆପଣ କେତେ ବର୍ଷ ହେଲାଣି ଯୋଡ଼ି ହୋଇଛନ୍ତି?
1: ମୁଁ ପ୍ରାୟତଃ 30 ବର୍ଷ, ଯଦିଓ କେନ୍ଦୁଝର FM ସୁବିଧା ନଥିଲା ମୁଁ କଟକ ବିଭାଗ ପ୍ରାୟ ଫ୍ରିକ୍ୱେଣ୍ଟଲି ଶୁଣେ। ଆପଣଙ୍କର ପ୍ରୋଗ୍ରାମ ତ ବର୍ଷେ 3 ବର୍ଷ ଶୁଣୁଛି।
0: ଆଜ୍ଞା,
1: ମୋର ଗୋଟେ କ୍ୟୁରିଓସିଟି ଥାଏ କୋଉ ଏରିଆ ଲୋକ କେମିତି ଚଳୁଛନ୍ତି, କେମିତି କଥାବାର୍ତ୍ତା, କାହାର ଭାବନାଟା କେମିତି, କିଏ କଣ ଭାବୁଛି, ମୁଁ ସେଇ ଦୃଷ୍ଟିରୁ ମୋତେ ସବୁ ସେଣ୍ଟର ପ୍ରୋଗ୍ରାମ ଶୁଣିବାକୁ ମୋତେ ଭଲ ଲାଗେ। ସବୁ ଯଦି ଶୁଣି ନପାରେ ପ୍ରୋଗ୍ରାମ, ଏଇ ଆପଣଙ୍କର ଫୋନ୍ ଇନ୍ କାର୍ଯ୍ୟକ୍ରମ ହଉ, ଯୁବବାଣୀ ହଉ, ଚାଷ ପ୍ରୋଗ୍ରାମ ହଉ, କିମ୍ବା ହେଲ୍ଥ ଇସ୍ୟୁ ହଉ, ଏସବୁ ମୋତେ ଯେତେବେଳେ ଦିଏ ମୁଁ ଶୁଣେ। ଟାଇମ୍ ପାଇଲେ ମୁଁ ପ୍ରାୟ ସମୟ ବାହାର କରି ଶୁଣେ।
0: ଏତେ ସବୁ ମିଡ଼ିଆ ଥିବା ପରେ ବି ଏବେ ତ ସୋସିଆଲ ମିଡ଼ିଆ, ସାମାଜିକ ଗଣମାଧ୍ୟମ ବହୁତ ଆପଣାର ହୋଇପାରିଛି, ଏତେ ସବୁ ଥାଇକି ଆପଣ ଆକାଶବାଣୀ ସହିତ ଯୋଡ଼ି ହୋଇଛନ୍ତି, କ'ଣ ଆପଣଙ୍କର ସ୍ୱତନ୍ତ୍ରତା ଅନୁଭବ କରନ୍ତି ଆକାଶବାଣୀକୁ ନେଇ?
1: ମ୍ୟାକ୍ସିମମ୍ ଲୋକ ମିଡ଼ିଆ ଅପେକ୍ଷା ରେଡ଼ିଓରେ ଉପକୃତ ହୁଅନ୍ତି ସାର୍, ମୁଁ ଏଇଟା ଜାଣିଛି। ଆଉ ଦ୍ୱିତୀୟ କଥା, ରେଡ଼ିଓରେ କେବେ ମିଛ ପ୍ରୋଗ୍ରାମ ଦେଉନଥିବେ, ଓରିଜିନାଲ ବି ଦେଉଥିବେ।
0: ସବୁ ବିଶ୍ୱାସକୁ ନେଇ, ସମସ୍ତଙ୍କ ଭରସାକୁ ନେଇ, ସମସ୍ତଙ୍କ ମନକୁ ନେଇ ଆକାଶବାଣୀ ସବୁବେଳେ କାର୍ଯ୍ୟକ୍ରମ ପ୍ରସାର କରୁଥିବାରୁ ଆପଣ ଆକାଶବାଣୀକୁ ବହୁତ ଭଲ ପାଆନ୍ତି, ଜାଣିକି ବହୁତ ଖୁସି ଲାଗିଲା। ଆଜି କହନ୍ତୁ କେଉଁ ଗୀତ ଶୁଣିବେ ଆମର ଏଇ କାର୍ଯ୍ୟକ୍ରମରେ?
1: ସାର୍ ଅରବିନ୍ଦ ମୁଦ୍ରି ସାର୍ଙ୍କର ଗୋଟେ ଗୀତ ଅଛି, କର୍ମଫଳ ଯଦି ଭୋଗିବାକୁ ଥାଏ ଭୋଗୁଛି ତ ଭୋଗିବି।
0: ଆଜ୍ଞା, ଆପଣ ଜଣେ ଯୁବମାନସର ଯୁବକ ହେଇକି, ଯୁବ ବନ୍ଧୁ ହେଇକି ଏମିତି ଏକ ସ୍ୱତନ୍ତ୍ର ଲେଖା ଥିବା ଗୀତକୁ କାହିଁକି ପସନ୍ଦ କରିଲେ, କ'ଣ କାରଣ
1: ନାଇଁ
0: ହେଇପାରେ?
1: ସାର୍ ଦେଖନ୍ତୁ, ମୁଁ କାହାର କ୍ଷତି କରେନି, ଯଥାସମ୍ଭବ ମୁଁ ମୋର ଫାଇନାନ୍ସିଆଲ ଯଦି ନ ହୁଏ ମୁଁ ମୋର ଯଥାସମ୍ଭବ ସମ୍ଭବ ହେଲ୍ପ କରେ, ମୋ ଫ୍ରେଣ୍ଡ ସର୍କଲ୍ରେ ମୋତେ ସମସ୍ତେ ଜାଣନ୍ତି।
0: ଆଜ୍ଞା ଆଜ୍ଞା, ଆପଣଙ୍କ ଅନୁରୋଧର ଗୀତ ଆମେ ଆପଣଙ୍କୁ ଶୁଣାଉଛୁ। ଆପଣ ଆଉ କେବେ ଆପଣଙ୍କ ମ୍ୟାଡ଼ାମଙ୍କ ସହିତ ଥିଲେ କଥା ହେବା?
1: ସାର୍ ମ୍ୟାଡ଼ାମ୍ ତ ଅଛନ୍ତି ଏବେ,
0: ଆଚ୍ଛା
1: କିନ୍ତୁ
0: ଆଚ୍ଛା,
1: ଆଜ୍ଞା
0: କଥା ହେବେ।
1: ହଁ କଥା ହେବେ,
0: ଆଚ୍ଛା ଆଚ୍ଛା,
1: କହୁଥିଲା ମୁଁ ଯୋଉଟା ଦେଇଥିଲି କାହିଁକି ଶୁଣିପାରୁନି ସାର୍ଙ୍କୁ କହିବ
0: ଅଭିଯୋଗ କରିବାର କଥା ନାହିଁ କି? ଠିକ୍ ଅଛି, ଦିଅନ୍ତୁ ଦିଅନ୍ତୁ। ହ୍ୟାଲୋ ଆକାଶବାଣୀ, ନମସ୍କାର ଆଜ୍ଞା। ଅଭିଯୋଗ ଆପଣ ଆମ ଉପରେ ଲଦି ଦେଉଥିବାରୁ ଆମେ ଆପଣଙ୍କ ସହିତ କଥା ହେବା ପାଇଁ ଚାହିଁଲୁ। ଅଭିଯୋଗ ଲଦି ଦେଇନାହାନ୍ତି? ଆଚ୍ଛା, କହିଲେ ଯେ ଆମର କଥାବାର୍ତ୍ତା କାହିଁକି ଆମେ ରେଡିଓରେ ଶୁଣିପାରିଲୁ ନାହିଁ ସେଦିନ ରାତି ସକାଳେ? ଅବଶ୍ୟ ଆପଣଙ୍କ ଆଜ୍ଞା ଆଜ୍ଞା, ଆଚ୍ଛା, ସକାଳେ ଶୁଣିପାରିନଥିବାରୁ ରାତି ଆମର ଖେଳ ପ୍ରଚାର କରାଯାଉଥିଲା, ସେଥିପାଇଁ ଆପଣ ଶୁଣିପାରିଲେନି। ଆଉ ଭଲ ଅଛନ୍ତି? ଆଜି ଆଉ ଆପଣଙ୍କ ସହିତ ବିଶେଷ କଥା ହେଇପାରୁନାହୁଁ, ପରବର୍ତ୍ତୀ ସମୟରେ ଆପଣ ଯେତେବେଳେ ଟେଲିଫୋନ୍ କରିବେ ଆମେ କଥା ହେବା। ଅନୁରୋଧର ଗୀତ ଶୁଣାଉଛୁ।
2: ଆଜ୍ଞା, ନମସ୍କାର
0: ନମସ୍କାର।

0: ହ୍ୟାଲୋ ଆକାଶବାଣୀ,
1: ହେଲା ଆକାଶବାଣୀ,
0: ଆଜ୍ଞା ଆପଣଙ୍କ ପରିଚୟ ଦିଅନ୍ତୁ।
1: ହଳଧର ମହାନ୍ତ, ଶଙ୍କରପୁର ବାଲିସାହିରୁ କହୁଥିଲି।
0: ଆଚ୍ଛା, ହଳଧର ଭାଇ କହୁଛନ୍ତି ଶଙ୍କରପୁର ବାଲିସାହି, ଆମ ଏଇ କେନ୍ଦୁଝର ଜିଲ୍ଲାରୁ, ଆମ ଏଇ ଆକାଶବାଣୀର ଅଳ୍ପ ଦୂରରୁ।
1: ଆଜ୍ଞା ଆଜ୍ଞା
0: ଆପଣ
1: ଭାଇ,
0: ଆମ ଆଜ୍ଞା
1: ଆଜି ଗୋଟେ ଭଜନ ଦେବେ।
0: ଆଚ୍ଛା କୁହନ୍ତୁ, କେଉଁ ଭଜନ ଶୁଣିବେ?
1: ଶାନ୍ତିଲତା ବାରିକ,
0: ଶାନ୍ତିଲତା ବାରିକଙ୍କ କଣ୍ଠରେ।
1: ଆଜ୍ଞା
0: ଠିକ୍ ଅଛି, ଆପଣଙ୍କ ଅନୁରୋଧର ଗୀତ ଆମେ ଆପଣଙ୍କୁ
1: ଆଜ୍ଞା।
0: ଶୁଣାଉଛୁ।

0: ହ୍ୟାଲୋ କାଶବାଣୀ,
1: ବାବୁ ନମସ୍କାର।
0: ନମସ୍କାର ଆଜ୍ଞା।
1: ଭଲ ଅଛନ୍ତି?
0: ଆଜ୍ଞା, ଆପଣଙ୍କ ପରିଚୟ ଟିକେ ଦିଅନ୍ତୁ।
1: ମୁଁ ମଙ୍ଗଲଦୁ ରାଜେନ୍ଦ୍ର ରଣା କହୁଛନ୍ତି।
0: ଆଜ୍ଞା, ରାଜେନ୍ଦ୍ର ଭାଇ କହୁଛନ୍ତି ଆପଣ? ଆଜ୍ଞା, ଆମର ଏଇ କାର୍ଯ୍ୟକ୍ରମ ଗତ ସପ୍ତାହରେ ଟେଲିଫୋନ୍ କରିଥିଲେ ବୋଧହୁଏ।
1: ହଁ, ଏବେ ସମୟ ପାଉଛି କରିଦେଉଛି। ମୁଁ କ'ଣ ଆଉ ଛୋଟା ହିସାବରେ 2 ମାସ 3 ମାସ ବନଉଛି, ଯେତେବେଳେ
0: ଆଚ୍ଛା
1: ସମୟ
0: ଆଚ୍ଛା
1: ପାଇବି
0: ଆଚ୍ଛା,
1: କଲି ହେବ।
0: କିନ୍ତୁ ଆମର ଏଇ କାର୍ଯ୍ୟକ୍ରମ କିଛି ଦିନ
1: ହଁ, ମୁଁ ଜାଣିଛି।
0: ବ୍ୟବଧାନ ରଖିକିରି କରିବା ପାଇଁ ଆମେ ଅନୁରୋଧ କରୁଛୁ। ଆଜି କୁହନ୍ତୁ କେଉଁ ଗୀତ ଶୁଣିବେ ଆପଣ ଆମର ଏଇ କାର୍ଯ୍ୟକ୍ରମରେ?
1: ଗୋଟେ ହିନ୍ଦୀ ଗୀତ ଅଛି ଉଦିତ ନାରାୟଣ ସାର୍ଙ୍କଟା, ବଢିଆ ଗୀତ ଅଛି। ଥୋଡ଼ା ସା ପ୍ୟାର ହୁଆ ହେ ଥୋଡ଼ା ସା ବାକି, ସେଇ ଗୀତଟା ଦେଖା ବଜେଇଦେବେ। ଏଇଟା ବି ବଢିଆ ଗୀତଟା, ଉଦିତ ନାରାୟଣ ଆଉ ଆଗ୍ରା ମ୍ୟାଡାମଙ୍କ ଗୀତଟା ବଢିଆ ଗୀତଟା। ଏଇ ଗୀତଟା ସମସ୍ତଙ୍କୁ ଭଲ ଲାଗିବ, ବୁଝିପାରିଲି? ବୟସ୍କ ଲୋକ ବି ଭଲ ଲାଗିବ,
0: ଆଜ୍ଞା
1: ଛୁଆ ବି ଭଲ ଲାଗିବ। ହେଲା,
0: ଠିକ୍ ଅଛି,
1: ଠିକ୍ ଅଛି, ରହୁଛି
0: ଆଜ୍ଞା, ନମସ୍କାର।
1: ନମସ୍କାର।